ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଶ୍ରାବଣ 8 ଦିନ 2026 ମସିହା ଜୁଲାଇ ମାସର 21 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଚ୍ଚ ଯୋଗେ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ

0: ତୁମର ଚେତନାର ଉନ୍ନତି, ବୃଦ୍ଧି, ପ୍ରସାରଣ ଓ ପରିବର୍ତ୍ତନ ହେଲେ ତୁମର କର୍ମ ହେବ ଅଧିକରୁ ଅଧିକ ପୂର୍ଣ୍ଣତାଯୁକ୍ତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मुकेश कुमार।

ସେ ଈଶ୍ୱରଙ୍କ ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇ ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ସଂସ୍କୃତରେ ବନ୍ଦନା। କଣ୍ଠଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

ଭକ୍ତ ସଦା ଚାହିଁଥାଏ ପ୍ରଭୁଙ୍କୁ ସାନ୍ନିଧ୍ୟ ଲାଭ କରିବା ପାଇଁ, ଈଶ୍ୱରଙ୍କ ସହିତ ବିଭିନ୍ନ ଭାବରେ ଅବିଚ୍ଛିନ୍ନ ଆନ୍ତରିକ ଶ୍ରଦ୍ଧା ରଖି ସୁଖ ଦୁଃଖ ସବୁ ତାଙ୍କରି ପ୍ରସାଦ ଭାବି ସବୁକିଛି ତାଙ୍କରିଠାରେ ସମର୍ପି ଦେବା, ଏହା ହିଁ ହେଉଛି ଭକ୍ତି। ଏଥର ନିଜ ଗୀତକୁ କଣ୍ଠଦାନ କରିଛନ୍ତି ଲକ୍ଷ୍ମୀନାରାୟଣ ବେହେରା।

ଧନଠାରୁ ଜ୍ଞାନ ବଡ଼, କାରଣ ଆମେ ଧନକୁ ରକ୍ଷା କରୁ, କିନ୍ତୁ ଜ୍ଞାନ ଆମକୁ ରକ୍ଷା କରେ। ଯେପରି ଚପଲ ପିନ୍ଧି କଣ୍ଟକିତ ରାସ୍ତାକୁ ବିଚରଣ କରିହୁଏ, ସେହିପରି ସତ୍ୟ ଜ୍ଞାନ ଧାରଣ କରି ସଂସାର ପଥରେ ଚାଲିହୁଏ।

ଭାଗବତରେ ଲେଖା ଅଛି, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ମନ ଆତ୍ମାର ଏକ ଅଙ୍ଗ। ସଂସାରରେ କୌଣସି ବି ଘଟଣା ବାହାରେ ପ୍ରକାଶ ହେବା ପୂର୍ବରୁ ପ୍ରଥମେ ମନରେ ହିଁ ଘଟିଥାଏ। ତେଣୁ ମନର ମୂଳେ ଜଗତ, ପ୍ରାଣୀ ଏ କର୍ମର ଆୟତ। ଶ୍ରଦ୍ଧାବାନ ତଥା

0: ଠିକରେ ପରିଚାଳନା କରନ୍ତୁ। ଏତିକି କାମନା ସହ ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 84ତମ ଭାଗ।
1: Episode number 84, 84.

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଭାଗ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ବେଦାନ୍ତ ସୂତ୍ରର ପ୍ରଥମ ଉକ୍ତିଟି ହେଲା ଅଥାତ୍ ବ୍ରହ୍ମ ଜିଜ୍ଞାସା, ଅର୍ଥାତ୍ ବର୍ତ୍ତମାନ ସମୟ ହେଉଛି ପରମ ସତ୍ୟ ସମ୍ବନ୍ଧରେ ଅନୁସନ୍ଧାନ କରିବାର। ବର୍ତ୍ତମାନ କହିଲେ ଏଠାରେ ମଣିଷ ଜନ୍ମ ପ୍ରାପ୍ତି ହେବା ପରେକୁ ବୁଝାଉଛି, କାରଣ ମଣିଷଠାରୁ ନିମ୍ନତର ଜୀବନରେ ଚେତନାର ସ୍ତର ଜୈବିକ ଆବଶ୍ୟକତା ମଧ୍ୟରେ ସୀମିତ ଥାଏ, ଉଚ୍ଚତର ସୀମାକୁ ଛୁଇଁବା ସମ୍ଭବପର ନଥାଏ। ଜୀବନ ରହସ୍ୟ ସମ୍ବନ୍ଧରେ ଅନ୍ୱେଷଣ କେବଳ ମଣିଷ ଜନ୍ମ ପାଇବା ପରେ ସମ୍ଭବ। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଜିଜ୍ଞାସା। ସମସ୍ତ ଯାତ୍ରାର ଜନନୀ ହେଉଛି ଜିଜ୍ଞାସା। ଯାତ୍ରା ହୋଇପାରେ ଭୌତିକ ଜଗତର, ହୋଇପାରେ ଆଧ୍ୟାତ୍ମିକ ଜଗତର। ଜିଜ୍ଞାସୁ ଆବିଷ୍କାରକର ଦୁଃସାହସିକ ଯାତ୍ରା କେତେବେଳେ ଅନାବିଷ୍କୃତ ଭୂଖଣ୍ଡକୁ ଲୋକଲୋଚନକୁ ଆଣିଛି, ତ ପୁଣି କେତେବେଳେ ବୈଜ୍ଞାନିକର ଅନୁସନ୍ଧାନ ଉଦ୍ଭାବନ କରିଛି ନୂତନ ବସ୍ତୁ, ତଥ୍ୟ ଇତ୍ୟାଦି। ଭୌତିକ ଜଗତରେ ବୃକ୍ଷରୁ ଫଳଟିଏ ଖସି ପଡ଼ିବା ଭଳି ସାଧାରଣ ଘଟଣା ମଧ୍ୟ ବୈଜ୍ଞାନିକ ନ୍ୟୁଟନଙ୍କ ଜିଜ୍ଞାସୁ ଚିତ୍ତରେ ସୃଷ୍ଟି କରି ଅନେକ ପ୍ରଶ୍ନ। ସେହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ନ୍ୟୁଟନ ଆବିଷ୍କାର କରନ୍ତି ମାଧ୍ୟାକର୍ଷଣର ନିୟମ। ଅନନ୍ତ ଆକାଶକୁ ଜିଜ୍ଞାସୁ ଦୃଷ୍ଟିରେ ଦେଖି ଗ୍ରହ ନକ୍ଷତ୍ରଙ୍କ ଗତିବିଧିର ନିରୀକ୍ଷଣ କରି ଜ୍ୟୋତିର୍ବିଦଗଣ ଉନ୍ମୋଚନ କରିଛନ୍ତି ଅନେକ ରହସ୍ୟ। ଭୌତିକ ଜଗତରେ ଯେଭଳି ଜିଜ୍ଞାସୁ ଚିତ୍ତ ଉନ୍ମୋଚନ କରିଛି ନାନାଦି ପ୍ରାକୃତିକ ରହସ୍ୟ, ଆଧ୍ୟାତ୍ମିକ ଜଗତରେ ମଧ୍ୟ ଏହା ମାର୍ଗଦର୍ଶନ ଦେଇଛି ଅଗଣିତ ସନ୍ତାପିତ ମଣିଷଙ୍କୁ। ସନ୍ଥ କବୀର ଲେଖିଛନ୍ତି, ଜିନ୍ ଖୋଜା ତିନ୍ ପାଇଆ ଗହରେ ପାନି ପେଠ ମେ ବପୁରା ବୁଡ଼ନ ଡରା ରାହା କିନାରେ ବୈଠ। ଅର୍ଥାତ୍ ଗଭୀର ଜଳ ମଧ୍ୟକୁ ଯିଏ ସାହସ ପ୍ରଦର୍ଶନ କରି ଲମ୍ଫ ପ୍ରଦାନ କଲା ସିଏ ମୁକ୍ତା ପରି କିଛି ମୂଲ୍ୟବାନ ଜିନିଷ ପାଇଲା, ମାତ୍ର ଡୁବିଯିବା ଭୟରେ ଯିଏ କୂଳରେ ବସି ରହିଲା ସିଏ କିଛି ବି ପାଇବ ନାହିଁ। ବୁଦ୍ଧଙ୍କ ଜୀବନର ଏକ ସୁନ୍ଦର କଥା, ଏକଦା ବୁଦ୍ଧ ତାଙ୍କ ଯାତ୍ରା ସମୟରେ ଗୋଟିଏ ଗାଁରେ ବିଶ୍ରାମ ନେଉଥିଲେ। ସେତେବେଳେ ଗାଁର ଜଣେ ଲୋକ ତାଙ୍କ ପାଖକୁ ଯାଇ ପଚାରିଲା, ଆପଣ ଚତୁର୍ଦ୍ଦିଗରେ ମୋକ୍ଷର ବାର୍ତ୍ତା ପ୍ରଚାର କରୁଛନ୍ତି, କାମନାର ବିନାଶରେ ଦୁଃଖର ବିନାଶ ବୋଲି ସର୍ବତ୍ର ଘୋଷଣା କରୁଛନ୍ତି, ପୁଣି ଆପଣ କହୁଛନ୍ତି ପ୍ରତ୍ୟେକ ମଣିଷ ପକ୍ଷେ ମୋକ୍ଷପ୍ରାପ୍ତି ସମ୍ଭବପର ଅଟେ, ଏଥିପାଇଁ ଯେଉଁ ମାର୍ଗ ଅନୁସରଣ କରିବାକୁ ହେବ ତାହା ମଧ୍ୟ ଆପଣ ବୁଝାଉଛନ୍ତି। ଯଦି ଆପଣଙ୍କ କଥା ସତ, ତେବେ ସମସ୍ତଙ୍କୁ କାହିଁକି ମୋକ୍ଷ ମିଳୁନାହିଁ? ଲୋକଟିର ପ୍ରଶ୍ନ ଶୁଣି ଶାକ୍ୟମୁନି ତାକୁ କହିଲେ, ତୁମର ପ୍ରଶ୍ନର ଉତ୍ତର ପାଇବା ପାଇଁ ତୁମକୁ ଗୋଟିଏ କାମ କରିବାକୁ ହେବ। ଆଜି ସନ୍ଧ୍ୟାରେ ତୁମେ ଏ ଗାଁର ପ୍ରତ୍ୟେକ ଘରକୁ ଯାଅ, ଆଉ ପଚାର ଯେ ଘରର ଲୋକମାନେ ଚାହାନ୍ତି କ'ଣ। ସେମାନେ ଯାହା ଚାହାନ୍ତି ତାର ଏକ ତାଲିକା ପ୍ରସ୍ତୁତ କର, ଗାଁର ପ୍ରତ୍ୟେକ ଲୋକର ନାଁ ଲେଖ ଏବଂ ସେ କ'ଣ ପାଇବାକୁ ଇଚ୍ଛୁକ ତାହା ତାଲିକାରେ ଲେଖି ମୋତେ ଦେଖାଅ। ଲୋକଟି ଗାଁର ପ୍ରତ୍ୟେକ ଘରକୁ ଗଲା ଓ ତାଲିକାରେ ଲୋକଙ୍କ ଇପ୍ସିତ ବସ୍ତୁର ନାଁ ଲେଖିଲା। ଗାଁଟି ଛୋଟ ଥିବାରୁ ତାଲିକା ପ୍ରସ୍ତୁତ କରିବା ପାଇଁ ବେଶୀ ସମୟ ଲାଗିଲା ନାହିଁ। ଲୋକଟି ବୁଦ୍ଧଙ୍କ କହିବା ଅନୁଯାୟୀ ତାଲିକା ପ୍ରସ୍ତୁତ କରି ତାଙ୍କୁ ଦେଖାଇବା ପାଇଁ ଫେରିଆସିଲା। ବୁଦ୍ଧ ତାକୁ କହିଲେ, ତୁମେ ଆଣିଥିବା ତାଲିକାରେ ଦେଖ ଯେ କେତେଜଣ ମୋକ୍ଷ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଲୋକଟି ଆଗ୍ରହର ସହିତ ସବୁ ତାଲିକା ପଢ଼ିଲା ଏବଂ ବିସ୍ମିତ ହେଲା, କାରଣ ଗାଁର କେହି ଜଣେ ବି ଲୋକ ତାଙ୍କ ତାଲିକାରେ ମୋକ୍ଷର ନାଁ ଲେଖି ନଥିଲେ। ଲୋକଟି ପ୍ରଶ୍ନୀଳ ଦୃଷ୍ଟିରେ ବୁଦ୍ଧଙ୍କୁ ଚାହିଁ ରହିଲା। ତାକୁ ବୁଝାଇ ବୁଦ୍ଧ କହିଲେ, ମୋକ୍ଷ ପ୍ରତ୍ୟେକ ମଣିଷ ପାଇପାରିବ ବୋଲି ମୁଁ ନିଶ୍ଚିତ ଭାବରେ କହୁଛି, ମାତ୍ର ଏକଥା କେବେ କହୁନାହିଁ ଯେ ପ୍ରତ୍ୟେକ ମଣିଷ ମୋକ୍ଷପ୍ରାପ୍ତି ପାଇଁ ଇଚ୍ଛୁକ। ଲୋକଟିର ସନ୍ଦେହ ଦୂର ହେଲା। ଉପଲବ୍ଧି ହେଉଛି ଯାତ୍ରାର ଶେଷ କଥା, ଜିଜ୍ଞାସା ଯାତ୍ରାର

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣନ୍ତୁ ମାଣ୍ଡିଆ ଚାଷ ବିଷୟରେ। ଉପସ୍ଥାପନା କରିଛନ୍ତି ସ୍ୱାଗତିକା ପାଣିଗ୍ରାହୀ।
1: ଚାଷବାସ କଥାରେ ଜାଣିବା ମାଣ୍ଡିଆ ଚାଷ ବିଷୟରେ। ମାଣ୍ଡିଆ ଏକ ପୌଷ୍ଟିକ ଶସ୍ୟ ଫସଲ। ଏଥିରେ କ୍ୟାଲସିୟମ, ଲୌହ, ପ୍ରୋଟିନ୍ ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା କମ୍ ପାଣିରେ ମଧ୍ୟ ଭଲ ଅମଳ ଦେଇଥାଏ। ଏହାର ଚାଷ ସମୟ ହେଉଛି ଜୁନ୍ ମାସରୁ ଜୁଲାଇ ମାସ ବିହନ ବୁଣିବା ପାଇଁ ଉପଯୁକ୍ତ। ଜଳବାୟୁ 20°C 30°C ତାପମାତ୍ରା ଏବଂ ମଧ୍ୟମ ବର୍ଷା ଉପଯୁକ୍ତ। ମାଟି ଦରସା କିମ୍ବା ବାଲିଆ ଦରସା ମାଟି ଭଲ। ପାଣି ନିଷ୍କାସନର ଭଲ ବ୍ୟବସ୍ଥା ଥିବା ଉଚିତ। ପ୍ରତି ହେକ୍ଟରକୁ ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ। ଏଥିପାଇଁ ସାର ଓ ପ୍ରୟୋଗ, ଗୋବର ଖତ କିମ୍ବା କମ୍ପୋଷ୍ଟ ବ୍ୟବହାର କରିବା, ମାଟି ପରୀକ୍ଷା ଅନୁଯାୟୀ ରାସାୟନିକ ସାର ପ୍ରୟୋଗ କରିବା। ଜଳସେଚନ, ବର୍ଷା କମ୍ ହେଲେ ଆବଶ୍ୟକ ଅନୁଯାୟୀ ସେଚନ କରିବା। ଅମଳ, ବିହନ ବୁଣିବାର 100-120 ଦିନ ପରେ ଫସଲ ଅମଳ ହୁଏ। ଏହାର ଉପକାରିତା, ପୌଷ୍ଟିକ ଖାଦ୍ୟ ଭାବେ ଅତ୍ୟନ୍ତ ଏହା ଉପକାରୀ। କମ୍ ପାଣିରେ ଭଲ ଉତ୍ପାଦନ ହୁଏ। ମାଣ୍ଡିଆରୁ ରୁଟି, ଜାଉ, ଲଡ଼ୁ, ବିସ୍କୁଟ ଓ ବିଭିନ୍ନ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରାଯାଏ। ମାଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମିଲେଟ୍ ଫସଲ। ଏହା ଖରା ସହନଶୀଳ ହୋଇଥିବାରୁ କମ୍ ବର୍ଷା ଅଞ୍ଚଳରେ ମଧ୍ୟ ସଫଳତାର ସହ ଚାଷ କରାଯାଇପାରେ। ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି ଇତ୍ୟାଦି ଜିଲ୍ଲାରେ ଏହା ବହୁଳ ଭାବରେ ଚାଷ କରାଯାଏ। ପ୍ରତ୍ୟେକ ଚାଷର ତ ପ୍ରଣାଳୀ ଥାଏ। ମାଣ୍ଡିଆ ଚାଷର ପ୍ରଣାଳୀ, ଜମିକୁ 2-3 ଥର ହଳ କରି ଭଲ ଭାବରେ ପ୍ରସ୍ତୁତ କରିବା, ଉନ୍ନତ କିସମର ବିହନ ବ୍ୟବହାର କରିବା, ସିଧାସଳଖ ବୁଣା କିମ୍ବା ତଳି ପ୍ରସ୍ତୁତ କରି ଚାରା ରୋପଣ କରିବା, ସମୟ ସମୟରେ ଅନାବନା ଗଛ ସବୁ ସଫା କରିବା ଏବଂ ଆବଶ୍ୟକ ଅନୁସାରେ ସାର ଏବଂ ପାଣି ଦେବା। ରୋଗ ଓ ପୋକ ନିୟନ୍ତ୍ରଣ, ବିହନ ବୁଣିବା ପୂର୍ବରୁ ବିହନକୁ ଭଲ ଭାବରେ ବିଶୋଧନ କରିବା, ଫସଲକୁ ନିୟମିତ ପରୀକ୍ଷା କରିବା, ରୋଗ କିମ୍ବା ପୋକ ଦେଖାଦେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବା। ଉତ୍ପାଦନ ଓ ଲାଭ, ଭଲ ପରିଚାଳନା କଲେ ଉତ୍ତମ ଅମଳ ମିଳେ। ମାଣ୍ଡିଆର ଚାହିଦା ବଜାରରେ ବଢ଼ୁଥିବାରୁ ଚାଷୀଙ୍କ ପାଇଁ ଏହା ଲାଭଦାୟକ ଫସଲ। ଏଥିରୁ ଜାଉ, ରୁଟି, ଲଡ଼ୁ, ବିସ୍କୁଟ, ଦୋସା, ଉପମା ଏହିପରି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ମାଣ୍ଡିଆରେ କ୍ୟାଲସିୟମ, ଆଇରନ୍, ଫାଇବର ଓ ପ୍ରୋଟିନ୍ ଅଧିକ ଥିବାରୁ ଏହା ଶିଶୁ, ଗର୍ଭବତୀ ମହିଳା, ବୟସ୍କ ଓ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ଖାଦ୍ୟ ଭାବରେ ପରିଚିତ। ମାଣ୍ଡିଆ ଏକ ପ୍ରମୁଖ ଶ୍ରୀ ଅନ୍ନ ଫସଲ। ଏହା କମ୍ ପାଣିରେ ଭଲ ଭାବରେ ବଢ଼ିଥାଏ ଏବଂ ଖରା ସହନଶୀଳ ହୋଇଥିବାରୁ ଓଡ଼ିଶାର ପାହାଡ଼ିଆ ଓ ଅନାବୃଷ୍ଟି ପ୍ରବଣ ଅଞ୍ଚଳରେ ବହୁଳ ଭାବରେ ଚାଷ କରାଯାଏ। ମାଣ୍ଡିଆ ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିବା ଉଚିତ। ସମୟ ସମୟରେ ବିହନ ବୁଣିବାର 100-120 ଦିନ ପରେ ଫସଲ ଅମଳ ହୁଏ। ଶସ୍ୟକୁ ଭଲ ଭାବରେ ଶୁଖାଇ ସଫା ଓ ଶୁଷ୍କ ସ୍ଥାନରେ ସଂରକ୍ଷଣ କରିବା। କମ୍ ବର୍ଷାରେ ମଧ୍ୟ ଭଲ ଉତ୍ପାଦନ ହୁଏ। ଚାଷ ଖର୍ଚ୍ଚ ତୁଳନାମୂଳକ କମ୍। ପୌଷ୍ଟିକ ଖାଦ୍ୟ ହେବାରୁ ବଜାରରେ ଏହାର ଚାହିଦା ବଢ଼ୁଛି। ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ। ମାଟିର ଉର୍ବରତା ବଜାୟ ରଖିବାରେ ମଧ୍ୟ ଏହା ସହାୟକ ହୁଏ। ମାଣ୍ଡିଆ ଚାଷ କୃଷକଙ୍କ ପାଇଁ ଏକ ଲାଭଜନକ, ପରିବେଶ ଅନୁକୂଳ, ପୌଷ୍ଟିକ ଫସଲ ଚାଷ ଭାବରେ ପରିଗଣିତ।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଏଥିରେ ଜାଣିଲେ ମାଣ୍ଡିଆ ଚାଷ ବିଷୟରେ। ଉପସ୍ଥାପନା କରିଥିଲେ ସ୍ୱାଗତିକା ପାଣିଗ୍ରାହୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ଏହି ବାହାଘର ସମୟରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଖୁସିରେ ଗୀତ ଗାଇ ନାଚନ୍ତି। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କୁସୁମପୁର ଗ୍ରାମର ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ବର୍ଷା ନହେଲେ ଭଲ ଫସଲ ହେବ ନାହିଁ, ତେଣୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଗଣ୍ଡ ଭାଇ ଭଉଣୀମାନେ ଭଲ ବର୍ଷା ଏବଂ ଭଲ ଫସଲ ହେବା ପାଇଁ ଭୀମା ଦେବତାଙ୍କୁ ପୂଜା କରନ୍ତି, ଆଉ ସେ ସମୟରେ ସେମାନେ ଏହି ଗୀତଟିକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

0: ପ୍ରଚାର କଲୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିଲେ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ଆକାଶବାଣୀ ଜୟପୁର। ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୋୟନ୍ତାମ୍ ପ୍ରବାଚିକା।

ଏହି କାର୍ଯ୍ୟକ୍ରମରେ ଲିକୁରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଭେଟିଦେବୁ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ନିବେଦିତା, ଉଦିତ ନାରାୟଣ ଏବଂ ପାମେଲା ଚେନ୍। ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00। ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30। ଏଥିରେ ଶୁଣିବେ ନୃତ୍ୟଶିଳ୍ପୀ ସୁଜନ ସୁନାଙ୍କ ସହ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଦିନ 10:30। ଦିନ 11:00 ରହିଛି ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲିଞ୍ଜ ଶୁଣିବେ ଦିନ 12:30। ଦିନ 12:50 ପ୍ରଚାର କରିବୁ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ କବିତା କ୍ରିଷ୍ଣମୂର୍ତ୍ତି, ପଣ୍ଡିତ ଭୀମସେନ ଯୋଶୀ, ଚିତ୍ର ସିଂ ଏବଂ ଜଗଜିତ ସିଂ। ପୂର୍ବାହ୍ନ 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20। ଶୁଣିଲି ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସକାଳ ଛାତ୍ରାବାସୀ 25 ମିନିଟ୍ରେ ରହିଛି ମହଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀ କ୍ରମରେ ଶୁଣିବେ ଗଜପତି ଜିଲ୍ଲାର କେରାଖାଲ ସମ୍ପର୍କରେ, ଏବଂ ବିଶେଷ ପ୍ରସଙ୍ଗରେ ରହିଛି ନଦୀ ମୁହାଣ ନାମାନୁସାରେ ମୋହନା। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଏଥିରେ ରହିଛି ବିଷୟ ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନା ଲୀଳା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ

0: ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜା ପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା' ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା' ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷକରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ୍ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 617.29 ଘନଫୁଟ ରହିଛି। ଜଳଭଣ୍ଡାର 4ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ

0: ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା ଗୋଟିଏ ବା ଦୁଇଟି ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶିକରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ। ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସି ଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି ଏକ ମାସ ହେଲା ପରେ ଗୋଡ଼ରେ ପ୍ରତି ତିନି ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ ଚାରି ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳା ଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ ଛଅଟି ବା ଆଠଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାତ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା ଏଫ୍ଓ ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜନ୍ମଗତ ବକ୍ରପାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍କତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସ ଡେଲିଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ଭାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍କରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୋଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2ଟି ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍କଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ

0: ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିସ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗେନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ୍ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନ୍ର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ୍ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନ୍ର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନ୍ର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ୍ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ୱଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣନ୍ତୁ ଗଜପତି ଜିଲ୍ଲା କେରାଖାଲ ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ରହିଛି ନଦୀ ମୁହାଣ ନାମ ଅନୁସାରେ ମୋହନା। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଜୀବନର ସାତ ରଙ୍ଗରେ ଆମେ ସମସ୍ତେ ସଜେଇ ହୋଇଥାଉ।
1: ଆଉ ଏହି ଚଲା ବାଟରେ କେତେବେଳେ ଫୁଲ ଫୁଟିଥାଏ ତ ପୁଣି ଆଉ କେତେବେଳେ କଣ୍ଟା,
0: ଆଉ ତାରି ଭିତରେ ଆମେ ଆମ ଜୀବନକୁ ଗଢ଼ିଥାଉ।

0: ଆମେ ଅନେକ ସ୍ୱପ୍ନ ଦେଖିଥାଉ, ଖାଲି ଯେ ସ୍ୱପ୍ନ ଦେଖିଥାଉ ତା ନୁହେଁ, ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାଉ।
1: ଆଉ ଯଦି ଏହି ସ୍ୱପ୍ନ ସବୁ ଗୋଟିଏ ଗାଁରେ ଦେଖିଥାଉ ତାହେଲେ ତାର ଆନନ୍ଦ ଦ୍ୱିଗୁଣିତ ହୋଇଥାଏ।
0: ତେବେ ଚାଲନ୍ତୁ ନା ଆଜି ମଧ୍ୟ ଏମିତି ଗୋଟିଏ ଗାଁକୁ ବୁଲିଯିବା ଆଉ ସେହି ଗାଁ ସମ୍ପର୍କରେ ଅଧିକ କିଛି ଜାଣିବା।

0: ଗଜପତି ଜିଲ୍ଲା ମୋହନା ବ୍ଲକରେ ରହିଛି ଏକ ଛୋଟିଆ ଗ୍ରାମ କେରାଖାଲ।
1: ଏହି ଗାଁଟି ହେଉଛି ଏକ ଆଦର୍ଶପୂର୍ଣ୍ଣ ଗାଁ।
0: ଏହି ଗାଁକୁ ସରକାରଙ୍କର ଅନେକ ଯୋଜନା ପହଞ୍ଚି ପାରିଛି,
1: ତଥାପି ଆଉ କିଛି ଯୋଜନା ବାକି ରହିଥିବା କଥା କୁହନ୍ତି ଗାଁର ଜଣେ ସଚେତନ ନାଗରିକ ବେଣୁଧର ନାୟକ।
2: ଗଜପତି ଜିଲ୍ଲାର ମୋହନା ବ୍ଲକର ଛୋଟ ଗାଁଟା ହେଉଛି କେରାଖାଲ। ମୁଁ ବେଣୁଧର ନାୟକ ମନା ଜନ୍ମ ହେଇଛି ଏଇ ଗାଁରେ। ଜେଜେବାପା ହେଉଛନ୍ତି କନ୍ଧିଆ ନାୟକ, ସେ ମଧ୍ୟ ଏଇ ଗାଁରେ ଜନ୍ମଗ୍ରହଣ କରିଛନ୍ତି। ଆମ ଗାଁଟି ପାଖାପାଖି 250 ବର୍ଷ ପୁରୁଣା ହବ, ଯାହା ବୟୋଜ୍ୟେଷ୍ଠ ଲୋକମାନେ କହନ୍ତି। ଆଉ ତାପରଠୁ ଆମ ଗାଁରେ ଆମେ ବସବାସ କରୁଛୁ। ମୁଁ ତ ବର୍ତ୍ତମାନ ଅଛି ଗାଁରେ ଅଛି। ଆମ ପଞ୍ଚାୟତ ହେଡକ୍ୱାର୍ଟରକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ 2002 ମସିହାରୁ ଗୋଟେ ଭଲ ସଡ଼କଟେ ତିଆରି ହେଇଯାଇଛି ବର୍ତ୍ତମାନ। ଆଉ ସମୟକ୍ରମେ ସିଏ ଖରାପ ହେଲେ ପୁଣି ଆଉଥରେ ରିପେୟାର ହେଉଛି, ଚାଲିଛି ଗମନାଗମନ, କିଛି ଅସୁବିଧା ନାହିଁ ବର୍ତ୍ତମାନ। ମ୍ୟାଡ଼ାମ, ବର୍ଷରେ ପ୍ରାୟତଃ ଚାଷ ଅଧିକାଂଶ ମକା ଆଉ ଧାନ, ତା ସହିତ ଜହ୍ନା ମାଣ୍ଡିଆ।

ମୁଗ ବିରି ସୂର୍ଯ୍ୟମୁଖୀ ତେଲ ପାଇଁ ସୂର୍ଯ୍ୟମୁଖୀ ଚାଷ ହେଉଛି, ଆଉ କିଛି କିଛି ଏବେ ଆମ୍ବ ସବୁ ଲାଗିଛି ପ୍ରାୟ ଚାଷୀଙ୍କର, ଆଉ ଆମର ଯୋଉ କାଜୁ କମ୍ ଅଛି, ଏମିତି ଚାଷ ଚାଲିଛି ଆଉ।

ସ୍ୱାଧୀନତା ହେବା ପୂର୍ବରୁ ଯାହା ରେକର୍ଡ ଅଛି ଆମ ଗାଁର ବିଦ୍ୟାଳୟର 1945 ମସିହାରେ ଗୋଟେ ପ୍ରଥମରୁ ତୃତୀୟ ଶ୍ରେଣୀର ବିଦ୍ୟାଳୟ ହେଇଥିଲା। ସେଇ ବିଦ୍ୟାଳୟଟି ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହେଇଛି। 2011 ମସିହାରେ ତାକୁ ଅପର ପ୍ରାଇମେରୀ କରାଯାଇଛି। ବର୍ଷକରେ ଯେମିତି ପ୍ରବେଶ ଉତ୍ସବଠୁ ଆରମ୍ଭ କରି ତାପରେ ସେମାନଙ୍କର ଖେଳକୁଦ ରହୁଛି, ପାଠପଢା ସହିତ ଖେଳକୁଦ ରହୁଛି, ଆନୁଆଲ ଫଙ୍କସନ୍ ହେଇଯାଉଛି, ସାର୍ ମାନେ ଆମକୁ ଡାକୁଛନ୍ତି ଆଉ ସେ ଆନୁଆଲ ଫଙ୍କସନ୍ରେ ପିଲାମାନଙ୍କର କୃତିତ୍ୱ ଯାହା ଆମେ ଦେଖିକି ଆସୁଛୁ। ପ୍ଲସ୍ ଲାଷ୍ଟ ଇୟର ଆମର ସୁର ବି ହେଇଥିଲା ପିଲାମାନଙ୍କର, ସେ ପିଲାମାନେ ପାଖାପାଖି ବ୍ଲକ ଲେବେଲ ପର୍ଯ୍ୟନ୍ତ ଆମ ଗାଁ ପିଲାମାନେ ଯାଇପାରିଛନ୍ତି ସେମାନଙ୍କର କୃତିତ୍ୱ ପ୍ରଦର୍ଶନ କରିବା ପାଇଁ। 2 କିଲୋମିଟର ଦୂର ହବ, ଆମ ପଞ୍ଚାୟତ ହେଡକ୍ୱାର୍ଟର ଅଛି। ପଞ୍ଚାୟତ ହେଡକ୍ୱାର୍ଟରରେ ଆମର ଗୋଟେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି ଗଭର୍ଣ୍ଣମେଣ୍ଟ ତରଫରୁ, ସେଇଠି ପ୍ରାୟ ଚିକିତ୍ସିତ ହେଇଯାଉଛୁ ଆମେ। ଯଦି କିଛି ଅଧିକ ଆବଶ୍ୟକ ପଡ଼ିଲା ମହନା ଅଛି, ମହନାରୁ ଯଦି ଆଉ ଟିକେ ଅଧିକ ଆବଶ୍ୟକ ବରହମପୁରରେ ଚିକିତ୍ସା ହଉଛୁ ଆମେ। ଆଉ ପଞ୍ଚାୟତରୁ ଦେଖନ୍ତୁ, ପ୍ରଥମ କଥା ହେଲା ବୃଦ୍ଧ ଆଉ ବିଧବା ମାନଙ୍କୁ ଭତ୍ତା ମିଳିପାରୁଛି, ଆଉ ଏବେ ଇନ୍ଦିରାବାସ ଗୁଡାକ ପ୍ରାୟ ଲୋକଙ୍କୁ ମିଳିଯାଇଛି, ଯାହାଦ୍ୱାରା କି ଆମ ଗାଁରେ ପୁରା ଯୋଉ ଚାଳ ଛପର ଘର ଥିଲା ବର୍ତ୍ତମାନ ଟିକେ ପକ୍କା ଘର ଦେଖିବାକୁ ପାଇପାରିବେ ଆପଣ। ଆଉ ରାସ୍ତା ତ ହେଇଯାଇଛି, ପାନୀୟ ଜଳ ପାଇଁ ଟିକେ ଅସୁବିଧା ଅଛି, ଯେହେତୁ କେବଳ ନଳକୂପ ଅଛି ସେମିତି କିଛି ସପ୍ଲାଇ ପାଣି ପାଇଁ ଆମେ ବହୁତ ଥର ଉପର ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମିତି କିଛି ସୁଫଳ ପାଇପାରିନୁ, ଆଉ ପାନୀୟ ଜଳର ଟିକେ ଅସୁବିଧା ରହୁଛି ମ୍ୟାଡମ୍। ଆଉ ସ୍ୱଚ୍ଛତା କହିଲେ ଆମ ଗାଁ ଟିକେ ସଚେତନ ଅଛନ୍ତି, ଲୋକମାନେ ଏକାଠି କାମ କରିବା ପାଇଁ ପସନ୍ଦ କରନ୍ତି। ପ୍ରତି 2 ମାସ 3 ମାସରେ ଥରେ ଗାଁ ଯଦି ମଇଳା ହେଇଯାଉଛି ତାହେଲେ ବାହାରିକି ସମସ୍ତେ ସଫା କରିବାରେ ସହଯୋଗ କରନ୍ତି ଆଉ ସଫା ମଧ୍ୟ ରଖନ୍ତି। ଗାଁର ବିଶେଷତ୍ୱ ହେଲା ମ୍ୟାଡମ୍, 250 ବର୍ଷର ଗାଁ, ସେଇଠି ଗୋଟେ ଆମ ଗାଁରେ ପୁରାତନ କାଳରୁ ପାରମ୍ପରିକ ନୃତ୍ୟ ସବୁ ରହିଛି, ମାନେ ଯେମିତି ଆମର ମହାଭାରତ ରାମାୟଣ ଯାହା ଯାହା ସବୁ ରାମଲୀଳା ଠୁ ଆରମ୍ଭ କରି ଭାରତଲୀଳା ପର୍ଯ୍ୟନ୍ତ ଆମ ଗାଁର ପୁରାତନ କଳାକାର ବୋଲି କହିଲେ ଅତ୍ୟୁକ୍ତି ହେବନି। ବର୍ତ୍ତମାନ ମଧ୍ୟ ଅନେକ ପିଲା ଅଛନ୍ତି, ଯେମିତି ରଜ ବେଳକୁ ଆମେ ପ୍ରୋଗ୍ରାମ କରୁଛୁ ଗାଁରେ, ଗାଁ ପିଲା ହିଁ ସେଇଠି ଭାଗ ନିଅନ୍ତି। ଆମେ ତ ଏତେ ଆର୍ଥିକ ସମ୍ବଳ ନାହିଁ ଯେ ବାହାରୁ କଳାକାର ଆଣିବା ପାଇଁ, ଆମ ଗାଁ ପିଲାମାନେ ହିଁ 3 ଦିନ କାଳ ପୁରା ପରଫର୍ମାନ୍ସ କରନ୍ତି, ବହୁତ ବଢିଆ ଫଙ୍କସନ୍ ହୁଏ। ଆଉ ମନ୍ଦିରଟେ ଗ୍ରାମ ଦେବତୀ ମନ୍ଦିର ରହିଛି, ଆମେ ବହୁତ ପରିଶ୍ରମ କରିକି ସେ ମନ୍ଦିରଟାକୁ 2023 ମସିହାରେ ପ୍ରତିଷ୍ଠା କରିବାରେ ସକ୍ଷମ ହେଇପାରିଥିଲୁ। ବର୍ତ୍ତମାନ ଆମ ଗାଁକୁ ଲାଗିକି ରହିଛି ଗୋଟେ ମୁଣ୍ଡିଆ, ସେ ମୁଣ୍ଡିଆରେ ଗୋଟେ ହନୁମାନ ମନ୍ଦିର ତିଆରି କରିବା ପାଇଁ ଯୋଜନା ଚାଲିଛୁ। ଗ୍ରାମର ଯୁବକ ବୁଦ୍ଧିଜୀବୀ ମାନଙ୍କୁ ନେଇକି ଯୋଜନା କରିଛୁ, କାମରେ ଆରମ୍ଭ ହେଇନି ଏବେ। ଗାଁର ଯୋଉ ମୋର ସମ୍ପର୍କୀୟ ଅଛନ୍ତି, ମୋ ଦାଦା ବଡ଼ବାପା ଅଛନ୍ତି, ସମସ୍ତଙ୍କୁ ନେଇକି ବହୁତ ଖୁସିରେ ଅଛୁ ମ୍ୟାଡମ୍।

ଆମ ଗାଁରେ ଜଣେ ଅଙ୍ଗନବାଡ଼ି ମଧ୍ୟ ଅଛନ୍ତି, ଆଉ ଅଙ୍ଗନବାଡ଼ି 2009 ବୋଧେ ପ୍ରତିଷ୍ଠା ହେଲା ଆମ ଗାଁରେ। ତା ସହିତ ଜଣେ ଆଶାକର୍ମୀ ଅଛନ୍ତି, ଛୋଟ ଛୋଟ ମାନେ କିଛି

ଯଦି ଲୋକମାନେ ଆକ୍ରାନ୍ତ ହୁଅନ୍ତି କିଛି ରୋଗରେ ସେମାନଙ୍କ ଠାରୁ ମେଡିସିନ ପାଇକିରି ଭଲ ହେଇଯାଉଛନ୍ତି, ଆଉ ଯଦି ଅଧିକ ଆବଶ୍ୟକ ପଡେ ତାହେଲେ ପାଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି, ନହେଲେ ମୋହନା ଆମର ସେଇଠି ଅଛି ମେଡିକାଲ, ସେଇଠି ଯାଆନ୍ତି। ଆଉ ବ୍ୟବସାୟ କହିଲେ ଦେଖନ୍ତୁ, କୃଷିଜାତ ଦ୍ରବ୍ୟ ସବୁ ଉତ୍ପାଦନ ହୁଏ ବିଶେଷ କରି, ତ ସେଇ ଦ୍ରବ୍ୟକୁ କ୍ରୟ ବିକ୍ରୟ ପ୍ଲସ ଗାଁରେ 3 ଦୋକାନ ରହିଛି, ଆଉ ଛେଳି ଯେହେତୁ ପାଳନ ହଉଛି ସେଇଥିପାଇଁ ବାହାର ବ୍ୟବସାୟୀ ମାନେ ଆମ ଗାଁକୁ ଆସି ବ୍ୟବସାୟ କରିଥାନ୍ତି, ମାଛ ଚାଷ ମଧ୍ୟ କିଛି ଚାଷୀ କରୁଛନ୍ତି, ସେଇଥିପାଇଁ ବାହାର ବ୍ୟବସାୟୀ ମାନେ ଆମ ଗାଁକୁ ଆସିକି ବ୍ୟବସାୟ ଏଇ ପ୍ରକାର ଚାଲିଛି ମ୍ୟାଡମ୍। ଆମ ଗାଁରେ ଦେଖନ୍ତୁ 2008 ମସିହାରେ ଆମ ଗାଁକୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲୁ ଓଡ଼ିଶା ସରକାରଙ୍କ ତରଫରୁ, ଯେହେତୁ ଆମ ଗାଁ ପୂର୍ବରେ ଗୋଟେ ପାହାଡ଼ ପୁରା ପୋଡ଼ୁ ଚାଷ ହେଇକି ସଫା ହେଇଯାଇଥିଲା ମ୍ୟାଡମ୍, ତ ପୁଣି ପୁନର୍ବାର ଗାଁ ଲୋକମାନେ ଏକଜୁଟ ହେଇକିରି ଏଇ ଜଙ୍ଗଲଟାକୁ ପୁନରୁତ୍ଥାନ କରିବା, ବର୍ତ୍ତମାନ ଜଙ୍ଗଲ ଭରପୁର ଗଛ ହେଇକି ରହିଛି ସେଇଟା, ପ୍ଲସ ଜନ୍ମ ତ ହେଇଛି ସେଇ ଗାଁରେ, ଆଉ ତ ନିହାତି ତାକୁ ନେଇକି ତ ଗର୍ବ କରିବି ନା ମ୍ୟାଡମ୍। ଆଗରୁ ପୋଡ଼ୁ ଚାଷ କରିକି ପୁରା ପାହାଡ଼ ସଫା ହେଇଯାଇଥିଲା ମ୍ୟାଡମ୍, କିନ୍ତୁ 2005-06 ମୋର ଯାହା ମନେ ପଡୁଛି 5-06 ବେଳକୁ ଫରେଷ୍ଟ ଡିପାର୍ଟମେଣ୍ଟର କିଛି କାର୍ଯ୍ୟକର୍ତ୍ତା ଆସିକି ସେମାନେ କହିଲେ ଯେ ଆପଣମାନେ ପୁନରୁଦ୍ଧାର କରନ୍ତୁ ଏଇ ଜଙ୍ଗଲକୁ, ଆଉ ଜଙ୍ଗଲ ବଞ୍ଚିଲେ ହିଁ ଆମେ ବଞ୍ଚିବା, ସଚେତନ କରିଥିଲେ, ଯାହାଫଳରେ ଆମ ଗାଁ ଲୋକମାନେ ସଚେତନ ହେଲେ, ଆଉ ସେ ଗଛ ଗୁଡିକୁ ଲଗାଇବାଠୁ ଆରମ୍ଭ କରିକି ଯେମିତି ନିଆଁ ନ ଲାଗିବ, ପ୍ରଥମ କଥା ହେଲା ଜଙ୍ଗଲ ସୁରକ୍ଷା କରିବାର ଅଛି, ଯଦି ଜଙ୍ଗଲରେ ନିଆଁ ନ ଲାଗିବ ଅହରହ ସେ ଜଙ୍ଗଲକୁ ଜଗି ନିଆଁ ନ ଲାଗିବ ଯେମିତି ସେ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଆମକୁ 2008-09 ବୋଧେ ମୋର ମନେ ପଡୁଛି ଆମ ପ୍ରକୃତି ମିତ୍ର ପୁରସ୍କାରଟା ପାଇଥିଲୁ ଆମେ ଲାଷ୍ଟ ଟାଇମ୍। 2001 ବୋଧେ ମୁଁ ମଧ୍ୟ ଛୋଟ ଥିଲି ସେତେବେଳକୁ, ମହାହରରେ ଆମେ ଲାଷ୍ଟ ଟାଇମ୍ ପରଫର୍ମାନ୍ସ କରିଥିଲୁ ଆମ ଗାଁରେ, ତା ପରଠୁ ଆଉ କଳା ପ୍ରତି ଟିକେ ଆଜିକାଲି ସମସ୍ତେ ଯେହେତୁ ନିଜ କିଛି କରିବୁ ନିଜେ ଭଲ ହବୁ ସେଇ ଚିନ୍ତାଧାରା ରହୁଛି, ସେଥିପାଇଁ ଗାଁର ବର୍ତ୍ତମାନ କଳା ନାହିଁ, କେବଳ ଏବେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସଂକୀର୍ତ୍ତନ ହୁଏ, ତ ସେଇଠି ଯୋଗ ଦଉ, ତାପରେ ସନ୍ଡେକୁ ସନ୍ଡେ ଆମର ସତ୍ସଙ୍ଗ ହୁଏ, ତ ସେଇଠି ହିଁ ଆମର କଳା ପ୍ରଦର୍ଶନ, ଗଣେଶ ପୂଜା ବେଳକୁ ନିହାତି ଆମର ପାଖାପାଖି 6-8 ଖଣ୍ଡେ ମହାପ୍ରଭୁ ରହନ୍ତି ଆମ ଗାଁରେ, ସେତିକି ଭିତରେ ଆମେ ଭଜନ କରୁ, କୋଉଠୁ ବାହାରୁ କଳାକାର ଆଣୁନୁ ମା, ଆମେ ହିଁ ବାଜା ବଜେଇବା, ଆମେ ହିଁ ହାରମୋନିୟମ, ଆମେ ସବୁ ଆମ ଗାଁ ପିଲାମାନେ ହିଁ କରିପାରନ୍ତି। ତାପରେ ଆମର ପ୍ରତ୍ୟେକ ବର୍ଷ ମାଘ ପୂର୍ଣ୍ଣିମାରେ ଗୋଟେ ଯଜ୍ଞ ହୁଏ, ସେ ଯଜ୍ଞରେ ମଧ୍ୟ ଏଇପରି ପିଲାମାନଙ୍କୁ ନେଇକି ଆମ ଗାଁର ପିଲାମାନଙ୍କୁ ନେଇକି ହିଁ ନାଚ ଗୀତ ଭଜନ ସମାରୋହ ସବୁ କରିବା ବ୍ୟବସ୍ଥା କରିଥାଉଛୁ ମ୍ୟାଡମ୍। ଆମେ ଏହିପରି ଭାବେ କାର୍ଯ୍ୟକ୍ରମ ଗୁଡିକ ହାତକୁ ନେଇକି ଆମ ଗ୍ରାମବାସୀ ମିଳିମିଶି ବହୁତ ଖୁସିରେ ଅଛୁ।

0: ବର୍ତ୍ତମାନ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ମୋହନା ବ୍ଲକ କେରାଖାଲ ଗ୍ରାମ ସମ୍ପର୍କରେ ବେଣୁଧର ନାୟକ ସାର୍ ବହୁତ କଥା ସୁନ୍ଦର ଭାବେ ବୁଝାଇ ପାରିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରତି ମଙ୍ଗଳବାର ସକାଳ 7:25 ଆପଣ ଶୁଣୁଛନ୍ତି ମହ୍ଲାର କାର୍ଯ୍ୟକ୍ରମ।
1: ଏଥିରେ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଗାଁର ସୁବିଧା ଅସୁବିଧାର କଥା ଏବଂ ତା ସହିତ ଶୁଣିପାରୁଛନ୍ତି ଏକ ବିଶେଷ ପ୍ରସଙ୍ଗ।
0: ଏଥିରେ ଆପଣ ଜାଣିପାରୁଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର କଥା, ପୁରାତନ ଶୈବପୀଠ ଏବଂ ପୁରାତନ ଶକ୍ତିପୀଠ ସମ୍ପର୍କରେ ମଧ୍ୟ ଜାଣିପାରୁଛନ୍ତି,
1: ବିଭିନ୍ନ ଭାଷା ଏବଂ ସଂସ୍କୃତି ବିଷୟରେ ମଧ୍ୟ ଜାଣିପାରୁଛନ୍ତି,
0: ଆଉ ତା ସହିତ ଲୁକାୟିତ ପ୍ରତିଭା ସବୁକୁ ମଧ୍ୟ ଆପଣ ଜାଣିପାରୁଛନ୍ତି।
1: ଯଦି ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଆପଣଙ୍କ ଗାଁର ସୁବିଧା ଅସୁବିଧାର କଥା କିମ୍ବା

0: କୌଣସି ଭାଷା, ପର୍ଯ୍ୟଟନ ସ୍ଥଳ, ପୁରାତନ ମନ୍ଦିର କିମ୍ବା କିଛି ପ୍ରତିଭା ବିଷୟରେ ଆମକୁ ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
1: ଆମ ସହ ଯୋଗାଯୋଗ କରିବାର ମୋବାଇଲ ନମ୍ବରଟି ହେଲା 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

0: ଶରୀରକୁ ଶୁଦ୍ଧ ଏବଂ ଆତ୍ମାକୁ ପବିତ୍ର କରିଥାଏ ଗୋଟିଏ ନଦୀ।
1: ଆଉ ଯେତେବେଳେ ଗୋଟିଏ ନଦୀରେ ଛୋଟ ଛୋଟ ନଦୀ ମିଶି ଏକ ମୁହାଣ ସୃଷ୍ଟି କରିଥାଏ, ତାହେଲେ ତାର ଦୃଶ୍ୟ ଅତି ମନଲୋଭା।
0: ନଦୀ, ସମୁଦ୍ର ଏବଂ ଗାଡ଼ିଆରୁ ଆମେ ଅନେକ ଲାଭ ପାଇଥାଉ,
1: ଯାହାକି ଆମର ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ଼ କରିଥାଏ।
0: ତେବେ ଗଜପତି ଜିଲ୍ଲାରେ ରହିଛି ଏମିତି ଏକ ନଦୀ, ଯାହାକି ସେଠାରେ ରହିଥିବା ମୁହାଣର ନାମ ଅନୁସାରେ ଏକ ଗାଁ ହୋଇପାରିଛି।
1: ତେବେ ଚାଲନ୍ତୁ ଜାଣିବା ଏହି ନଦୀର ତାତ୍ପର୍ଯ୍ୟ କ'ଣ, ମହତ୍ତ୍ୱ କ'ଣ, ଗୁରୁତ୍ୱ କ'ଣ ଏବଂ ଅର୍ଥନୈତିକ କ୍ଷେତ୍ରରେ ଏହାର ପ୍ରଭାବ କିପରି ରହିଛି।
0: ଏସବୁ କଥା ଜାଣିବା ମୋହନା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆରତୀ ପାଢ଼ୀଙ୍କ ଠାରୁ।
2: ଦେଖନ୍ତୁ, ମୁଁ ହଉଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୋହନାର ପ୍ରଧାନ ଆଚାର୍ଯ୍ୟ। ଏଠି ମୁଁ 21 ବର୍ଷ ହେଲା ସ୍କୁଲରେ ଏଠି ପ୍ରଧାନ ଆଚାର୍ଯ୍ୟ ଭାବରେ କାମ କରୁଛି। ଯଦି ମୋହନା କଥା କହିବେ କହିଲେ, ଇଏ ଗୋଟେ ପ୍ରାକୃତିକ ପରିବେଶରେ ଭରପୁର ଗୋଟେ ଗାଁ। ଏ ଗାଁ ଆଉ ସହର କହିଲେ ବି ଚଳିବ। ଆଜିକାଲି ବହୁତ ଲୋକ ଏଠି ବାସ କରୁଛନ୍ତି, ସବୁ ପ୍ରକାର ଅନୁଷ୍ଠାନ ଏଠି ମୋହନାରେ ଅଛି, ସବୁ ପ୍ରକାର ସୁବିଧା ଅଛି। ଇଏ ଗୋଟେ ହଉଛି ମୋହନା ଗୋଟେ ବ୍ୟବସାୟିକ କେନ୍ଦ୍ର ବି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଅନେକ ବ୍ୟବସାୟୀ ଆସି ଏଠି ବ୍ୟବସାୟ କରୁଛନ୍ତି, ବହୁତ ଦୂର ଜାଗାରୁ ଆସି ଏଠି ସେମାନେ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ ମୋହନାର ବହୁତ ପୁରୁଣା କଥା କହିବାକୁ ଗଲେ, ଇଏ ହଉଛି ଆର ପ୍ରକୃତ ନାମ ମୁହାଣ ଥିଲା। ଏଇଥିପାଇଁ ମୁହାଣ ଥିଲା ଯେ ଇଏ ତ ବହୁତ ବଡ ଜଙ୍ଗଲ ଘେରାର ଗୋଟେ ସୁନ୍ଦର ପରିବେଷ୍ଟିତ ଗୋଟେ ଗାଁ। ଏଠାରେ ଗୋଟେ ପଟରୁ ଦୁଇଟି ନଦୀ ଆସିଛି ମିଶିଛି, ପୁଣି ସେଇ ଦୁଇଟି ନଦୀ ଆଗକୁ ବହି ଯାଇକି ଅନ୍ୟ ପଟରୁ ଆଉ ଗୋଟିଏ ନଦୀ ଆସିକି ସେଇଠି ପୁଣି ତିନିଟା ନଦୀର ସେଠି ମିଶ୍ରଣ ହେଇଛି। ଆମେ ତ ସାଧାରଣତଃ ଜାଣିଥାଉ ଗୋଟେ ମିଳନ ସ୍ଥଳକୁ ଆମେ ନଦୀ ସମୁଦ୍ର ବା ନଦୀ ନଦୀର ମିଳନ ସ୍ଥଳକୁ ଆମେ ତାକୁ ମୁହାଣ ବୋଲି କହିଥାଉ। ତେଣୁ ମୋହନାକୁ ପୂର୍ବରୁ ସମସ୍ତେ ଆର କିମ୍ବଦନ୍ତୀ ହିସାବରେ ତ ଆକୁ ମୁହାଣ ହିଁ କହୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୋଉ ବିଭିନ୍ନ ପ୍ରକାର ଯୋଉ ଯେମିତି ଇଂରେଜ ମାନଙ୍କର ଶାସନ ହେଲା, ତ ଏଇଭଳିଆ ଯୋଉ ଅନ୍ୟ ପାଶ୍ଚାତ୍ୟ ଦେଶର ଯୋଉ ଏଇଠି ରାଜୁତି ସମୟରେ ମୁହାଣକୁ ଧୀରେ ଧୀରେ ସେମାନେ ମୋହନା ଇଂଲିଶ ଯୋଉ ତାର ଯୋଉ ଅଛି ସ୍ପେଲିଂ ହିସାବରେ ତାକୁ ମୋହନା ମୋହନା କହିବାକୁ ଲାଗିଲେ। ପୁଣି ସେ ଗୋଟେ ଲୋକଙ୍କର ଅଭ୍ୟାସରେ ପଡିକି ସିଏ ଗୋଟେ ମୁହାଣକୁ ମୋହନା କହିବାରେ ଲୋକଙ୍କର ବି ଗୋଟେ ଅଭ୍ୟସ୍ତ ହେଇଗଲେ ଲୋକମାନେ। କିନ୍ତୁ ପ୍ରକୃତରେ ଆର କିମ୍ବଦନ୍ତୀ ହିସାବରେ ଆର ନାଁ ହଉଛି ମୁହାଣ। ଆଉ ସତ କଥା କହିବାକୁ ଗଲେ ଯୋଉ ବହୁତ ଗୁଡାଏ ସଙ୍ଗମ ସ୍ଥଳକୁ ଯାଇକି ଲୋକମାନେ ଯେମିତି ତୀର୍ଥ କରିବାକୁ ଯାଉଛନ୍ତି, ଯେ ସଙ୍ଗମ ଇଏ ବି ଗୋଟେ ତୀର୍ଥସ୍ଥଳ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଗୋଟେ ଶିବ ମନ୍ଦିର ଅଛି, ଯୋଉ ଶିବ ମନ୍ଦିର ପାଖରେ କି ଏଇ ଯୋଉ ତିନୋଟି ନଦୀର ମିଳନ ସ୍ଥଳ ଅଛି। ଦୁଇଟି ନଦୀ ଅବଶ୍ୟ ତାର ଗୋଟେ ଯଥେଷ୍ଟ 200-300 ମିଟର ପୂର୍ବରୁ ବା ଅଧ କିଲୋମିଟର ଗୋଟେ ପୂର୍ବରୁ ହବ ସେଇଠି ମିଶ୍ରଣ ହେଇଛି, ପୁଣି ଆଉ ଗୋଟେ ପଟରୁ ଗୋଟେ ନଦୀ ଆସିକି ସେଠି ମିଶ୍ରଣ ହେଇଛି। ତେଣୁ ଆକୁ ତ ନିଶ୍ଚିତ ରୂପେ ଇଏ ଗୋଟେ ତୀର୍ଥସ୍ଥଳ ବି କହିବାକୁ ଗଲେ କିଛି ଅତ୍ୟୁକ୍ତି ହବ ନାହିଁ। ଅନେକ ଯୋଉମାନେ କି ବୋଲବମର ଯୋଉ ଭକ୍ତମାନେ ସେମାନେ ବି ସେଠାରୁ ପାଣି ନେଇକି ଏଠି ମନ୍ଦିର ମାନଙ୍କରେ ସେଇଟା ଢାଳୁଛନ୍ତି। ତେଣୁ ଏଇ ହିସାବରେ କହିବାକୁ ଗଲେ ଯୋଉ ସଙ୍ଗମ ସ୍ଥଳକୁ ଯୋଉ ମୁହାଣ କୁହାଯାଉଥିଲା, ଇଏ ଗୋଟେ ପ୍ରକୃତ ସଙ୍ଗମ ସ୍ଥଳ। ଆଉ

ଆକୁ ତେଣୁ ମୁହାଣ କହୁଥିଲେ ପୂର୍ବପୁରୁଷ ମାନେ ବା ଆମର ବହୁତ ପୂର୍ବରୁ ଯୋଉ ଲୋକମାନେ ଏଠି ରହୁଥିଲେ, କିନ୍ତୁ ତାକୁ ଯୋଉ ପରବର୍ତ୍ତୀ ସମୟରେ ସେ ଅଭ୍ୟାସରେ ପଡିକି ମୋହନା ମୋହନା କୁହାଗଲା। ଆଉ ଅନେକ ଲୋକ ଯେହେତୁ ଏଇଟା ବ୍ୟବସାୟିକ କ୍ଷେତ୍ର ହେଲା ବେଳୁ ଅନେକ ଲୋକ ଆସିକି ଏଠି ବସତି ସ୍ଥାପନ କଲେ। ଆମେ ତ ଜାଣିଛନ୍ତି ଯେ ଇତିହାସରେ ବି ଯେ ଯେମିତି ଯୋଉ କୋଉଠି ଲୋକ ପ୍ରଥମେ ବସବାସ କରିବା ଆରମ୍ଭ କଲେ କହିଲେ ଯୋଉଠି ଜଳର ସୁବିଧା ଥିବ, ଯୋଉଠି ଚାଷବାସର ସୁବିଧା ଥିବ ସେଇଠି ଲୋକ ବସତି ସ୍ଥାପନ କଲେ ବୋଲି ଆମେ ପଢିଛନ୍ତି ଇତିହାସ ପୃଷ୍ଠାରେ ବି ବା ଭୌଗୋଳିକ ଭୂଗୋଳରେ ବି ଆମେ ପଢିଛନ୍ତି। ତେଣୁ ଏସବୁ ସବୁ ସୁବିଧା ଥିବା ଯୋଗୁଁ ଲୋକ ଧୀରେ ଧୀରେ ମୋହନାରେ ରହିବା ଆରମ୍ଭ କଲେ। ଆଉ ଆଜି ତ ଆଜିକା ଦିନରେ କହିବାକୁ ଗଲେ ଏଠି ଅନେକ ଲୋକ ମାନେ 10,000 ଉର୍ଦ୍ଧ୍ୱ ଲୋକ ବାସ ବି କରୁଛନ୍ତି ମୋହନା, ଯୋଉଟାକି 39 ପଞ୍ଚାୟତ ଅଛି ଏଇଠି। ଆଉ କୋର୍ଟ, ବିଭିନ୍ନ ପ୍ରକାର ଅଫିସ, କଲେଜ, ସ୍କୁଲ ସବୁ ପ୍ରକାର ସୁବିଧା ଦେଖି ଗୋଟେ ବହୁତ ଭଲ ଜନ ଆବାସ ସ୍ଥଳୀ ଲୋକମାନଙ୍କ ପାଇଁ ଏଠି ସବୁ ପ୍ରକାର ଉପଲବ୍ଧି ବି ଅଛି। ଆଉ ସାଂସ୍କୃତିକ ଦିଗରୁ ବି ଲୋକ ବହୁତ ସଂସ୍କୃତି ପ୍ରିୟ, ଏଠାରେ ବିଭିନ୍ନ ପ୍ରକାର ମାନେ ଯୋଉଟା କି ରାମାୟଣ ଭଳି ନାଟକର ମଧ୍ୟ ଏଠି ବହୁତ ଭଲ ପ୍ରସାର ଅଛି, ମୋହନାର ପିଲାମାନେ ବହୁତ ଭଲ ଭାବରେ କରୁଛନ୍ତି। ତେଣୁ ଏ ସବୁ ଦିଗରୁ ଦେଖିବାକୁ ଗଲେ ବ୍ୟବସାୟ, ସାଂସ୍କୃତିକ, ଧାର୍ମିକ ଅନେକ ପ୍ରକାର ମଠ ମନ୍ଦିର ବି ମୋହନାରେ ଅଛି। ତେଣୁ ଏ ଯୋଉ ମୁହାଣ ବୋଲି ଜାଗାଟା ଏଇଟା ଗୋଟେ ତୀର୍ଥସ୍ଥଳୀ ନିଶ୍ଚିତ ରୂପେ ଆମ ପାଇଁ। ଆଉ ଏମିତି ତ ଲୋକମାନଙ୍କର ଶିକ୍ଷା ଦୀକ୍ଷା ଦୃଷ୍ଟିରୁ ବି ଆଗ ଅପେକ୍ଷା ଲୋକ ଏଠି ବହୁତ ଶିକ୍ଷିତ ଲୋକ ବି ଏଠି ଅଛନ୍ତି। ତେଣୁ ନିଶ୍ଚିତ ରୂପେ କହିବାକୁ ଗଲେ ମୋହନା ଗୋଟେ ବହୁତ ଭଲ ଜାଗା। ଆର ଯୋଉ ବିଭିନ୍ନ ପ୍ରକାର ଏଇ ପାଖାପାଖି ଅଞ୍ଚଳର ବି ଯୋଉ ରହୁଛନ୍ତି ଲୋକମାନେ, ଯେମିତି କୁହାଯାଉଥିଲା ଯେ ଆଗ ଆଦିବାସୀ ଲୋକମାନେ ବହୁତ ପଛୁଆ ବର୍ଗ, କିନ୍ତୁ ମୋହନାର ଆଖପାଖର ଆଦିବାସୀ ମାନେ ସେମାନେ ଏତେ ପଛୁଆ ନାହାନ୍ତି, ସେମାନେ ବି ଆଜିକାଲି ବହୁତ ଭଲ ପଦପଦବୀରେ ବି ଅଛନ୍ତି, ବହୁତ ଭଲ କାମ କରିକି ଦେଶ ବିଦେଶରେ ନାଁ ବି କରିଛନ୍ତି।

ଏଇ ଯୋଉ ଶ୍ରାବଣ ମାସରେ ହୁଅନ୍ତି, ବହୁତ ଗ୍ୟାଦରିଂ ହୁଅନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ ହୁଅନ୍ତି, ଆଉ ଯେତେବେଳେ ବୁଡ଼ ପଡ଼େ ସେତେବେଳେ ବି ଲୋକମାନେ ଏଠି ଅଧିକ ସଂଖ୍ୟାରେ ଏକତ୍ରିତ ହୁଅନ୍ତି। ଆଉ ଏ ନଦୀଟା ଆଗକୁ ଯାଇକି ଏଇଟା ହରଭଙ୍ଗି ଯୋଉ ପ୍ରୋଜେକ୍ଟ କୁହାହଉଛି, ଗୋଟେ ବହୁତ ବଡ ଡ୍ୟାମ ବି ଆମର ଏଇ ଯୋଉ ନଦୀ ସବୁ, ଏଇଟା ତିନିଟା ନଦୀର ମିଶ୍ରଣରେ ଯୋଉ ନଦୀଟା ଆଗକୁ ପ୍ରବାହିତ ହେଇଛି, ସେଠି ଗୋଟେ ଅଡବା ବା ପଦାଗାଁ ବୋଲି ଗୋଟେ ଜାଗା ଅଛି, 8-14 କିଲୋମିଟର ଦୂରରେ ଗୋଟେ ବହୁତ ବଡ ହରଭଙ୍ଗି ପ୍ରୋଜେକ୍ଟ ବି ଅଛି, ଡ୍ୟାମ ଅଛି। ସବୁ ସେମାନେ ଲୋକ ଧରିକି ସେଠି ଜୀବିକା ନିର୍ବାହ କରୁଛନ୍ତି, ଆଉ ସେଇ ଯୋଉ ଚାଷ ଜମିରେ ମଧ୍ୟ ସେଇ ପାଣିକୁ ବ୍ୟବହାର କରିପାରୁଛନ୍ତି ଲୋକ। ଆଉ ସେଇ ଯୋଉ ଆମର ହରଭଙ୍ଗି ଯୋଉ ନଦୀ ପ୍ରୋଜେକ୍ଟ ଯୋଉଟା ଅଛି ଡ୍ୟାମ, ତାକୁ ପୁଣି ସୋରଡା ଡ୍ୟାମ ସହିତ ତାକୁ ବି ସଂଯୋଗ ହେଇଛି, ଯୋଉଟା କି ସେଇଟା ସୁଡଙ୍ଗ ମାଧ୍ୟମରେ ସୋରଡା ସହିତ ବି ଅଛି। ଆଉ ଏବେ ବି ଗୋଟେ ବହୁତ ବଡ ମେଗା ପ୍ରୋଜେକ୍ଟ ଯୋଉଟା କି ଏବେ ଚାଲିଛି, କାର୍ଯ୍ୟକାରୀ ହଉଛି, ସବୁ ଅଞ୍ଚଳକୁ, ବହୁତ ଦୂର ଅଞ୍ଚଳକୁ, ମାନେ ଏଇଠୁ ହୁଏତ 50-100 କିଲୋମିଟର ଦୂର ପର୍ଯ୍ୟନ୍ତ ବହୁତ ବହୁତ ଦୂର ଅଞ୍ଚଳକୁ ମେଗା ପ୍ରୋଜେକ୍ଟ ତାର କାମ ଆରମ୍ଭ ହେଇଛି, ଯୋଉଟା କି ଜଳ ଯୋଗାଣ ହେଇପାରିବ ଏଇ ନଦୀ ଯାଇକି ଯୋଉଠି ହରଭଙ୍ଗି ପ୍ରୋଜେକ୍ଟ ହେଇଛି, ତା ମାଧ୍ୟମରେ ବହୁତ ବହୁତ ଦୂର ଜାଗାକୁ ମଧ୍ୟ ଏଠି ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ଏବେ ଚାଲିଛି। ମେଗା ପ୍ରୋଜେକ୍ଟ ଗୋଟେ ୱାଟର ପ୍ରୋଜେକ୍ଟ ଚାଲିଛି, ବହୁତ ବଡ ବଡ ନଳ ଗୁଡାକ ପଡିଛି, ପାଇପ ଗୁଡାକ, ତା ଦ୍ୱାରା ଗାଁ ପ୍ରତି ଘରକୁ ଏଇ ଯୋଉ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ଚାଲିଛି ମେଗା ପ୍ରୋଜେକ୍ଟ ୱାଟର ପ୍ରୋଜେକ୍ଟ ମାଧ୍ୟମରେ। ଏ ପର୍ଯ୍ୟଟନ ଦେଖନ୍ତୁ, ଏ ଯୋଉ ହରଭଙ୍ଗି ନଦୀଟା ଆମର ଆଗକୁ ବୋହିକି ଯାଇଛି, ସେ ତାର ହରଭଙ୍ଗି ପ୍ରୋଜେକ୍ଟ ହେଇଛି, ପ୍ରୋଜେକ୍ଟ ହେଲା ବେଳକୁ ସେ ଡ୍ୟାମଟା ଗୋଟେ ବହୁତ ବଡ ସୁନ୍ଦର, ବହୁତ ବଢିଆ ଲାଗିବ ଦେଖିବାକୁ, ଚାରିପଟରୁ ଯେହେତୁ ବଡ ବଡ ପାହାଡ ଗୁଡାକ ଅଛି, ଆଉ ସେ ପାଣିଟା ଯେହେତୁ ରହିଯାଉଛି, ସ୍ଥିର ହେଇକି ରହିଗଲା ଡ୍ୟାମ ସାଇଡରେ, ତ ପାହାଡର ଛାଇଟା ମଧ୍ୟ ସେଇଠି ପଡୁଛି, ତାର ପ୍ରତିବିମ୍ବ, ଲୋକ ଫଟୋ ଉଠେଇବାର ବି ମଜା ନଉଛନ୍ତି, ସେଠି ନୌକାର ବି ବ୍ୟବସ୍ଥା ଅଛି, କିନ୍ତୁ ସେମାନେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ବୋଲି ସେ ନୌକାର ବ୍ୟବସ୍ଥା ଅଛି, ଆଉ ସେଇଠି ଆଇବି ଗୁଡାକ

ଅଛି, ଜଣେ ଯାଇକି ସେ ରହିପାରିବ, ଭୋଜିଭାତ କରିପାରିବ, ଫିଷ୍ଟ କରିବା ଏସବୁ ଦିନ ମାନଙ୍କରେ ଡିସେମ୍ବର ମାସରେ ସେଠି ବହୁତ ଭିଡ ବି ଜମେ, ଅନ୍ୟ ଦିନ ମାନଙ୍କରେ ବି ଲୋକ ଯାଇକି ସେଠି ବୁଲାବୁଲି କରନ୍ତି। ଆମର ଯୋଉ ଏ ଯୋଉ ଯାଇଛି ମୁହାଣରୁ ଯୋଉ ନଦୀଟା ହରଭଙ୍ଗୀ, ସିଏ ଯାଇକି ସେଇଠି ପ୍ରୋଜେକ୍ଟଟା ସେଇଠି ହେଇଛି 14 କିଲୋମିଟର ଦୂରରେ।

0: ବର୍ତ୍ତମାନ ପର୍ଯ୍ୟନ୍ତ ମୋହନାର ନାମକରଣ ଏବଂ ନଦୀ ମୁହାଣ ସମ୍ପର୍କରେ ଆମକୁ ଆରତୀ ପାଢ଼ୀ ବହୁତ କଥା କହିଗଲେ।
1: ଆଉ ଆମେ ବୁଝିପାରିଲୁ ପ୍ରତ୍ୟେକ ନଦୀର କିମ୍ବଦନ୍ତୀ ଭିନ୍ନ ଭିନ୍ନ ଥାଏ।
0: ଆମର ମୌଳିକ ଆବଶ୍ୟକତା ଗୋଟିଏ ନଦୀ ଯଥେଷ୍ଟ ପରିମାଣରେ ଯୋଗାଇଥାଏ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ଶୁଣିଲେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ମଲ୍ଲାର କାର୍ଯ୍ୟକ୍ରମ ଏଥିରେ ଗାଁ କାହାଣୀରେ ଶୁଣିଲେ ଗଜପତି ଜିଲ୍ଲା କେରାଖାଲ ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ନଦୀମୁହାଣ ନାମ ଅନୁସାରେ ମୋହନ।

ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପୂର୍ବାହ୍ନ 10ଟାରେ ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଏଥିରେ ରହିଛି ବିଷୟ ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନା ଲୀଳା। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଭେଟିଦେବୁ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ନିବେଦିତା, ଉଦିତ ନାରାୟଣ ଏବଂ ପାମେଲା ଜୈନ। ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସକାଳ 9ଟାରେ ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30। ଏଥିରେ ଶୁଣିବେ ନୃତ୍ୟଶିଳ୍ପୀ ସୁଜନ ସୁନାଙ୍କ ସହ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଦିନ 10:30। ଦିନ 11ଟାରେ ରହିଛି ଆକାଶବାଣୀ ଲାଇଭ୍। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲିଞ୍ଜୁ ଶୁଣିବେ ଦିନ 12:30। ଦିନ 12:50 ପ୍ରଚାର କରିବୁ ହିନ୍ଦୀ ଭକ୍ତିଗୀତ। ଶିଳ୍ପୀମାନେ ହେଲେ କବିତା କ୍ରିଷ୍ଣମୂର୍ତ୍ତି, ପଣ୍ଡିତ ଭୀମସେନ ଯୋଶୀ, ଚିତ୍ରା ସିଂ ଏବଂ ଜଗଜିତ ସିଂ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ପ୍ରଚାର କରିବୁ ଦିନ 1:20। ଯୁବବାଣୀ ଭେଟିଦେବୁ ଅପରାହ୍ନ 5ଟାରେ। ଏଥିରେ ସନ୍ଧାନ କ୍ରମରେ ରହିଛି କ୍ୟାରିୟର ଗାଇଡେନ୍ସ ଏବଂ ବିଜ୍ଞାନ ବିଚିତ୍ରାରେ ଶୁଣିବେ ନାଇଜର, ଆଇଜର, ନାସା ଏବଂ ଭାରତୀୟ ପାଣିପାଗ ବିଭାଗ ସମ୍ପର୍କରେ। ହ୍ୟାଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ 145ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଦୟ ଭାରତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ରହିଛି ରାତି 8:15। ଶାସ୍ତ୍ରୀୟ ସଙ୍ଗୀତ ଭେଟିଦେବୁ ରାତି 8:35। ଶିଳ୍ପୀ ହେଲେ ପଦ୍ମା ତଲୱାଲକର। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 8:08 ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ ପର୍ବରେ ମର୍ଣ୍ଣିଂ ନ୍ୟୁଜ।
1: କ୍ୟା ଆପ୍ ପରେଶାନିଓ ସେ ଘିରେ ହେ, ମନ ଭାରି ହେ ଔର କୋଇ ରାସ୍ତା ନଜର ନହିଁ ଆ ରହା, ୟାଦ ରଖେ ସମାଧାନ ଆପକେ ପାସ ହେ। ଟେଲିମାନସ କେ ନିଃଶୁଳ୍କ ନମ୍ବର 144-16 ପର କଲ କରେ। କହିଁ ସେ ଭି କଭି ଭି 24 ଘଣ୍ଟେ ୟେ ସୁବିଧା ଉପଲବ୍ଧ ହେ। ୟହାଁ ଆପକି ବାତ ସୁନି ଜାତି ହେ, ସମଝି ଜାତି ହେ ଔର ଆପକୋ ସହି ଦିଶା ଦି ଜାତି ହେ। ଆପ ଅକେଲେ ନହିଁ ହେ, ମଦଦ ବସ୍ ଏକ କଲ ଦୂର ହେ।
2: ନମସ୍କାର, आकाशवाणी से समाचार प्रभात के साथ मैं मुकेश कुमार बल। प्रधानमंत्री नरेंद्र मोदी आज संसद भवन में राष्ट्रीय जनतांत्रिक गठबंधन संसदीय दल की बैठक को संबोधित करेंगे। राष्ट्रपति द्रौपदी मुर्मू आज स्कोपिये में उत्तरी मैसेडोनिया की राष्ट्रपति गोर्दाना सिल्यानोवस्का दाफकोवा के साथ वार्ता करेंगे। यूक्रेन के ओडेशा बंदरगाह के पास एक व्यापारिक जहाज पर हुए हमले में 4 भारतीयों की मौत, 1 घायल। भारत ने हमले की निंदा की। पश्चिम बंगाल सरकार ने राज्य में वरिष्ठ नागरिकों, विधवा और दिव्यांगों के लिए मासिक पेंशन बढ़ाई। राष्ट्रपति डोनाल्ड ट्रंप की जवाबी कार्रवाई की चेतावनी के बाद अमरीका ने ईरान पर घातक हमले किए। और पीवी सिंधु आज से शुरू हो रहे चाइना ओपन बैडमिंटन टूर्नामेंट में भारत का नेतृत्व करेंगी। अब समाचार विस्तार से। राष्ट्रीय लोकतांत्रिक गठबंधन एनडीए संसदीय दल की साप्ताहिक रणनीति बैठक मंगल मिलन आज संसद भवन में होगी। प्रधानमंत्री नरेंद्र मोदी बैठक को संबोधित करेंगे। सत्र के दौरान ये बैठक पारंपरिक रूप से मंगलवार को आयोजित की जाती है। बैठक

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିର ନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣୀ ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନ ଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇ ଆସୁଛି, ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ, ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କର ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏହି ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଝାଞ୍ଜପିଟା ମଠ ତରଫରୁ ମଧ୍ୟ ଏହି ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା

ଆଉ ଅଧିକା ହିସାବରେ ଏତିକି ହଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହଉଛି, ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହଉଛି।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୁହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ରବତ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରା ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି, କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମ ଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ର ଚିତ୍ତରେ ଏହି ଦିନ ଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଏଠାରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମ ବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2ଟି ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3ଟି ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତ

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 2,004.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
0: ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ ପ୍ରଥମେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
6: ନିଜାମଙ୍କ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତ ସଞ୍ଜୟ।

ଶେଷରେ ଶୁଣନ୍ତୁ, କଣ୍ଠଶିଳ୍ପୀ ନିବେଦିତା, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ସୁଭାଷ ଦାସ।

0: ପ୍ରଚାର କଲୁ କେତୋଟି ଲଘୁ ସଙ୍ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଧଡ଼କନ୍, ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଦଲାଲ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ଅଞ୍ଜନ, ସଙ୍ଗୀତର ସଜିଛନ୍ତି ବାପି ଲେହେରୀ।

ବେଟା, ଏହି ଚଳଚ୍ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଶେଷରେ ଶୁଣନ୍ତୁ ଚମତ୍କାର ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀ ମାନିଲେ କୁମାର ସାନୁ ଏବଂ ଆଲକା ୟାଗ୍ନିକ୍, ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଅନୁ ମଲ୍ଲିକ୍।

ପ୍ରଚାରକୁ ଦିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଭେଟି ଦେଉଛୁ ବନମଲ୍ଲିକା କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି ସ୍ମିତାରାଣୀ ଚେନ୍ନା ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଜୀବନ ଏକ ସୁନ୍ଦର ଯାତ୍ରା, କେବେ ଖରା କେବେ ଛାଇ, ସୁଖ ଦୁଃଖର ରଙ୍ଗ ମିଶି ଗଢ଼େ ଏହାର ମାୟା। କେବେ ଆସେ ହସର ମୁହୂର୍ତ୍ତ, କେବେ ଆଖିରେ ଲୁହ, ସବୁକୁ ସାଥୀ କରି ଚାଲିବା ଜୀବନର ଅଟେ ମୁଖ୍ୟ ସ୍ରୋତ। ପଡ଼ିଗଲେ ପୁଣି ଉଠିବା, ହାରିଗଲେ ଆଶା ରଖିବା, ଅନ୍ଧାର ପଥର ଶେଷର ଦିନରେ ଆଲୋକକୁ ଖୋଜି ପାଇବା, ସମୟ ସହିତ ଆଗକୁ ବଢ଼ି କର୍ମକୁ କରିବା ସାଥୀ, ଭଲ ପାଇବା ଓ ମାନବିକତାରେ ସୁନ୍ଦର ହେଉ ଏ ଜୀବନ ପଥି। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: କୁହାଯାଏ, ନୃତ୍ୟ ହେଉଛି ଏମିତି ଏକ ଭାଷା ଯାହାକୁ ଶବ୍ଦର ଆବଶ୍ୟକତା ନଥାଏ। ଭାବ, ଭଙ୍ଗୀ, ଲୟ ଓ ତାଳର ସୁନ୍ଦର ସମନ୍ୱୟରେ ଜଣେ ନୃତ୍ୟଶିଳ୍ପୀ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ଆଜିର ବନମଲ୍ଲିକାର ଅଧ୍ୟାୟରେ ଆମେ କଥା ହେବା ଏମିତି ଜଣେ ଦକ୍ଷ ଓ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀଙ୍କ ସହିତ, ଯାହାଙ୍କ ପ୍ରତ୍ୟେକ ପଦକ୍ଷେପରେ ରହିଛି ସାଧନାର ଛାପ ଏବଂ କଳା ପ୍ରତି ଅସୀମ ଭଲ ପାଇବା। ତାଙ୍କର ମନମୁଗ୍ଧକର ପରିବେଷଣ ନିଶ୍ଚିତ ଭାବରେ ଅନେକଙ୍କ ଜୀବନକୁ ଗୋଟିଏ ଲକ୍ଷ୍ୟ ଦେଇପାରିଛି। ଏବେ ଆମେ କଥା ହେବା ଜଣେ ନୃତ୍ୟଶିଳ୍ପୀ ଯିଏ ନିଜର ଅପୂର୍ବ ନୃତ୍ୟ ପରିବେଷଣ ମାଧ୍ୟମରେ କଳା, ସଂସ୍କୃତି, ଭାବନାର ସୁନ୍ଦର ସମନ୍ୱୟକୁ ଯୋଡ଼ି ପାରିଛନ୍ତି। ନିଜର ନିଷ୍ଠା, ଅଭ୍ୟାସ ଏବଂ କଳା ପ୍ରତି ସମର୍ପଣ ଦ୍ୱାରା ନିଜ ଜିଲ୍ଲାର ନାଁକୁ ଆଗକୁ ନେଇପାରିଛନ୍ତି। ତେବେ ଆସନ୍ତୁ କଥା ହେବା ନବରଙ୍ଗପୁର ଜିଲ୍ଲାର ଜଣେ ଲୋକ ନୃତ୍ୟଶିଳ୍ପୀ ସୁଜନ ସୁନାଙ୍କ ସହିତ, ଆଉ ଜାଣିବା ତାଙ୍କ ବିଷୟରେ।
1: ସାର୍ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ କରୁଛି।
2: ଧନ୍ୟବାଦ।
1: ସାର୍, ଆମେ ସମସ୍ତେ ତ ଜାଣିଛୁ ଆପଣ ବହୁତ ସୁନ୍ଦର ଭାବରେ ନୃତ୍ୟ କରନ୍ତି, ଆପଣ କୋଉଠୁ ଆରମ୍ଭ କଲେ ଆପଣଙ୍କର କ୍ୟାରିୟର?
2: ଦେଖନ୍ତୁ, ମୁଁ ସୁଜନ ସୁନା ମୋନା, ମୋର ନବରଙ୍ଗପୁର ଘର। ଆଉ ମୁଁ ଆରମ୍ଭ କରିଥିଲି 2010 ମସିହାରେ। ଲୀନା ବେହେରା ବୋଲି ଜଣେ ଗୁରୁ ମୋର ଥିଲେ, ସିଏ ଆମ ଜିଲ୍ଲା ତଥା ଅଲ ଓଭର ଓଡ଼ିଶାରେ ସେ ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ, ଓଡ଼ିଶୀରେ ସେ ବିଶାରଦ କରିଛନ୍ତି। ତାଙ୍କ ପାଖରେ ମୋର ନୃତ୍ୟ ଶିକ୍ଷା ଆରମ୍ଭ ହେଇଥିଲା। ଆଉ ଯେତେବେଳେ ଆମେ ଓଡ଼ିଶୀ ଶିଖୁଥିଲୁ, ତାପରେ ପରେ ଫୋକ୍ ଡ୍ୟାନ୍ସ ଆଡକୁ, ଆମ ଲୋକ ନୃତ୍ୟ ଆଡକୁ ଟିକେ ଟିକେ ମନ ଢଳିଲା, ତ ସେଆଡକୁ ଟିକେ ଯାଇକି ସେ ଶିକ୍ଷା ଲାଭ କଲୁ। ତାପରେ ପରେ ପରେ ପରେ ଆଜି ପର୍ଯ୍ୟନ୍ତ ଆମେ ଅନେକ ଗୁଡ଼ାଏ ମଞ୍ଚ, ଜିଲ୍ଲା ମହୋତ୍ସବ, ଆଦିବାସୀ ମେଳା, ଏମିତି ବିଭିନ୍ନ ପ୍ରକାର ବଡ ବଡ ମଞ୍ଚ ଆମେ ଆମ ଅନୁଷ୍ଠାନ ତରଫରୁ ଆମ ଦଳ ଯାଇକି ପରିବେଷଣ କରି ଆସିଛୁ।
1: ତାହେଲେ ଆପଣ କେବେଠାରୁ ନୃତ୍ୟ ଶିଖୁଛନ୍ତି?
2: ମୋର ନୃତ୍ୟ ଶିକ୍ଷା ଆରମ୍ଭ ହୋଇଥିଲା 2010 ମସିହାରୁ। 2010ରୁ 2016 ପରେ ପରେ ମୁଁ ଟିକେ ଫୋକ୍ ଡ୍ୟାନ୍ସ ଆଡକୁ ମାନେ ଡାଇଭର୍ଟ ହେଇଗଲି, ମାନେ ମତେ ଟିକେ ଫୋକ୍ ଡ୍ୟାନ୍ସ ଆଉ ଟିକେ ଟାଣି ନେଲା। ଯେମିତିକି ଓଡ଼ିଶୀ ତ ଶିଖୁଥିଲୁ, 2010ରୁ 2016-15 ଲାଷ୍ଟ ଆଡକୁ ଆମେ ଫୋକ୍ ଡ୍ୟାନ୍ସ ଆଡକୁ ଟିକେ ଡାଇଭର୍ଟ ହେଲା ପରେ, ଏମିତି ନାହିଁ ଯେ ଓଡ଼ିଶୀ ଆମକୁ ଭଲ ଲାଗିଲା ନାହିଁ, ଓଡ଼ିଶୀ ବି କରୁଥିଲୁ, ତାପରେ ପରେ ଫୋକ୍ ଡ୍ୟାନ୍ସ ଆଡକୁ ଟିକେ ଆଉ ଟିକେ ମନୋବଳ ଟିକେ ଇଏ ହେଲା, ଷ୍ଟ୍ରଙ୍ଗ ହେଲା। ସେଥିପାଇଁ ଆମେ, ମୁଁ ଆଉ ମୋ ଦଳ ମିଶିକି ଲୋକ ନୃତ୍ୟ ଆଡକୁ ଟିକେ ଆଉ ଟିକେ ଅଧିକ ପ୍ରାୟୋରିଟି ଦିଆହେଲା। ଆଉ
1: ବହୁତ ସୁନ୍ଦର। ତାହେଲେ ବର୍ତ୍ତମାନ ଆପଣ କୋଉ ନୃତ୍ୟ ଶୈଳୀରେ ଅଧିକ ପାରଙ୍ଗମ, ଫୋକ୍ ଡ୍ୟାନ୍ସରେ ନା ଓଡ଼ିଶୀରେ?
2: ଓଡ଼ିଶୀରେ ତ କହିପାରିବି ନାହିଁ, କାରଣ ଓଡ଼ିଶୀ ମୋର 2010-15 ମାତ୍ର 5 ବର୍ଷର ଶିକ୍ଷା। ମୁଁ ଯଦି ଶିଖିଛି ବୋଲି କହିବି ତାହେଲେ ସୂର୍ଯ୍ୟକୁ ଟର୍ଚ୍ଚ ଦେଖେଇବା ସାଙ୍ଗେ ସମାନ, ତେଣୁକରି ମୁଁ 5 ବର୍ଷରେ ଓଡ଼ିଶୀ ଶିଖିଛି ବୋଲି କହିବି ନାହିଁ। ଯାହା ଶିକ୍ଷା ଲାଭ କରିଛି ମୋ ଗୁରୁଙ୍କଠୁ, ତେଣୁକରି ତାଙ୍କୁ ବି ଅସମ୍ମାନ ନ କରି ଶିଖିଛି, ମୋ ଅଳ୍ପ ଟିକେ ଶିଖିଛି 5 ବର୍ଷରେ। କିନ୍ତୁ 2016ରୁ 2026 ଭିତରେ ମୁଁ ଫୋକ୍ ଡ୍ୟାନ୍ସରେ ଟିକେ ପାରଙ୍ଗମ ହେଇପାରିଲି।
1: ତାହେଲେ ବର୍ତ୍ତମାନ ଆପଣଙ୍କର ଯୋଉ ଟିମ୍ ରହିଛନ୍ତି, ଆପଣଙ୍କ ଟିମ୍ରେ କେତେ ଜଣ ଅଛନ୍ତି?
2: ଆମର ଅଛୁ, ଆମର ପୁରୁଷୋତ୍ତମ କଳା କେନ୍ଦ୍ର ବୋଲି ନବରଙ୍ଗପୁରରେ ଯୋଉ ଅନୁଷ୍ଠାନ ଅଛି, ସେ ଅନୁଷ୍ଠାନ ଦୀର୍ଘ 30 ବର୍ଷର ଅନୁଷ୍ଠାନ। ସେ ଅନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା 3-4 ପିଢି ବର୍ତ୍ତମାନ ସେ ଯାଇସାରିଛନ୍ତି, ପାଖାପାଖି 500-800 ପିଲା ବାହାରିଛନ୍ତି, ବର୍ତ୍ତମାନ ଅଛନ୍ତି 40 ପିଲା। 40 ଭିତରୁ ସେଇଟା ଛୋଟ ବଡ ମିଶେଇକି 40 ବଡ଼ ପିଲା, ଯୋଉମାନେ ମଞ୍ଚରେ ସୁନ୍ଦର ପରିବେଷଣ କରିପାରନ୍ତି ସେଇ ପିଲାମାନେ 20 ଜଣ ଅଛନ୍ତି, ତାହି ଭିତରୁ 10 ଜଣ ପୁଅ, 10 ଜଣ ଝିଅ।
1: ବହୁତ ସୁନ୍ଦର। ତାହେଲେ ଆପଣଙ୍କର ଏରିଆରେ ଯୋଉମାନେ ସବୁ ଅଛନ୍ତି, ତ ସେମାନଙ୍କୁ ନେଇକି ହିଁ ଆପଣ ଲୋକାଲ ଆର୍ଟିଷ୍ଟକୁ ନେଇ ହିଁ ଗୋଟେ ଟିମ୍ ବନେଇଛନ୍ତି?
2: ଆଜ୍ଞା ଆଜ୍ଞା, ଆମର ଲୋକାଲ ଆର୍ଟିଷ୍ଟ ଏଠି ଯୋଡ଼ି ହେଇଛନ୍ତି, ପ୍ଲସ ଆମର ଏଠି ନବରଙ୍ଗପୁର ଗୋଟେ ଛୋଟ ଟାଉନଟା, ସେଇ ଟାଉନରୁ ଯୋଉମାନେ ଗାଁରେ ରହିଲେ, ଧରାଯାଉ ନବରଙ୍ଗପୁର ସହରରୁ କିଛି ନହେଲେ 20-20 କିଲୋମିଟର ଭିତରେ ଯୋଉ ଆର୍ଟିଷ୍ଟଟା ଅଛି, ତାର କଳାଟା ଅଛି, ସେଇ କଳାକୁ ସିଏ କେମିତି ବଡ଼

0: ଉଚ୍ଚର ପ୍ରଦର୍ଶନ କରିପାରିବ ତାକୁ ଆଧାର କରି ଆମର ଅନୁଷ୍ଠାନ ଗାଁ ଗାଁରେ ସିଏ ପ୍ରଚାର କରିଛି ଯେ ଯେଉଁମାନଙ୍କର କଳା ଅଛି ସେମାନଙ୍କୁ ଆମେ ଫ୍ରି ଅଫ୍ କଷ୍ଟରେ ବିନା ପଇସା ବିନା ଇଏରେ ତାଙ୍କୁ ନୃତ୍ୟ ଶିକ୍ଷା ଦେଇକି ତାଙ୍କୁ ମଞ୍ଚରେ ନେବା ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିଥିଲା।
1: ଆଚ୍ଛା, ବହୁତ ବଢିଆ। ତାହେଲେ କେତେ ବୟସର ପିଲାମାନେ ସେଥିରେ ଯୋଗ ଦେଇପାରିବେ?
0: ଆମର ଆଜ୍ଞା 5 ବର୍ଷରୁ ଆରମ୍ଭ କରିକି 55 ବର୍ଷ ପର୍ଯ୍ୟନ୍ତ କଳାକାର କରି ମାନେ ଯୋଗ ଦେଇପାରିବେ ଆମ ଅନୁଷ୍ଠାନରେ। କିନ୍ତୁ ଅନୁଷ୍ଠାନର ଗୋଟେ ରେସ୍ପନ୍ସିବିଲିଟି ଅଛି, ଗୋଟେ ଦାୟିତ୍ୱ ଅଛି ଯେ କୋଉ ପିଲାଙ୍କୁ ସିଏ କୋଉ କଳାକାରଙ୍କୁ ମଞ୍ଚରେ ଛାଡ଼ିଲେ ସେ ମଞ୍ଚ ସୁନ୍ଦର ହବ, ସେ ମଞ୍ଚ ସାମ୍ନାରେ ଥିବା ଦର୍ଶକ ମହିବେ ଏବଂ ଅନୁଷ୍ଠାନର ନାଁ ରହିବ, ଜିଲ୍ଲାର ନାଁ ରହିବ। ସେଥିପାଇଁ ଗୋଟେ କମିଟି ଅଛି ଆମ ଅନୁଷ୍ଠାନରେ, ଗୋଟେ ଗୋଟେ ଏକ୍ଜିକ୍ୟୁଟିଭ ମେମ୍ବର୍ସ ମାନେ ମିଶିକି ଗୋଟେ କମିଟି କରିଛନ୍ତି ଯେଉଁମାନେ କି ଡିସାଇଡ୍ କରନ୍ତି ଯେ ଏଇ କଳାକାର ଯାଇ ମଞ୍ଚରେ ପରିବେଷଣ କରନ୍ତୁ। ସେଇ ନୃତ୍ୟ ଶିକ୍ଷା ଭିତରେ ସେମାନେ ଚୁଜ୍ କରନ୍ତି ଯେ ଏଇ ପିଲା ଯିବେ, ଏଇ ପିଲା ଯିବେ ନାହିଁ। ତେଣୁ ପ୍ରତିବର୍ଷ ଗୋଟେ ଗୋଟେ ବ୍ୟାଚ୍ ବାହାରନ୍ତି, ପ୍ରତିବର୍ଷ ଗୋଟେ ଗୋଟେ ଗ୍ରୁପ ପରିବେଷଣ କରନ୍ତି ବିଭିନ୍ନ ଜିଲ୍ଲା, ଜିଲ୍ଲା ବାହାରେ ଯାଇକି ଅନେକ ଜିଲ୍ଲାରେ ପରିବେଷଣ କରିକି ଜିଲ୍ଲା ପାଇଁ ସୁନାମ ଅର୍ଜନ କରି ଆଣିପାରିଛନ୍ତି।
1: ବହୁତ ସୁନ୍ଦର ସାର। ତାହେଲେ ମୋର ଗୋଟେ ପ୍ରଶ୍ନ ରହିବ, ଯୋଉ ଆପଣଙ୍କ ଟିମ୍ରେ ଏତେ ଗୁଡ଼େ ମେମ୍ବର ଅଛନ୍ତି, ତାହେଲେ ସେ ଭିତରୁ କେତେ ଜଣ ପାଠ ପଢୁଥିବେ, ସ୍କୁଲର ଛୁଆ ଥିବେ, କେତେ ଜଣ ଜବ୍ କରୁଥିବେ, ତ ସମସ୍ତଙ୍କ ଟାଇମକୁ ଆପଣ କିଭଳି ଭାବରେ ମାନେ ମ୍ୟାନେଜ କରନ୍ତି ଆପଣ?
0: ନିହାତି ବଢିଆ ବଢିଆ କ୍ୱେଶ୍ଚିନ ଟେ ପଚାରିଲେ, ଆଉ ବଢିଆ ମାନେ ଏଇଟା ଗୋଟେ ସୁନ୍ଦର ପ୍ରଶ୍ନ ଆମ ଅନୁଷ୍ଠାନ ପାଇଁ ଏବଂ ଆମ ଏରିଆ ଆମ ଜିଲ୍ଲା ନବରଙ୍ଗପୁର ଜିଲ୍ଲା ସହର ପାଇଁ ଏଇଟା ଗୋଟେ ସୁନ୍ଦର ପ୍ରଶ୍ନ ହବ। ନିହାତି ଭାବରେ ମୁଁ ଆପଣଙ୍କୁ ଜଣେଇଦେବା ପାଇଁ ଚାହିଁବି ଯେ ଯେଉଁମାନେ ଆମର ଏଠି ଆମ ଅନୁଷ୍ଠାନରେ ମୋର ମୋ ସହିତ ମୋର ବଡ କିମ୍ବା ମୋଠୁ ଛୋଟ ଯେଉଁମାନେ ବି ଅଛନ୍ତି, ସେମାନେ ଚାକିରି କରିବା ଲୋକ ବି ଅଛନ୍ତି, ପାଠ ପଢିବା ଲୋକ ବି ଅଛନ୍ତି, ଆଉ କିଛି ଯେମିତିକି ସିଏ ଲେବର ବେସିସରେ କାମ କରନ୍ତି ଯେଉଁମାନେ 18 ରୁ 25 ବୟସ ଭିତରେ ଯେଉଁମାନଙ୍କୁ ପାଠ ପଢା ବି ଠିକସେ ହେଇପାରି ନାହିଁ କିମ୍ବା ତାଙ୍କର ଭବିଷ୍ୟତରେ ସେମାନେ ଉନ୍ନତମାନର କାମ ବି କିଛି କରିପାରି ନାହାନ୍ତି, ସେଇ ବର୍ଗର ପିଲାମାନେ ବି ଅଛନ୍ତି ଆମ ପାଖରେ। ଆଉ ରହିଲା କଥା ସମୟର, ଗୁଡ୍ କ୍ୱେଶ୍ଚିନ୍ ଏଇଟା, ସମୟକୁ ଆମେ କେମିତି ମ୍ୟାନେଜ କରୁଛୁ, ଆମେ ଦିନକୁ 4ଟା ଫେଜ୍ରେ କ୍ଲାସ କରୁଛୁ। ଯୋଉ 4ଟା ଫେଜ୍ରେ 4ଟା କ୍ଲାସ୍ରେ ଗୋଟେ ଗୋଟେ ଟାଇମ୍ ଫିକ୍ସ ହେଇଛି, ସେ ଟାଇମ୍ରେ ଯାହାର ଯୋଉ ପିଲାଙ୍କର ସୁବିଧା ହଉଛି, ଯୋଉ ପିଲାଙ୍କର ସମୟ ଅଛି ସେଇ ଟାଇମ୍ରେ, ଧରାଯାଉ ଗୋଟେ ଫର ଏକ୍ସାମ୍ପଲ 10ରୁ ଯଦି 12 ଗୋଟେ କ୍ଲାସ୍ ଅଛି, ଧରାଯାଉ ଶନିବାର ଦିନ 10ରୁ 12, ସେ 10ରୁ 12 ଭିତରେ 40 ପିଲାଙ୍କଠୁ ମାନେ 5 ବର୍ଷରୁ 55 ବର୍ଷ ଭିତରେ ସେଇ ଯୋଉ ପିଲାମାନେ ସେ ଟାଇମ୍ରେ ଆଭେଲେବଲ୍ ଅଛନ୍ତି ସେମାନେ ସମସ୍ତେ ଆସନ୍ତି। ଏମିତି କରିକି ଆମେ ଶନିବାର ରବିବାର ଆଉ ଅନ୍ୟ ଦିନ ମାନଙ୍କରେ ବି କ୍ଲାସ୍ ଆମେ କରୁ, ଆଉ ସମସ୍ତେ ଠିକ ସମୟରେ ଶିକ୍ଷା ଲାଭ କରିପାରିଛନ୍ତି ଆଜି ପର୍ଯ୍ୟନ୍ତ ଭିତରେ।
1: ବହୁତ ସୁନ୍ଦର ସାର, ବହୁତ ସୁନ୍ଦର ଭାବରେ ଆପଣ ସମସ୍ତଙ୍କୁ ମାନେ ଗୋଟେ କ୍ଷେତ୍ରରେ ଯୋଡିକି ରଖିଛନ୍ତି, ନିହାତି ଭାବରେ ଗୋଟେ ସ୍ୱାଗତ ଯୋଗ୍ୟ ଜିନିଷ ଏଇଟା। ତାହେଲେ ଯେତେବେଳେ ନୃତ୍ୟ ଶିଖିବାର ମାନେ କଥା ଆସେ, ସେତେବେଳେ କୋଉ ସବୁ ସମସ୍ୟାର ସମ୍ମୁଖୀନ ଆପଣ ହୁଅନ୍ତି?
0: ସମସ୍ୟାର ସମ୍ମୁଖୀନ ଏଠି ଦେଖନ୍ତୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ, ତଥାପି ମୁଁ ଏବଂ ମୋ ଗୁରୁ ଯିଏ ସ୍ୱର୍ଗତ ଲୀନା ବେହେରା ଅଛନ୍ତି, ତାଙ୍କ ଆଶୀର୍ବାଦ ଏମିତି ପଡିଛି ଯେ ଯୋଉ ବି ସମସ୍ୟା ଆମ ସାମ୍ନାରେ ଆସିଛି ତାଙ୍କ ଆଶୀର୍ବାଦ ଯୋଗୁଁ ସେଇଟା ପାହାଡ ଭଳିଆ ହେଲେ ବି ଆମେ ତାକୁ ଚିରିକିରି ଯାଇପାରୁଛୁ। କାରଣ ଆମେ ଗୋଟେ ସମସ୍ୟା ଭିତରୁ ମୁଁ ଗୋଟେ ଆପଣଙ୍କୁ ଗୋଟେ ସେୟାର କରିବି, ଯେମିତିକି ଧରାଯାଉ ଗୋଟେ ପିଲାଙ୍କୁ ଆମେ 5 ବର୍ଷ ଧରିକି ଶିକ୍ଷା ଦେଲୁ ମାନେ ନୃତ୍ୟ ଶିକ୍ଷା ଦେଲୁ, ଆଉ ସେ ପିଲା ପାରଙ୍ଗମ ହେଇଗଲା ଯେ ସିଏ ଏବେ ମଞ୍ଚକୁ ଯିବା ପାଇଁ ପ୍ରସ୍ତୁତ ଅଛି, ଆଉ ଆମର ଅନୁଷ୍ଠାନ ପୁରୁଷୋତ୍ତମ କଳା କେନ୍ଦ୍ରର ଯୋଉ ଅନୁଷ୍ଠାନର ଯୋଉ କମିଟି ମେମ୍ବର୍ସ ଅଛନ୍ତି ସେମାନେ ବି ଡିସିଜନ ନେଇଗଲେ ଯେ ଏ ପିଲା ଫାଇନାଲି ଯାଇପାରିବ। ତାପରେ ପରେ ଏଠି ଏଠି ବୋଲି ନାହିଁ, ପୃଥିବୀ ସାରା ଯେକୌଣସି ଜାଗାରେ ଆପଣ ଦେଖନ୍ତୁ ସେମାନେ ଶିକ୍ଷା ଲାଭ କରିସାରିଲା ପରେ ତାଙ୍କର ଯୋଉ ଅଭିଭାବକ ମାନେ ଅଛନ୍ତି, ପ୍ୟାରେଣ୍ଟସ ମାନେ ଅଛନ୍ତି, ସେମାନେ ଟିକେ ଟିକେ ଟାଣି ହୁଅନ୍ତି ଯେ ଆମ ଝିଅ ପିଲାଟା ସିଏ ନ ଯାଉ, ପୁଅ ପିଲାଟା ଯାଉ, ଏମିତି ଗୋଟେ ମନୋଭାବ ରହିଛି, ସେଇଟା ଆମକୁ ଟିକେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ତଥାପି ମୁଁ ଖାଲି ଏତିକି ଆଶା ରଖିବି ଯେ ଆପଣଙ୍କର ମାଧ୍ୟମରେ ମୁଁ ଗୋଟେ ଆଶା ରଖିବି, ଯୋଉ ବି ପ୍ୟାରେଣ୍ଟସ ଏଇ ଚିନ୍ତାଧାରା ରଖିଛନ୍ତି ସେମାନେ ଦୂର କରିଦିଅନ୍ତୁ। କାରଣ ଆମ ଅନୁଷ୍ଠାନ ଦୁନିଆର ଯେକୌଣସି ଅନୁଷ୍ଠାନ ସବୁ ସୁରକ୍ଷିତ ଭିତରେ ଚାଲେ ଏବଂ ସୁରକ୍ଷିତ ଭିତରେ ସମସ୍ତଙ୍କର ସମସ୍ୟାକୁ ସମାଧାନ କରିବାରେ ସେ ସକ୍ଷମ ବୋଲି ଭାବୁଛି ମୁଁ।
1: ବହୁତ ବଢିଆ। ତାହେଲେ ମୋର ଗୋଟେ ପ୍ରଶ୍ନ ରହିବ, ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉଠି ବି ଆପଣ ପ୍ରଦର୍ଶନ

0: କରୁଛନ୍ତି, ତାହେଲେ ଆପଣଙ୍କ ଜୀବନର ସବୁଠାରୁ ସ୍ମରଣୀୟ ପ୍ରଦର୍ଶନଟା କୋଉଠି?
1: ନିହାତି ଭାବରେ ମୁଁ କହିବା ପାଇଁ ଚାହିଁବି, ମୁଁ ନବରଙ୍ଗପୁରର ସବୁଠୁ ବଡ଼ ମଞ୍ଚ କହିଲେ ମଣ୍ଡେଇ ମହୋତ୍ସବ, ଏବଂ ସମସ୍ତ ଜିଲ୍ଲାରେ ଯେମିତି ଜିଲ୍ଲା ମହୋତ୍ସବ ହୁଏ, ଠିକ ସେମିତି ଭୁବନେଶ୍ୱରରେ ଦୁଇଟା ମଣ୍ଡପ ଅଛି, ଗୋଟେ ରବୀନ୍ଦ୍ର ମଣ୍ଡପ ଆଉ ଗୋଟେ ଜୟଦେବ ଭବନ। ସେ ଜୟଦେବ ଭବନ ଆଉ ରବୀନ୍ଦ୍ର ମଣ୍ଡପରେ ପରିବେଷଣ କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ। ମୁଁ ମୋ ଜୀବନ ଭିତରେ ମୋର 2016ରୁ 2026 ମସିହା ଭିତରେ ମୁଁ ଅନେକ ମଞ୍ଚରେ ନାଚ କଲା ପରେ ବି ମୋର ସବୁଠୁ ମାନେ ପ୍ରିୟ ଆଉ ସବୁଠୁ ସ୍ମରଣୀୟ ସେ ସମୟଟି ଥିବ ଷ୍ଟ୍ରିପ୍ ପ୍ଲେ ପଥପ୍ରାନ୍ତ ନାଟକ। ଗାଁ ମଝିରେ ଗଛ ତଳେ ଚାରିଆଡେ ଲୋକ ଥାନ୍ତି, ସେଇ ଭୂଇଁରେ ଷ୍ଟେଜ୍ ନଥାଏ, ସେ ତଳେ ଯାଇକି ଆମେ ପରିବେଷଣ କରି ଆସିଛୁ। ସେଇଟା ମୋ ପାଇଁ ସବୁଠୁ ମାନେ ମନେ ରଖିବା ଜିନିଷ।
0: ତାହେଲେ ନୃତ୍ୟରେ ଆପଣ କେଉଁ କେଉଁ ପୁରସ୍କାର ସବୁ ପାଇଛନ୍ତି?
1: ପୁରସ୍କାର ମୁଁ ଏଠି ବିଭିନ୍ନ ପୁରସ୍କାର ଭିତରୁ ମୁଁ ଆପଣଙ୍କୁ ଗୋଟେ ଦୁଇଟା କହିପାରିବି, ଯେମିତିକି ମଣ୍ଡେଇ ମହୋତ୍ସବରେ ମୁଁ ପାଇଛି, ଆଦିବାସୀ ମେଳାରେ ପାଇଛି, ଯୁବ ମହୋତ୍ସବ ୟୁଥ ଫେଷ୍ଟିଭାଲ ତାହିଁରେ ପାଇଛି, ଏବଂ ମୋର ପ୍ରେଜେନ୍ସରେ ଯୋଉଟା କମ୍ପିଟିସନ ହୁଏ, ଯେମିତିକି ଆପଣଙ୍କର ମୁଁ ଯାଇକି ଶିଖାଇଥାଏ ଆମର ସ୍କୁଲ ଲେବଲର ସ୍ୱର୍ଗୀ ଫୁଲ ହଉ, ସୁରଭି ହଉ, ତା ଲୋକକଳା ହଉ, ଏମିତି ବିଭିନ୍ନ ପ୍ରକାର ଜାଗାରେ ମୁଁ ସମ୍ମାନିତ ହେଇପାରିଛି। ଭଗବାନଙ୍କ ଦୟା ଆଉ ମୋର ଗୁରୁଙ୍କର ଆଶୀର୍ବାଦରୁ ମୁଁ ବିଭିନ୍ନ ପ୍ରକାର ଜାଗାରେ ସମ୍ମାନିତ ହେଇପାରିଛି, ତା ଭିତରୁ ଏଇ ଗୋଟେ ଦୁଇଟା ଆପଣଙ୍କୁ କହିପାରିଛି ବର୍ତ୍ତମାନ।
0: ଆଚ୍ଛା, ବହୁତ ବଢିଆ। ତାହେଲେ ଆପଣ ଯେତେବେଳେ ଗୋଟେ ନୃତ୍ୟ ପରିବେଷଣ କରିବା ପାଇଁ ମଞ୍ଚକୁ ଯାଆନ୍ତି, ତାହେଲେ ତାର କିଛି ଦିନ ପୂର୍ବରୁ ଆପଣଙ୍କୁ ମାନେ ବାର୍ତ୍ତା ଆସେ ଯେ ନାହିଁ ଆମକୁ ଗୋଟେ ପରଫର୍ମାନ୍ସ ଦେବାର ଅଛି, ତ ସେତେବେଳେ ଆପଣ ଗୀତ କେମିତି ଚୁଜ୍ କରନ୍ତି, ମାନେ ପୋଷାକ ଆଉ କଣ କଣ ସବୁ ମାନେ ପ୍ରୋବ୍ଲେମ ଗୁଡାକ ଆସେ ଆପଣଙ୍କୁ?
1: ଆମକୁ ଦେଖନ୍ତୁ, ଯୋଉ ଯୋଉ ବିଭାଗରୁ ହଉ, ଗଭର୍ଣ୍ଣମେଣ୍ଟର ଯେକୌଣସି ବିଭାଗରୁ ହଉ କିମ୍ବା ନନ୍ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ କଥା ବି କହିପାରିବା, ଯେକୌଣସି ଜାଗାରୁ ଆମକୁ ଯଦି ପରିବେଷଣ ପାଇଁ ଖବର ଆସେ, ଫାର୍ଷ୍ଟ କଥା ତ ଆମକୁ ଖୁସି ଲାଗେ ଯେ ଆମର ଆଉ ଗୋଟେ ସୁଯୋଗ ମିଳିଲା, ଗୋଟେ ଅନେକ ମଞ୍ଚ ଭିତରୁ ଆଉ ଗୋଟେ ମଞ୍ଚ ଯୋଡ଼ି ହବା ପାଇଁ ଯାଉଛି, ଆମେ ଫାର୍ଷ୍ଟ ତ ଖୁସି ହଉ। ତାପରେ ପରେ ଆପଣ ଯୋଉଟା କହିଲେ ଗୀତ ଚୁଜ୍, ଯୋଉ ମଞ୍ଚରେ ଯେମିତି ଗୀତ ଦରକାର, ଯୋଉ ଦର୍ଶକଙ୍କୁ ଯୋଉ ନୃତ୍ୟ ଦରକାର, ଯଦି ଜିଲ୍ଲାସ୍ତରୀୟ ମଞ୍ଚ ମିଳିଛି, ଜିଲ୍ଲାବାସୀଙ୍କୁ କିପରି ଭାବରେ ଆମେ ସମସ୍ତଙ୍କର ମନରେ ଖେଳି ପାରିବୁ, ତାଙ୍କ ମନକୁ ଜିତି ପାରିବୁ, ସେଇଥିପାଇଁ ଆମେ ବହୁତ ଚେଷ୍ଟା କରୁ। ଆଉ ସେ ଜାଗାରେ ଯୋଉଟା ଦରକାର, ଯେତେବେଳେ ଯୋଉ ଜିନିଷ ଦରକାର, ତାକୁ ଆମେ ବନେଇକିରି ତାକୁ ଆମେ ଠିକ ଭାବରେ ସୁନ୍ଦର ଭାବରେ ସଜେଇକିରି ଆମେ ପ୍ରି ପ୍ଲାନିଂ ଯୋଉଟା ପୂର୍ବ ପ୍ରସ୍ତୁତ କରି ଆମର କଷ୍ଟ୍ୟୁମ୍ସ ଅର୍ଣ୍ଣାମେଣ୍ଟସ ମେକଅପ ବିଭିନ୍ନ ପ୍ରକାର ଜିନିଷ ଅଛି, ତାହିଁରେ ଆମେ ସବୁ ଜିନିଷକୁ ଆରେଞ୍ଜମେଣ୍ଟ କରିକି ତାପରେ ଯାଉ।
0: ଯୋଉ ନୃତ୍ୟକୁ ଆପଣ ଏତେ ଭଲ ପାଉଛନ୍ତି, ମାନେ ନୃତ୍ୟ ଆପଣଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ନେଇକି ଆସିଛି?
1: ନୃତ୍ୟ ମୋ ଜୀବନରେ ବହୁତ ଜିନିଷ ପରିବର୍ତ୍ତନ ଆଣିଛି। ମତେ ଗୋଟେ ସବୁଠୁ ବଡ ଜିନିଷ ମୋ ଜୀବନର ସବୁଠୁ ବଡ ସମ୍ପତ୍ତି କହିଲେ କମ ହବ, କାରଣ ମୋ ଜୀବନରେ ମତେ ପରିଚୟ ଦେଇଛି ମୋ ନୃତ୍ୟ, ତାଠୁ ଆଉ ବଡ ଜିନିଷ କିଛି ନାହିଁ, ତାଠୁ ଆଉ ବେଶି କିଛି କହିବି ହବ ନାହିଁ। ଅନେକ ଗୁଡ଼େ ପରିବର୍ତ୍ତନ ଭିତରେ ମତେ ଖାଲି ସିଏ ମୋ ନୃତ୍ୟ ମତେ ନବରଙ୍ଗପୁର ଆଖପାଖ ଆମ ଅନ୍ଡିଭାଇଡେଡ୍ କୋରାପୁଟ ଜିଲ୍ଲା ବୋଲି କହିପାରିବା କିମ୍ବା ଓଡ଼ିଶାର ଯେକୌଣସି ଜିଲ୍ଲାରେ ମତେ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ ହେଇଛି, ଏବଂ ଗୋଟେ ରାସ୍ତା ଦେଇଛି ଯେ ତୁ ଏଇ ରାସ୍ତାରେ ଯାଇକି ତୋର ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବୁ ବୋଲି ମୋ ନୃତ୍ୟ ମତେ ସେ ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରିଛି।
0: ବହୁତ ବଢିଆ ସାର୍। ତାହେଲେ ଭବିଷ୍ୟତରେ ମାନେ ଆପଣଙ୍କର ସ୍ୱପ୍ନ କଣ ରହିଛି?
1: ମୋର ସ୍ୱପ୍ନ ନବରଙ୍ଗପୁର ଜିଲ୍ଲାରେ, ମୁଁ ଯେହେତୁ ମୋର ଜନ୍ମ ନବରଙ୍ଗପୁର ମାଟିରେ, ମୋର ପାଳି ବଢିକିରି ବଡ଼ ହେଇଛି, ନବରଙ୍ଗପୁର ମାଟିରେ ଖେଳିଛି, ତେଣୁକରି ଯୋଉଦିନ ପର୍ଯ୍ୟନ୍ତ ଅଛି, ଅନୁଷ୍ଠାନ ତ ଚାଲିଥିବ, ବିଭିନ୍ନ ନୃତ୍ୟକୁ ଆମେ ବିଭିନ୍ନ ମଞ୍ଚରେ ପରିବେଷଣ ତ କରୁଥିବୁ, କିନ୍ତୁ ମୋର ଗୋଟେ ସ୍ୱପ୍ନ ରହିଥିବ, ଯଦି ନବରଙ୍ଗପୁର ଜିଲ୍ଲାରେ ସେଇ ନୃତ୍ୟ ପାଇଁ ଗୋଟେ ବିରାଟ ବଡ଼ ଏକାଡେମୀ ହେଇପାରିବ ନୃତ୍ୟର, ନୃତ୍ୟ ଯେମିତି ଆମର ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱରରେ ଯେମିତି ଅଛି, ନବରଙ୍ଗପୁରରେ ସେମିତି ଗୋଟେ ଲୋକ ନୃତ୍ୟକୁ ନେଇକିରି ଗୋଟେ ଲୋକଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟଯନ୍ତ୍ର, ତିନିଟା ଜିନିଷ ନେଇକିରି ଗୋଟେ ବଡ ଲେବଲର ଗୋଟେ ଏକାଡେମୀ ହେଇପାରିବ ଯଦି ମୋର ଗୋଟେ ସ୍ୱପ୍ନ ପୁରା ହବ।
0: ବହୁତ ବଢିଆ ସାର୍। ଆପଣ ଯୋଉ ଗୀତରେ ଡାନ୍ସ କରନ୍ତି, ନୃତ୍ୟ ପରିବେଷଣ କରନ୍ତି, କୋଉ କୋଉ ଗୀତ ସବୁ ୟୁଜ୍ କରନ୍ତି, ମାନେ ଯେ କୋଉ ଭଳିଆ ଗୀତ ଆପଣ ମାନେ ନିଜ ଷ୍ଟେଜରେ ବହୁତ ଆଣନ୍ତି?
1: ଦେଖନ୍ତୁ, ସମସ୍ତ ଜିଲ୍ଲାରେ ଲୋକ ନୃତ୍ୟ, ଲୋକଗୀତ, ଲୋକ ବାଦ୍ୟଯନ୍ତ୍ର ଥାଏ, ସବୁ ଜିଲ୍ଲାରେ ସବୁ ମାଟିରେ ଏଇଟା ଅଛି।
0: ଆଜ୍ଞା,
1: ଯଦି ସ୍ପେଶିଆଲିଟି ନବରଙ୍ଗପୁର ମାଟିର କଥା କହିବା, ଏଠି

0: ଗୀତକୁଡିଆ ଫେମସ, ମାନେ ଗୀତକୁଡିଆ ସେ ମାଟିରେ ଜନ୍ମ, ନବରଙ୍ଗପୁର ମାଟିରେ ଗୀତକୁଡିଆ ଜନ୍ମ। ଆଉ ଗୀତକୁଡିଆକୁ ନେଇ ଆମର ଏଠି ଗଚିବାଜା, ଗଚିବାଜା ଏଠି ଜନ୍ମ। ତେଣୁକରି ସେଇ ଜିନିଷକୁ ନେଇକି ଆମେ କେମିତି ତାକୁ ଟିକେ ମଡିଫାଇଡ୍ କରିପାରିବୁ, ତାକୁ ଟିକେ ଆଉ ଟିକେ ରଙ୍ଗ ଦେଇପାରିବୁ, ଆମର ମୁହଁରେ କେମିତି ଆଉ ଟିକେ ରଙ୍ଗ ବଳି ପାରିବୁ, ମଞ୍ଚରେ ଆଉ ଟିକେ ଭଲସେ ଆମେ ପରିବେଷଣ କରିପାରିବୁ, ତାକୁ ଗୋଟେ ନୂଆ ରୂପରଙ୍ଗ ଦେଇପାରିବୁ, ତାର ଉପରେ ବହୁତ ଚେଷ୍ଟା ଚାଲିଛି। ଗୀତକୁଡିଆ ଦେଖନ୍ତୁ, ଆପଣ ମୁଁ ଯୋଉ କଥାବାର୍ତ୍ତା ଆମେ କରୁଛେ ସେଇଟାକୁ ଯଦି ଗୀତକୁଡିଆ ଆକାରରେ ମାନେ ଗୀତକୁଡିଆକୁ ଯଦି ଯୋଡ଼ିଦେବା ତାହିଁରେ, ତାହେଲେ ଶୁଣିବାକୁ ସୁନ୍ଦର ଲାଗେ, ବୁଝିବାକୁ ସୁନ୍ଦର ଲାଗେ। ଯେକୌଣସି ଗୋଟେ ବିଷୟବସ୍ତୁକୁ ନେଇକି ସେ ଗୀତକୁଡିଆ ବୋଲନ୍ତି, ସେ ଗୀତକୁଡିଆ ଭିତରେ
1: କହନ୍ତି,
0: ହଁ ଗୀତକୁଡିଆ ମାନେ ସେଇଟା ଗୋଟେ ଗୀତ, ଆମର ଏଠି ଗୋଟେ ଲୋକଗୀତ ଯାହାକୁ କହୁଛୁ, ଫୋକ୍ ଗୀତ, ଫୋକ୍ ସଙ୍ଗ ଯୋଉଟା ଗୀତକୁଡିଆ, ସେଇଟା ମାନେ ଘର ଘର ସହିତ ପରିଚୟ, ଆଉ ସମସ୍ତଙ୍କର ମୁହଁରେ ଯୋଉଟା ଆସେ ସେଇଟା ହଉଛି ଗୀତକୁଡିଆ। ସମସ୍ତଙ୍କର ମୁହଁରେ ସେଇ ଗୋଟେ ଜିନିଷ ଥାଏ, କଥାରେ କଥାରେ ସେମାନେ ଗୀତକୁଡିଆ ଆକାରରେ ଆଗେ ଗୋଟେ ଫର ଏକ୍ସାମ୍ପଲ ଆମେ ଉଦାହରଣ ଗୋଟେ ନେଇପାରିବା ଯେ ଢେଗ, ଆପଣ ଜାଣିଥିବେ ଢେଗ, ସେଇ ଢେଗ ହଉଛି ଆମର ଗୀତକୁଡିଆ, ମାନେ କଥାରେ ନାହିଁ।
1: କୌଣସି ମାନେ ବାଦ୍ୟଯନ୍ତ୍ର ଆପଣ ୟୁଜ୍ କରନ୍ତି?
0: ନା ଗୀତକୁଡିଆରେ ତ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର ହୁଏ, ତା ଭିତରୁ ଆମେ ନେଇପାରିବା ଡୁଙ୍ଗୁଡୁଙ୍ଗା, ଗୁଡ଼କି, ତାପରେ ଟିଡ଼ବିଡ଼ି, ଏଇ ଯୋଉ ଫ୍ଲୁଟ ଯୋଉଟା ବଇଁଶୀ, ଏଗୁଡ଼ା ଜିନିଷ, ଏଇଗୁଡ଼ା ବାଦ୍ୟଯନ୍ତ୍ର ସବୁ ପ୍ରାୟତଃ ୟୁଜ୍ ହୁଏ। ଏବଂ ଯିଏ ଯାହାର ଟେଷ୍ଟ ଅନୁଯାୟୀ, ଯିଏ ଯାହାର ଇଏ ମାନେ ତାକୁ ଯୋଉଟା ଦରକାର ସେଇ ଜିନିଷ ତାକୁ ଭରି ଦିଆଯାଏ, ଏବଂ ସେଇଟା ଯେତେବେଳେ ବାଜେ ମଞ୍ଚରେ ପରିବେଷଣ ହୁଏ ସେଇଟା ଅଧିକ ଗର୍ଜିଆସ ଲାଗେ, ଏବଂ ଲୋକଙ୍କର ମନରେ ବି ଗୋଟେ ଉତ୍ସାହ ଭରି ଆସେ ଯେ ଏଇଟା ଗୋଟେ ନୂଆ ଜିନିଷ ଆମେ ଶୁଣିବାକୁ ପାଇଲୁ।
1: ବହୁତ ବଢିଆ। ତାହେଲେ ଆପଣଙ୍କର ଯୋଉ ଏତେ 20 ଜଣଙ୍କର ଟିମ୍ ରହିଛି, ଯୋଉମାନେ ଯାଆନ୍ତି ପରଫର୍ମାନ୍ସ ଦେବା ପାଇଁ ରାଜ୍ୟସ୍ତରୀୟ ହଉ ଜିଲ୍ଲାସ୍ତରୀୟ ହଉ, ତ ଆପଣଙ୍କ ଟିମ୍ରେ ମାନେ ଇନଷ୍ଟ୍ରୁମେଣ୍ଟ ବଜେଇବା ପାଇଁ ଆପଣ ରଖିଛନ୍ତି ଲୋକ?
0: ଅଛନ୍ତି ମ୍ୟାଡମ, ଆଜିକାଲି ତ ପ୍ରାୟତଃ ସବୁ ଜାଗାରେ ପିଓର ଜିନିଷ ଯୋଉଟା ଶୁଦ୍ଧ, ସେମିତି ଶୁଦ୍ଧ ଫୋକ୍ ଡ୍ୟାନ୍ସ, ଶୁଦ୍ଧ ଫୋକ୍ ସଙ୍ଗ, ଶୁଦ୍ଧ ଏ ଯୋଉ କଣ କହିଲେ ପିଓର ବାଦ୍ୟଯନ୍ତ୍ର ଯୋଉଟା, ଲୋକ ବାଦ୍ୟଯନ୍ତ୍ର ଯୋଉଟା, ସେଗୁଡା ତ ଧୀରେ ଧୀରେ ଆମର ବି ଚେଷ୍ଟା ରହିଛି ଏବଂ ସରକାରଙ୍କର ବି ଚେଷ୍ଟା ରହିଛି ଯେ ଲୋକଙ୍କର ସାମ୍ନାରେ ଆସୁ, କିଭଳି ଭାବରେ ସେଇଟା ବାହାରେ ପରିଚୟ ପାଇବ, ତା ପ୍ରତି ତ ସମସ୍ତଙ୍କର ଚେଷ୍ଟା, କିନ୍ତୁ ସେଇଟା ପ୍ରପର ୱେରେ ଚେଷ୍ଟା ନ ହେବା ଯୋଗୁଁ ସେଇଟା ଟିକେ ଧୀରେ ଧୀରେ ଲୋପ ପାଇଗଲାଣି। ତେଣୁକରି ଆଧୁନିକ ଜିନିଷ ଟିକେ ଅଧିକା ମିକ୍ସିଂ ହେଇଗଲାଣି, ଆଉ ସେଇଟା ଟିକେ ଦେଖା ବେଳକୁ ଶୁଣିଲା ବେଳକୁ ଦୁଃଖ ଲାଗେ ଯେ ଆମର ଯୋଉ ଜିନିଷଟା ସେଇଟା ଧୀରେ ଧୀରେ ଲୋପ ପାଇଗଲାଣି। ଆମର ଚେଷ୍ଟା ରହିଛି, ସରକାରଙ୍କର ବି ଚେଷ୍ଟା ରହିଛି, ତା ବାଦେ ବି ସେଇଟା ଧୀରେ ଧୀରେ ଲୋପ ପାଇଗଲାଣି। ସେଇ ଭିତରେ ଇନଷ୍ଟ୍ରୁମେଣ୍ଟ ଇଲେକ୍ଟ୍ରୋନିକ ଜିନିଷ ବି ପୁରିଗଲାଣି, ତାପରେ ଲୋକଙ୍କୁ ଟିକେ କଲରଫୁଲ ଦରକାର ପଡୁଛି, ଲୋକଙ୍କୁ ଟିକେ ଆମର ନିଶାନ ବୋଲି ଯୋଉ ବାଦ୍ୟଯନ୍ତ୍ର ଅଛି, ନିଶାନଟା ଆମର ନାହିଁ, ମାନେ ଆମ ଏ ଅଞ୍ଚଳର ନାହିଁ, ସେଇଟା ପଶ୍ଚିମ ଓଡ଼ିଶାରେ, କିନ୍ତୁ ଆମେ ନିଶାନଟା ଭର୍ତ୍ତି କରିବା ପାଇଁ ବାଧ୍ୟ ହଉଛୁ, କାହିଁକିନା ସେଇଟା ଧୀରେ ଧୀରେ ତାର ବ୍ୟାପକ ଏଇଟା ହେଲାଣି, ଆଉ ଲୋକଙ୍କର ଟେଷ୍ଟ ଚେଞ୍ଜ ହେଇଗଲାଣି ଧୀରେ ଧୀରେ।
1: ତାହେଲେ ଆପଣ ଯେତିକି ସବୁ ପରଫର୍ମାନ୍ସ କରୁଛନ୍ତି, ଆପଣଙ୍କ ସହିତ ତ ବହୁତ ଲୋକ ଜଡିତ ବି ଅଛନ୍ତି, ତ ସେମାନଙ୍କୁ ମାନେ ଆପଣ କେମିତି ମାନେ ପେମେଣ୍ଟ ଦିଅନ୍ତି, ନା ଏମିତି ହିଁ ମାନେ ସମସ୍ତେ ଖୁସିରେ ନାଚନ୍ତି?
0: ଆମେ ଯେକୌଣସି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ କରୁ, ସରକାରୀ ପ୍ରୋଗ୍ରାମ କରୁ, ସେଥିରେ କିଛି ରେମୁନରେସନ ଥାଏ, ଯେମିତିକି ଆମର କସମେଟିକ ଚାର୍ଜ ବୋଲିକି ଗୋଟେ ଥାଏ, ଆଉ ଟ୍ରାନ୍ସପୋର୍ଟିଂ ଚାର୍ଜ ବୋଲିକି ଗୋଟେ ଥାଏ, ଆମେ ଜିଲ୍ଲା ଭିତରେ କଲେ ଗୋଟେ ଏମାଉଣ୍ଟ ଥାଏ, ସେ ଏମାଉଣ୍ଟ କହିହବ ନାହିଁ, ସେଟା ଟିକେ ସିକ୍ରେସି ଥିଲେ ଭଲ ଥିବ ବୋଲି ଭାବୁଛି। ଆଉ ଆମେ ଅଦର ଜିଲ୍ଲାକୁ ଯାଉ, ଅଲଗା ଜିଲ୍ଲାକୁ ଯଦି ଯାଉ, ତା ପାଇଁ ବି ଗୋଟେ ଏମାଉଣ୍ଟ ଫିକ୍ସ ହେଇକି ଥାଏ। ସରକାରଙ୍କର ଗୋଟେ CTMS ବୋଲିକି ଗୋଟେ ୱେବସାଇଟ ଅଛି, ଆଉ CTMS ବୋଲିକି ଗୋଟେ ଡିପାର୍ଟମେଣ୍ଟ ବି ଅଛି, କଲଚର ଡିପାର୍ଟମେଣ୍ଟ ସହିତ ଯୋଡ଼ି ହେଇକି ଅଛି CTMS। ତ ସେଇ CTMS ଗୋଟେ ଗୋଟେ ନିୟମ ବନେଇଛି ଯେ କିଲୋମିଟର ୱାଇଜ ଗୋଟେ ଏମାଉଣ୍ଟ ଥିବ, ଆଉ TADA ପାଇଁ ଗୋଟେ ଏମାଉଣ୍ଟ ଥିବ, ପରଫର୍ମାନ୍ସ ପରିବେଷଣ ଖର୍ଚ୍ଚ ବୋଲି ଗୋଟେ ଏମାଉଣ୍ଟ ଥିବ, ସମୟ ଏମାଉଣ୍ଟ କୁ ମିଶେଇଲା ପରେ ଆମର ଜାନାଆନା ଖର୍ଚ୍ଚଟା ବାହାରି ପଡେ, ତା ଭିତରୁ ଯେତିକି ଆମର ଟିକେ ବଳିଯାଏ, ଧରାଯାଉ ଆମର 10,000 ଟଙ୍କା ଖର୍ଚ୍ଚ ଆସିଛି, କିମ୍ବା ଆମ ହାତକୁ 12,000 ଟଙ୍କା ଆସିଛି, ଆମେ ସେ 2,000କୁ ଭୋଜି କରିଦେଉ, ଅଦରୱାଇଜ ଆମକୁ ଯୋଉ ଜିନିଷ ଦରକାର ସେ ଜିନିଷ ଆମେ ନେଇ ଆଣୁ, ଅନୁଷ୍ଠାନକୁ ଯୋଉ ଜିନିଷର ଆବଶ୍ୟକତା ଅଛି, ଧରାଯାଉ ଆମେ ଗୋଟେ ଜାଗାରେ ପରିବେଷଣ କଲୁ, ଆମର ତ ଖର୍ଚ୍ଚ ହେଇଥିବ ନା, ଏଇ ଯୋଉ କଷ୍ଟ୍ୟୁମ୍ସ ଯାଇଥିବ ତାକୁ ପୁଣି ସଫା ହବ।

0: ଅର୍ଣ୍ଣାମେଣ୍ଟ ଯାଇଥିବ, ସେଇଟା ଛିଣ୍ଡି ଯାଇଥିବ, କୋଉଟା ଭାଙ୍ଗି ଯାଇଥିବ, ତାକୁ ରିପେୟାର ହବ। ଆମର ମେକଅପ ପାଇଁ ଯୋଉ ଯୋଉ ସାମାନ ଗୁଡା ଆସେ, ଆମର କଷ୍ଟଲି ସାମାନ ସବୁ ଆସେ, କାହିଁକିନା 5 ବର୍ଷର ପିଲା ଯଦି ମେକଅପ ନଉଛି ତା ପ୍ରତି ବି ଧ୍ୟାନ ଦେବା ଦରକାର। ତା ଚେହେରାରେ ଆମ ମେକଅପ ଲାଗିପାରିବ କି ନପାରିବ, ଯଦି ସାଇଡ ଇଫେକ୍ଟ ହବ, ଇନଫେକ୍ସନ ହବ, ତା ପାଇଁ ଭଲ ଜିନିଷ ଆଣିବାକୁ ପଡିବ। ତେଣୁକରି ସେଇ ଯୋଉ ବଳାବଳି ଯାହା ଟିକେ ନିକେ ହେଇଯାଏ, ତାକୁ ଆମେ ଆମ ଅନୁଷ୍ଠାନର ଦରକାରୀ ଆବଶ୍ୟକତା ଅନୁଯାୟୀ ଆମେ ଲଗେଇ ଦଉ। ଆଉ ଯଦି ଆମକୁ ଟିକେ ଭଲସେ ମାନେ ଟିକେ ଭଲ ଏମାଉଣ୍ଟ ମିଳିଛି, ତାହେଲେ ଯୋଉମାନେ ପରିବେଷଣ କରିଥାନ୍ତି ତାଙ୍କର ପ୍ରାପ୍ୟ ସେମାନେ ପାଇବା ଯୋଗ୍ୟ। ଆଉ ସେମାନେ ପରିବେଷଣ କରିଛନ୍ତି, ପର ହେଡ୍ ଗୋଟେ ଗୋଟେ ଏମାଉଣ୍ଟ ଆମେ ଫିକ୍ସ କରୁ, ଯୋଉଟା ଆମର ବଡ ମାନେ ଫିକ୍ସ କରନ୍ତି, ସେ ଅନୁଯାୟୀ ତାଙ୍କୁ ଲଫାଫାରେ ପୁରେଇକିରି ତାଙ୍କୁ ଦିଆହୁଏ।
1: ବହୁତ ବଢିଆ ସାର୍, ବହୁତ ସୁନ୍ଦର। ଆଗାମୀ ଯୋଉ ପିଢି ଆସୁଛନ୍ତି, ଯୋଉମାନେ ନୂଆ ନୂଆ ନୃତ୍ୟ ଶିଖୁଛନ୍ତି, ତ ସେମାନଙ୍କୁ ଆପଣ କଣ ସଜେସନ୍ ଦେବେ?
0: ମୁଁ ତାଙ୍କୁ ସଜେସନ ତାଙ୍କୁ ମୋଟିଭେଟ କରିବା ପାଇଁ ଚାହିଁବି, ଯୋଉମାନେ ନୂଆ ନୂଆ ଶିଖୁଛନ୍ତି, ଆମ ଅନୁଷ୍ଠାନରେ ବୋଲି ନାହିଁ, ଓଡ଼ିଶାରେ କୋଣ ଅନୁକୋଣ ସମସ୍ତ ନୂଆ ଶିଖାଣିକୁ ମୁଁ ଖାଲି ଏତିକି କହିବା ପାଇଁ ଚାହିଁବି, ସିଏ ନିଷ୍ଠାର ସହିତ ଶିଖନ୍ତୁ। ଯଦି କଳାକାର ହବାର ଅଛି, ନିହାତି ଭାବରେ ତାଙ୍କୁ ବର୍ଷ ଟୁ ବର୍ଷ ଧରି ତାଙ୍କୁ ଶିଖିବାକୁ ପଡିବ। ଫାଷ୍ଟ ନିହାତି ଭାବରେ ତାଙ୍କର ଶିଖିବାଟା ହିଁ ତାଙ୍କୁ ପରିଚୟ ଦେଇପାରିବ। ତେଣୁକରି ମୋର ଯୋଉମାନେ ଶିଖୁଛନ୍ତି ନୂଆରେ, ତାଙ୍କୁ ଖାଲି ଏତିକି ମୋର ଅନୁରୋଧ କିମ୍ବା ତାଙ୍କୁ ବାର୍ତ୍ତା, ଯେ ନିଷ୍ଠାର ସହିତ ଶିଖନ୍ତୁ ଫାଷ୍ଟ, ତାପରେ ଯାଇକି ଯାହା ହବ ତାଙ୍କୁ ତାଙ୍କର ବଡ ମାନେ ଉଚିତ ବାଟ ନିହାତି ଦେଖେଇବେ।
1: ବହୁତ ସୁନ୍ଦର ସାର୍, ବହୁତ ବହୁତ ଧନ୍ୟବାଦ ଆଜିର ସାକ୍ଷାତକାରରେ ଆମ ସହିତ ଯୋଡି ହେଇଥିବାରୁ, ଆମ ସହିତ କଥା ହେଇଥିବାରୁ। ବହୁତ ହି ଖୁସି ଲାଗିଲା ଯେ ଆପଣ ଏତେ ସୁନ୍ଦର ଅନୁଷ୍ଠାନ କରିଛନ୍ତି, ନିଜେ ବହୁତ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ଶିଖଉଛନ୍ତି, ଆଉ ନିଜ ଜିଲ୍ଲାର ନାଁକୁ ଏତେ ଆଗକୁ ଆଣିଛନ୍ତି। ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆପଣ ଆମ ସହିତ କଥା ହେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ। ଆଉ ଆପଣ ଜାଣିଥାନ୍ତୁ, ଜାଣିକି ଖୁସି ହେବେ, ଆମର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି, ଆଉ ୟୁଟ୍ୟୁବ ଚ୍ୟାନେଲ ସୁଜନ ଅଫିସିଆଲ ବୋଲିକି ଅଛି। ଆଉ ସେଥିରେ ଏବେ ଆମ ଲୋକଗୀତ ଆମେ ବନେଇକି ଆଗାମୀ ଦିନରେ ଗୋଟେ ଆଲବମ୍ କରିବା ପାଇଁ ଯାଉଛୁ, ଯାହାର ନାଁ ହେଉଛି ଚିଙ୍ଗିଡ଼ି ବାଲକେ ସିଂପାନିଆ। ଆମର ସେଇ ଗୀତକୁଡ଼ିଆ ଲେଖା ଆମେ ଆଣିକି ତାକୁ ନୂଆ ଗୀତ ନୂଆ ରୂପ ଦେଇକି ଆମ ସୁଜନ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ତାକୁ ଅପଲୋଡ କରିବା ପାଇଁ ଯାଉଛୁ। ଆପଣଙ୍କ ସହିତ ବି କଥା ହେଇକି ଆମକୁ ବହୁତ ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ଏମିତି ହିଁ ଆଗକୁ ବଢୁ, ଆଉ ଆପଣ ଆପଣଙ୍କର ଜିଲ୍ଲାର ନାଁକୁ ଏମିତି ଆଗକୁ ନିଅନ୍ତୁ, ଆଉ ଆମ କଳା ସଂସ୍କୃତିକୁ ଏମିତି ହିଁ ବଜାୟ ରଖନ୍ତୁ। ଆଉ ଆମ ଆକାଶବାଣୀ ତରଫରୁ ଆପଣଙ୍କୁ ଏହା ହିଁ ଶୁଭେଚ୍ଛା, ଆଉ ଆଜିର କାର୍ଯ୍ୟକ୍ରମରେ ଆମ ସହିତ କଥା ହେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ସୁଜନ ସୁନା ହେଉଛନ୍ତି ଜଣେ ଲୋକ ନୃତ୍ୟଶିଳ୍ପୀ। ସେ ଜଣେ ଏମିତି କଳାକାର ଯିଏ ନିଜ ଅଞ୍ଚଳର ପରମ୍ପରା, ସଂସ୍କୃତି, ଲୋକକଥା ଓ ଜୀବନଶୈଳୀକୁ ନୃତ୍ୟ ମାଧ୍ୟମରେ ପ୍ରକାଶ କରନ୍ତି। ଢୋଲ, ମହୁରୀ, ନିଶାନ ଓ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳ ସହିତ ସେମାନେ ନିଜର ସାଥୀଙ୍କ ସହିତ ମିଶି ନିଜର ଭାବଭଙ୍ଗୀ ଓ ନୃତ୍ୟକଳା ଦ୍ୱାରା ଦର୍ଶକଙ୍କ ମନକୁ ଆକର୍ଷିତ କରନ୍ତି। ତାଙ୍କର ଲୋକନୃତ୍ୟ, ପ୍ରତିଭା ଓ ସାଧନା ମାଧ୍ୟମରେ ଆମେ ଯେତେ ବି କଥା ହେବା କମ୍ ପଡ଼ିବ। ତାହେଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି, ଆପଣ ନିହାତି ନିଜର ସୁଚିନ୍ତିତ ମତାମତ ଆମକୁ ପଠାଇବାକୁ ଭୁଲିବେନି। ମତାମତ ପଠାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568 ଏବଂ ଆପଣ ଆମକୁ airjoypur@gmail.com ମେଲ୍ ମଧ୍ୟ

ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ବୋଲ ରାଧା ବୋଲ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀ ମାନିଲେ ସୁରେଶ ୱାଡକର ଏବଂ ସାଧନା ସରଗମ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲିଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶେଷରେ ଶୁଣନ୍ତୁ ଚାନ୍ଦିନୀ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ବାବଲା ମେହେତା। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଶିବ ଏବଂ ହରି।

ପ୍ରଜାରକୁଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଶ୍ରୋତାବନ୍ଧୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ଦିନ 11:00। ଚାଲନ୍ତୁ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ।

ଏବେ ତ ଘଣ୍ଟ ଘଣ୍ଟି ମୃଦଙ୍ଗ ଆଉ ମାଦଳର ଧ୍ୱନିରେ ପ୍ରକମ୍ପିତ ପ୍ରତ୍ୟେକ ଗାଁଠୁ ସହର। କାହିଁକିନା ଆମ ପ୍ରଭୁ ଜଗତ ଈଶ୍ୱର କୋଟି ବ୍ରହ୍ମାଣ୍ଡର ନାୟକ କାଳିଆ ଠାକୁର ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ଦେଉଳରୁ ଓହ୍ଲେଇ ଆସିଛନ୍ତି ଭକ୍ତଙ୍କ ଗଣକୁ। ବଡ଼ ଭାଇ ବଳଭଦ୍ର ଆଉ ଅଲିଅଳି ଭଉଣୀ ସୁଭଦ୍ରାଙ୍କ ସାଥିରେ ନେଇ ଏହି ଯାତ୍ରା କେବଳ ଧର୍ମୀୟ ପରମ୍ପରା ନୁହେଁ, ଏହା ମାନବିକତା ଭାତୃଭାବ ଏବଂ ସାମାଜିକ ଏକତାର ଏକ ବାର୍ତ୍ତା ପ୍ରଦାନ କରିଥାଏ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ଏକାଠି ହୋଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି। ବିଭିନ୍ନ ମତରେ ରଥଯାତ୍ରାର 8ଟି ଅଙ୍ଗ ରହିଛି ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ। ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଏବଂ ନେତ୍ରାଛବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଏବଂ ନୀଳାଦ୍ରି ବିଜେ। ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋଗ୍ବେଦ ଏବଂ ଅଥର୍ବବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ ନିଦର୍ଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସବୁଠାରୁ ଅଧିକ ଜନାଦୃତ ଏବଂ ପ୍ରସାରିତ। ତେବେ ଆସନ୍ତୁ ଆମେ ତାଙ୍କୁ ହିଁ ଡାକିବା, ଯିଏକି ଆମର ଆରାଧ୍ୟର ଦେବତା ମହାପ୍ରଭୁ ଶ୍ରୀଜଗତର ନାଥ ଜଗନ୍ନାଥ।

1969 ମସିହା ଜୁଲାଇ ମାସର 21 ତାରିଖରେ ଆମେରିକୀୟ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମ ମଣିଷ ଭାବରେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ। 2011 ମସିହାରେ ଆମେରିକାର ନାସା ପକ୍ଷରୁ ସ୍ପେସ୍ ସଟଲ୍ କାର୍ଯ୍ୟକ୍ରମର ଅନ୍ତ ଘଟି ଆଟ୍ଲାଣ୍ଟିସ୍ ମହାକାଶଯାନ ସଫଳତାର ସହିତ ପୃଥିବୀକୁ ଫେରିଥିଲା। 1798 ମସିହା ଜୁଲାଇ ମାସର 21 ତାରିଖରେ ନେପୋଲିଅନ୍ ବୋନାପାର୍ଟ ଇଜିପ୍ଟରେ ପ୍ରସିଦ୍ଧ ବ୍ୟାଟଲ୍ ଅଫ୍ ଦି ପିରାମିଡ୍ ଜିତିଥିଲେ। ସେମିତି 1993 ମସିହା ଜୁଲାଇ ମାସର 21 ତାରିଖରେ କୋଲକାତାଠାରେ ପୁଲିସ୍ ଗୁଳିରେ 13 ଜଣ ଯୁବ କଂଗ୍ରେସ କର୍ମୀ ପ୍ରାଣ ହରାଇଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ଆଜିର ଦିନକୁ ଶହୀଦ ଦିବସ ଭାବରେ ପାଳନ କରାଯାଉଛି। ଆଜିର ଦିନରେ ପ୍ରସିଦ୍ଧ ଲେଖକ ଅର୍ନେଷ୍ଟ ହେମିଙ୍ଗୱେ ଏବଂ ପ୍ରଖ୍ୟାତ ଗାୟକ କ୍ୟାଟ୍ ଷ୍ଟିଭେନ୍ସ ଜନ୍ମଗ୍ରହଣ କରିଥିଲେ।

ଶ୍ରୋତାବନ୍ଧୁ, ବର୍ଷା ଋତୁ ଅଧା ହୋଇସାରିଲାଣି, ତଥାପି ଗରମ ତ ପ୍ରବଳ ହେଉଛି ଆମ ଅଞ୍ଚଳରେ। ସେଇଟା ପୁଣି କେବେ କେବେ ବର୍ଷା, ଯେଉଁଟାକି ସାଇକ୍ଲୋନ ଜନିତ। ଆମକୁ ତ ମୌସୁମୀ ବର୍ଷାର ପ୍ରଭାବ ଏତେଟା ଦେଖାଯାଏ ନାହିଁ, ପ୍ରାୟ ବହୁତ ବର୍ଷ ହୋଇସାରିଲାଣି ବର୍ଷା। ଏମିତିରେ ବି ଏହି ବର୍ଷ ଆସିବି ଆସିବି କହୁଛି, କିନ୍ତୁ କ'ଣ ଯେ ଅଭିମାନ ଅଛି ମେଘର, ସେ କଥା ନା ବୁଝି ହେଉଛି ନା ବୁଝି ହେଉଛି। ଅଭିମାନୀ ମେଘଟା କେବେ ଅଭିମାନ ଛାଡ଼ିବ, ସେହି ସମୟକୁ ଅପେକ୍ଷା ଆମେ ସମସ୍ତେ କରିଥିବା ନିଶ୍ଚୟ। ବନ୍ଧୁ, ଟିକେ ପୁରୁଣା ଦିନ କଥା ମନେ ପକାଇଲେ, ଏହି ଗରମ ଦିନରେ ଆମେ ସମସ୍ତେ ପ୍ରାୟ ଗାଁ ପୋଖରୀରେ କି ଆନନ୍ଦରେ ଗାଧୋଉଥିଲେ, ଅନେକ ସମୟ ପାଣିରେ ପହଁରି ବୁଲୁଥିଲେ। ଯେତେ ଖରା ଅଧିକ ହେଲେ ବି ଖାତିର ନଥିଲା, କେତେଥର ଯେ ଗାଧୁଆ ହେଉଥିଲା ତାର ହିସାବ ନାହିଁ। ଏବେ ବି ସେହି ପୋଖରୀ ଅଛି, ଅବଶ୍ୟ ଟିକେ ପାଣି ଶୁଖିଯାଇଛି, କାହିଁକିନା ଏବେ ଆଉ ତାର ରକ୍ଷଣାବେକ୍ଷଣ କରିବା ପାଇଁ କାହାକୁ ଯେ ସମୟ ଅଛି କହିଲେ। ମୋ ପୋଖରୀ, ୟା ପୋଖରୀ, ତା ପୋଖରୀ, ଏମିତି କେତେ ଯେ ଯୋଜନା କାର୍ଯ୍ୟକାରୀ ହେଉଛି, କିନ୍ତୁ ସେ ଟଙ୍କା କୁଆଡ଼େ ଯାଉଛି ତାର ହିସାବ ରଖିବାକୁ କାହା ପାଖରେ ସମୟ ନାହିଁ। କିନ୍ତୁ ପାଣି ପ୍ରତି ଲୋଭ ତ ପ୍ରବଳ ଅଛି, ସେଥିପାଇଁ ଆମେ ସମସ୍ତେ ଏବେ ୱାଟର ପାର୍କର ସୁଇମିଂ ପୁଲ୍ ମୁହାଁ। ଏବେକାର ପିଲାମାନଙ୍କ ପାଇଁ ପାଣିରେ ପହଁରିବା ସତେ ଯେମିତି ଗୋଟିଏ ସ୍ୱପ୍ନ ପାଲଟିଗଲାଣି, ସେଥିପାଇଁ କିଛି ସମୟ ସୁଇମିଂ ପୁଲ୍ରେ ଯାଇକି ମନକୁ ବୁଝାଇବା କଥା ନୁହଁ କି? କିନ୍ତୁ ଏହି ସୁଇମିଂ ପୁଲ୍ରେ ବେଶୀ ସମୟ ରହିବା ଆମ ପାଇଁ କ୍ଷତିକାରକ ନାହିଁ ତ?

ୱାଟର ପାର୍କର ମଜା ଏବେକାର ସମୟରେ ଗୋଟିଏ ଟ୍ରେଣ୍ଡ ପାଲଟି ଯାଇଛି। ଖରାଦିନେ ୱାଟର ପାର୍କ ଯିବା ସମସ୍ତଙ୍କୁ ପସନ୍ଦ। ପାଣିରେ ମଜାମସ୍ତି ଆଉ ସ୍ଲାଇଡ୍ରେ ରୋମାଞ୍ଚ ପାଇଁ କାହିଁ କେତେ ଜୋସ୍। ବିଶେଷକରି ଛୋଟ ପିଲାମାନେ ପାଣିରେ ଖେଳିବାକୁ ଅଧିକ ପସନ୍ଦ କରିଥାନ୍ତି, କିନ୍ତୁ ଆମ ପିଲାର ଏହି ମଜାମସ୍ତି ତାର ଅସୁସ୍ଥତାର କାରଣ ନ ହୋଇଯାଉ ସେଥିପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ସୁଇମିଂ ପୁଲ୍ର ପାଣି ଶରୀର ପାଇଁ କ୍ଷତିକାରକ ହୋଇପାରେ। ପାଣିକୁ ସଫା ରଖିବା ପାଇଁ ଏଥିରେ ପ୍ରଚୁର ପରିମାଣରେ କ୍ଲୋରିନ୍ ମିଶାଯାଇଥାଏ। କ୍ଲୋରିନ୍ ମିଶ୍ରିତ ପାଣିରେ ଅଧିକ ସମୟ ରହିଲେ ଚର୍ମ ରୋଗର ଆଶଙ୍କା ଅଧିକ ହୋଇଥାଏ। ଚର୍ମର ପ୍ରାକୃତିକ ତୈଳ ନଷ୍ଟ ହୁଏ, ଚର୍ମ ଶୁଷ୍କ ହୋଇଯାଏ, ଏକ୍ଜିମା ପରି ଜଟିଳ ରୋଗର ଭୟ ମଧ୍ୟ ଅଧିକ ରହିଥାଏ। ଅନ୍ତଃନଳୀ ଏବଂ ଶ୍ୱାସକ୍ରିୟା ପ୍ରଣାଳୀକୁ ପ୍ରଭାବିତ ହୁଏ। ପେଟ ଖରାପ ହେବା ସହିତ ଡାଇରିଆ ହେବାର ଆଶଙ୍କା ବଢ଼ିଯାଏ। ଅପରିଷ୍କାର ପାଣିରୁ ଇ କୋଲାଇ ଏବଂ ହେପାଟାଇଟିସ୍ ଏଭଳି ମାରାତ୍ମକ ରୋଗର ଭୟ ମଧ୍ୟ ଥାଏ। ଅଧିକ ସମୟ ପାଣିରେ ରହିବା ଦ୍ୱାରା ଫଙ୍ଗଲ ଇନ୍ଫେକ୍ସନ୍ ମଧ୍ୟ ହୋଇଥାଏ। ଏହି ସମସ୍ତ କଥା ପ୍ରତି ଧ୍ୟାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କିଛି ସମୟର ମଜା ଆମକୁ କଷ୍ଟ ନ ଦେଉ ସେଥିପ୍ରତି ଧ୍ୟାନ ଦେବା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୂଚନା ବିରତି ପରେ ଆପଣ ସମସ୍ତଙ୍କୁ ସନ୍ତୋଷ ପଣ୍ଡାର ପୁଣି ଥରେ ନମସ୍କାର। ଶ୍ରୋତାବନ୍ଧୁ, ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ପୃଥିବୀ ଭିତରେ। ଏବେ କିଛିଦିନ ତଳେ ବଲିଉଡ୍ର କୁଇନ୍ କଙ୍ଗନା ରଣାୱତ ଓଡ଼ିଶା ଆସିଥିଲେ। ଏକଥା ହୁଏତ ସମସ୍ତେ ଜାଣିଥିବେ ନିଶ୍ଚୟ। ତାଙ୍କ ବିଷୟରେ ଚର୍ଚ୍ଚା ହେବାଟା ସ୍ୱାଭାବିକ କଥା, କିନ୍ତୁ ଏଇଠି ଚର୍ଚ୍ଚା ଅଧିକ ହେଲା କଙ୍ଗନା ପରିଧାନ କରିଥିବା ଶାଢ଼ୀର। ଶୁଣିକି ଆମର ଅର୍ଥାତ୍ ଆମ କୋରାପୁଟ ବାସିନ୍ଦାଙ୍କର ଛାତି ମଧ୍ୟ କୁଣ୍ଢେ ମୁଟ ହୋଇଗଲା। କାହିଁକି ଜାଣିଛନ୍ତି? ସେହି ଶାଢ଼ୀ ତିଆରି ହୋଇଛି ଆମ କୋରାପୁଟ ଜିଲ୍ଲାର କୋଟପାଡ଼ରେ। ହଁ ଶ୍ରୋତା ବନ୍ଧୁ, କୋଟପାଡ଼ର ମିର୍ଗାନ ଶାଢ଼ୀ, ଯାହାକି କୋଟପାଡ଼କୁ ଦେଇଛି ପଦ୍ମଶ୍ରୀ ସମ୍ମାନ, ଆଉ ଯାହା ପାଇଁ ଆଜି କୋଟପାଡ଼ ମାଟି ଗର୍ବିତ। ଜିଆଇ ଟ୍ୟାଗ୍ ହାସଲ କରିସାରିବା ପରେ ବଡ଼ ବଡ଼ କାର୍ଯ୍ୟକ୍ରମରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସେଲିବ୍ରିଟିମାନଙ୍କର କୋଟପାଡ଼ ମିର୍ଗାନ ଶାଢ଼ୀ ପାଲଟିଛି ପ୍ରଥମ ପସନ୍ଦ। କୋଟପାଡ଼ର ମିର୍ଗାନ ସାହିରେ ଘରେ ଘରେ ଏହି ଶାଢ଼ୀ ବୁଣିବାର ନଜର ଆସିଥାଏ। ଅର୍ଗାନିକ ପଦ୍ଧତିରେ ଧଳା ସୂତାକୁ ରଙ୍ଗୀନ କରାଯାଇଥାଏ, ସେଥିପାଇଁ ଏହି ଶାଢ଼ୀ ଦେହ ପାଇଁ ହିତକାରକ। କୋଟପାଡ଼ ମିର୍ଗାନ ସାହିରେ ରହୁଥିବା ମିର୍ଗାନ ସମ୍ପ୍ରଦାୟର ହାତବୁଣା ଲୁଗା ଏବେ ସାରା ଦେଶର ପ୍ରଥମ ପସନ୍ଦ ପାଲଟିଯିବ, ସେ କଥା ସମସ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଗର୍ବିତ କରୁଛି। ଲୁଗାବୁଣା କାମ ଘରର ପୁରୁଷମାନେ କରନ୍ତି, ଆଉ ସ୍ତ୍ରୀମାନେ ସୂତାକୁ ରଙ୍ଗ ଦେବା କାମରେ ନିଜକୁ ନିୟୋଜିତ କରିଥାନ୍ତି। ଏହିପରି ପରିବାରର ପ୍ରାୟ ସମସ୍ତଙ୍କର ଡେଡିକେସନରେ ଏହି ସୁନ୍ଦର ବସ୍ତ୍ର ତିଆରି ହୋଇଥାଏ। ଏହି ଲୁଗା ବୁଣିବା ପୂର୍ବର କାମ ଅର୍ଥାତ୍ ସୂତାକୁ ରଙ୍ଗ ଦେବା ପ୍ରକ୍ରିୟା ଅତି ସୁନ୍ଦର ଆଉ ସମୟ ସାପେକ୍ଷ ବି, କୌଣସି ପ୍ରକାରର ମେସିନ୍ର ବ୍ୟବହାର ହୋଇନଥାଏ ଏହି ଲୁଗା ବୁଣିବା କାମରେ। ସେଥିପାଇଁ ଅଧିକା ପ୍ରଡକ୍ସନ କରିବା ଆମ କୁଶଳୀ ବୁଣାକାରମାନଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ, ତଥାପି ସମସ୍ତଙ୍କର ମନ ଆଉ ହୃଦୟକୁ ଜିତିପାରିଛି ଆମ ଶାଢ଼ୀ। ସେଥିପାଇଁ ଆମେ ସମସ୍ତେ ମିର୍ଗାନ ବୁଣାକାରମାନଙ୍କର ମଙ୍ଗଳ କାମନା କରିବା।

0: ଶ୍ରୋତାବନ୍ଧୁ, ଆଜି ଆମେ ଗୋଟିଏ ଔଷଧୀୟ ଗଛ ସମ୍ପର୍କରେ ଜାଣିବା, ଯାହାକି ଆମ ସମସ୍ତଙ୍କର ପାଇଁ ସବୁବେଳେ ବ୍ୟବହାରରେ ଆସିଥାଏ। ଆମ ସମସ୍ତଙ୍କର ବାଡ଼ିରେ ସେହି ଗଛ ଅଛି, କିନ୍ତୁ ବ୍ୟବହାର ଏବଂ ଉପକାରିତା ସମ୍ପର୍କରେ ନ ଜାଣିବା ଫଳରେ ଆମେ ସେହି ଗଛକୁ ଇମ୍ପୋର୍ଟାନ୍ସ ଦେଇନଥାଉ। ହଁ ଶ୍ରୋତାବନ୍ଧୁ, ଆଜି ଆମେ କଥା ହେବା ଘିଅକୁଆଁରୀ ଗଛ ବା ଏଲୋଭେରା ସମ୍ପର୍କରେ। ପ୍ରାୟ ସମସ୍ତେ ଜାଣିସାରିଥିବେ ନିଶ୍ଚୟ, ଏଲୋଭେରା ହେଉଛି ଏକ ଚମତ୍କାରୀ ଔଷଧୀୟ ଗଛ। ଏଥିରେ ବହୁବିଧ ଉପକାରିତା ପାଇଁ ଏହାକୁ ଘରେ ଘରେ ବ୍ୟବହାର କରାଯାଇଥାଏ। ଘିଅକୁଆଁରୀ ଏକ ମାଂସଳ ଗଛ, ଏହାର ପତ୍ର ଭିତରେ ପ୍ରଚୁର ଜେଲ୍ ଥାଏ। ଏଥିରେ ଭିଟାମିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ, ଏହାଦ୍ୱାରା ମୁହଁର କଳାଦାଗ କମ୍ ହୋଇଥାଏ। ଏହା ବ୍ରଣ ସମସ୍ୟା ଦୂର କରିଥାଏ, ଶୀତଦିନେ ତ୍ୱଚାକୁ ମଶ୍ଚରାଇଜ୍ କରିଥାଏ, ଖରାରେ ପୋଡ଼ିଯାଇଥିବା ତ୍ୱଚାକୁ ଶାନ୍ତି ଦେଇଥାଏ, କେଶରୁ ରୂପି ସମ୍ପୂର୍ଣ୍ଣ ଦୂର କରିଥାଏ, ଏହା କେଶକୁ ଘନ ଏବଂ ଲମ୍ବା କରିଥାଏ, କେଶକୁ ପ୍ରାକୃତିକ ଚମକ ପ୍ରଦାନ କରିଥାଏ। ଏହାର ରସ ପେଟ ସଫା କରିଥାଏ, ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଏହା ଶରୀରର ମେଦବହୁଳତା କମ୍ କରିଥାଏ, ତ୍ୱଚାରେ ସେଭଳି କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ। କିନ୍ତୁ ଧ୍ୟାନ ଦେବେ, ଏହାର ରସ ଅଧିକ ପିଇବା ଅନୁଚିତ। ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ବିନା ସେବନ କରନ୍ତୁ ନାହିଁ।
1: ତାଗିନି ତା ତାଗିନି ତା ତାଗିନି ଧା।

ଯେଉଁଠି ମୁଁ ବସିକି ଆପଣଙ୍କୁ ସ୍ୱାଗତ କରିଥିଲି ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ପୃଥିବୀକୁ, ମୁଁ ସେଇଠି ଅଛି, କିନ୍ତୁ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ତେବେ ପୁଣିଥରେ ଭେଟିବାର ପ୍ରତିଶ୍ରୁତି ସହିତ ସନ୍ତୋଷ ପଣ୍ଡା ଆଜି ପାଇଁ ବିଦାୟ ଚାହୁଁଛି।

ବାଗି ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ମିଟ୍ ବ୍ରୋସ୍ ଫିଟ୍ ମନାଲି ଠାକୁର। ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ମିଟ୍ ବ୍ରୋସ୍।

ଦୋ ଲଫ୍ଜୋଁ କି କାହାନୀ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ, ଗୀତ ରଚନା କରିଛନ୍ତି ମନୋଜ ମନ୍ତସିର, ଆଉ ସଙ୍ଗୀତରେ ସଜେଇଛନ୍ତି ଅମାଲ ମଲ୍ଲିକ।

0: ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ପଠାକା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତ ରଚନା କରିଛନ୍ତି ଗୁଲଜାର, ଆଉ ସଙ୍ଗୀତରେ ସଜେଇଛନ୍ତି ବିଶାଲ ଭରଦ୍ୱାଜ।

ଏବେ ଆସନ୍ତୁ ଶୁଣିବା ଲଭ୍ୟାତ୍ରୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅତିଫ୍ ଅସଲମ, ଗୀତ ରଚନା କରିଛନ୍ତି ମନୋଜ ମନ୍ତସିର, ଆଉ ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗ୍‌ଚୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

ସମୟ ବର୍ତ୍ତମାନ ଦିନ 12:30। ଏବେ ଆସନ୍ତୁ ଶୁଣିବା କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଚୁ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ଚର୍ଚ୍ଚା ଓଡ଼ିଆ ତଲେ ହଠାତ୍ ରହିବାରେ ପୁଞ୍ଜଲା ଆଡ଼ରେ ହେଦା ପାଇଁ ତାମ୍ବୁ ଏଚେ ବେଳେ ତ ଆଜିସ୍କେ ଉଡ଼େନେ ଓଡ଼େ ଓଡ଼ିଆ ପୁନଃ ଆଶାରେ ତାମ୍ବୁ ସ୍କୁଲ ତ ହାଜାଲସ୍କେ ମନ ଉଡ଼େ ହେଦା ତାଏ କୁହିର ଶିକ୍ଷକ ମାଛି ସାରେ କୁହି ତଲେ ଯଦି ବ୍ୟସ୍ତି ସାରେ ଏବା ସି ନିହ ନିହକି ପୁନେସି ତାନୁ ରାହା ସାର ଦାସକେ ଆନେସି
1: ହଁ ମାମା ଏଦା ତାକି କୁବି ଯେତିକି ନାସ୍କା ମାନୁ ସରକାର ଯେକି ଆଜିକାଲି କି ହାଁ ଏମ୍ବି କାଣ୍ଡ କୁବି ମାରିଛି କୁବି ମାଷ୍ଟର ହି ହି ନେ ଓଡ଼େ ମାର ନେ ତ ସିନିକି ନ ଉଣା କକାର ପଦା ଯେତିକି ମାନେରି ଶହ ବର୍ଷ ହେଲା କଥାରା ଏନି ଯେକି ମାର ସ୍କୁଲ ଜଇନିକି ନ ଓଡ଼େ ପାଠ ସାଟାସ୍କେ ପଢ଼କି ନିହିଁକି ନିହିଁକି ପାଠ ପଢ଼ାତେ ଦେମା କୁବି ଲୋକକି ବୁଦ୍ଧି ଯେକି ଏବାନେ ମାର ତ ଆଜିକାଲି ଇନେ ଲେଚିଲେ ବହୁତ କମ୍ କୁବି ଥାଇ ମାନାଇ ପାଠ ସାଠା ତାକି ଡାଇ ଜିକେ ମାନାଇ ଏଦା ତାକି ମାର ଏନିକି ନକି ତାହା ନାଇ ମାର ଇଆ ବାତା ଏକା ଚିନ୍ତା କିନା ଦି ମାନେ
0: ସାତା କଥା ବାଣିଜା ମାର କକା ସାପେ ସେ ପଦ ହାପେ ରି ଲୋକ ତାକି ସେ ରଣ୍ଡି ସମାନ ସିନିକିନ ମେହନ ଓଡ଼େ ତାମ୍ବୁ କକାଣି ପଦା ରି ଲୋକ ସମାନ ପାଠ ପଡ଼କିନ ଓଡ଼େ ପାଠ ଏଚ କାଢି ନେଲା ହିଁ ଗାଡୁ ତାକି ପଡ଼କିନ ନିହି ନିହିକି ତାମ୍ବୁ ଏନିକି ମା କକାର ପଦା ନିହି ଆନେରି ତାମ୍ବୁ ଭବିଷ୍ୟତ ତି ତାମ୍ବୁ ଯାହାରା ତିଆରି ଖା କଲା କଡ଼ାଲା ଆଡ଼େଣ୍ଟରେ ଗୋଟେ ତାମ୍ବୁସ୍କେ ନକିତା ନିହି ନିହି ନିଡ଼ବତକା ତିନେରେ ତୁଇ କଥା ମାର ହାଡ଼ା ହିଁ ଯାଏ ଇଦା ହାରକା ପୁଞ୍ଜାଲି ତାକିଞ୍ଜିର କୁବି ବାସା ଶିକ୍ଷକର ଆଜ୍ଞା ମାନେସି ଏ ଆଜ୍ଞା ତାଣ୍ଟି ମାର ବେନ
2: ତାଇନି ପରିଚୟ ଅଳ୍ପ ହିଁ ଆମ
3: ନାନୁଆ ହିନି ନା ଦୁରା ହିନେ ବଲରାମ ହନ୍ତାଲ ନାଇଆ ହିନେ ଡେକାପାର
2: ଏମିତି ପଞ୍ଚାୟତ
3: ପଞ୍ଚାୟତ ଆହିନେ ସୋରିଷପଦର ବ୍ଲକ ଆହିନେ ସେମଲିଗୁଡ଼ା
2: ଜିଲ୍ଲା
3: କୋରାପୁଟ ମା କୁଇଙ୍କ କରି କିଛି ଓଡ଼ିଆ ଇଁ ହଠାତ୍ ତୁଲେ ଆସିଲା ଡିଲୋରେ ଏଦା ପାଇଁ ଯେ କୁଇ ନାସ କାଣା ଯେ ଇ ପାଣା ହିପକିଆ ହାନେ
2: ହେଲେ ଇଲିବାର ଇ କୁଇ ନର ତାକି କୁଇ ପାଣା ହିପକିଆ ହାନେ କି ଏଟକା ଜାତିସ୍କେ ମାନେ ଇନ ଦେ ଏନାଇଛି କଣ୍ଡା ମାନେ ରି କାଦମା ମାନେ ରି ଇର୍ତି ଲୋକସ୍କେ ଆଦିବାସୀ ଲୋକମାନେ ଜାଣରି ଏର୍ତି ପାଣାସ୍କେ ହିପକିଆ ହାନେ
3: ହଁ ଏଦି ସବୁ ହିପକିଆ ହାନେ ଏନି ସବୁ ଆଦିବାସୀ ପାଣା ମାନେ ନେଲେ ନିଲେ କୟା ଗଦବା ପର୍ଜା ଇଲେ ସବୁ ଯେତିକି ମାନେ ଏ ସବୁ ବାସ୍ତଲେ ହିପକିଆ ହାନେ
2: ହେଲେ ଇଦି ସିମଲିଗୁଡ଼ା ବ୍ଲକ ମାଝି କି ଏଟକା ବ୍ଲକ ତା ମାଝି
3: ଆଜ୍ଞା ନାନୁ ମାଇ ଇ ଲକ୍ଷ୍ମୀପୁର ବ୍ଲକ ତା ମାଇ
2: ଲକ୍ଷ୍ମୀପୁର ବ୍ଲକ ତା ହେଲେ ମା ସିମଲିଗୁଡ଼ା ବ୍ଲକ ତା ଏନା କିଡ ୟାତି କି ମା ସିମଲିଗୁଡ଼ା ବ୍ଲକ ତା ହିପକିଆ ହାଲେ
3: ମା ସିମଲିଗୁଡ଼ା ବ୍ଲକ ତା ହିପକିଆ ହାଲେ ଏନା କିଛି ସର୍ଭେ ଅନୁସାରେ ମା କୁବି ଜାତି ଏ ଲକ୍ଷ୍ମୀପୁର ବ୍ଲକ ତା ବେଶୀ ଉଡ଼ାଇ ଆଣେ ରେ ଏଦା ପାଇଁ ଯେ ଏଦି ବେଶୀ ଇମ୍ପୋର୍ଟାଣ୍ଟ ହିଁ ଆଣିଛରେ ଏବେ
2: ହେଲେ ନେ ନିନ ଏମ୍ବି କାଣ୍ଡା କାମ କି ହିଁ ଯେଦି କୁବି ନାଇଁ କି ଏଟକା ଏନି ଜାତି ତି ନାଇଁ
3: ଏ କୁବି ନାଇଁ
2: ହେଲେ କୁବି ବିଷୟ ତଲେ ଅଧିକ ଜାଫାଲ ତାକି ତାମି ବହିପତ୍ର ଏଟକା ମାନୁ କି ମା ଏମନି ସରକାରୀ ହିଁ ଜାନେ ଏ ଡିପିପି ସରକାର ତାଟି ବାହିନୀ ବହି ଜାଫି ଜେରି
3: ଏ କୁବି ଭାଷା ତଲେ ତ ମାନେ ନେଟା ଏଲେ ନିଲେ ସବୁ ଇ ସ୍କୁଲ କାଣା ଏଗା ଜାଲାଉତା ଏ କୁବି ବହିଆ ଏଦା ପାଇଁ ଇ ସରକାର ଡିପିପି ବହି ତା ଏ ପଢ଼ୋ କାହାନା ଏ ଯଦି କକର ପଦା ଯଦି ବୁଝା ହେଲୁ ରୁଷରେ ଏଦା ମାମୁ ଇଲେ ଓଡ଼ିଆ ତଲେ ପଢ଼ୋ କାହାଁ ଯିକି ମାମୁ ଏବେ ହିଁ କୁବି ତଲେ ଏବେ ଏନିକି ହିଁ ଆଶା ଲାଡ଼ିନେରି ଭାଷା ହିଁ ବୁଝାଣରେ ଏଲିକି ମାମୁ ଏବେ ହିଁ ବେଶୀ ନେବି
2: ନେହି ସରକାର ଯୋଜନା ନିହାଣି ଅହାନେ ଏନିଛି ମାର ମେସି ନାଇଁ ସ୍କୁଲ କାଣା ମାନା ଓଡ଼ିଆ ଜଲାଲ ପୁଞ୍ଜି ଲରି କହୁ ଜଲାଲ ପୁଞ୍ଜି ଲରି ଏ ଲୋକ ଏନିମିବୁ କୁବି ବାସ ତଲେ ଜଲା ହଁ ବୁଝ କି ହିଁ ଯେରି ଏସବୁ ସରକାର ଅଣପା ହିଁ ଏସବୁ ଯୋଜନା କି ହାନି କଥା
3: ଆଜ୍ଞା
2: ହେଲେ ପାଠଟା ଜାଫାଲ ତାକି ସାରି ମାନସି କି ଏନି ଦର୍ଜ ଦରକାର
3: ପାଠଟା ଜାଫାଲ ତାକି ସାରି ଏନିଲେ ମାଗେ ଇ ଶାନ୍ତ ସୁସ୍ଥ ପଡ଼ିଗଲେ ମାନେ କକରପୁଦା ଉପରେ ବିରକ୍ତା ଆଏ ମାନେ ଗୋଟେ ଏନିକି ଏ କକରପୁଦା ଇ ପୋଡ଼ କିନି ବେଲା ଯଦି ମାର ବିରକ୍ତା ଭେତୁସ୍ତି ଏବେ ଆଜି ନେରି ଏଟା ଏ ପୋଡ଼ା ଅରି ଏଦା ପାଇଁ ଏବେ ଯଦି ଏମନି ପର୍ଯ୍ୟନ୍ତ ବୁଝା ହେଲରେ ଏବେ ଇଁ ମାର ଦର୍ଜ ଆସାନା ଆଏ ଇଲେ ହିଁ ଆନେ ଇଦି ଆନେ ଏନେ ଏବେ ହିଁ ଏଲେ ହିଁ ନିହିକି ବେହନାଇ ମାନେ
2: ମାଗେଇଛି ସହନଶୀଳ ଶକ୍ତି ଦରକାରୀ ନି କଥା
3: ଦରକାର
2: ଏଚକା ମାର କକର ପଦା ମିଶି ନାଇଁ ସବୁ କକର ପଦା ସମାନ ତାରି ରହି ଲରି ଆମ୍ବାର ତ ବିରବିରି ଆଡ଼ ଇନେରି ଆମ୍ବାର ତ ପଦେକ ବୋଲେ ତଲେ ଆଶା କଡ଼ି ଇନେରି ଓଡ଼େ ଆମ୍ବାର ଆଠ ଦଶ ଦେବା ବେଶୀ ତିନିସ୍କେ ଏବାରି ଆଶା କଡ଼ାଲା ଆଡ଼ି ଲରି

0: ଆଞ୍ଜି ନାହିଁ। ତ ଏଇ ଡାଇରିଆ ରୋଗ ତାକି ଯେ ଆଜିକାଲି ତ ମେସି ନାହିଁ, ପିୟୁ ବାରବାକିଆ ହେଇନେ ଆଷାଢ଼ ବାତେ ଏ ସମୟ ତମର ଏଚେ ବେଲା ତା ଟାକୁ ହେଲେ ଚିଞ୍ଜି ନାହିଁ, ମାହା ଚିଞ୍ଜି ନାହିଁ, ପଣହା ଚିଞ୍ଜି ନାହିଁ, ଓଡ଼େ ମଞ୍ଜାହା କୁନା ଚିଞ୍ଜି ନାହିଁ, ଇଲା ହିଁ ସେ ଚିଞ୍ଜି ଆଷାଢ଼ ବେଡ଼ା ତମର ହିରେ ନିହିକି ନାହା ନାହା ଜିନିଷ ତିନା ଆଶାରେ ନିହି ନିହିକି ମାର ସଫା ସୁତରା କି ଆଶାରେ, କିମ୍ବା ତାନି ଦାରି ମାରି ମାର ଯଦି ଅସନା ଲାଦି ପିସ୍ତୁତି ସାରେ ଏଇ ହେଲେ ପିସା ଆସ୍ତି ସାରେ ଇଲା ହାଁ ତାର ବିହା ବାସାନୁ ବିହା ବାସା ହାଁ ବଣ ଯେ ଇ ଜୁବିତରାସ କେ ବାହିନୁ ଦାରି ମାରି ବାହା ମା କାଦିତା ଅଣ୍ଡାତା ବାରତାଣ ବାହା ଚିଞ୍ଜିନୁ ଏଦା ପାଇଁ ସାତାଗତା ମାର ଇ ଡାଇରିଆ ରୋଗ ତାକିଛି ଏଥର ଗୋଟେ ସତର୍କ ଆନି ଜିନିଷ ମଜାନେ ସବୁବେଳେ ମାର ସିନିକିନ ଯେ ଦାରିମାନେ ପାଇପ ଏଇ ଯଦି ମାନୁଛି ସାରେ କି ନଲୁକ ଯଦି ମାନୁଥାରେ ଏଇ ଉତି ତାନ ତାଚାନା ମାର ଏଇ ଉତି ରନକିତା ଡାଗିକିନ ଡାଗିକି ହାଁ ହାଣିକି ହାଁ ନା ଓଡ଼େ ହିତିଡ଼ି କାହାନ ମାର ଗସ୍ତି ସାରେ ନେହେଁ ଓଡ଼େ ମାର ଦାରି ମାରି କିମ୍ବା ବାଣ୍ଡି ମୁଣକା କି ଆପ ମାଙ୍ଗା ତ ପାଇଖାନ ସରକାରୀ ହାଁ ଜାନେ ଏ ପାଇଖାନା ତି ସଫା ସୁତରା କି ହାଁ ନା ଏମ୍ବା ମାର ବ୍ୟବହାର କିନ
1: ସତ କଥା ମାମା। ଆଜିକାଲି ସିନିକିନ ହେଉଛି ସାରେ ସବୁ ବାକି ପିୟୁ ପିୟୁତା ଆକୁ ଗଚା ଦୁରୁସ୍କେ ସିରହିନେ ଏଦା ଥାକି ମା ଇଲୁଦାରି ମାରି ଯେତିକି ମହିଳାମାନେ ଏଦା ସଫା ସୁତରା କିନ ସଫା ସୁତରା କି ହାସମା ଆଜିକାଲି ତ ଆଶା ତାନା କି ଅଙ୍ଗନବାଡ଼ି ତାନା ଯେ ବ୍ଲିଚିଂ ପାଉଡର ଜିମେଡ଼ା ହିନେ ଏଦା ଟିକେ ମେତ ନ ଏନା କି ସାରେ ଯଦି ବିହାଇ ମାନୁ ଆଜିକାଲି ପିଙ୍ଗ ଗୁଡ଼ା ବେଶୀ ଆନୁ ଏ ବି ପାଙ୍ଗାତା କଚରା ତା କୁଗାସମା ଇଜ ବାହା ତିନି ରାନ୍ଧା ତା କୁଗିସାରେ ମାଙ୍ଗ ଝାଡ଼ା ବାନ୍ତି ବା ଡାଇରିଆ ଆୟାନେ ଏଦା ଥାକି ମାର ଏଣା କି ନାହିଁ ମାନେ ଯଦି ଡାଇରିଆ ଆହା ଯାତେ କି ଝାଡ଼ା ବାନ୍ତି ଆରମ୍ଭ ଆହାଚେ ଏସାର ମାର ଆଶା କିମ୍ବା ଅଙ୍ଗନବାଡ଼ି ତାଣା ଓ ଆର୍ ଏ ସିଞ୍ଜି ର ପାଉଡର ନଡ଼ି ମାନେ ଏଦାଣୀ ମାର ତା ନ ଯାସମା ଏଦାଣୀ ଏଣା କିନ ର ମୁତେକ ଏଇତା ର ପକେଟ ମାର ଗଲ ଖା ଗୋଷ୍ଠୀ ସାରେ ମା ମା ବାଣ୍ଡି ଯେତିକି ଆହିଁ ଜାନେ ଝାଡ଼ା ବାନ୍ତି ଅଳ୍ପ କମକି ଆନେ ଏମ୍ବାଟେ ମାର ମେଡ଼ିକାଲ ଯାସମା ତ ଗୋଷ୍ଠୀ ସାରେ ନେହେ।
0: ସତା କଥା ଓ ଆର୍ ଏସ୍ ତ ମାର ଦିନ ଏତାନି ଏ ଯେଉଁ ଗହନ ଗୋଟେ ପିସ୍ତା ସାରେ ଆମ୍ବାରକେ ଯଦି ଗାଡ଼ି ଆହିମ ନେଇ ସାରେ ଆଜିକାଲି ସିନିକି ନ ସାର କକର ପଦା ହାରକା ଆହିମ ନେ ଉଣାଣ କକର ପଦା ଏନାକି ସାରେ ତାମିତାଣା ରୋଗ ପ୍ରତିଷେଧକ ଶକ୍ତି ଉଣା କକର ପଦାଙ୍କି ଉଣାଣୁଇନେ ଏଦା ତାକି ତମ୍କେ ସାଙ୍ଗେ ସାଙ୍ଗେ ଆହିମ ନେ ଏଦା ପାଇଁ ଏନିକି ନାଦି ମାନେ ଆତେ ସାରେ ଦାରିମାନେ ସ୍ୱାସ୍ଥ୍ୟ କେନ୍ଦ୍ରତା ଗୋଟେ ନାଟାସ୍କେ ତ ଆଶାମାନେ ଗୋଟେ ଅଙ୍ଗନବାଡ଼ି ସ୍କେ ମାଞ୍ଜାନେ ତମ୍କେ ସ୍କେ ଜଣକି ନାଇଁ ବେହନାଇ ତମ ତାଣସ୍କେ ଓ ଆର୍ ଏସ୍ ମାଣବିନେ ଗୋଟେ ଗାଡ଼ି ଯଦି ପିସିଲେ ଏଥିସାରେ ଦାରିମାନେ ହସ୍ପିଟାଲ ତାହା ଯା ଡାକ୍ତର ତାଣ ପରାମର୍ଶ ଓହାନା ଏ ଅନୁସାରେ ଯଦି ଅସପତ୍ର ମାର ଦିନ ଅଛି ସାରେ ଇ ଡାଇରିଆର ଗୋଟିଏ ଦୂର ଆନେ ଟିକା ତାହେଲେ ମାମୁଁ ହାଡ଼ା ହିଁ ଚମେ ପୁନେଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରି ଦିନା
2: ମଙ୍ଗଳବାର ଓଡ଼େ ଶନିବାର ମାଦେନାପୁଟା 12:30 ତା ବେସ୍ପିଆ ହେଇନେ
0: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହାତେ
2: ପୁନେଇ ଲେଞ୍ଜ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା କୋରାପୁଟ ପିନ୍କୋଡ଼ ନମ୍ବର ଆତେ 7640005
2: 12:30 ଜହରା।

ଶୁଣୁଥିଲେ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ରେଞ୍ଜୋ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ମାସର 23 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଆସନ୍ତାକାଲି 22 ବୁଧବାର ଅପରାହ୍ନ 3:00 ବାଜି 40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର

0: ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି ଏବେ ଆସିଛି ଏକ ସହଜ ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ ସମୟ ବଞ୍ଚାନ୍ତୁ ଖର୍ଚ୍ଚ କମାନ୍ତୁ ସମ୍ପର୍କ ରକ୍ଷା କରନ୍ତୁ ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ
3: ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
0: ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
4: ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ହେଲେ ପଣ୍ଡିତ ଭୀମସେନ ଯୋଶୀ ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ଗୀତ

ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ଚାଷବାସ କଥା। ଆଜି ଏଥିରେ ଶୁଣିବା ବିରି ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ସ୍ୱାଗତିକା ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଜାଣିବା ବିରି ଚାଷ ବିଷୟରେ। ବିରି ଏକ ପ୍ରମୁଖ ଡାଲି ଜାତୀୟ ଫସଲ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଲୌହ ଓ ଭିଟାମିନ୍ ଭରପୁର ମାତ୍ରାରେ ଥାଏ। ଓଡ଼ିଶାରେ ଏହା ଖରିଫ ଓ ରବି ଋତୁରେ ଚାଷ କରାଯାଏ। ଖରିଫ ଋତୁର ଉପଯୁକ୍ତ ସମୟ ହେଉଛି ଜୁନ୍ରୁ ଜୁଲାଇ ମାସ ଏବଂ ରବି ଋତୁ ପାଇଁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ। ଜଳବାୟୁ, ଏଥିପାଇଁ ଜଳବାୟୁ ହେଲା 25°C ରୁ 35°C ତାପମାତ୍ରା ଉପଯୁକ୍ତ। ମଧ୍ୟମ ବର୍ଷା ଓ ଖରା ସହନ କରିପାରେ। ଏଥିପାଇଁ ମାଟି ଦରସା ଓ ବାଲିଆ ଦରସା କିମ୍ବା ମଧ୍ୟମ କଳା ମାଟି ଭଲ। ପାଣି ନିଷ୍କାସନର ଭଲ ବ୍ୟବସ୍ଥା ରହିବା ଦରକାର। ପ୍ରତି ହେକ୍ଟରକୁ ପ୍ରାୟ 15-20 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ପଚା ଗୋବର ଖତ ବ୍ୟବହାର କରିବା। ମାଟି ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିବା। ଏଥିପାଇଁ ଜଳସେଚନ, ସାଧାରଣତଃ ବର୍ଷା ପାଣି ପର୍ଯ୍ୟାପ୍ତ ହୁଏ। ଖରା ପଡ଼ିଲେ ଫୁଲ ଓ ଫଳ ଧରିବା ସମୟରେ ସେଚନ କରିବା। ଉନ୍ନତ ବିହନ ବ୍ୟବହାର କରିବା। ନିୟମିତ ଫସଲ ତଦାରଖ କରିବା। ଆବଶ୍ୟକ ହେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ରୋଗ ଓ ପୋକ ନିୟନ୍ତ୍ରଣ କରିବା। ବିହନ ବୁଣିବାର 70-90 ଦିନ ପରେ ଫସଲ ଅମଳ କରିବା। ବିରି ଚାଷର ଉପକାରିତା, ଚାଷ ଖର୍ଚ୍ଚ କମ୍ ଓ ଲାଭ ଅଧିକ। ମାଟିରେ ନାଇଟ୍ରୋଜେନ୍ ବୃଦ୍ଧି କରି ଉର୍ବରତା ବଢ଼ାଇବା। ଡାଲି, ବଡ଼ି, ପାମ୍ପଡ଼ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଏଥିପାଇଁ ଚାଷ ପ୍ରଣାଳୀ କିପରି କରିବା, ଜମିକୁ 2-3 ଥର ହଳ କରି ସମତଳ କରିବା। ପ୍ରମାଣିତ ଓ ଉନ୍ନତ କିସମର ବିହନ ବ୍ୟବହାର କରିବା। ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା। ଧାଡ଼ିରେ ବୁଣିଲେ ଫସଲର ଯତ୍ନ ନେବା ସହଜ ହୁଏ। ସମୟ ସମୟରେ ଯେଉଁ ସବୁ ଅନାବନା ଗଛ ସବୁ ବାହାରିଥିବ ସେଗୁଡ଼ିକୁ ସଫା କରିବା। ମାଟି ପରୀକ୍ଷା ଅନୁଯାୟୀ ରାସାୟନିକ ସାର ପ୍ରୟୋଗ କରିବା। ବର୍ଷା କମ୍ ହେଲେ ଫୁଲ ଓ ଶୁଣ୍ଢି ଧରିବା ସମୟରେ ଜଳସେଚନ କରିବା। ବିହନ ଶୋଧନ ଦ୍ୱାରା ଅନେକ ରୋଗକୁ ରୋକାଯାଇପାରେ। ପତ୍ର ଖାଉଥିବା ପୋକ, ମାହୁ ପୋକ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଦେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବା। ଜମିକୁ ସଫା ରଖିଲେ ରୋଗର ପ୍ରକୋପ କମ୍ ହୁଏ। 70-90 ଦିନ ମଧ୍ୟରେ ଫସଲ ଅମଳ ହୁଏ। ଶୁଣ୍ଢି କଳା ହୋଇ ଶୁଖିଗଲେ ଅମଳ କରିବା। ବିହନକୁ ଭଲ ଭାବରେ ଶୁଖାଇ ଶୁଷ୍କ ଓ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ କରିବା। ବିରି ଚାଷର ଉପକାରିତା, ମାଟିରେ ନାଇଟ୍ରୋଜେନ୍ ସ୍ଥିର କରି ଉର୍ବରତା ବଢ଼ାଏ। କମ୍ ଖର୍ଚ୍ଚରେ ଭଲ ଆୟ ମିଳେ। ବିରିରୁ ଡାଲି, ବଡ଼ି, ପାମ୍ପଡ଼, ଦୋସା, ଇଡ୍ଲି ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଫସଲ ଚକ୍ରରେ ବିରି ଚାଷ କଲେ ପରବର୍ତ୍ତୀ ଫସଲର ଉତ୍ପାଦନ ମଧ୍ୟ ଭଲ ହୁଏ। ସଠିକ୍ ଦୂରତାରେ ବିହନ ବୁଣିବା, ସମୟ ସମୟରେ ଅନାବନା ଗଛ ସବୁ ସଫା କରିବା, ଫସଲର ବୃଦ୍ଧି ସମୟରେ ନିୟମିତ ତଦାରଖ କରିବା, ଆବଶ୍ୟକ ହେଲେ ଜୈବିକ କିମ୍ବା ଜୈବିକ ସାର ବ୍ୟବହାର କରିବା। ବିରି ଫସଲ 70-90 ଦିନ ମଧ୍ୟରେ ଫସଲ ଅମଳ ହୋଇଯାଏ। ଶୁଖିଲା ପରିବେଶରେ ଅମଳ କରି ସଠିକ୍ ଭାବରେ ଗଚ୍ଛିତ କଲେ ଦୀର୍ଘ ସମୟ ସଂରକ୍ଷଣ କରିହେବ। ବିରି ଡାଲିର ବଜାର ଚାହିଦା ଭଲ ଥିବାରୁ ଚାଷୀମାନେ ଭଲ ଦର ପାଇପାରନ୍ତି। ଅଳ୍ପ ସମୟରେ ଅମଳ ମିଳେ। କମ୍ ପାଣି ଓ କମ୍ ଖର୍ଚ୍ଚରେ ଚାଷ କରାଯାଇପାରେ। ମାଟିର ଉର୍ବରତା ବୃଦ୍ଧି କରେ। ବିରି ଚାଷ ଏକ ଲାଭଜନକ, ପୌଷ୍ଟିକ ଏବଂ ପରିବେଶ ଅନୁକୂଳ ଚାଷ। ଉନ୍ନତ ବିହନ, ସଠିକ୍ ପରିଚର୍ଯ୍ୟା ଏବଂ ବୈଜ୍ଞାନିକ ପଦ୍ଧତି ଅନୁସରଣ କଲେ ଚାଷୀମାନେ ଅଧିକ ଉତ୍ପାଦନ ଓ ଭଲ ଲାଭ ପାଇପାରିବେ।
0: ଆଜିର ଚାଷବାସ କଥାରେ ଶୁଣିଲେ ବିରି ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ସ୍ୱାଗତିକା ପାଣିଗ୍ରାହୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ନିଶାରାଣୀ ସାହୁ ଏବଂ ମମତା କୁମାରୀ ବେଜ୍।

0: ମମତା, ହଁ ଅପା, ବର୍ଷା ଋତୁ ଆସିଲେ ଚାରିଆଡ଼େ ସବୁଜିମା, ଥଣ୍ଡା ପବନ ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ମନକୁ ଆନନ୍ଦରେ ଭରିଦିଏ ନା। କୃଷକଙ୍କ ମୁହଁରେ ହସ ଫୁଟେ, ନଦୀ ଆଉ ପୋଖରୀ ସବୁ ପାଣିରେ ଭରପୁର ହୋଇଯାଏ। ଏହି ଋତୁ ଖୁସି ତ ଆଣିଦିଏ, ତା ସହିତ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଆଣିଥାଏ। ତେଣୁ ବର୍ଷା ଦିନରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ, ନା କ'ଣ କହୁଛ?
1: ହଁ ଅପା, ଠିକ୍ କହିଲେ। ବର୍ଷା ପାଣି ଜମି ରହିଲେ ସେଥିରେ ମଶା ମାଛି ସବୁ ବଂଶ ବୃଦ୍ଧି କରନ୍ତି। ଏହି ମଶା ଡେଙ୍ଗୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବାର ମୁଖ୍ୟ କାରଣ। ତେଣୁ ଘରର ଛାତ, ଫୁଲକୁଣ୍ଡ, ପୁରୁଣା ଟାୟାର, ଭଙ୍ଗା ବାଲ୍ଟି କିମ୍ବା ଅନ୍ୟ କୌଣସି ଜାଗାରେ ପାଣି ଜମା ହେବାକୁ ଦେବା ଉଚିତ ନୁହେଁ।
0: ଆଉ ଏହା ସହିତ ଘରର ଚାରିପାଖକୁ ମଧ୍ୟ ସଫା ରଖିବା, ନାଳ ନର୍ଦ୍ଦମାକୁ ଆବର୍ଜନା ମୁକ୍ତ ରଖିବା ତଥା ଡଷ୍ଟବିନ୍କୁ ସବୁବେଳେ ଢାଙ୍କିକି ରଖିବା ଦରକାର। ଯଦି ଆମେ ନିଜ ଘର ଆଉ ଆମ ପରିବେଶକୁ ସ୍ୱଚ୍ଛ ରଖିବା, ତେବେ ଅନେକ ରୋଗରୁ ନିଜକୁ ଆଉ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା।
1: ହଁ ଭଉଣୀ, ପ୍ରାୟତଃ ବର୍ଷା ଦିନରେ ପାଣି ଦୂଷିତ ହେବାର ସମ୍ଭାବନା ଅଧିକ ଥାଏ, ତେଣୁ ସବୁବେଳେ ବିଶୁଦ୍ଧ ପାଣି ତଥା ଫୁଟା ପାଣି ପିଇବା ଉଚିତ। ବାହାରର ଖାଦ୍ୟ ଖାଇବାଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା, ତା ସହିତ ତାଜା ପରିଷ୍କାର ଆଉ ଘରେ ପ୍ରସ୍ତୁତ ଖାଦ୍ୟ ଆମେ ବ୍ୟବହାର କରିବା ଉଚିତ, ଯାହାକି ଆମ ଶରୀରକୁ ସୁସ୍ଥ ରଖିଥାଏ।
0: ଆଉ ଗୋଟିଏ ଜରୁରୀ କଥା ମମତା, ବର୍ଷା ଦିନେ ପିଲାମାନେ ପାଣିରେ ଖେଳିବାକୁ ଖୁବ୍ ଭଲ ପାଇଥାନ୍ତି, କିନ୍ତୁ ଅପରିଷ୍କାର ପାଣିରେ ଖେଳିଲେ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗ ମଧ୍ୟ ଦେଖାଦେଇଥାଏ, ତେଣୁ ସେଥିପ୍ରତି ମଧ୍ୟ ଆମକୁ ସଚେତନ ହେବାକୁ ପଡ଼ିବ।
1: ହଁ, ଏହି ସମୟରେ ହାତ ଧୋଇବାର ଅଭ୍ୟାସ ମଧ୍ୟ ଖୁବ୍ ଜରୁରୀ। ଖାଇବା ପୂର୍ବରୁ, ଶୌଚାଳୟ ବ୍ୟବହାର ପରେ, ବାହାରୁ ଘରକୁ ଆସିବା ପରେ ସାବୁନରେ ହାତ ଧୋଇବା ଦ୍ୱାରା ଅନେକ ଜୀବାଣୁଠାରୁ ଆମେ ସୁରକ୍ଷିତ ରହିପାରିବା।
0: କେବଳ ଯେ ନିଜ ଘରକୁ ସଫା ରଖିଲେ ହେବନି, ଘର ଚାରିପଟେ ତଥା ନିଜ ସାହି ସମାଜର ସ୍ୱଚ୍ଛତା ପ୍ରତି ମଧ୍ୟ ଆମେ ଧ୍ୟାନ ରଖିବା। ଆମେ ଯଦି ସଚେତନ ହେବା, ତେବେ ସମାଜ ମଧ୍ୟ ସଚେତନ ହେବ, କାରଣ ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ ଜୀବନର ଚାବିକାଠି। ଆମ୍ଭମାନଙ୍କର ଛୋଟ ଛୋଟ ପଦକ୍ଷେପ ହିଁ ଗୋଟିଏ ସୁନ୍ଦର, ସୁସ୍ଥ ଆଉ ସ୍ୱଚ୍ଛ ସମାଜ ଗଢ଼ିବାରେ ସହାୟକ ହୋଇଥାଏ।

0: ବର୍ଷା ଋତୁ ଆସିଲେ ସମସ୍ତଙ୍କ ମନରେ ଆନନ୍ଦ ଆଣିଦେଇଥାଏ। ଖାସ୍ କରି ଆମ ଚାଷୀ ଭାଇମାନଙ୍କ ପାଇଁ ଏହି ସମୟ ଖୁବ୍ ଉପଯୋଗୀ। ଏହି ଋତୁ କୃଷି ପାଇଁ ଯେତିକି ଆବଶ୍ୟକ, ପଶୁପାଳନ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ କାଦୁଅ ମଶାମାଛି ସଂକ୍ରମଣ ଯୋଗୁଁ ଗାଈଗୋରୁମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି।
1: ସେଥିପାଇଁ ତ ପ୍ରଥମେ ଆମେ ଗୁହାଳକୁ ସଫା, ଶୁଖିଲା ତଥା ପବନ ଚଳାଚଳ ହେଉଥିବା ରଖିବା ଆବଶ୍ୟକ। ଗୁହାଳ ଭିତରେ କାଦୁଅ କିମ୍ବା ପାଣି ଜମି ରହିବାକୁ ଦେବା ଉଚିତ ନୁହେଁ। ବର୍ଷାଦିନେ ମଶାମାଛିର ପ୍ରକୋପ ବଢୁଥିବାରୁ ଗୁହାଳକୁ ପରିଷ୍କାର ରଖିବା ଉଚିତ।
0: କେବଳ ସେତିକି ନୁହେଁ, ଖାଦ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଦରକାର। ପଚା ଫଙ୍ଗସ ଲାଗିଥିବା ଘାସ ଖାଇବାକୁ ଦେବା ଉଚିତ ନୁହେଁ। ସବୁଜ ଘାସ ସହିତ ପୌଷ୍ଟିକ ଦାନା, ଖଣିଜ ଲବଣ ମିଶ୍ରଣ ଦେଲେ ପଶୁମାନେ ସୁସ୍ଥ ରହିଥାନ୍ତି। ଅପରିଷ୍କାର ପାଣି ପିଇଲେ ସେମାନଙ୍କର ପେଟ ରୋଗ ହୋଇପାରେ, ତେଣୁ ସବୁବେଳେ ସଫା ପାଣି ଦେବା ଦରକାର।
1: ହଁ ଭଉଣୀ, ବର୍ଷାଦିନେ ଯଦି ଗାଈଗୋରୁଙ୍କଠାରେ କିଛି ସଂକ୍ରମଣ ଦେଖାଦିଏ ତେବେ ତୁରନ୍ତ ପଶୁ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ। ନିୟମିତ ଟୀକାକରଣ, କୃମିନାଶକ ଔଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରୀ।

0: ଆତ୍ମବିଶ୍ୱାସ ହେଉଛି ସେହି ଶକ୍ତି ଯାହା ମଣିଷକୁ କଠିନ ପରିସ୍ଥିତିରେ ମଧ୍ୟ ଦୃଢ଼ ରହିବାକୁ ସାହସ ଦିଏ। ଯେଉଁ ବ୍ୟକ୍ତି ନିଜ ଉପରେ ବିଶ୍ୱାସ ରଖେ ସେ ଜୀବନରେ ଅନେକ ସଫଳତା ହାସଲ କରିପାରେ।
1: କିନ୍ତୁ ଆତ୍ମବିଶ୍ୱାସ ବଢ଼ିବ କେମିତି ଯେ?
0: ଏହାର ପ୍ରଥମ ପଦକ୍ଷେପ ହେଉଛି ନିଜକୁ ଜାଣିବା ଆଉ ନିଜର ଶକ୍ତି ଉପରେ ବିଶ୍ୱାସ ରଖିବା। ପ୍ରତ୍ୟେକ ମଣିଷଙ୍କ ଭିତରେ କିଛି ନା କିଛି ବିଶେଷ ଗୁଣ ରହିଛି, ସେହି ଗୁଣକୁ ଚିହ୍ନଟ କରି ଆଗକୁ ବଢ଼ିବା ଆବଶ୍ୟକ।
1: ସତ କଥା କହିଲ, ପ୍ରକୃତରେ ଛୋଟ ଛୋଟ ଲକ୍ଷ୍ୟ ସବୁ ସ୍ଥିର କରି ସେଗୁଡ଼ିକୁ ସଫଳ କରିବା ଉଚିତ। ପ୍ରତ୍ୟେକ ଛୋଟ ସଫଳତା ଆମକୁ ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ସାହସ ଦେଇଥାଏ।
0: ବିଫଳତାକୁ କେବେ ବି ଭୟ କରନ୍ତୁ ନାହିଁ। ବିଫଳତା ହେଉଛି ସଫଳତାର ପ୍ରଥମ ସିଡ଼ି। ଭୁଲରୁ ହିଁ କିଛି ଶିଖିବା ଏବଂ ଆଗକୁ ବଢ଼ିବା ହିଁ ପ୍ରକୃତ ଆତ୍ମବିଶ୍ୱାସର ପରିଚୟ।
1: ଯଦି ଆମେ ସବୁବେଳେ ସକାରାତ୍ମକ ଚିନ୍ତା କରିବା ତେବେ ଆମ ମନ ମଧ୍ୟ ଦୃଢ଼ ହୋଇଥାଏ ଆଉ ନକାରାତ୍ମକ କଥାଠାରୁ ଦୂରେଇ ରହିବା ଉଚିତ।
0: ଏଥିପାଇଁ ଆମକୁ ଭଲ ପୁସ୍ତକ ପଢ଼ିବା, ପ୍ରେରଣାଦାୟକ ବ୍ୟକ୍ତିଙ୍କ ଜୀବନୀ ଜାଣିବା ତଥା ଭଲ ଲୋକ

0: ସହ ସମୟ ବିତାଇବା ମଧ୍ୟ ଆମ ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ଆମେ ଯେଉଁ ପରିବେଶରେ ରହୁଛୁ ତାହା ଆମର ଚିନ୍ତାଧାରାକୁ ପ୍ରଭାବିତ କରେ।
1: ତେବେ ଶ୍ରୋତା ଭଉଣୀ, ଆତ୍ମବିଶ୍ୱାସକୁ କିଭଳି ବଢ଼ାଇବା ସେ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆଜି ଆମ ଗହଣରେ ଅଛନ୍ତି ଭଉଣୀ ସୁନିତା ତ୍ରିପାଠୀ। ତେବେ ସେ ଏହି ବିଷୟ ନେଇ କ'ଣ କହୁଛନ୍ତି, ଚାଲନ୍ତୁ ଶୁଣିବା।

0: ନମସ୍କାର ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
1: ହଁ ମ୍ୟାଡାମ ନମସ୍ତେ, ମୁଁ ହଉଛି ସୁନିତା ତ୍ରିପାଠୀ।
0: ଆଜିର ଆମର ବିଷୟ ରହିଛି ଆତ୍ମବିଶ୍ୱାସ ବଢାଇବା କେମିତି। ତ ପ୍ରଥମେ ଆମକୁ କୁହନ୍ତୁ, ଆତ୍ମବିଶ୍ୱାସ କଣ, ଆପଣ କଣ ବୁଝନ୍ତି ଏମାନେ?
1: ମ୍ୟାଡାମ ଦେଖିବା ପାଇଁ ଗଲେ ଆତ୍ମବିଶ୍ୱାସ ହେଉଛି ନିଜର କ୍ଷମତା, ଜ୍ଞାନ, ଦକ୍ଷତା ଏବଂ ପରିଶ୍ରମ ଉପରେ ବିଶ୍ୱାସ ରଖିବା। ଯେତେବେଳେ ଜଣେ ମଣିଷ ନିଜକୁ କହିପାରେ କି ମୁଁ ଏ କାମ କରିପାରିବି, ମାନେ ସେହି ମନୋଭାବକୁ ହିଁ ଆତ୍ମବିଶ୍ୱାସ କୁହାଯିବ। ଆତ୍ମବିଶ୍ୱାସର ଅର୍ଥ ଏଇଟା ନାହିଁ ଯେ ଜଣେ ବ୍ୟକ୍ତି କେବେ ବିଫଳ ହେବେ ନାହିଁ, ବରଂ ଜୀବନରେ ବିଫଳତା ଆସିଲେ ମଧ୍ୟ ପୁଣି ଉଠିକି ଧାଇଁବାର ସାହସ ହିଁ ପ୍ରକୃତ ଆତ୍ମବିଶ୍ୱାସ। ଆତ୍ମବିଶ୍ୱାସ ମଣିଷକୁ ଓ ମଣିଷର ବ୍ୟକ୍ତିତ୍ୱକୁ ସୁନ୍ଦର କରିଥାଏ, ମାନେ ଏହା ଆମକୁ ନୂଆ କାମ କରିବାର ସାହସ ଦିଏ, ପ୍ରେରଣା ଦିଏ, ଗୋଟେ ଡିସିସନ ନିଜେ ନିଜେ ଆମେ ନେଇପାରିବା, ତାର କ୍ଷମତା ଦିଏ, କଠିନ ପରିସ୍ଥିତିରେ ମଧ୍ୟ ଆମକୁ ଆଗକୁ ବଢିବାର ମାନେ ଗୋଟେ ଶକ୍ତି ଦିଏ, ଗୋଟେ ପ୍ରେରଣା ଦିଏ। ଦେଖନ୍ତୁ ଜୀବନରେ ସଫଳତା ପାଇବା ପାଇଁ ତ ମାନେ ଶିକ୍ଷା, ପରିଶ୍ରମ, ପ୍ରତିଭା ଏଇଟା ତ ଦରକାର ହିଁ ଦରକାର, କିନ୍ତୁ ଆତ୍ମବିଶ୍ୱାସ ଥିଲେ ଆମର ଜୀବନ ଆହୁରି ବି ସୁନ୍ଦର ହେଇପାରିବ, ମାନେ ଆମର ସେଲ୍ଫ କନଫିଡେନ୍ସ ପୁରା ସେତେ ଆବଶ୍ୟକ ଲାଇଫରେ।
0: ତାହେଲେ ଆମ ଜୀବନରେ ଆତ୍ମବିଶ୍ୱାସ କାହିଁକି ଏତେ ଆବଶ୍ୟକ?
1: ଦେଖନ୍ତୁ ମ୍ୟାଡମ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମବିଶ୍ୱାସର ବହୁତ ବଡ ବଡ ଭୂମିକା ରହିଛି। ଯେମିତି ଆମେ ଆମ ଜୀବନ ଷ୍ଟାର୍ଟ ହଉଛି ଗୋଟେ ସ୍କୁଲରୁ, ସ୍କୁଲରେ ଦେଖିବା ଛୁଆମାନେ କେମିତି ତାଙ୍କର ଆନ୍ସର ଦଉଛନ୍, ମାନେ ସେଥିପାଇଁ ବି ତ ଗୋଟେ ଆତ୍ମବିଶ୍ୱାସ ଦରକାର ନା। ମ୍ୟାଡମ ଯେତେବେଳେ କ୍ୱେଶ୍ଚିନ୍ ପଚାରିବେ, ଛୁଆମାନେ ତାଙ୍କର ହାତ ଉଠେଇବେ କି ହଁ ମୁଁ କହିପାରିବି, ତ ସେଇ ଟାଇମରେ ସେ ଯଦି ଛୁଆ ଯଦି କହିପାରିଲା ଆନ୍ସରଟା, ମାନେ ସେଟା ହଉଛି ତାର ଆତ୍ମବିଶ୍ୱାସ। ଜଣେ ଅଫିସରେ ଏବେ ଆମେ ଯେନ୍ ପ୍ରେଜେଣ୍ଟେସନ ଦଉଛୁ, ତ ସେଇଟା ବି ଯଦି ଆମେ ମାନେ ଆତ୍ମବିଶ୍ୱାସ ଥିଲେ ହିଁ ଆମେ ଠିକଠାକ ପ୍ରେଜେଣ୍ଟ କରିପାରୁ, ତ ସେଇ ଜାଗାରେ ଆମେ ଭୟଭୀତ ହେଲେ ତ ହବ ନାହିଁ ମ୍ୟାଡମ, ସବୁବେଳେ ମାନେ ଆମେ ଭୟଭୀତ ହେବାଟା ବି ଠିକ ନାହିଁ, ତ ସେଇ ସମସ୍ୟାର ସମାଧାନ ଖୋଜିବା। ତାପରେ ଶିକ୍ଷାରେ ଆମର ଆତ୍ମବିଶ୍ୱାସ ଥିଲେ ଷ୍ଟୁଡେଣ୍ଟ ମାନେ ମୁଁ ଯେମିତି କହିଲି କିଛି ଡରନ୍ତି ନାହିଁ, ତ ଆମେ ଆତ୍ମବିଶ୍ୱାସ ଥିଲେ ଆମେ ଜମାରୁ ଡରିବାନି। ସେମିତି ବ୍ୟବସାୟରେ ମଧ୍ୟ ମ୍ୟାଡମ ଆତ୍ମବିଶ୍ୱାସ ଥିଲେ ନୂଆ ଚିନ୍ତାଧାରା, ଠିକ ନିଷ୍ପତ୍ତି ଆମେ ନେଇପାରିବା। ତାପରେ ଆତ୍ମବିଶ୍ୱାସ ନଥିଲେ ଜଣେ ଦକ୍ଷତା ଥାଇ ମଧ୍ୟ ତାକୁ ଆମେ ଦେଖେଇ ପାରିବାନି, ସବୁବେଳେ ସେ ଡର ଆଉ ସନ୍ଦେହ ଆଉ ନକାରାତ୍ମକ ଚିନ୍ତାଧାରାରେ ରହିବ ଯେ ମୁଁ ଏଟା ଠିକ କରିପାରିବି କି ନାହିଁ, ମୁଁ କହିପାରିବି କି ନାହିଁ, ମୁଁ ଏଇ ପ୍ରେଜେଣ୍ଟେସନଟା ଦେଇପାରିବି କି ନାହିଁ। ତ ଆତ୍ମବିଶ୍ୱାସ ହଉଛି ଆମ ଜୀବନର ପ୍ରଥମ ସୋପାନ।
0: ଆଚ୍ଛା, ଆତ୍ମବିଶ୍ୱାସ କମିବାର ମୁଖ୍ୟ କାରଣ କ'ଣ?
1: ମ୍ୟାଡମ ଆତ୍ମବିଶ୍ୱାସ କମିବାର ମୁଖ୍ୟ କାରଣ ହଉଛି ଭୟ। ତାପରେ ଆମେ ଭୟ କରୁଛୁ କଣ ନା, ଆମେ କାଳେ ଫେଲ ହେଇଯିବୁ, ସେ ବିଫଳ ହେଲେ ଆମକୁ ଲାଜ ଲାଗିବ, ତ ଏଇସବୁ ଜିନିଷ ଆମକୁ ସଫଳ ହେବାରୁ ବଞ୍ଚିତ କରେ। ମାନେ ଆମେ ସବୁବେଳେ ଷ୍ଟାର୍ଟିଂରୁ ହିଁ ଡରିଯିବା, ମାନେ ଆମେ ତ ଫେଲ ହେଇଯିବା ନା ମ୍ୟାଡମ। ସେକେଣ୍ଡ କାରଣ ହଉଛି ନକାରାତ୍ମକ ଚିନ୍ତାଧାରା, ମାନେ ମୁଁ ଯେମିତି କହିଲି ମୁଁ କରିପାରିବି ନାହିଁ, ମତେ ଡର ଲାଗୁଛି, ଏଇସବୁ ଜିନିଷକୁ ଆମକୁ ହଟେଇବାକୁ ପଡିବ, ମାନେ ଧୀରେ ଧୀରେ ଆମର ଏଇ ଜିନିଷରେ ହିଁ ଆତ୍ମବିଶ୍ୱାସଟା କମିଯାଏ। ଥାର୍ଡରେ ହେଲା ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରିବା, ମାନେ ସେ ଭଲ କରୁଛି ମୁଁ ଟିକେ କମ୍ ଅଛି, ଏଇ ମାନେ ମଣିଷ ମାତ୍ର କି ମ୍ୟାଡମ ସମସ୍ତେ ଅଲଗା ଅଲଗା ଅଛନ୍ତି ଆଉ ସ୍ୱତନ୍ତ୍ର ଅଛନ୍ତି, ସମସ୍ତେ ଭିନ୍ନ ଭିନ୍ନ, କିନ୍ତୁ ନିଜକୁ କାହା ସହିତ ତୁଳନା କରିବା ତ ଠିକ ନୁହେଁ ନା। ତାପରେ ଫୋର୍ଥରେ ଆସିଲା ଆମର, ଆମେ ଯଦି ଗୋଟେ ପ୍ରେଜେଣ୍ଟେସନ ଦେବାକୁ ଯାଉଛୁ ଯୋଉଠି ବି ମ୍ୟାଡମ, ଆମେ କିଛି ଆଗରୁ ପ୍ରସ୍ତୁତି କରିବାକୁ ପଡିବ, ଆମେ ଯଦି ପ୍ରିପେୟାର କରିନଥିବା ଆଉ ସେଇ ଜାଗାରେ ଆମେ ଠିଆ ହେବା ଯାଇକି, ତ ଅବିୟସଲି ଆମକୁ ଡର ଲାଗିବ, ତ ସେଇ ଜାଗାରେ ଆମ ଆତ୍ମବିଶ୍ୱାସ କମିଯିବ ହିଁ କମିଯିବ। ତ ଆମେ ପଜିଟିଭ ଚିନ୍ତାଧାରା ରଖିବା, ଭଲ ପ୍ରସ୍ତୁତି କରିବା, ମାନେ ନିଜର ଉନ୍ନତି ଉପରେ ଧ୍ୟାନ ଦେବା, ତାହେଲେ ହିଁ ଆମେ ସବୁ ଜାଗାରେ ସଫଳ ହୋଇପାରିବା।
0: ଠିକ କହିଛନ୍ତି, ତାହେଲେ ଆମେ ଆତ୍ମବିଶ୍ୱାସ କେମିତି ବଢାଇ ପାରିବା?
1: ମ୍ୟାଡମ ଆମେ ଆତ୍ମବିଶ୍ୱାସ ବଢେଇବା ପାଇଁ ଆମ ଜୀବନକୁ ଟିକେ ଆମ ହିସାବରେ ରଖିବାକୁ ପଡିବ। ଯେମିତି ଆମେ ରେଗୁଲାର ପ୍ରାକ୍ଟିସ କରିବା କିଛି ଜିନିଷ, ପଜିଟିଭ ସକାରାତ୍ମକ ମନୋଭାବ ରଖିବା, ମାନେ ଆମେ ଡେଲି ଆମ ଲାଇଫରେ ଛୋଟ ଛୋଟ ଟାର୍ଗେଟ ରଖିବା ଆଉ ସେଇ ଟାର୍ଗେଟକୁ ଆମେ ପୂରଣ କରିବା, ତା ଦ୍ୱାରା କଣ ହେବା କି ଆମର ଛୋଟ ଛୋଟ ସଫଳତା ପୂରଣ ହେବା ଯେତେବେଳେ, ତ ସେତେବେଳେ ଆମର ଆତ୍ମବିଶ୍ୱାସ ଟିକେ ବଢିବ। ତାପରେ ଦ୍ୱିତୀୟ ଜିନିଷ ହଉଛି ନିଜ

ଭୁଲରୁ କିଛି ଶିଖିବା ଦରକାର, ମାନେ ମଣିଷ ମାତ୍ରକେ ଭୁଲ ହୋଇଥାଏ କିନ୍ତୁ ସେଇ ଭୁଲରୁ ଆମକୁ ଶିଖିବାକୁ ପଡିବ। ତାପରେ ପ୍ରତିଦିନ ଆମେ ନୂଆ ନୂଆ ବହି ପଢିବା, ବଡ ବଡ ମହାପୁରୁଷ ମାନଙ୍କର ବହି ପଢିବା, ତାପରେ ଧ୍ୟାନ କରିବା, ଟିକେ ବ୍ୟାୟାମ କରିବା, ତାହାଦ୍ୱାରା ବି ଆମର ଆତ୍ମବିଶ୍ୱାସ ବଢିବ। ଆଉ ଷ୍ଟେଜରେ ଆମେ କହିବାର ଅଭ୍ୟାସ କରିବା, ତାପରେ ଆମର ଡେଲି ନୂଆ ନୂଆ ଲୋକମାନଙ୍କ ସହିତ କଥା ହେବା, ତା ଦ୍ୱାରା ଆମର ଆତ୍ମବିଶ୍ୱାସଟା ବଢିଥାଏ ମ୍ୟାଡମ।

0: ଆମେ ଯଦି କୌଣସି କାର୍ଯ୍ୟରେ ବିଫଳ ହେଉଛୁ ତ ସେଇ ବିଫଳତା ପରେ ଆତ୍ମବିଶ୍ୱାସ କେମିତି ଆମେ ଫେରାଇ ଆଣିପାରିବା?
1: ମ୍ୟାଡାମ, ବିଫଳତା ଲାଇଫର ଗୋଟେ ଆମର ପାର୍ଟ କହିଲେ କିଛି ଖରାପ ହବନି। ମାନେ ସମାଜରେ କୌଣସି ଏମିତି ବ୍ୟକ୍ତି ନଥିବେ ଯିଏ ବିଫଳ ହୋଇନଥିବେ। ବିଫଳତା ପରେ ହିଁ ଆମର ସଫଳତା ଆସେ ସତ କହିବାକୁ ଗଲେ। ତେଣୁ ବିଫଳତାକୁ ହିଁ ଆମ ନିଜର ଲାଷ୍ଟ ଭାବିଦେବାଟା ଠିକ ନାହିଁ। ତ ଆମେ ବିଫଳ ହେବା, ପ୍ରଥମେ ଆମେ ଭୁଲ କରିବା, ସେ ଭୁଲରୁ ହିଁ କିଛି ଶିଖିବା ବୁଝିବା, ତାପରେ ଆମେ ଫିର୍ ନୂଆ ଯୋଜନା କରିବା, ନୂଆ ପ୍ଲାନିଂ କରିକି ତାପରେ ଆମେ ଚେଷ୍ଟା କରିବା, ତାପରେ ଆମେ ସଫଳତା ପାଇପାରିବା। ବଡ ବଡ ମହାପୁରୁଷ ମାନେ ବି ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଆଉ ହଉଛନ୍ତି ବି ମ୍ୟାଡମ। ତ ସେମାନେ ତ ହାର ମାନୁ ନାହାନ୍ତି ନା, ସେମାନେ ତାଙ୍କର ହାର ନ ମାନି ବିଫଳତାରେ ମାନେ ଅଧୈର୍ଯ୍ୟ ନ ହୋଇ ସେମାନେ ଆଗକୁ ବଢୁଛନ୍ତି ଆଉ ପରିଶ୍ରମ ମଧ୍ୟ ଜାରି ରଖୁଛନ୍ତି। ତ ଆମେ ବି ସେଇ ଜିନିଷରୁ କିଛି ଶିଖିକି ନିଜର ଲାଇଫରେ ପରିଶ୍ରମ କରିବା, ତାହେଲେ ଆମେ ସଫଳ ହୋଇପାରିବା।
0: ଆଚ୍ଛା, ତାହେଲେ ଆତ୍ମବିଶ୍ୱାସ ଓ ଅହଙ୍କାର ମଧ୍ୟରେ ପାର୍ଥକ୍ୟ କଣ?
1: ମ୍ୟାଡମ, ଆତ୍ମବିଶ୍ୱାସ ଆଉ ଅହଙ୍କାର ଏ ଦୁଇଟା ବହୁତ ଅଲଗା ଜିନିଷ, କିନ୍ତୁ ଗୋଟେ ମଣିଷ ପାଖରେ ଏ ଦୁଇଟା ଥାଏ। ଯେମିତି ଆତ୍ମବିଶ୍ୱାସ ମାନେ ଆମର ଦକ୍ଷତା, ଆମର ସ୍କିଲ ଉପରେ ଆମର ବିଶ୍ୱାସ କି ମୁଁ ଏଇ ଜିନିଷରେ ମାନେ ଅଛି, ମାନେ ଏଇଟା କରିପାରିବି। ଆଉ ଅହଙ୍କାର ହଉଛି ମାନେ ନିଜକୁ ସବୁଠାରୁ ବଡ ଭାବିବା, ମାନେ ମୁଁ ତାଙ୍କଠୁ ବଡ। ମାନେ ଆମର ଆସେ ମ୍ୟାଡମ ଏମିତି ସ୍କୁଲରେ ହଉ ଅଫିସରେ ହଉ କି ଆମର, ଏଇଟା ଗୋଟେ ଲାଇଫର ପାର୍ଟ। ଏଇ ଦୁଇଟା ଜିନିଷ ପୁରା ଅଲଗା ଅଲଗା ମ୍ୟାଡମ।
0: ତ ଆତ୍ମବିଶ୍ୱାସରେ ପରିବାରର ଭୂମିକା କଣ?
1: ମ୍ୟାଡମ, ଆତ୍ମବିଶ୍ୱାସରେ ପରିବାରର ପୁରା ମୁଖ୍ୟ ଭୂମିକା ରହିଛି। ଯେହେତୁ ଆମେ ପରିବାରରୁ ମାନେ ଷ୍ଟାର୍ଟିଂ ଆମର ପରିବାରରୁ ହଉଛି, ତ ପରିବାରର ସ୍ନେହ ଶ୍ରଦ୍ଧା ତାପରେ ପ୍ରୋତ୍ସାହନ ତାପରେ ସମର୍ଥନ, ମାନେ ଏବେ ଘରେ ଯେନ୍ତା ବାପା କୁହନ୍ତି କି ପରୀକ୍ଷା ହଉଛି, ତ ହଁ ଠିକ ଅଛି ବାବା ପରୀକ୍ଷା ଦିଅ, ପରିଶ୍ରମ କରିଛ, ଯାହା ହବ ଦେଖାଯିବ। ଯଦି ପରୀକ୍ଷାରେ କିଛି ପ୍ରୋବ୍ଲେମ ହେଲା ତ ସେମାନେ ରାଗନ୍ତି ନାହିଁ, ମାନେ ନ ରାଗିକି ଆମକୁ ଆଗକୁ ଆହୁରି ବଢେଇବେ। କେମିତି ବାପା ମା ଚେଷ୍ଟା କରନ୍ତି କି କେମିତି କଲେ ଛୁଆ ଆଗକୁ ବଢିବ, କୋଉ ପାଠ ପଢିବ, କେମିତି ତାର ସେଲ୍ଫ କନଫିଡେନ୍ସ ବଢିବ। ତ ପରିବାର ଆମ ପାଇଁ ବହୁତ ଜରୁରୀ ମ୍ୟାଡମ, ଆଉ ପରିବାରର ସମସ୍ତେ ମାନେ ଚେଷ୍ଟା କରନ୍ତି ସବୁବେଳେ କି ଆମ ଛୁଆର କି ଆମ ପରିବାରର ଏଇ ସଦସ୍ୟଙ୍କର ସେଲ୍ଫ କନଫିଡେନ୍ସ ବଢୁ ଆଉ ସେ ସଫଳ ହୁଅନ୍ତୁ।
0: ଆଚ୍ଛା, ଏ ତ ଥିଲା ପରିବାରର ଭୂମିକା, ତ ଶିକ୍ଷକ ମାନେ କିପରି ଆତ୍ମବିଶ୍ୱାସ ବଢାଇ ପାରନ୍ତି?
1: ମ୍ୟାଡମ ଶିକ୍ଷକ ମାନେ ବି ମାନେ ଆମର ଯାହା ହେଲେ ବି ଗୁରୁ, ତ ସେମାନେ ବି ସ୍କୁଲରେ ଆମର ଲାଇଫରେ ସଫଳ ହେବାର ସେମାନଙ୍କର ବି ମୁଖ୍ୟ ଭୂମିକା ରହିଛି। ତ ସ୍କୁଲରେ ଏବେ ଛାତ୍ରଛାତ୍ରୀ ମାନେ ଯଦି ଭଲ କରନ୍ତି ତ ଟିଚର କଣ କି ପ୍ରଶଂସା କରନ୍ତି, ମାନେ ଆମକୁ ପ୍ରାଇଜ ମିଳେ, ତ ସେଥିରେ ଆମର ଆତ୍ମବିଶ୍ୱାସ ବଢିଲା। ତାପରେ ଆମେ ଯଦି କିଛି ମାନେ ମଞ୍ଚରେ କହିବାର ସୁଯୋଗ ଆମକୁ ମିଳିଯାଉଛି, ତ ଆମର ସେଇ ଜାଗାରେ ଆମେ କହି କହି ଆମର

0: ମାନେ ସେଲ୍ଫ କନଫିଡେନ୍ସ ଟା ତ ବଢୁଛେ ନା ମ୍ୟାଡମ୍, ତାପରେ ଷ୍ଟୁଡେଣ୍ଟ ମାନଙ୍କୁ ସବୁବେଳେ ପଜିଟିଭ କଥା କହିବା, ପଜିଟିଭ ପରାମର୍ଶ ଦେଲେ ସେମାନଙ୍କର ଆତ୍ମବିଶ୍ୱାସ ଟା ବଢିଥାଏ ମ୍ୟାଡମ୍।
1: ଆଜ୍ଞା, ତ ଆତ୍ମବିଶ୍ୱାସ ଓ ସଫଳତାର ସମ୍ପର୍କ କ'ଣ ରହିଛି?
0: ଆତ୍ମବିଶ୍ୱାସ ସଫଳତାର ମୁଖ୍ୟ ଚାବି। ତ ଆତ୍ମବିଶ୍ୱାସ ଥିଲେ ହିଁ ଆମେ ସଫଳତା ପାଇପାରିବା। ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି ହିଁ କଠିନ ପରିଶ୍ରମ କରେ କି ମୁଁ ଏଇଟା କରିପାରିବି, ମତେ ଏଇ ସଫଳତା ପାଇବାର ଅଛି। ତ ଆତ୍ମବିଶ୍ୱାସ ବ୍ୟକ୍ତି କଠିନ ପରିସ୍ଥିତିରେ ମଧ୍ୟ ହାର ମାନନ୍ତି ନାହିଁ, ସେ ସବୁ ଟାଇମରେ ମାନେ ନିଜକୁ ସେ ଲେଭେଲକୁ ନେବାକୁ ଚେଷ୍ଟା କରନ୍ତି, ମାନେ ସଫଳତା ପାଇବୁ, ଆଉ ସେମାନେ କେବେ ହାର ମାନନ୍ତି ନାହିଁ ମ୍ୟାଡମ୍।
1: ଠିକ କହିଛନ୍ତି। ତ ଆତ୍ମବିଶ୍ୱାସ ବଢାଇବା ପାଇଁ କେଉଁ କେଉଁ ଅଭ୍ୟାସ ଜରୁରୀ?
0: ଆତ୍ମବିଶ୍ୱାସ ବଢାଇବା ପାଇଁ ଆମେ ଡେଲି ଡେଲି ଆମେ ଟିକେ ପଢିବା, ମୁଁ ଯେମିତି ଆଗରୁ କହିଥିଲି ମହାପୁରୁଷ ମାନଙ୍କର ବହି ପଢିବା, ଯୋଗ କରିବା, ବ୍ୟାୟାମ କରିବା, ଆଉ ଭଲ ଭଲ ମାନେ ନୂଆ ନୂଆ ବହି ପଢିବା, ତାପରେ ନୂଆ ନୂଆ ଲୋକମାନଙ୍କ ସହିତ କଥା ହେବା, ମାନେ ଏଇ କଥାବାର୍ତ୍ତା ଦ୍ଵାରା କାରଣ କି ଆମର କମ୍ୟୁନିକେସନ ସ୍କିଲଟା କ୍ଲିଅର ହବ ନା ମ୍ୟାଡମ, ବଢିବ, ଯାହାଦ୍ୱାରା ଆମର ଆତ୍ମବିଶ୍ୱାସଟା ବଢିବ।
1: ଏକଦମ ଠିକ କଥା କହିଛନ୍ତି ଭଉଣୀ। ତ ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଜଣ ଶ୍ରୋତା ଭଉଣୀ ଆମର ଶୁଣୁଛନ୍ତି ଆପଣଙ୍କୁ, ତ ଆପଣ ସେମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମ୍ୟାଡମ୍ ମୁଁ କହିବି କି ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ କିଛି ନା କିଛି ବିଶେଷ ଗୁଣ ଥାଏ, ତ ଆମେ ନିଜ ଉପରେ ବିଶ୍ୱାସ ରଖିବା, ଆଉ ଆମେ କଠିନ ପରିଶ୍ରମ କରିବା, ଆମେ କେବେ ବି ହାର ମାନିବା ନାହିଁ। ମାନେ ଆମ ଜୀବନରେ ଆମେ ବହୁତ ବହୁତ ସଂଘର୍ଷ ବି କରି କରି ଆସୁଛେ, ଆମ ଜୀବନରେ ଆଗକୁ ବଢିବା ପାଇଁ ହେଲେ ବହୁତ କିଛି କରିବା ପାଇଁ ପଡୁଛି, ବହୁତ କିଛି ସଂଘର୍ଷ, ବହୁତ କିଛି ଜିନିଷର ସାମ୍ନା କରିବାକୁ ପଡୁଛି, ତ ଆମେ କେବେ ବି ହାର ମାନିବା ନାହିଁ ଫାଷ୍ଟ କଥା। ଆଉ ଆମର ଲାଇଫରେ ଆମେ କଠିନ ପରିଶ୍ରମ କଲେ ହିଁ ଆମେ ସବୁବେଳେ ସଫଳତା ପାଇବା, ମାନେ ଆମର ଆତ୍ମବିଶ୍ୱାସ ହଉଛି ଆମର ସଫଳତାର ମୁଖ୍ୟ ସିଡି। ମାନେ ନିଜ ଉପରେ ବିଶ୍ୱାସ ରଖିବା, ଆଉ ସବୁ ଗୋଟେ ଗୋଟେ ଚ୍ୟାଲେଞ୍ଜ କୁ ଗ୍ରହଣ କରିବା, ଆଉ ସାମ୍ନା କରି କରି ହିଁ ଆମକୁ ଆଗକୁ ବଢିବାର ଅଛି, ତାହାଦ୍ୱାରା ଆମେ ସଫଳ ହୋଇପାରିବା। ସେଥିପାଇଁ ଆମର ଆତ୍ମବିଶ୍ୱାସ ହଉଛି ଆମର ସବୁଠୁ ବଡ ଜିନିଷ ମ୍ୟାଡମ୍। ମାନେ ପାଠ ପଢିବା, ଆମର ନିଜର ପ୍ରତିଭାକୁ ବି ବାହାରକୁ କାଢିବା, ଆଉ ଆମର ଆତ୍ମବିଶ୍ୱାସକୁ ବି ଆମେ ପୁରା ଦୃଢତାର ସହିତ ରଖିକି ଆମକୁ ଆଗକୁ ବଢିଲେ ହିଁ ଆମକୁ ସଫଳତା ମିଳିବ।
1: ବହୁତ ଭଲ ଭଲ କଥା ସବୁ କହିଲେ ଭଉଣୀ ଆପଣ, ଆଉ ମତେ ଲାଗୁଛି ଆପଣଙ୍କୁ ଯୋଉ ଆମ ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି ସେମାନଙ୍କୁ ବି ଆପଣଙ୍କ କଥା ସବୁ ବହୁତ ଭଲ ଲାଗିଥିବ। ତ ଆପଣ ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଆମକୁ ଏତେ ସମୟ ଦେଇଥିବାରୁ ଆଉ ଏତେ ସୁନ୍ଦର ସୁନ୍ଦର କଥା ସବୁ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ମ୍ୟାଡମ୍, ଥ୍ୟାଙ୍କ ୟୁ।

ପ୍ରକୃତରେ ଭଉଣୀ, ଆତ୍ମବିଶ୍ୱାସ ଜନ୍ମଗତ ନୁହେଁ, ଏହା ଅଭ୍ୟାସ, ପରିଶ୍ରମ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ଗଢ଼ି ଉଠିଥାଏ। ତେଣୁ ଆମେ ସମସ୍ତେ ନିଜ ଉପରେ ବିଶ୍ୱାସ ରଖିବା ଉଚିତ, ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରିବା ଏବଂ ଜୀବନରେ ଆସୁଥିବା ପ୍ରତ୍ୟେକ ଅସୁବିଧାକୁ ସାହସର ସହିତ

0: ତେବେ ମମତା ଆଜି କଥା ହେଉକା ସମୟ ମଧ୍ୟ ଆମକୁ ଇସାରା ଦେଲାଣି ଯେ ଆଜି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ।
1: ହଁ ଅପା, ତେବେ ଯିବା ପୂର୍ବରୁ ଆମ ଶ୍ରୋତା ଭଉଣୀମାନଙ୍କୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ କହି ରଖିବା।
0: ହଁ ଶ୍ରୋତା ଭଉଣୀ, ଆପଣମାନେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇବେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକା। ତେବେ ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ନିଶା
1: ଆଉ ମୁଁ ମମତା।
0: ନମସ୍କାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ନିଶାରାଣୀ ସାହୁ ଏବଂ ମମତା କୁମାରୀ ବେଜ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମ୍ରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି 9 ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ

ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ ବାରଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ ଏଗାରଟାରେ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ ବାରଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ ବାରଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ବାରଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ମତଭେଦ ଥାଇପାରେ କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତା ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍କଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ

0: ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ପରମାର। କଥାଚିତ୍ର ମେହବୁବା।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା କରିଛନ୍ତି ମଜରୁ ସୁଲତାନ ପରି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ, କଥାଚିତ୍ର ଅଭିଳାଷା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବାକ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ, ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହୋଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍

ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ଭୋଗୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଆପଣଙ୍କୁ ଶୁଣାଇବୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସନ୍ଧାନ କ୍ରମରେ ରହିଛି କ୍ୟାରିୟର ଗାଇଡେନ୍ସ ଏବଂ ବିଜ୍ଞାନ ବିଚିତ୍ରାରେ ଶୁଣିବେ ନାଇଜର ଆଇଜର ନାସା ଏବଂ ଭାରତୀୟ ପାଣିପାଗ ବିଭାଗର ସମ୍ପର୍କରେ। ହ୍ୟାଲୋ ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30। କିଷାନବାଣୀ କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣାଇବୁ ରାତି 7:30। କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:35। ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ। ରଚନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:46:20। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ପୁଣିଥରେ ଆଜି ଅପରାହ୍ନ 5ଟାରେ ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏଁ ଆପଣ ଶୁଣୁଥାନ୍ତୁ ବିବିଧ ଭାରତୀ ମୁମ୍ବାଇ, ଆମର FM 103.6 MHz ଯୋଗେ।

की सहेली।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ରେଶ୍ମା, ଦେଖିଲ ଆଜିର ବର୍ଷା ସନ୍ଧ୍ୟାଟା କେତେ ସୁନ୍ଦର ଲାଗୁଛି।
1: ହଁ ଶ୍ରେୟା, ଥଣ୍ଡା ପବନ ଓ ଏ ବର୍ଷାର ଟୁପୁର ଟାପୁର ଶବ୍ଦ ସତରେ ମନକୁ ବହୁତ ଭଲ ଲାଗୁଛି।
0: ଏମିତି ପାଗରେ ଗରମ ଚା ଏବଂ ପ୍ରକୃତିର ଉପଭୋଗ ବହୁତ ମଜା ଲାଗେ।
1: ଠିକ କହିଲ ଶ୍ରେୟା, ବର୍ଷା ଏ ପ୍ରକୃତିକୁ ସବୁଜ ଓ ସତେଜ କରିଦେଇଥାଏ।
0: ହଁ ଚାଲ ତାହେଲେ ଏହି ସୁନ୍ଦର ସନ୍ଧ୍ୟାକୁ ଉପଭୋଗ କରିବା ଏବଂ ସ୍ୱାଗତ ଜଣାଇବା ଆମ ସାଥୀମାନଙ୍କୁ। ତେବେ ସାଥୀ, ଆଜିର ସନ୍ଧାନ ଅଗଣାରେ ଆସିଯାଇଛୁ ଆମେ ଦୁହେଁ। ମୁଁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ରେଶ୍ମା ମହାରଣା।
0: ନମସ୍କାର।

ମାନସିକ ସ୍ୱାସ୍ଥ୍ୟ ହେଉଛି ମଣିଷର ସୁସ୍ଥ ଜୀବନର ମୂଳ ଆଧାର। ଶାରୀରିକ ସ୍ୱାସ୍ଥ୍ୟ ପରି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ଯେତେବେଳେ ମାନସିକ ଭାବେ ସୁସ୍ଥ ଥାଏ, ସେ ସଠିକ୍ ଭାବରେ ଚିନ୍ତା କରିପାରେ, ନିଷ୍ପତ୍ତି ନେଇପାରେ, ଦାୟିତ୍ୱ ପାଳନ କରିପାରେ ଏବଂ ସମାଜ ସହ ସୁସମ୍ପର୍କ ରଖିପାରେ। ଆଜିର ବ୍ୟସ୍ତ ଜୀବନରେ ପାଠପଢ଼ା, କାର୍ଯ୍ୟକ୍ଷେତ୍ରରେ ଚାପ, ପାରିବାରିକ ସମସ୍ୟା ଓ ସାମାଜିକ ଚିନ୍ତା କାରଣରୁ ଅନେକ ଲୋକ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଯଦି ଏହି ଚାପକୁ ସମୟରେ ଦୂର କରାଯାଏ

0: ଇଚ୍ଛିତ ଭାବରେ ଅନ୍ୟାନ୍ୟ ମତାମତ ଦେଇକି ପିଲାମାନଙ୍କୁ କହିବେ ଏଇ ଲାଇନରେ ଯାଅ କେମିତି ହବ।
1: ଆଜ୍ଞା ମ୍ୟାଡମ, ତାହେଲେ ଆମର ଯୋଉ ଦଶମ ଦ୍ଵାଦଶ ଶ୍ରେଣୀ ପରେ କେଉଁ କେଉଁ କ୍ୟାରିୟର ଗଢିବା ପାଇଁ ସୁଯୋଗ ରହିଛି, କେଉଁ କେଉଁ ସବୁ ଫିଲ୍ଡ ରହିଛି?
0: 10th ପରେ ପିଲାମାନେ ଯେମିତିକି ଡିପ୍ଲୋମା କରିପାରିବେ, ଆଇଟିଆଇ ମଧ୍ୟ କରିପାରିବେ, ମେଡିକାଲ ଲ୍ୟାବ ଆସିଷ୍ଟାଣ୍ଟ ମଧ୍ୟ ହେଇପାରିବେ, ନର୍ସିଂ ଆସିଷ୍ଟାଣ୍ଟ କରିପାରିବେ, ଆଉ 12th ନ କରିକି ମଧ୍ୟ ପିଲାମାନେ ବିଭିନ୍ନ ପ୍ରକାର ଏସବୁ ଭୋକେସନାଲ ଟ୍ରେନିଂ ଆଜିକାଲି ବାହାରିଲାଣି। ଯଦି ଭୋକେସନାଲ ଲାଇନରେ 10th ପରେ ପିଲାମାନେ ଯାଇପାରିବେ ତାହେଲେ ବିଭିନ୍ନ ପ୍ରକାର ଜବ୍ କରିପାରିବେ। ଯଦି ସେମାନେ 12th ପଢିବେ ସାଇନ୍ସରେ ତାହେଲେ କଣ ନା ଇଞ୍ଜିନିୟରିଂ ମେଡିକାଲକୁ ଛାଡି ସେମାନେ ପୁଣି ଆଇଟି ସେକ୍ଟରରେ ଡେଭଲପର ଡାଟା ସାଇଣ୍ଟିଷ୍ଟ ହୋଇପାରିବେ, ପୁଣି ସେମାନେ ଆର୍କିଟେକ୍ଚର ପଢି ମଧ୍ୟ ଡିଜାଇନର ମଧ୍ୟ ହୋଇପାରିବେ। ଏମିତି ବିଭିନ୍ନ ପ୍ରକାରର ଲାଇନ ରହିଛି ଯୋଉଠି ପିଲାମାନେ ଯାଇପାରିବେ। ଯଦି ବିଏସ୍ସି ନ୍ୟୁଟିକାଲ ସାଇନ୍ସ ପଢିବେ ତାହେଲେ ପାଇଲଟ କିମ୍ବା ଡିଫେନ୍ସ ଲାଇନ ମଧ୍ୟ ସେମାନେ ଚୁଜ୍ କରିପାରିବେ, ଯୋଉଟାକି ଆର୍ମେଡ ଫୋର୍ସେସରେ ବି ସେମାନେ ଜଏନ୍ କରିପାରିବେ। ଯଦି ଆର୍ଟ ସାଇନ୍ସ ଛାଡିକି ପିଲାମାନେ ଚୁଜ୍ କରିବେ ଆର୍ଟସ କିମ୍ବା କମର୍ସରେ ପଢିବେ ତାହେଲେ ବିବିଏ କରିପାରିବେ, ଯାହାକି ଆମର ମ୍ୟାନେଜର ହୋଇପାରିବେ କମ୍ପାନୀ ଗୁଡିକରେ। ସେମିତିରେ ମଧ୍ୟ ଲ ବି ପଢିପାରିବେ, ଯାହାକି ଲିଗାଲ ଆଡଭାଇଜର, ମିଡିଆ, ମାସ କମ୍ୟୁନିକେସନ, ସିଭିଲ ସର୍ଭିସ, ଯାହାକି ଆମର ଆଏଏସ ଓଏଏସ ମଧ୍ୟ ପିଲାମାନେ ହୋଇପାରିବେ, ଯାହାକି ସେମାନେ ଗ୍ରାଜୁଏସନ ମଧ୍ୟ କରିପାରିବେ। ଯଦି ପ୍ଲସ ଟୁ ପରେ ସେମାନେ ପ୍ଲସ ଥ୍ରୀ ପଢିବେ, ପିଜି କରିବେ, ବିଏଡ କରିବେ, ଟିଚର ଲାଇନ ବି ସେମାନେ ଚୁଜ୍ କରିପାରିବେ।
1: ତାହେଲେ ଏ ଯୋଉ ଆମର ସରକାରୀ ଚାକିରି ସହ ବେସରକାରୀ କ୍ଷେତ୍ରରେ କେଉଁ ସବୁ ସୁଯୋଗ ଗୁଡିକ ବଢୁଛି?
0: ବେସରକାରୀ କ୍ଷେତ୍ରରେ ମଧ୍ୟ ବହୁତ ନୂଆ ସୁଯୋଗ ବର୍ତ୍ତମାନ ସୃଷ୍ଟି ହେଲାଣି, ଆଗରୁ ଏତେ ଗୁଡିକ ମାନେ ବେସରକାରୀ କ୍ଷେତ୍ରରେ ନଥିଲା। ଯେମିତିକି ବିଜନେସ ମ୍ୟାନେଜମେଣ୍ଟ କରି ମଧ୍ୟ ବିଭିନ୍ନ କମ୍ପାନୀରେ ସିଏ ସିଇଓ ହୋଇପାରିବେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପଢି ମଧ୍ୟ ସେମାନେ ଏଆଇ ଡେଭଲପର, ବର୍ତ୍ତମାନ ତ କମ୍ପ୍ୟୁଟରର ଯୁଗ, ଏଆଇର ଯୁଗ, ସବୁ ପିଲାମାନେ ଏଆଇ ବିଷୟରେ ଜାଣିଛନ୍ତି, ଆହୁରି ଡାଟା ସାଇଣ୍ଟିଷ୍ଟ ମଧ୍ୟ ହୋଇପାରିବେ। ପୁଣି କୌଣସି କମ୍ପାନୀରେ ମଧ୍ୟ ସେମାନେ ମ୍ୟାନେଜମେଣ୍ଟ କନସଲ୍ଟାଣ୍ଟ ମଧ୍ୟ ହୋଇପାରିବେ। ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ଚାକିରି ମଧ୍ୟ ଆଜିକାଲି ଅଛି, ଆସିଷ୍ଟାଣ୍ଟ ଚାକିରି କରିପାରିବେ, ତାଙ୍କର ମାନେ ପାଠପଢା ଯାହାକି କ୍ୱାଲିଫିକେସନକୁ ନେଇକି ସେମାନେ ବେସରକାରୀ ଅନୁଷ୍ଠାନରେ ମଧ୍ୟ ସର୍ଭିସ କରିପାରିବେ।
1: ତ ଆଜିର ସମୟରେ କେଉଁ ସବୁ କୌଶଳ ବା ସ୍କିଲ୍ସ ଗୁଡିକ ଆମର ଯୁବମାନଙ୍କ ପାଇଁ ସବୁଠାରୁ ଜରୁରୀ ବୋଲି ଆପଣ ମନେ କରୁଛନ୍ତି?
0: ବର୍ତ୍ତମାନ ତ ଆମର ଯୁବପିଢି ପାଇଁ କହିବାକୁ ଗଲେ କମ୍ପ୍ୟୁଟର ନଲେଜ ପୁରା ଜରୁରୀ। ୱିଦାଉଟ୍ କମ୍ପ୍ୟୁଟର ନଲେଜରେ କୌଣସି ଜବ୍ ଆଜିକାଲି ମିଳିବ ନାହିଁ, ତେଣୁ ସବୁଠାରୁ ଜରୁରୀ ସ୍କିଲ୍ ହେଲା କମ୍ପ୍ୟୁଟର ନଲେଜ, କାହିଁକି ନା ଆଜି ହଉଛି ଏଆଇ ଯୁଗ। ମୋଷ୍ଟ ଅଫ୍ ଦ ଜବ୍ସ ରେ କମ୍ପ୍ୟୁଟର ହଉଛି ବାଧ୍ୟତାମୂଳକ କରାଯାଇଛି। ଯେମିତିକି ଆମର ବିଭିନ୍ନ ଏକ୍ଜାମରେ ପିଲାମାନଙ୍କୁ ଇଣ୍ଟରଭ୍ୟୁ ଦେବାକୁ ପଡେ ସିବିଟି, ଯାହାକି କମ୍ପ୍ୟୁଟର ବେସ୍ ଟେଷ୍ଟ, ତେଣୁ କମ୍ପ୍ୟୁଟର ନଲେଜ ଯଦି ନାହିଁ ତାହେଲେ ଆଜିକାଲି ଆଉ ପିଲାଟିର କୌଣସି ଯୋଗ୍ୟତା ମାନେ ଯେତେ ବି କ୍ୱାଲିଫିକେସନ ଥାଉ କିନ୍ତୁ ଯଦି କମ୍ପ୍ୟୁଟର ନଲେଜ ନାହିଁ ତାହେଲେ ତାର ଯୋଗ୍ୟତା ନାହିଁ ବୋଲି ମାନେ ପ୍ରାଇଭେଟ କମ୍ପାନୀ ବି ହଉ କିମ୍ବା ଗଭର୍ଣ୍ଣମେଣ୍ଟ ସର୍ଭିସ ହଉ, ସବୁଠି ଆମକୁ ଦରକାର ନାହିଁ କି କମ୍ପ୍ୟୁଟର ନଲେଜ, ଯେହେତୁ ଏଆଇ ର ଯୁଗ, ତେଣୁ ସବୁଠାରୁ ଜରୁରୀ ସ୍କିଲ ହେଲା ଆମର କମ୍ପ୍ୟୁଟର ନଲେଜ।
1: ବହୁତ ସୁନ୍ଦର ମ୍ୟାଡମ, ତାହେଲେ ଆଜିର ଏବେ ଯୋଉ ଚାଲିଛି ଏବେ ଡିଜିଟାଲ ଯୁଗ ବୋଲି, ତ ଏ ଡିଜିଟାଲ ଯୁଗରେ ନୂଆ କ୍ୟାରିୟର ସୁଯୋଗ କିପରି ବଢୁଛି, ମାନେ କମ୍ପିଟିସନ ଟା କୋଉ ଲେଭେଲରେ ରହୁଛି?
0: ଡିଜିଟାଲ ଯୁଗରେ ବହୁତ ନୂଆ କ୍ୟାରିୟର ଅପସନ ଅଛି, ବହୁତ ଗୁଡିକ ସୃଷ୍ଟି ହେଲାଣି, ଯେଉଁ ସବୁ ବିଷୟରେ ପିଲାମାନେ ଜାଣିପାରୁନାହାନ୍ତି। ଯେମିତିକି ଆମର ସେମାନେ ଇଞ୍ଜିନିୟରିଂର ନୂଆ ବ୍ରାଞ୍ଚ ନେଇପାରିବେ, ଯଥା ଏଆଇ, ଏବେ ବର୍ତ୍ତମାନ ମୁଁ କହିଥିଲି ଏଆଇ ବିଷୟରେ, ଏଆଇ ଆଉ ମେକାନିକ ଲର୍ଣ୍ଣିଂ, ସେମିତି ରିନ୍ୟୁଏବଲ ଆଉ ସଷ୍ଟେନେବଲ ଏନର୍ଜି ଇଞ୍ଜିନିୟରିଂ, ପୁଣି ରୋବୋଟିକ୍ସ ଆଉ ଅଟୋନୋମେସନ ଅଟୋମେସନ, ଏସବୁ କ୍ଷେତ୍ରରେ ମଧ୍ୟ ନୂଆ କ୍ୟାରିୟରର ବିଭିନ୍ନ ପ୍ରକାର ଅପରଚ୍ୟୁନିଟି ସବୁ ସୃଷ୍ଟି ହେଲାଣି, ଯେହେତୁ କି ବର୍ତ୍ତମାନ ଡିଜିଟାଲ ଯୁଗ, ଡିଜିଟାଲ ବିନା କୌଣସି ଜିନିଷ ବି ଇମ୍ପ୍ରୁଭମେଣ୍ଟ ହେଇପାରୁନି, ତେଣୁ ସମସ୍ତଙ୍କ ହାତରେ ଆଜିକାଲି ଗୋଟେ ଗୋଟେ ସ୍ମାର୍ଟଫୋନ, ଆମେ ଯେକୌଣସି ଜିନିଷ ଜାଣିବାକୁ ଚାହିଁବା ଡିଜିଟାଲ ମାଧ୍ୟମରେ ଆମେ ସବୁକିଛି ଜାଣିପାରିବା, ତେଣୁ ତା ଦ୍ଵାରା ଆମେ ନୂଆ କ୍ୟାରିୟର ଗଢିବାର ଅପସନ ସବୁଠି ଆମେ ପାଇପାରିବା।
1: ତାହେଲେ ଆଜିକାଲିର ଛାତ୍ରଛାତ୍ରୀ ମାନେ ଆପଣ ଦେଖୁଥିବେ କ୍ୟାରିୟରକୁ ନେଇକି ମାନେ ନିଜ ଭିତରେ ବହୁତ ଦ୍ୱନ୍ଦ୍ୱରେ ରହୁଛନ୍ତି, ତ ସେମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
0: ଏଇଟା ତ ଗୋଟିଏ ବଢିଆ ପ୍ରଶ୍ନ। କ୍ୟାରିୟରକୁ ନେଇକି ଯଦି କୌଣସି

0: ପ୍ରିୟର ବାଛନ୍ତୁ। ତା ଛଡା ନିଜ ପିତାମାତା, ଗୁରୁ ଗୁରୁଜନ ଏବଂ ସମବୟସ୍କ ସାଙ୍ଗସାଥୀଙ୍କ ସହ ମଧ୍ୟ ଆଲୋଚନା କରନ୍ତୁ ଏ ବିଷୟରେ, ଆଉ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ଆଉ ନିଜର ଆତ୍ମବିଶ୍ୱାସ ସହ ଆଗକୁ ବଢ଼ନ୍ତୁ। ସେଥିପାଇଁ ଯଥାସାଧ୍ୟ ପରିଶ୍ରମ କରନ୍ତୁ। କେବଳ ପାଠ ବୋଲି ନାହିଁ, ଗୀତ ହେଉ, ନାଚ ହେଉ, ଖେଳ, ଯେଉଁ ଦିଗରେ ବି ଯିବାକୁ ଚାହିଁବେ ସେଥିପାଇଁ ପ୍ଲାନିଂ କରି ସେ ଦିଗରେ ଅଧ୍ୟବସାୟ ସାଧନା କରିବାକୁ ହିଁ ପଡିବ, ତେବେ ସଫଳତା ସେମାନଙ୍କ ପାଦ ନିଶ୍ଚିତ ଭାବରେ ଚୁମିବ।
1: ବହୁତ ସୁନ୍ଦର ମ୍ୟାଡମ, ଆଜି ଆପଣ ଆପଣଙ୍କର ଏଇ ବ୍ୟସ୍ତ ବହୁଳ ସମୟରୁ ଆମକୁ କିଛି ସମୟ ଦେଇ ଆମର ଏତେ ସୁନ୍ଦର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କ୍ୟାରିୟର ବିଷୟରେ ଆମକୁ ଆମର ଶ୍ରୋତା ମାନଙ୍କୁ ବହୁତ କିଛି ଆପଣ ବାର୍ତ୍ତା ଦେଲେ, ସେଥିପାଇଁ ଆପଣଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି ମ୍ୟାଡମ।
0: କ୍ୟାରିୟର ଗାଇଡେନ୍ସ ବା କ୍ୟାରିୟର ମାର୍ଗଦର୍ଶନ ଉପରେ ଛାତ୍ରଛାତ୍ରୀଙ୍କୁ କିଛି କହିବାର ମୋତେ ସୁଯୋଗ ଦେଇଥିବାରୁ ଆଜି ମୁଁ ମଧ୍ୟ ଆକାଶବାଣୀ ଜୟପୁରକୁ ଧନ୍ୟବାଦ ଜଣାଉଛି। ନମସ୍କାର।
1: ନମସ୍କାର ମ୍ୟାଡମ।

0: ଶୁଣୁଥିଲେ ସାଥୀ କ୍ୟାରିୟର ଗାଇଡେନ୍ସ ବିଷୟରେ ଡକ୍ଟର ସବିତା ଶତପଥୀଙ୍କ ଠାରୁ। ବର୍ତ୍ତମାନ ଶୁଣିବା କିଛି ବିଜ୍ଞାନ ବିଚିତ୍ରା।
1: ପ୍ରଥମେ ଶୁଣିବା ଏନ୍ଆଇଏସ୍ଇଆର୍ ବା ନାଇଜର ସମ୍ପର୍କରେ। ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ହେଉଛି ଭାରତର ଏକ ପ୍ରମୁଖ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ। ଏହା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ଅବସ୍ଥିତ। ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ 2007 ଏହାର ସ୍ଥାପିତ ହୋଇଥିଲା। ଏହା ହୋମି ଭାଭା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ବା ଏଚ୍ବିଏନ୍ଆଇ ସହ ଅନୁବନ୍ଧିତ ଏକ ସ୍ୱୟଂ ଶାସିତ ଅନୁଷ୍ଠାନ। ନାଇଜରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୌଳିକ ବିଜ୍ଞାନ କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା ଏବଂ ନୂତନ ଗବେଷଣାକୁ ପ୍ରୋତ୍ସାହନ ଦେବା। ଏଠାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବବିଜ୍ଞାନ ଓ ପୃଥିବୀ ବିଜ୍ଞାନ ଭଳି ବିଷୟରେ ଶିକ୍ଷା ଓ ଗବେଷଣା କରାଯାଏ। ଆଧୁନିକ ପରୀକ୍ଷାଗାର, ଉନ୍ନତ ଗବେଷଣା ସୁବିଧା ଏବଂ ଅଭିଜ୍ଞ ଅଧ୍ୟାପକମାନଙ୍କ ମାର୍ଗଦର୍ଶନ ଏହି ପ୍ରତିଷ୍ଠାନର ବିଶେଷତା।
0: ତେବେ ସାଥୀ ବର୍ତ୍ତମାନ ଶୁଣିବା ଆଇଆଇଏସ୍ଇଆର୍ ଅର୍ଥାତ୍ ଇସର୍ ବିଷୟରେ। ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠା ଅର୍ଥାତ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଏହା ହେଉଛି ଭାରତୀୟ ସରକାରଙ୍କ ଏକ ପ୍ରମୁଖ ଉଚ୍ଚ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ। 2006 ଏହି ପ୍ରତିଷ୍ଠାନଗୁଡ଼ିକ ସ୍ଥାପିତ ହୋଇଆସୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଶିକ୍ଷାକୁ ଉଚ୍ଚମାନର ଗବେଷଣା ସହିତ ଯୋଡ଼ି ଦେଶ ପାଇଁ ଦକ୍ଷ ବୈଜ୍ଞାନିକ ସୃଷ୍ଟି କରିବା। ଭାରତରେ ବର୍ତ୍ତମାନ ପୁନେ, କୋଲକାତା, ମୋହାଲି, ଭୋପାଳ, ତିରୁବନନ୍ତପୁରମ୍, ତିରୁପତି ଏବଂ ବରହମପୁର ଠାରେ ଅବସ୍ଥିତ। ଓଡ଼ିଶାର ବରହମପୁରରେ ଥିବା ଇସର୍ ବରହମପୁର ଦେଶର ଏକ ପ୍ରମୁଖ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର। ଇସର୍ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ, ପୃଥିବୀ ବିଜ୍ଞାନ ଏବଂ ଅନ୍ୟାନ୍ୟ ମୌଳିକ ବିଜ୍ଞାନ ବିଷୟରେ ଉଚ୍ଚମାନର ଶିକ୍ଷା ପ୍ରଦାନ କରାଯାଇଥାଏ। ଏଠାରେ ଆଧୁନିକ ପରୀକ୍ଷାଗାର, ସମୃଦ୍ଧ ପୁସ୍ତକାଳୟ ଏବଂ ଅଭିଜ୍ଞ ଅଧ୍ୟାପକମାନଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଗବେଷଣା କରିବାର ସୁଯୋଗ ପାଇଥାନ୍ତି।
1: ବର୍ତ୍ତମାନ ଶୁଣିବା ନାସା ସମ୍ପର୍କରେ। ନାସାର ପୂର୍ଣ୍ଣ ନାମ ହେଉଛି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ। ଏହା ଆମେରିକାର ମହାକାଶ ଗବେଷଣା ସଂସ୍ଥା, ଯାହା 1958 ଅକ୍ଟୋବର ମାସ 1 ତାରିଖରେ ସ୍ଥାପିତ ହୋଇଥିଲା। ନାସାର ମୁଖ୍ୟ କାର୍ଯ୍ୟାଳୟ ୱାଶିଂଟନ୍ ଡିସିରେ।

0: ଅବସ୍ଥିତ। ଏହି ସଂସ୍ଥା ମହାକାଶ, ଗ୍ରହ, ଉପଗ୍ରହ, ସୂର୍ଯ୍ୟ, ପୃଥିବୀ ଏବଂ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଗବେଷଣା କରିଥାଏ। ନାସାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାକାଶ ବିଜ୍ଞାନର ବିକାଶ, ନୂତନ ପ୍ରଯୁକ୍ତିର ଉଦ୍ଭାବନ ଏବଂ ମାନବ ଜାତିର କଲ୍ୟାଣ ପାଇଁ ବୈଜ୍ଞାନିକ ଗବେଷଣା କରିବା। ନାସା ଅନେକ ସଫଳ ମହାକାଶ ଅଭିଯାନ ସମ୍ପନ୍ନ କରିଛି। 1969 ଆପୋଲୋ 11 ଅଭିଯାନ ମାଧ୍ୟମରେ ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ମଣିଷ ଯେ ଚନ୍ଦ୍ରରେ ପ୍ରଥମେ ପାଦ ରଖିଥିଲେ, ଏହା ବିଶ୍ୱ ଇତିହାସର ଏକ ଅଦ୍ଭୁତପୂର୍ବ ସଫଳତା।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ବିଷୟରେ। ପଠାଣି ସାମନ୍ତ ପ୍ଲାନେଟୋରିୟମ ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ଏକ ପ୍ରମୁଖ ବିଜ୍ଞାନ ପ୍ରଚାର ଅନୁଷ୍ଠାନ। ଏହାର ନାମ ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ନାମରେ ରଖାଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଏହି ପ୍ଲାନେଟୋରିୟମ ପରିଚାଳନା କରୁଛି। ଏହାର ଲକ୍ଷ୍ୟ ହେଉଛି ସାଧାରଣ ଲୋକ ଏବଂ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା। ଏହି ପ୍ଲାନେଟୋରିୟମରେ ମହାକାଶ, ଗ୍ରହ, ନକ୍ଷତ୍ର, ସୂର୍ଯ୍ୟମଣ୍ଡଳ ଏବଂ ବ୍ରହ୍ମାଣ୍ଡ ସମ୍ପର୍କିତ ଆକର୍ଷଣୀୟ ଅଡିଓ ଭିଜୁଆଲ ପ୍ରଦର୍ଶନ କରୁଛି। ଏଠାରେ ଆଧୁନିକ ପ୍ରୋଜେକ୍ସନ ବ୍ୟବସ୍ଥା ମାଧ୍ୟମରେ ଦର୍ଶକମାନେ ମହାକାଶର ଏକ ଅନନ୍ୟ ଅନୁଭୂତି ପାଆନ୍ତି। ବିଭିନ୍ନ ଜ୍ୟୋତିର୍ବିଜ୍ଞାନୀ ଯନ୍ତ୍ର ପ୍ରଦର୍ଶନୀ ଏବଂ ରାତ୍ରି ଆକାଶ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଆୟୋଜିତ ହୁଏ। ପଠାଣି ସାମନ୍ତ ପ୍ଲାନେଟୋରିୟମ ବିଜ୍ଞାନ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ସେମିନାର, କର୍ମଶାଳା, ପ୍ରତିଯୋଗିତା ଏବଂ ୟଙ୍ଗ ଆଷ୍ଟ୍ରୋନମର ଟ୍ୟାଲେଣ୍ଟ ସର୍ଚ୍ଚ ପରି କାର୍ଯ୍ୟକ୍ରମର ଆୟୋଜନ କରିଥାଏ। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ଏଠାରେ ପରିଦର୍ଶନ କରନ୍ତି।
0: ସାଥୀ, ଶେଷରେ ଜାଣିବା ଭାରତୀୟ ପାଣିପାଗ ବିଭାଗ ବିଷୟରେ। ଭାରତୀୟ ପାଣିପାଗ ବିଭାଗ ବା ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ହେଉଛି ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ ପାଣିପାଗ ସଂସ୍ଥା, ଯାହା 1875 ସ୍ଥାପିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ଏହି ବିଭାଗ ଦେଶର ପାଣିପାଗର ପୂର୍ବାନୁମାନ, ଜଳବାୟୁ ଅଧ୍ୟୟନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କ ସୂଚନା ପ୍ରଦାନ କରିଥାଏ। ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ କାର୍ଯ୍ୟ ହେଉଛି ବର୍ଷା, ତାପମାତ୍ରା, ପବନ, ଆର୍ଦ୍ରତା ଓ ଅନ୍ୟାନ୍ୟ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ସଠିକ୍ ପୂର୍ବାନୁମାନ ଦେବା। ଘୂର୍ଣ୍ଣିଝଡ଼, ବଜ୍ରପାତ, ଅତିବର୍ଷା, ତାପ ପ୍ରବାହ ଏବଂ ଶୀତଳ ପ୍ରବାହ ଭଳି ବିପଦ ସମୟରେ ଏହା ପୂର୍ବ ସତର୍କ ସୂଚନା ଜାରି କରି ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବାରେ ସହାୟତା କରେ। ଏହି ବିଭାଗ ଉପଗ୍ରହ, ଡପ୍ଲର ପାଣିପାଗ ରାଡାର, ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଏବଂ ଆଧୁନିକ କମ୍ପ୍ୟୁଟର ପ୍ରଣାଳୀ ବ୍ୟବହାର କରି ପାଣିପାଗର ସଠିକ୍ ବିଶ୍ଳେଷଣ କରେ। ଏହାର ସେବା କୃଷି, ବିମାନ ଚଳାଚଳ, ଜାହାଜ ଚଳାଚଳ, ମତ୍ସ୍ୟଚାଷ, ଜଳ ସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟର ପରିଚାଳନାରେ ବହୁତ ଉପଯୋଗୀ। ଓଡ଼ିଶା ପରି ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମୟ ଉପଯୋଗୀ ପୂର୍ବାନୁମାନ ଓ ସତର୍କ ସୂଚନା ଯୋଗୁଁ ଅନେକ ଜୀବନ ରକ୍ଷା ପାଉଛି ଏବଂ କ୍ଷୟକ୍ଷତି ମଧ୍ୟ କମିଯାଉଛି।
1: ଶୁଣୁଥିଲେ ବିଜ୍ଞାନ ବିଚିତ୍ରା। ବର୍ତ୍ତମାନ ପହଞ୍ଚି ଯାଇଛେ ଆମ କାର୍ଯ୍ୟକ୍ରମର ଶେଷ ପାହାଚରେ। ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ। ଆଗାମୀକାଲି ବୁଧବାର ଅର୍ଥାତ୍ ସୋମବାର କାର୍ଯ୍ୟକ୍ରମରେ ଶୁଣିବେ ଗୀତିକଥା ଏବଂ ଏକ ସାକ୍ଷାତକାର, ଯାହାର ବିଷୟ ରହିଛି ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ ମାନବ ଜାତି ପାଇଁ ସଙ୍କଟ କି।
0: ଶେଷରେ ରହିଛି ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁଲାଇ ମାସ 23 ଗୁରୁବାର ଅପରାହ୍ନ 5 ପ୍ରଚାର କରିବ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁଲାଇ ମାସ 22 ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ ନମ୍ବରଟି ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଆମ ଫୋନ ନମ୍ବରଟି ହେଲା 06854230690।
1: ତେବେ ସାଥୀ, ଶୁଣୁଥିଲେ ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ

0: ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆପଣ ଆପଣଙ୍କ ସୁଚିନ୍ତିତ ମତାମତ ଦେବା ପାଇଁ ଜମା ଭୁଲିବେନି। ଆମକୁ SMS କିମ୍ବା ଭଏସ୍ SMS ମାଧ୍ୟମରେ ଆପଣଙ୍କ ମତାମତ ଜଣାଇ ପାରିବେ। ଆମକୁ ସମ୍ପର୍କ କରିବାର ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆମେ ଦୁହେଁ ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ରେଶ୍ମା ମହାରଣା।
0: ନମସ୍କାର।

ଏଇଠି ଶେଷ ହେଲା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ହାଲୋ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ ଏବଂ ସୁମିତ୍ରା ନାୟକ।

0: ଆମର ଭାଇ ବିନି ମନ କାଇ ସେ ଡବ ନ ହେବା କାଜେ
1: ସେମାନେ ଚିନ୍ତା ନେ ରହିବା କି ନାଇଁ
0: କେତେକ ଲୋକ ମୁରି ମିଶା ଯିବା
1: ହଏ ମାମା ହଏ
0: କନ୍ତି ଯିବି ଖାଇ ଏବେ ସେଟା ଡରବାକ ଲୋଡ଼ା ନାଇଁ ବାବୁ ଆୟୁଷ୍ମାନ କାର୍ଡ ଯଦି ଆସେ ବୋଲେ ସେଟା ଧାରି କରି ଆସ୍ପତ୍ରୀ ଯା ନାଇଁ ବୋଇଲେ ଯଦି ସେ କାର୍ଡ ନାଇଁ କେନ୍ତା ରହି ପାରସି ସେ
1: ତମର
0: ସେମାନେ ନିମାନ କରି କହିଦେବା କି ନାଇଁ ଯେ ଇଲେ ଖାତା ଲମ ଇଲେ ତୁଲମ ତେରେ ସିଙ୍ଗ ନାଇଁ ହଁ ଆଜି ଖାଇବାର କି
1: ଆଜି ମଙ୍ଗଳବାର କାଇ
0: ମଙ୍ଗଳବାର
1: ଛୋଟା ଭାଇ ଭଉଣୀ ମାନେ ଫୋନ କରିବେ
0: ହ୍ୟାଲୋ ଚୈତି ଜନ କାର୍ଯ୍ୟକ୍ରମ ଅଛି ଏତେ ଫୋନ ଧରିକରି ବସିରେବେ ଖାଟା ଲମାଇ ଦେଲା ଚୋର ତ ବୈଦ୍ୟାର ଟିମରୁ ବୋଲତେ
1: ହଇ ମାମା ହଇ
0: ହଇ ଇଲେ ଖାତା ନ ଲମାଉନି ଫୋନ ଆଇଲା ଫୋନ କେ ଧର ଦେଉ
1: ଆରେ ଉଠାଇ ଦେବି ତ କି ମାମା
0: ଉଠା ଉଠା ହ୍ୟାଲୋ ଚୈତି ଜନ
2: ହ୍ୟାଲୋ
0: ହ୍ୟାଲୋ କିଏ କହିଲା ସିନି ବାବୁ କୋନ୍ତି କହିଲା ସିନି ସନ୍ଦୀପ ବାବୁ
1: ଆଜିକାଲି
0: ଖାଇ କାମ କଲା ସିନି ବୋଲି ପଚାରୁଛି ଆଛେ ବାଞ୍ଜି
2: ଆଜିକାଲି ତ ଆଜି ରବିବାର ସେଥିପାଇଁ ଲଗାଇଦେଲି ହାଲ ଚୈତି ଜନ କାର୍ଯ୍ୟକ୍ରମ ଲଗେଇ
1: ଗୁଞ୍ଜା ଦେଖି ଯାଇରେ ବାବୁ
2: କାଇଟା ରଥ ଯାତ୍ରା ହଏ ବାପା ଯାଇଲୁ ରଥ ଯାତ୍ରା ବେଶୀ ତ ପାନି ମାରିଦେଲା
1: ଆରେ
2: ଏମତି ଆରେ
0: ଇଲେ ଆମର କାର୍ଯ୍ୟକ୍ରମ ଶୁଣିଲା ସିନି କି ବାବୁ
2: ଗୀତ ଆହୁରି ବଢିଆ ଲାଗଲାନି ଆରେ ଅଧିକ ଭଲ ଲାଗଲାନି ରେଡିଓ କେ ପଚାରୁ ସେ କାର୍ଯ୍ୟକ୍ରମ ତ ବହୁତ ନିକ ଲାଗଲାନି ଆରେ ଭେଟଘାଟ ତ ଦେଲା ସିନି ନିକ ଲାଗଲାନି କାର୍ଯ୍ୟକ୍ରମ ମନ
0: ଆରେ ସରାସରି ସବୁ ଯାକ ଭଲ ଲାଗଲାନି ବୋଲବେ ଧନ୍ୟବାଦ ଏନ୍ତାରି କାର୍ଯ୍ୟକ୍ରମ ଶୁଣି ତେରୁ ଇଲେ ତମର ବିଷୟ ଖଣ୍ଡେ କଥା ହଉତା କାଇଟା ଖୋଲାସିନି ବାବୁ
2: ମୁଇଁ ଗୋଟେ ଟିଚର ଅଛି ମାମା
0: କହନ୍ତି ବାବୁ ସେଟା
2: ସେଟା ଆମର ଗିର୍ଲିପୁଟ ଲଗେ ଆଜ୍ଞା
0: କଣ ସ୍କୁଲ
2: ଆମର ଅପର ପ୍ରାଇମେରୀ ସ୍କୁଲ ଅଛେ
0: ୟୁପି ସ୍କୁଲ
2: ହଏ ମାମା
0: ଇଲେ ତମର ସ୍କୁଲରେ କେତେ ଯାକ ପାଠ ପଢା ଅଛେ ବାବୁ
2: ଏକରୁ ପାଞ୍ଚ କ୍ଲାସ ଯାକ ମାମା
0: କେତେକ ପରା ପିଲାରେ ଭାଇ ହେଲେ
2: ପିଲା ଅଛନ୍ତି ଗୋଟେ ଚାଳିଶ ବୟାଲିଶ ପରା ପିଲା ଅଛନ୍ତି
0: ହେଲେ ପିଲାମାନେ ପାଞ୍ଚ କ୍ଲାସ ପାଠ ସରିଲା ପଛେ କୋନ୍ତି ଯିବା ବାବୁ
2: ସେଠି ଆମର ଦଶମତପୁର ପଞ୍ଚାୟତ ସ୍କୁଲ ଅଛେ
0: ହାଇସ୍କୁଲ
2: ସେଠି ହାଇସ୍କୁଲ ଅଛେ ଆରି ଏବେ ମାଝିଗୁଡା ସେଠି ମିଶା ହାଇସ୍କୁଲ ଅଛେ ସେଠି ଯିବା ଆରି
0: ଇଲେ ତମେ ସେ ସ୍କୁଲ ତାନେ ଯେନ୍ ପଢାଇଲା ସିନି ଖାଇ ପାଠ ମାନେ ପଢାଇଲା ସିନି ବାବୁ କଣ ବିଷୟ
2: ଆମର ପଢାଇଲୁନି ସାହିତ୍ୟ ଗଣିତ ଇଂଲିଶ ପରିବେଶ ଭାଷା ଏଇଟା ମାନେ ପଢାଇଲୁନି ମାମା ରେ
0: ଇଲେ ପିଲାମାନେ ସବୁ ଦିନକେ ସ୍କୁଲ ଆଇଲେନି କି
2: ଆଇଲେନି ମାମା
0: ଇଲେ ସେ ମଧ୍ୟାହ୍ନ
2: ଆଇବାଇ ଯେନ୍ଟା ଆମର ନ ଆଇବାଇ ଘରେ ଘରେ ପୁରି କରି ଯିବୁ ଡାକବୁ ଆରେ ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟାହ୍ନ ଭୋଜନ ଦେଲାଇନି ଆରେ ଡ୍ରେସ ପଟା ଦେଲାଇନି ଆରେ ଖାତା ବହି ପତ୍ର ଏଇଟା ମାନେ ମିଶା ଦେଲାଇନି ଆରେ ଏମତି ଚାଲିଲା ସ୍କୁଲ ମାମା ଆରେ
0: ଇଲେ ଏବେ ସ୍କୁଲରେ ଖାଇ ବୋଲେ ଏ ଯେଉଁ ମଧ୍ୟାହ୍ନ ଭୋଜନ ଗୋଟେ ଆଛେ ବାବୁ ସେଟା ତମର ସ୍କୁଲ ଚାଲିଲାନି କି
2: ମଧ୍ୟାହ୍ନ ଭୋଜନ ଦିନକେ ତ ଚାଲିଲାନି ଆମର ସୋମବାର ଦିନେ ଅଣ୍ଡା ଦିଆ ହେଲାନି ଆରେ ବୁଧବାର ଦିନେ ଅଣ୍ଡା ଦିଆ ହେଲାନି ଆରେ ଶୁକ୍ରବାର ଦିନେ ଅଣ୍ଡା ଦିଆ ହେଲାନି ବାକି ଡାଲି ଆରେ ଆଳୁ ପନିପରିବା ମନ ଦେଲାଇନି ଆରେ ବଡି ମନ ଦେଲାଇନି ଏମତି ଚାଲିଲା ସେ ମାମା ମଧ୍ୟାହ୍ନ ଭୋଜନ
0: ଆରେ ତମର ସ୍କୁଲରେ ଯେତିକି ପିଲା ଅଛ ସବୁଦିନ ଆଇଲାନି କି ବାବୁ କି ନାଇଁ
2: ହଁ ମାମା ସବୁଦିନ ଆଇଲାନି ଆରେ ଯୋଉଟା ମନ ନ ଆଇଲାନି ଘରେ ଘରେ ଯାଇକି ତାଙ୍କର ବାପା ମାମା ମନ ସଚେତନ କରାଇ ଡାକି କରି ଆମେ ପାଠ ପଢାଇଲୁନି ଆରେ
0: ଏବେ ଖାଇ ବୋଲେ ମୁଁ ଦେଖିଲି ଅଛି ବାବୁ ଇଏ ଯେନ୍ ପାନିର ଦିନେ ବର୍ଷା ଦିନେ ଯେନ୍ ଅଲ କରବା କାଜେ ଅଲ ଧରାଇ ଦେବେ ପିଲାମାନଙ୍କେ କଣ ନା ହେଲାଇ ବୋଲେ
2: ନାଇଁ ନାଇଁ ମାମା ସେଟା ମନା କଲୁନି ବାପା ମା ମାନକେ ଛୋଟ ପିଲାମାନଙ୍କେ ପାଠ ପଢବା ବୟସ ସେମାନଙ୍କର ପାଠ ପଢବା ସେମାନେ ଏ ହଲ ଧରାଇବା କାମ ମନେ ନାଇଁ ତମମାନେ କରା ତୁମର ପିଲା ଟୋକି ମାନକେ ପାଠ ପଢବାକେ ସ୍କୁଲ ଛାଡ଼ା ଆରି ତୁମମାନେ ଏଇଟା

0: ସେ ଅନ୍ୟାୟ କାମ କରେ ନାହିଁ, ସରକାର ଦଣ୍ଡ ଦେବାଇ ତମେ ମନ ତମର ବାପା ମା ମନ ସିନା ମୂର୍ଖ ହେଇ ଅଶିକ୍ଷିତ ହେଇ ଏମିତି କହଲା ସିନି ତମର ପିଲା ଟୋକି ମନ କହିଲେ ଟିକେ କରା ଏଟା ମନ ସଚେତନ କରାଇଲୁନି ଘରେ ଘରେ ପୁରି କରି ତାଙ୍କର ବାପା ମା ମନ କେ ଆୟା ବୁଆ ମନ କେ ସେଟା ଏଟା ମନ ସଚେତନ କରାଇଲୁନି
1: ବୁଝିଲାଇନି ବାବୁ ସେ ମନ
0: ତୁମର ପିଲା ଚକି ମନକେ ଦୁଇ ଅକ୍ଷର ପାଠ ପଢା ସ୍କୁଲ କେ ଛାଡ଼ା ଗଭର୍ଣ୍ଣମେଣ୍ଟ ସରକାର ତ ଦେଲାନି ଖାଦି ଦେଲାନି ଡ୍ରେସ ପଟା ଦେଲାନି ଗୋଡେ ପିନ୍ଧିବାକେ ବୁଟ ମନେ ଦେଲାନି ବହି ପତ୍ର ମନେ ଦେଲାନି ସରକାର ସବୁ ସାହାଯ୍ୟ କଲାନି ତମେ କାହିଁକି ଅସୁବିଧା ହେଲା ଯେ ତମେ କାହିଁକି ନ ଛାଡ଼ ସେମାନଙ୍କେ ଏମିତି କରି ବୁଝାଇଲୁନି ସଚେତନ କଲାଇନି ମାମା
1: ହଇ ଦିନ କେ ଦିନ ତ ସଚେତନ ହେଲାଇନି ଏକା ଆଇଲାଇନି ଏକା ପିଲା ଟୋକି ମନି
0: ହଇ ହଇ ମାମା ହଇ
2: କେଡେ ନିକ କାମ କରଲା ସିନି ବାବୁ ପିଲା ଟୋକି ମାନଙ୍କ ଭବିଷ୍ୟତ କେ ତମେ ଗଢ଼ଲା
0: ସରକାର ତ ଆମେ କାମ କଲୁନି ସରକାର ନିୟମ ମାନବାକେ ପଡିଛି ଏକା ସରକାର ଯୋଉଟା କହିଲାନି ସେମାନେ ଆମକୁ ଦରମା ଦେଲାଇନି ଆର୍ ଯେଟା ମାନେ ତ କରବାକେ ପଡିଛି ଏକା ସରକାର ନିୟମ କାନୁନ ଯୋଉଟା ଅଛି ସେଟା କରବାକେ ପଡିଛି ଏକା ଲୋକମାନଙ୍କୁ ସଚେତନ କରବାକେ ହେଇଛି ଏକା ଯୋଉଟା ମାନେ ବୁଝିଲାଇନି ହେଲେ ବୁଝାଇବାକେ ପଡ଼ିଲାନି ଆରି
1: ସତ୍କଥା ବାବୁ ଭଲ ନିମାନ କାମ କରଲା ସିନି ଆରି ମହଲ କାମ ମିଶା କରଲା ସିନି ପିଲା ଟିକେ ମନକେ ଶିକ୍ଷିତ କରିକିରି କାଢ଼ାଇଲା ସିନି
0: ହଇ ମାମା
1: ହେଲେ ତମ ସାଙ୍ଗ କଥା ହେଇକରି
2: ହ୍ୟାଲୋ ଚୈତି ଜନ ଜୁହାର ଜୁହାର କେ କହିଲା ସିନି ବାବୁ କଣ ତିନୁ କହିଲା ସିନି
3: ମୁଁ କହୁଛି ବଲାଙ୍ଗୀର ଜିଲ୍ଲାର ନାନୀ କେନ୍ତା ଅଛନ୍
2: ଆମେ ତ ନିକ ଅଛି ବାବୁ ତମେ କେନ୍ତା ଅଛ
3: ଆମେ ପୁରା ନିକ ନିମାନ ନିମାନ ଜବର ଜବର ପୁରା ଟିବର ଜବର ନିମାନ
2: କାଇଁ କାମ କରିଲା ସିନି ବାବୁ ଆଜିକାଲି
3: ଆଜିକାଲି କାଁ କାଁ ଚାଷବାସର ମାଲ ଚାଲିଛି ସମସ୍ତେ ଚାଷବାସ ଯାଇଛନ୍ତି ଯାହାକେ ପଚରା ଲେଖା ଚାଷବାସ କହିବେ ଚାଷବାସ ଚାଲିଛି ଆମର ଆଡେ ତ ପ୍ରାୟ କାଁ କରୁଛନ୍ତି କପା ଚାଷବେ କପା ରୁଆ ବି ଚାଲିଛି ଅନେକ ଚାଲିଛି କାମ ଦାମର କାଁ ସମସ୍ତେ ଚାଲିଛି ଗାଡି ଗାଡି ଯେତେ ଯିବା ବସ୍ତୁ ଚାଲିଛି
2: କାଇଁ ଚାଷ କରିଲା ସିନି ବାବୁ
3: ଆମର ଦିଲ୍ଲୀରେ ତ ଧାନ ରହିବ ନିହାତି ସହିତ ଗୋଟେ ଜାଗାଟେ ଅଛି ଗୋଟେ ଢିପ ବା ଗୋଟେ ଅଛି ଆମ ସୋନପୁରୀ ଭାଷା ଗୋଟେ ବସନ୍ତ କୁଆ ଢିପ ମାନେ ବସନ୍ ଆର ମାନେ ବସନ୍ ହେନ୍ତା ଜାଗାଟେ ଅଛି ସେ ଜାଗାରେ ସେଟା ବିକିବା ନିହେଲେ ବି ଖାଇବାର ଲାଗି କାଁକେ ଟିକେ ହେଲା କି କଲା ଟିକେ ହେଲା କି ଜହ୍ନି ଟିକେ ହେଲା କି ମୂଲା ଟିକେ ଅନେକ ଏନ୍ତା ଜିନିଷ ଟିକେ ଟିକେ ଟିକେ ଟିକେ ଦିଆ ହେଇଛି ସେଥିରେ ଭିତରେ କିଛି କିଛି ପାଇଲେ କାଁ ବସନ୍ ଯେନ୍ ଶହେ ଦେଢ଼ଶହ ଯେନ୍ ହାତ ଯେନ୍ ଖସା ଆସି ବଜାର ଯିବାକେ ବସୁଛେ ବଜାର ସେ ଶହେ ଦୁଇଶହ ବଞ୍ଚିଯାଉଛେ ତା ସହିତ ସେଥିରେ ବି କିଛି ନା କିଛି ବାହାରି ଯାଉଛେ ଆର ମୋଟାମୋଟି କହିବାକୁ ଲାଗି ତାର ପରିବେଶ ବି ସମସ୍ତେ ପୁରା ଠିକ ଅଛି ଆର ତା ସହିତ ଯେମିତି ଚାଷବାସ ଚାଲିଛି ତା ବି ସବୁ ପୁରା ପୁରା ନିମାନ ଅଛି
2: ଶାଗ ଡାଲି ମିଶା କରଲା ସିନି ଧାନ ଚାଷ ମିଶା କରଲା ସିନି
3: ଛେଲମେଳି ମାନେ ଅଛନ୍ ଛେଳି ଅଛନ୍ ମେଣ୍ଢା ଅଛନ୍ ଗାଈ ଅଛନ୍ ଆମ ଗାଁ ରାସାୟନିକ ସାର ଏଇ କାମ ମିଳୁଛେ କିନ୍ତୁ ଜୈବିକ ସାର ଆମେ ଟିକେ କରୁଛେ ଯେନ୍ତା ପୁରା ସ୍ୱାଦ ଲାଗୁଛେ ଆପଣ ଲକ୍ଷ୍ୟ କରିଥିବେ ଯେ ଆମର କାଁ ସମ୍ବଲପୁର ଭାଷାରେ ପାତଲ ହଣ୍ଟା ବସନ୍ ପାତଲ ହଣ୍ଟା ଏନ୍ତା କେନେ ଆମିଲ କଲେ କେନେ ଟର କଲେ କେନେ ମର କରିଦେବା କିନ୍ତୁ ଏଇଟା କାଁ ହଉଛି କି ଜୈବିକ ସାର ହଉଛି ଟିକେ ଇଟା କରାଯାଏ ରାସାୟନିକ ସାର ନି କରବାର ବହୁତ ଏନ୍ତା ଗୋଟେ ପୁରା ନିମାନ ଅଛେ ଦେଖିଲେ ବି ପୁରା ସୁନ୍ଦର ଦିଶୁଛେ ଆର ମଝିରେ ଯଦି ଅତି ଯଦି ପ୍ରବଳ ବର୍ଷା ବୃଷ୍ଟି ହେଇଯିବା ପରେ ଟୁଳା ଟୁଳି ଚାପିଆ ନଷ୍ଟ ହେଇଯିବା ନା ନଷ୍ଟ ହେବା ସମ୍ଭାବନା ନାଇଁ
1: ଖାଇସେ ଜୈବିକ ସାର ବୋଲେ ଗୋବର ଖତ ଦେଲା ସିନି କି
3: ହଁ ହଁ ଗୋବର ଖତ ଯେନ୍ତା ଜେନା ଗାଈର କାଁ ବସନ ଗାଈର ଏଇଟା ହେଲା କି ଛେଳିର ଛେଲନେଡି ଯେନ୍ତା କଥା ଛେଲନେଡି ବସନ୍ ଛେଳିର ନେଡି ହେଲା ମାନେ ଯେନ୍ତା ଯେନ ଅଛି ଯାହା ବି ଖର୍ଚ୍ଚ ମାନେ ମିଳୁଛେ କୁଏକିରି ଗୋଟେ ଖତଗରା ମାନେ ଜାଣିଛି ସେ ଆମର ପଶ୍ଚିମ ସାର ଖତଗରା ବସନ୍ ସାର ଗଦେ ଗଦେ ଯେତେ ବି ଖରା ମାସରେ ବାହାରିବା ସେଟା ଗଦେ ଗଦେ କିରି ଗଦେ ଗଦେ ରଖିଥିବେ ଯେନ୍ତା ନିକା ସେମାନେ ଏ କାଁ ବସନ ଏନ୍ତା ପନିପରିବା ଚାଷ ଲାଗି କରବାର ଲାଗି ଅଧା ଟ୍ରିପ ହଉ କି ଟ୍ରିପ ହଉ ରଖବେ ଆର ଯାହା ବାକି କାଁ କହିବେ ତାଙ୍କ ଯେତେ ଜମିରେ ଲାଗବାର କଥା ସେତେ ବିକିଦେବେ କି ଜମିରେ ଦେଇଦେବେ ଆର ଯାହା ବାକି ଯେନ ଅଲଗି ଯିବା ସବୁ କାଁ କରିବେ କି ଯେକୌଣସି ଗରାଖ ଗୋଟେ ଯେକୌଣସି ବେପାର ଏନ୍ତା ଏ କାଁ ବସ ଯେନ ଚାଷ ବାସ ତାକୁ ବିକିଦେବେ ସାତଶହ ଆଠଶହ ଟଙ୍କା ଟ୍ରିପ ବୋଲେ ସିନା ଗୋଟେ ପଇସା ପତ୍ର ଅଛି ଚାଲିଛି କାମ ଦାମ
1: ନାଇଁ ବୋଲ ଖାତା ହେଲେ ଇଏ ଯେନ୍ ସରକାର ଖତ ମାନେ ବିଲକୁଲ ନ ଦିଆସ କି ବାବୁ
3: ନାଇଁ ସେଟା ବି ଦିଆହେସି ସେଟା କାଁ ଯାର ନାଇଁ ନ ସେ ବାଧ୍ୟ ଦେବାକେ ଚଲବା ଆମର ଛେଲ ଚାର ପାଞ୍ଚ

0: ଆମର ଏଛେନ୍ ଟିକେ ମିଳୁଛେ ବୋଲିକିରି ଇନା ସାର ରୁକି ଦଉଛୁ ଉଦାହରଣ ସବୁ କାହାର ନେଇଥିବା ଏଛେନ୍ ଆପଣଙ୍କର ଏଛେନ୍ କିଛି ନାଇଁ ଗାଈ ଆମର ଛେଲ ମେଲି କିଛି ନାଇଁ ଆପଣ ତ ବାଧ୍ୟ ତ ରାସାୟନିକ ପଦ୍ଧତିରେ ଚାଷ କରିବା ପାଇଁ ଆପଣ ବାଧ୍ୟ ସେଥିଲାଗି ଯାହା ନେଇଥିବା ସେ ବାଧ୍ୟ ଦେବା କିନ୍ତୁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ମୋ କାର୍ଯ୍ୟକ୍ରମ ମାଧ୍ୟମରେ ଯେ ଆପଣମାନେ ରାସାୟନିକ ବର୍ତ୍ତମାନ ଆପଣମାନେ ଚାଷବାସ କରନ୍ତୁ କିଛି ମନା ନାହିଁ କିନ୍ତୁ 100% ଆପଣମାନେ 40% ହଉ କି 45% ହଉ ନା ଟିକେ କମ୍ ପରିମାଣ ୟୁଜ୍ କରିକିରି ଯଦି ଯାହା ପାଖରେ ଜୈବିକ ଖତ ଅଛି ଜୈବିକ ଚାଷରେ ଆମେ ଟିକେଟା କରିବା ଟିକେ ଭଲ ଲାଗିବ ଆପଣ ଲକ୍ଷ୍ୟ କରିଥିବେ ଜୈବିକର ସାରର ବର୍ତ୍ତମାନ ଖାଦ୍ୟ କେମିତି ଲାଗିବ ଆଉ ତା ସହ ରାସାୟନିକ ସାର ପଦ୍ଧତିର ତାର କେମିତି ଲାଗିବ ଆପଣ ଲକ୍ଷ୍ୟ କରିଥିବେ ସ୍ୱାଦର ତ ପ୍ରାୟ ଜାଣିଯିବେ
1: ନା ଜୈବିକ ସାର ପକାଇ କରି ତାସ କରିଲେ ସରି ଅଧିକ ଗାଗଡ଼ କେ ମିଶା ଭଲ ରୋଗ ବୈରାଗ ମିଶା ନ ଆସେ ସେ ଖାଇ ସେ କ୍ୟାନ୍ସର ଫ୍ୟାନ୍ସର ପରଟା ମାନେ ଯୋଉ ଆଇଲାନି ସେଟା ମିଶା ନ ଆସେ
0: ତାପରେ ଆଉ ଗୋଟେ କଥା ଶ୍ରୋତା ଭାଇ ଭଉଣୀ ଅନୁରୋଧ କରୁନି ଚାଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବର୍ତ୍ତମାନ ଘୋଷ ଯାତ୍ରା ବାହୁଡ ଯାତ୍ରା ଚାଲିଛି ଆର ତାପରେ କାଁ କହୁଛନ୍ତି ପ୍ରାୟତଃ ଗତ ଗୁରୁବାର ଦିନ ତ ଏଇ କାଁ ବର୍ଷ ରଥଯାତ୍ରା ଘୋଷ ଯାତ୍ରା ସରିଯାଇଛି ଅଲରେଡି ଆଗକୁ ଆସୁଛି ବାହୁଡା ଯାତ୍ରା ଆର ଏ ଉପଲକ୍ଷେ ମୁଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଆପଣମାନେ ଯାଆନ୍ତୁ ପୁରୀକୁ ମନାନି କିନ୍ତୁ ପ୍ରାୟ 60 ବର୍ଷର ଉର୍ଦ୍ଧ କି ଯେଉଁମାନେ ପୁରା ଦେଖିପାରୁନାହାନ୍ତି କି 80 ବର୍ଷ ଉର୍ଦ୍ଧ ସେମାନେ ଟୋଟାଲି ଯାଆନ୍ତୁ ନାହିଁ ଆପଣମାନେ ବି ନିଜେ ଦେଖିପାରୁଛନ୍ ଶୁଣିପାରୁଛନ୍ କହିପାରୁଛନ୍ ଅନେକ ବର୍ତ୍ତମାନ 4 ଜଣ 5 ଜଣ ବର୍ତ୍ତମାନ ଆର ପାରିକୁ ଚାଲିଗଲେ ମାନେ କାହାର ହାତ ଭାଙ୍ଗିଛି କାହାର ଗୋଡ ଭାଙ୍ଗିଛି ଆଜି ଜୀବନ ଅଛି କାଲି ଚାଲିଗଲେ ଏ ଜୀବନ ଗୋଟେ ମିଳିପାରିବ କିନ୍ତୁ ଭଗବାନଙ୍କୁ ଆମେ ଲକ୍ଷେ ଦିନ ଦର୍ଶନ କରିପାରିବା ଭଗବାନଙ୍କୁ ଆମର ଗୁରୁତଲ କି ଆସୁଛନ୍ ଆପଣଙ୍କ ଘର ପାଖରେ ରଥଯାତ୍ରା ହଉଛି ଆପଣଙ୍କ ଘର ପାଖରେ ସବୁ ହଉଛି ଆପଣ ଘର ପାଖରେ ଦେଖନ୍ତୁ ଆଉ ଯୋଉ ସମୟରେ ରଥଯାତ୍ରା ସରିଯିବ ତାପରେ ଆପଣ ଯିକିରି ସରିସୁରା ଗଲା ପରେ ଆପଣ ଯିକିରି ପ୍ରଭୁ ଶ୍ରୀଜୀଉଙ୍କୁ ଆପଣ ମାନେ ଦର୍ଶନ କରିକି ଆସନ୍ତୁ ଅଛି ତାର ଗୋଟେ ଖୁସିରେ ଦର୍ଶନ କରିପାରିବେ
1: ବୁଢା ବୁଢୀ ମନକେ ମିଶା ନ ନେ
0: ହଁ
1: ଗୋଟେ ଖାତା
0: ଯେଉଁମାନେ ଆସୁଛି ପାଉଛନ୍ ବିଶେଷ କରି କାଣ କରୁଛନ୍ତି ପ୍ରାୟ ସମସ୍ତ ଗାର୍ଡିଆନ ମାନଙ୍କୁ ଅନୁରୋଧ କରୁଛି ତାଙ୍କର ଛୋଟ ଛୋଟ ଶିଶୁ ମାନେ ଯୋଉ ଟାଇମ୍ରେ ଅଛନ୍ତି କଣ କହନ୍ତି 2 ବର୍ଷରୁ ନେଇକିରି 15 ବର୍ଷ ମଧ୍ୟରେ ଯୋଉ ପିଲା ଟିକେ ମନକେ ନେଇକି ଆସୁଛନ୍ତି ସମ୍ମୁଖ ମୁଖ ଅନୁରୋଧ କରୁଛି ଯେ ସେମାନେ ଯଦି ନଉଛନ୍ତି ଗାଇଡ୍ରେ ନେଇକିରି ଗାଇଡ୍ରେ ଆଣନ୍ତୁ ଯଦି ଛୋଟ ଛୁଆଟା ହଜିଗଲା ଆପଣଙ୍କୁ ମିଳିବା ପାଇଁ ଅସମ୍ଭବ କଥା ନାଇଁ ଯଦି ମିଳିତ ଯିବା କିନ୍ତୁ ଯଦି ହଟାରେ ଯଦି ତାର ଗୋଡ ଗୋଟେ କୋଉଠି ଖସି ଯାଉଛି କି ଯଦି ହଟାରେ ଯଦି ସେନ୍ସର ତଳେ ପଳି ଯାଉଛି ତାକୁ ମାଡି ନେବେ ମାଡି ଆଣିବେ ଆର ପାରିକୁ ଚାଲିଯିବ ଜୀବନ ଗୋଟେ ମିଳିପାରିବନି ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି ବିଶେଷ ଗାର୍ଡିଆନ ମାନଙ୍କୁ ଯେ ଆପଣ ଯୋଉ ସମୟ ଯାଉଛନ୍ତି ଆପଣ ଛୋଟ ଛୋଟ ଛୁଆ ମାନଙ୍କୁ ନଉଛନ୍ତି କିନ୍ତୁ ଗାଇଡ୍ରେ ଆଣନ୍ତୁ ଗାଇଡ୍ରେ ନିଅନ୍ତୁ ଗୋଟେ ସୁରକ୍ଷିତ ଛୁଆ ଗୋଟେ ରହିପାରିବ
1: ସତ ଆରି ଗୋଟେ ଖାତା ଇଏ ଯୋଉ ଯାତ୍ରା ଭିତରେ ଯୋଉ ଟେଗଲା କୁର୍ଚ୍ଚା ଭିତରେ ଯିବା ବୋଲେ ଖାଇ ସେ ସୁନାବାନା ମିଶା ପିନ୍ଧି କରି
0: ସତ କଥା ଆପଣ ଲକ୍ଷ୍ୟ କରିଥିବା ମଝିରେ ମୁଁ ନ୍ୟୁଜ୍ ଦେଖୁଥିଲି ଯେ ଇଏ କଣ କହନ୍ତି କୋଡ଼ିଏଟା କି 25ଟା ଚିରକୁ ପୁଲିସ ପ୍ରଶାସନ ବର୍ତ୍ତମାନ ଗିରଫ କରୁଛି କାହା ପାଖରୁ ସୁନା କାହା ପାଖରୁ ଚେନ୍ କାହା ପାଖରୁ ମୋବାଇଲ କାହା ପାଖରୁ ଅନେକ ଜିନିଷ କରୁଛି ଆପଣ ସୁନା ପିନ୍ଧିକି ଯାଆନ୍ତୁ ମନା ନାହିଁ ଆପଣ ଗ୍ୟାରେଣ୍ଟିରେ ପିନ୍ଧିକି ଯାଆନ୍ତୁ ଯୋଉଟା ମାନେ 100 ଟଙ୍କା 150 ଟଙ୍କା ଅଲରେଡି ସୁନା ମିଳିଯାଉଛି ଆପଣ କିଏ ଗୋଟେ ଦେଖିଲେ ଜାଣିବ କି ଗୋଟେ ଚୁର ଦେଖିଲେ ନା ଏମିତି ସୁନା ରୂପା ପିନ୍ଧିଛି ମୁଁ ନେଇଯିବି ବୋଲବ ଯଦି ଚୁର ଆସିବ ଆପଣ ତାକୁ ସୁନା ରୂପା ଦେଇଦେବେ ଆପଣଙ୍କ ପାଖକୁ ଗ୍ୟାରେଣ୍ଟିରେ ଥିବ ଆପଣଙ୍କ ପାଖରେ ଅରିଜିନାଲ ସୁନା ରୂପା ଥିବ ନାହିଁ ସେଥିପାଇଁ ଯଦି ସୁନା ରୂପା ଯଦି ଆପଣ ମାନେ ପିନ୍ଧିକି ଯାଉଛନ୍ତି ତାହେଲେ ଗ୍ୟାରେଣ୍ଟିରେ ପିନ୍ଧିକି ଯାଆନ୍ତୁ ଅସଲିଟା ଆପଣ ଘରେ ଥାଉ ଗ୍ୟାରେଣ୍ଟିଟା ଆଜି ଗଲେ ବି କାଲି ମିଳିପାରିବ କିନ୍ତୁ ଗୋଟେ ଯଦି ଅସଲି ସ୍ମାରକ ଯଦି ଆଜି ଚାଲିଗଲା କାଲି ମିଳିବା ପାଇଁ ଅସମ୍ଭବ
1: ଏବେ ଆସୁ ଆମର କାର୍ଯ୍ୟକ୍ରମ ଭିତରେ ବାବୁ କାର୍ଯ୍ୟକ୍ରମ କେନ୍ତା ଲାଗଲାନି କାଇ ସେ ବିଷୟ କଣ କୁହା
0: କାର୍ଯ୍ୟକ୍ରମ ତ ସବୁ ପୁରା ନିମାଲ ଲାଗୁଛି ଗତ ସପ୍ତାହରେ ଗୋଟେ ରେଡିଓରେ ପଚାର ଏମିତିକା ଗୋଟେ ବିଷୟବସ୍ତୁ ରଖିଥିଲେ କଲେଜ ଆମର ଯୋଉ ଲାଇଫ ପଲିଂ କାର୍ଯ୍ୟକ୍ରମ ବହୁତ ଖୁସି ଲାଗିଥିଲା କିନ୍ତୁ ସମୟ ଅଭାବରୁ ମୁଁ ଟିକେ ଶୁଣିପାରି ନାହିଁ କିନ୍ତୁ ମୁଁ ଯୋଉ ବିଷୟବସ୍ତୁ ଉପରେ ଲକ୍ଷ୍ୟ କରି ଲାଷ୍ଟ କାର୍ଯ୍ୟକ୍ରମ ଶୁଣିଲି ପୁରା ଏମିତି ଲାଗିଥିଲା କିନ୍ତୁ କହିବାକୁ ଆଉ ଶବ୍ଦ ନାହିଁ ତା ସହିତ ହାଲୋ ଚେତି ଯେନ୍ କାର୍ଯ୍ୟକ୍ରମ ଆପଣ ମାନେ ପ୍ରଚାର କରୁଛନ୍ତି ତ ବହୁତ ଖୁସି ଲାଗୁଛି ଆପଣଙ୍କୁ ମୁଁ ବିଶେଷ ଅନୁରୋଧ କରୁଛି ଇଏ ଘୋଷଯାତ୍ରା ରଥଯାତ୍ରା ବାହୁଡ଼ ଯାତ୍ରା ଉପଲକ୍ଷେ ଏକ ଗୋଟେ ନାଟକଟି ଯଦି ଯେମିତି ହେଲେ ବି ଆପଣ ଯଦି ପ୍ରସ୍ତୁତକୁ ଯଦି ଚେତିଜନ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରନ୍ତି ତାହେଲେ ଶୁଣିବାକୁ ଟିକେ ଖୁସି ଲାଗନ୍ତା ଆଉ ଆମକୁ ହସିବାକୁ ଟିକେ ନିହାତି ଖୁସି ଲାଗନ୍ତା ଏହାର ମୋର ଗୋଟିଏ ଆପଣଙ୍କୁ ରିକ୍ୱେଷ୍ଟ
1: ହାଲେ ହାଲେ ତୁମର ଅନୁରୋଧ କେ ଶୁଣିଲୁ ହେଲେ ଏବେ ଇଏ ଭିତରେ ତୁର୍ତ୍ତ ହେଇପାରୁଛି କି ନ ହେଇପାରେ କହି ନ ପାରୁ ମାତ୍ର ଏ ରଥଯାତ୍ରା ଉପରେ ଖାଇଲ ଗୋଟେ ନାଟକ କରି ତମକେ ଶୁଣାଇବା
0: ଦେଖନ୍ତୁ ଆମେ ଓଡିଆ ନାଟକ ତ ସବୁ ଜାଗାରେ ଶୁଣିପାରୁଛୁ କିନ୍ତୁ ଚେତିଜନ କାର୍ଯ୍ୟକ୍ରମରେ ଯଦି ଗୋଟେ ଦେଶିଆ ନାଟକ ଯଦି ହେଲେ ଗୋଟେ କେନ୍ତା ପୁରା ନିମାନ ଲାଗ୍ତା
1: ଶୁଣାଇବୁ ଦେଶିଆ ଭାଷା ଏକା ନାଟକ ହେଉ ନହେଲେ ନାଟ ହେଉ କଣ୍ଟାଲ ମିଶା ଗୋଟେ ଶୁଣାଇବୁ ଶୁଣତେ ରୁହା
0: ତାପରେ ଆପଣ ବି ଶୁଣନ୍ତୁ ସାର୍ ଆପଣ ବି ଯେନ୍ ଟାଇମ୍ ରେ ଅଭିନୟ କରୁଛନ୍ ଯେନ୍ ଟାଇମ୍ ରେ ଆପଣ ମାନେ ଯେନ୍ ଟାଇମ୍ ରେ ଅଭିନୟ କରିକି ଆପଣ ମାନେ ଯେକୌଣସି ତଥ୍ୟ ଗୁଡିକ ହେଲା କି ଯେକୌଣସି ରୂପକ ହେଲା କି ଯେକୌଣସି ନାଟକ ହେଲା ଆପଣ ମାନଙ୍କ ବିଶେଷ ମୋତେ ବେଶୀ ଖୁସି ଲାଗେ ଅନ୍ୟ ତ ଆମେ ବର୍ତ୍ତମାନ ନାଟକ ଗୀତ ନାଟକ ଦେଖୁଛୁ କିନ୍ତୁ ଆପଣ ମାନେ ଯୋଉଟା ଚେତିଜନ ବିଭାଗ ଯେତେ ବି ଉପସ୍ଥାପ

0: ପୁଅ ପ୍ରସ୍ତାବି ଆମେ କାମ କରୁଛନ୍ ସେମାନେ ଯୋଉ ରୂପକ ମାନେ ଗୁଡିକ ଆଣିକି ପ୍ରଚାର ପ୍ରସାର କହୁଛନ୍ତି ସେଟା ଏମିତି ଭାବରେ ଗୋଟେ ଖୁସି ଲାଗେ କିନ୍ତୁ କହିବାକୁ ତୁଣ୍ଡ ଶବ୍ଦ ନାହିଁ ଯେମିତି ଆମ କାର୍ଯ୍ୟକ୍ରମ ମାଧ୍ୟମରେ କହି ରଖୁଛି ଆକାଶବାଣୀ ଭବାନୀ ପାଟଣାଙ୍କ କେନ୍ଦ୍ରରେ ଗୋଟେ କାର୍ଯ୍ୟକ୍ରମ ଦିଏ ପିପି ଡଙ୍ଗର ସ୍ୱର ଆଉ ଗୋଟେ କଣ ଗୋଟେ ଏମିତି ବେଶା ଉପରେ ଗୋଟେ କାର୍ଯ୍ୟକ୍ରମଟେ ଦିଏ ସେଟା ଆପଣ ବି ଯେତେ ବି ଚେଟିଜନ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପି ମାନେ କାମ କରୁଛନ୍ତି ସେଥିରେ ସମସ୍ତେ ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି ସମସ୍ତେ ସେ କାର୍ଯ୍ୟକ୍ରମ ବଜନ୍ତି ମତେ ଏମିତି ଖୁସି ଲାଗେ ସତରେ ଭବାନୀ ପାଟଣା ହଉଛି ଆକାଶବାଣୀ ଜୟପୁର ତୁମର ମିଶିଗଲା ସହିତ ମତେ ଲାଗିଯାଏ
1: ଆଲି ଆଲି ଧନ୍ୟବାଦ ଏନ୍ତାରି ଆମର କାର୍ଯ୍ୟକ୍ରମ ଶୁଣିଥିବା ଆରି ଆମର ଲୋକ ଏନ୍ତାରି ଫୋନ କରିଥିବା ଆର ଗୋଟେ ଫୋନ ଆଇଲାନି ରଖିଲୁନି ତେବେ ଜୁହାର ଲାଗୁ
2: ଜୁହାର ଜୁହାର
1: ହ୍ୟାଲୋ ଚୈତି ଚନ୍
3: ହ୍ୟାଲୋ
1: କିଏ ବାବୁ କହିଲା ସିନି କୁନ୍ତିନି କହିଲା
3: ହୃଦୟ ଗାମ୍ଠାରେ ଶୁଣିଲି ଗଙ୍ଗରେ ଦେଖିଲି ତୁମ ନା ଭିଜି ଗଲି ତୁମ ପ୍ରେମ ନମସ୍କାର ଏମିତି ଭାଙ୍ଗି ନଥିଲି ମଜା ମୋ ଗୋଲାପୀ ଗଛର ହାତକୁ ନେଇ ଲେଖିବି ମୁଁ ନୂଆ କାହାଣୀ ସେ କାହାଣୀରେ ମୁଁ ରାଜା ହେଲେ ତୁମେ ହେବ ମୋର ଗାଣୀ ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଗୋପପୁରା ନିଶ୍ଚିନ୍ତ କରି କଟକ ଚନ୍ଦ୍ରକାନ୍ତ ସୃଷ୍ଟି
1: ଚନ୍ଦ୍ରକାନ୍ତ ବାବୁ କେନ୍ତା ଚାଷ
3: ବଢିଆ ଚିନ୍ତା କରୁଛି
1: ଏବେ ଖାଇ କାମ ଚାଲିଲା ଯେ ବାବୁ
3: ଆପଣଙ୍କ ପାଖକୁ ଏଇନା ଫୋନ ଲଗାଉଥିଲି ଯାହା ଫୋନ ଲାଗିଲା ଆଉ କଥା ହଉଛି ଖୁସି ହେଇଗଲି ଆଉ
1: ନାଇଁ ନାଇଁ ବଡ଼େ ନିମାନ ଶୁଣିକରି ବଡ଼େ ମିଶା ସାରଦା ଲାଗଲା ମୋର ଲଗେ ବାନ୍ଧି ବସିଲା ସେ କଥା ବୋଲାନି ତମ ସାଙ୍ଗେ
2: ହେଲେ ଜୁହାର ଲାଗ ବାବୁ
3: ଆପଣଙ୍କୁ ମଧ୍ୟ ଜୁହାର
2: ନିକ ଚାଷ କି
3: ବହୁତ ଭଲ ଅଛି
1: ହଲେ
2: କାଇଁ କାମ କରିଲା ସିନି ଆଜିକାଲି
3: କାମ
2: ହଇ ହଇ
3: ମୁଁ ଏତେ କାମ କରୁଛି ଏଠି ଆମର ଗୋଟେ ଦୋକାନରେ କାମ କରୁଛି ବଜାର ଅଛି ଆଉ
2: ଦୋକାନ ବାବୁ
3: ଏଇ ଆମର ହୋଟେଲରେ କାମ କରୁଛି ଆଉ ଦବାନା ଲୋକଙ୍କୁ ଖାଇବାକୁ ଦବାନା କରୁଛି ଆଉ
2: କାଇଁ କାଇଁ ତମର ବନାଇଲା ସିନି ତମର ହୋଟେଲ ନେ
3: ଏଇ ଆମର ନିଶ୍ଚିନ୍ତ ବଜାରରେ ଆମର ହୋଟେଲ ଅଛି ଜଣଙ୍କ ହୋଟେଲରେ କାମ କରୁଛି ଦିନକୁ 5 ଟଙ୍କା ଆଉ
1: କାଇଟା ମାନେ ବନାଇଲା ସିନି ବାବୁ ତମର ହୋଟେଲ ଭିତରେ କାଇଟା ମିଳିଲାନି ଖାଇବାକେ
3: ଖାଇବା ପିଇବା ହଉଛି ସବୁ ନନଭେଜ ହଉଛି ଚିକେନ ବିରିୟାନୀ ତାପରେ ଅଣ୍ଡା ତାପରେ ଅଣ୍ଡା ତଡକା ଚାଉମିନ ତାପରେ ଆଉ ସବୁ ଫ୍ରାଏ ରାଇସ ବିଭିନ୍ନ ପ୍ରକାର ସବୁ ହଉଛି ମାଛ ଫ୍ରାଏ ଅଣ୍ଡା ଫ୍ରାଏ ଅଣ୍ଡା ଚପ ଆଉ ଅଣ୍ଡାରେ ହଉଛି ଅଣ୍ଡାର ଅଣ୍ଡା ଅଣ୍ଡା ଭଜିଆ ଅଣ୍ଡା ତଡକା ନାନ ଏସବୁ ବିଭିନ୍ନ ପ୍ରକାର ହଉଛି ଆଇଟମ ଆଉ
2: ନିକ ନିକ ଖାଦ୍ୟ ମନ ବନାଇଲା ସିନି ହେଲା ଆଇଲେ ଦେବାସ କି ବୋଲିନି
3: ମୁଁ ତ ଦବା ନେବା କରୁଛି ଆଉ
1: ଆମେ ଆଇଲେ ଆମକୁ ଦେବାସ କି ନାଇଁ ଆଲେ
3: ହଁ ନିଶ୍ଚିନ୍ତ ଆପଣ ଆସନ୍ତୁ ଆମେ ନିଶ୍ଚିନ୍ତ ଆପଣ ସବୁ ପେଟ ପୁରା ଖାଇ ବଡ
1: ଆମର କାର୍ଯ୍ୟକ୍ରମ ଦିନକେ ଶୁଣିଲାସିନି କି ବାବୁ
3: ଆପଣଙ୍କ କାର୍ଯ୍ୟକ୍ରମ ତ ସବୁ ବହୁତ ଭଲ ଲାଗେ ଆପଣଙ୍କ ଉପସ୍ଥାପନା ଭଲ ଲାଗେ ଆଉ ବହୁତ ବଢିଆ ଲାଗେ ଆପଣଙ୍କ ଉପସ୍ଥାପନା ଆଉ ସେଥିପାଇଁ ବହୁତ ଧନ୍ୟବାଦ ଆପଣଙ୍କୁ ଆଉ
1: ଆଲେ ବାବୁ ଜବର ଜବର ଧନ୍ୟବାଦ ଏନ୍ତାରି ଆମର ଲଗେ ଫୋନ କରିଥିଲୁ
3: ଆଜ୍ଞା ରହୁଛି ନମସ୍କାର
2: ଜୁହାର ଜୁହାର
3: ଜୁହାର
2: ହ୍ୟାଲୋ ଚୈତି ଜନ
4: ଜୁହାର ଆପା
2: ଜୁହାର ଜୁହାର କିଏ କହିଲା ସିନି ବାବୁ କଣ ଦିନ କହିଲା ସିନି
4: ଜୟପୁର କୁମାର ସେଠାନୁ ମୁଁ ନବୀନ କୁମାର କହିଲି ଆପା
2: ଆଲେ ଆଲେ ନବୀନ ବାବୁ ନିକ ଅଛସ କି
4: ହଁ ଭଲ ଅଛି ଆପା
2: କାଟା କରିଲା ସିନି ତ
4: ବସିଲି ହେତୁ ହେଲା 4 ହେଲା ଲଗାଇ ଦେଖି ବୋଲି ଲଗାଇ ଲଗାଇ ବସିଲି
2: ଆଲେ ତମର ମାନ ଫୋନ କେ ତ ଜାଗି ରହିବି ବାବୁ ଆମ ଶ୍ରୋତା ଭାଇ ଭଉଣୀ ମାନେ କେବେ କରବାଇ ଫୋନ ବୋଲି ତମର ମାନ ଫୋନ କେ ଜାଗି ରହିବୁ
4: ଆମେ ତ ସେମିତି ଆପା ଟାଇମ ହେଲେ ଫୋନ ଲଗାଇ କରି ଫୋନ କଥା ହବୁ ସପ୍ତାହକେ ଥର ବୋଲି କଲ କଲ ହେଇକି ରହିବୁ
2: ହଇ ହଇ ତମର ଭଲ ପାଇବା
4: ଭଲ ଲାଗିଲେ ମିଶା ଶୁଣବୁ ଆକା ଲାଗିଲେ ଶୁଣବୁ ଆକା ଯେ ମାତ୍ର ଆମ ଖଣ୍ଡେ 4 ବେଳେ ଟାଇମ ହେଲା ବୋଲି ଲଗାଇ କରି 4 ବେଳେ ଲଗାଇଥିଲେ ଏବେ ଲାଗିଲା
2: ତମର ଭଲ ପାଇବା ମତାମତ ମାନେ ଦେଲେ ସେ ସରି ଆମକେ ମିଶା ନିକ ଲାଗ୍ସି କି ନାଇଁ
4: ହଇ ଆପା
1: ନବୀନ ବାବୁ
4: ଜୁହାର ମାମା
1: ଜୁହାର ଜୁହାର କେନ୍ତା ଚାଷ
4: ଭଲ ଅଛି
1: ଆମର କାର୍ଯ୍ୟକ୍ରମ ମନ ତ ଶୁଣିଲା ସିନି
4: ହଁ ସବୁ ଶୁଣିଲି
1: ଭଲ ଲାଗିଲାନି କାହିଁକି
4: ଭଲ ଲାଗିଲାନି
1: ହେଲେ ପାନି ପୁନା କେନ୍ତା ବାବୁ ତମର ଗୋଟେ ମାର୍ସି ଅଛି କି ନାଇଁ ହେଲେ
4: ପାନି ବୋଇଲେ ମାମା ଆଜି ସକାଳ ଠାରୁ ମାରେ ନାଇଁ ଆର କାଲି ତ ମାରିଲା ଖଣ୍ଡେ ମିଶା ପରଦିନ ଜବର ପାନି ମାରିଲା
1: ଗୁଣ୍ଡିଚା ଦେଖା ଯାଇଥିଲା କି
4: ଗୁଣ୍ଡିଚା ହଁ ଯାଇଥିଲି ମାମା
1: କେନ୍ତା ଜବର ଗହଲି ତମର ଛିତି ମିଶା ହେଇଛି ଅଛି କାହିଁକି
4: ନାଇଁ ଆମର ଜୟପୁର ମାପର ଏ ବର୍ଷ ବଢିଆ ହେଲା
1: ନାଇଁ ପୁରୁଣାଗଡ ମିଶା ହେଇଛି ଅଛି କାହିଁକି
4: ହଁ ପୁରୁଣାଗଡ ମିଶା ହେଲାନି
1: ହେଲେ ତମେ ପୁରୁଣାଗଡ ଗଲାସିନି କି ନାଇଁ ଜୟପୁର ବର୍ଡର ତଲ ଆଇଲାସିନି
4: ନା ପୁରୁଣାଗଡ ମିଶା ଯାଇଲୁ ଫାଷ୍ଟ ସେଟା ହେଲା ଗୁରୁବାର ଦିନ ଆରେ ଶୁକ୍ରବାର ଦିନ ସେଥିଲାଗି ଆମର ଏ ମାପର ଲୋକ ଯାଇଲୁ
1: ଜବର ଗହଳି ନି ଏସୁ
4: ଜବର ଗହଳି ଏସୁ ଆରେ ରଥ ମିଶା ଏଇ ବର୍ଷ ବୋର୍ଡ ଟା କଲାଇ ନୂଆ
1: ରଥ କଲାଇ କାହିଁକି

0: जिंसी ने पीओजेके में अशांति पर चिंता व्यक्त करते हुए प्रदर्शनकारियों की मौत की जांच की मांग की थी। चीन ओपन बैडमिंटन प्रतियोगिता में पुरुष सिंगल्स में भारत के एचएस प्रणॉय को मलेशिया के लियोन जून हाउ से हार का सामना करना पड़ा है। महिला सिंगल्स में देविका सिहाग को थाईलैंड की बुसानन ओंगबा मरुंगफान ने हराया। और इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୀମଦ୍ ଭାଗବତର 145ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଦୟ ଭାରତ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ରହିଛି 7:00। କିଷାନବାଣୀ କାର୍ଯ୍ୟକ୍ରମ ଭେଟିଦେବୁ 7:30। 8:00 ଶୁଣିବେ ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ରହିଛି 8:15। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଚୟନ ଶୁଣିବେ 9:30। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ। ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣିଲେ। ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଅର୍ଥାତ୍ ବୁଧବାର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ବିଜୟଲକ୍ଷ୍ମୀ ପତି, ଶଶାଙ୍କ ଶେଖର ମହାପାତ୍ର ଏବଂ କଳ୍ପନା ଅଗସ୍ତି। ରିଞ୍ଜୋଡ଼ିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ 6:45। 7:25 ପ୍ରଚାର କରିବୁ ବର୍ଣ୍ଣାଳୀ। ଏଥିରେ ବିବିଧ କ୍ରମରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଚାରିକାନ୍ଧର ପ୍ରଯୋଜକ ଅତୀଶ କୁମାର ରାଉତ ଏବଂ ନିର୍ଦ୍ଦେଶକ ବିଶ୍ୱନାଥ ରଥଙ୍କ ସହ ସାକ୍ଷାତକାର। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। ଏଥିରେ ବିଷୟ ରହିଛି ମୋଦିରସ୍ତ ସେବା। ଶିଳ୍ପୀ ଅନେଶାରଥ ଗାଇଥିବା କେତୋଟି ଭଜନ ଶୁଣିବେ 8:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ସୌରାଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ 12:30। ଭକ୍ତିଗୀତର କାର୍ଯ୍ୟକ୍ରମ 12:50। ଶିଳ୍ପୀମାନେ ହେଲେ ସରୋଜ କୁମାର ପରିଡ଼ା ଏବଂ ଶୈଳଭମା ମହାପାତ୍ର। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ମାସିକ ସାହିତ୍ୟ ପତ୍ରିକା ଆଲେଖିକାରେ ସ୍ଥାନ ପାଇଛି ସମ୍ପାଦକୀୟ ରାଜସ୍ମିତା ବିଶ୍ୱାଳଙ୍କ କବିତା, ସୁଚିସ୍ମିତା ସାହୁଙ୍କ ଅଣୁଗଳ୍ପ ଏବଂ ଲେଖିକା ଡକ୍ଟର ଆରତୀ ପର୍ଜସିଂଙ୍କ ସହିତ ଅନ୍ତରଙ୍ଗ ଆଳାପ। ଅପରାହ୍ନ 5:30 ହ୍ୟାଲୋ ସାରଦା ଲାଗବା ଗୀତ ଯୁବବାଣୀ। ଅପରାହ୍ନ 5:00 ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 6:30। 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। 8:00 ସଂସଦ ସମୀକ୍ଷା। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ 8:15। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଞ୍ଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ସୁକୁମାର ସୁନା। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।
2: ଆପଣ ଜଣେ ବ୍ୟବସାୟୀ।

0: ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ବିଜୟ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର। ଗୀତିକାର ନିଦ ଫଜଲି। ସଙ୍ଗୀତ ଶିବ ହରି।

ଏଥର ଜାଭେଦ ଅଖତରଙ୍କ ରଚନାରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କିଶୋର କୁମାର ଏବଂ ସାଥୀ, ସଙ୍ଗୀତ ପରିଚାଳନା ଶିବ ହରି, ଚଳଚ୍ଚିତ୍ର ସିଲସିଲା।

ସିଲସିଲା ଚଳଚ୍ଚିତ୍ରର ଗୀତ ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 145ତମ ଭାଗ।

ଭରତ ବଂଶର ସଂକ୍ଷିପ୍ତ ପରିଚୟ ଦେଇଛନ୍ତି ଶ୍ରୀ ଶୁକଦେବ। ଏହି ବଂଶର ଶ୍ରେଷ୍ଠ ରାଜା ରାଜର୍ଷି ଗୟ ଓ ଶେଷ ରାଜା ବିରଜ। ପ୍ରିୟବ୍ରତ ଭୂମଣ୍ଡଳକୁ ସାତ ଦ୍ୱୀପ ଏବଂ ସାତ ସମୁଦ୍ରରେ ବିଭକ୍ତ କରିଥିଲେ। ପରୀକ୍ଷିତ ସେସବୁ ବିଷୟରେ ଜାଣିବାକୁ ଚାହିଁବାରୁ ଶ୍ରୀ ଶୁକଦେବ ଏହି ସୂତ୍ରରେ ଜମ୍ବୁଦ୍ୱୀପ ଓ ସେଥିରେ ନଅଟି ବର୍ଷ ବା ଭୂଖଣ୍ଡ ବର୍ଣ୍ଣନା କରିଛନ୍ତି। ନଅଟି ବର୍ଷରେ ଭଗବାନଙ୍କର ନଅଟି ଭିନ୍ନ ଭିନ୍ନ ମୂର୍ତ୍ତି ବିରାଜମାନ। ଇଳାବୃତ୍ତ ବର୍ଷରେ ଶଙ୍କର୍ଷଣ ମୂର୍ତ୍ତି, ତାଙ୍କରି ବର୍ଣ୍ଣନା କରିଛନ୍ତି ଶୁକଦେବ।

ଯେ ଠାକୁର ଅଛନ୍ତି ହରିବର ସର, ତାହାଙ୍କ ରୂପର କାରଣ ପଛେ କହିବା ହେ ରାଜନ, ପରମ ଭାଗବତ ଜନ ମହାପୁରୁଷ ହେ ରାଜନ, ଦୈତ୍ୟ ଦାନବ କୁଳମଣି ସୁଶୀଳ ସାଧୁ ସତ୍ୟ।

0: ଶୁଣିଲେ ଶ୍ରୀମଦ୍ ଭାଗବତର 145ତମ ଭାଗ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ବିତସ୍କୁ ଚାଲିଯାଉଛନ୍ତି କିନ୍ତୁ ଷ୍ଟାର୍ଟଅପ୍ ମାଧ୍ୟମରେ ଏବେ ଆମେ ବ୍ରେନ୍ ଡ୍ରେନ୍କୁ ରୋକିକି ବ୍ରେନ୍ ଗେନ୍ ମାନେ ଯେଉଁମାନେ ବାହାରକୁ ଚାଲି ଯାଉଥିଲେ ସେମାନଙ୍କୁ ଆମେ ପୁଣି ଥରେ ଭାରତବର୍ଷକୁ ଫେରେଇ ଆଣିପାରିବା ଏବଂ ସେମାନଙ୍କୁ ଉତ୍ସାହ ଦେଇପାରିବା। ତ ସେଇଥିପାଇଁ ଭାରତବର୍ଷରେ ଷ୍ଟାର୍ଟଅପ୍ ଅତ୍ୟନ୍ତ ଜରୁରୀ। ଯଦି ଆମେ ଉଦାହରଣ ଦେଖିବା ତାହେଲେ ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଏବେ ବହୁତ ଭଲ ଭାବରେ ସାଇନ୍ କରିଛି। ଏବେ ଯଦି ଆମେ ଦେଖିବା ଗୋଟେ ପରିସଂଖ୍ୟାନ, ଭାରତବର୍ଷରେ ବର୍ତ୍ତମାନ ପ୍ରାୟ 1,00,000ରୁ ଉପରେ ରେଜିଷ୍ଟର୍ଡ ଷ୍ଟାର୍ଟଅପ୍ କମ୍ପାନୀଜ୍ ଅଛନ୍ତି ଏବଂ ତା ଭିତରେ 100ରୁ ଉପରେ ଷ୍ଟାର୍ଟଅପ୍ ଏମିତି ଅଛନ୍ତି ଯେଉଁମାନେ ୟୁନିକର୍ନସ୍ ମାନେ ଯେଉଁମାନଙ୍କର ବାର୍ଷିକ ମୂଲ୍ୟ $1 billion ବି ଉପରେ, ମାନେ $100 crore ସେମାନଙ୍କ ଏଣ୍ଟାୟାର ମୂଲ୍ୟ ଟୋଟାଲ ଭାଲ୍ୟୁ, ସେମିତି 100ରୁ ଟିକେ ଉପରେ ନମ୍ବର ଅଛି ୟୁନିକର୍ନସ୍ ର। ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ, ଯେମିତି ଇ କମର୍ସ ଅଛି, ଫିନ୍ଟେକ୍ ସେକ୍ଟର ଅଛି, ଏକ୍ଟେକ୍ ସେକ୍ଟର ଅଛି, ହେଲ୍ଥ ଟେକ୍, କୋଉ ଜାଗା ନାହିଁ ଯେଉଁଥିରେ ଭାରତବର୍ଷରେ ଷ୍ଟାର୍ଟଅପ୍ ଆମେ ଗଢ଼ିନେ। ଯଦି ଆମେ କିଛି ଏକ୍ସାମ୍ପଲ୍ସ ଦେଖିବା ତାହେଲେ ଗୋଟେ ଗୋଟେ କରିକି ଆମେ ଦୁଇଟା କରି ଏକ୍ସାମ୍ପଲ୍ ଦେଖିପାରିବା। ଯେମିତି ଫିନ୍ଟେକ୍ ମାନେ ଆମେ ଆଜିକାଲି ତ ସମସ୍ତେ UPI ବ୍ୟବହାର କରୁଛେ ଆମେ ସମସ୍ତେ, ତ UPI ବିଶ୍ୱର ସର୍ବୋତ୍ତମ ପେମେଣ୍ଟ ସିଷ୍ଟମ ଯେଉଁଥିରେ ମାସିକ 12 billion ମାନେ 1200 crore ଟ୍ରାନ୍ଜାକ୍ସନ୍ ହଉଛି, ୟାର ବାର୍ଷିକ ମୂଲ୍ୟ ହଉଛି $200 trillion ମାନେ ଆମେ ଚିନ୍ତା ବି କରିପାରିବାନି ୟାର ଭାଲ୍ୟୁ କେତେ। ଏଟେକ୍ ସେକ୍ଟର୍ସ କୁ ଦେଖିବା ତାହେଲେ ଏଟେକ୍ ସେକ୍ଟର୍ସ ବେସିକାଲି ଆମ ଭାରତବର୍ଷରେ କାହିଁକି ଦରକାର, ଆମ ଭାରତବର୍ଷରେ 250 million ଛାତ୍ରଛାତ୍ରୀ ଅଛନ୍ତି ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ। ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ୍ ଅଛି, ଯେଉଁମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ୍ ଶିକ୍ଷା ବି ପହଞ୍ଚୁ ନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10-15 years ବହୁତ ବଡ଼ ବଡ଼ ଏଟେକ୍ ସେକ୍ଟର୍ସ ଏଟେକ୍ କମ୍ପାନୀଜ୍ ଗଢ଼ି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଗୁଡା ଏବେ ବହୁତ ପପୁଲାର, ୟା ଛଡ଼ା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ, ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନ୍ରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ୍ ଡେଲିଭରି ଅନଲାଇନ୍ କରିପାରୁ, ତା ଛଡ଼ା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯୋଉମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ ଏତେ ଖର୍ଚ୍ଚ କରିକି ସହରକୁ ଆସିକି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତି ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସୁଛନ୍ତି ଏବଂ କୃଷକମାନଙ୍କ ପାଇଁ ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି ଗୋଟେ ଉଦାହରଣ ମୁଁ ଦଉଛି, ନିଞ୍ଜା କାର୍ଡ ଗୋଟେ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ, କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ। ଆଉ କିଛି ଷ୍ଟାର୍ଟଅପ୍ ଅଛି ଯେମିତି ଆଗ୍ରୋ ଷ୍ଟାର୍ଟ, ତାପରେ ଡି ହାର୍ଟ, ଏଇ ସବୁ ଷ୍ଟାର୍ଟଅପ୍ ପୁରା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟକୁ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିବା ପାଇଁ ସହାୟତା କରୁଛନ୍ତି ୱିଦାଉଟ୍ ଦ ହେଲ୍ପ ଅଫ୍ ଏନି ମିଡିଲମ୍ୟାନ୍, ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିପାରିବେ। ଆଗରୁ ସେମାନଙ୍କୁ ମିଡିଲମ୍ୟାନ୍ ମାଧ୍ୟମରେ ସୁପର ମାର୍କେଟରେ ବିକ୍ରୟ କରିବାକୁ ପଡୁଥିଲା, ଯେଉଁଥିପାଇଁ ସେମାନଙ୍କୁ ବହୁତ କମ୍ ଲାଭ ମିଳୁଥିଲା, ଜଷ୍ଟ 10-20%। ଏବେ କାହିଁକି ନା ସେମାନେ ଡିରେକ୍ଟଲି ସୁପର ମାର୍କେଟକୁ ସେମାନଙ୍କ କୃଷିଜାତ ପଣ୍ୟ ବିକ୍ରୟ କରିପାରୁଛନ୍ତି, ସେମାନଙ୍କର ଲାଭର ହାର 30-40% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏ ଛଡ଼ା ବି ଡି ହାର୍ଟ ବୋଲି ଆଉ ଗୋଟେ ଆପ୍ ଅଛି ଯୋଉଟା ମହିଳାମାନଙ୍କୁ ଆହୁରି ବେଶୀ ସଶକ୍ତ କରିଛି। କୃଷିଜାତ ଛଡ଼ା ବି ଏବେ ଇ କମର୍ସ ସେକ୍ଟରରେ ଭାରତବର୍ଷରେ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ପ୍ରଫିଟେବଲ୍ ହେଇଛନ୍ତି। ତାହେଲେ ଆମେ ଦେଖିଲେ କି କେମିତି ଭାରତବର୍ଷରେ ବିଭିନ୍ନ ଷ୍ଟାର୍ଟଅପ୍ କମ୍ପାନୀଜ୍ ମାନେ ଭାରତବର୍ଷର ଇକୋନୋମିକୁ ଅର୍ଥନୀତିକୁ ସଶକ୍ତ କରିବା ପାଇଁ କେମିତି ଭାବରେ ନିଜ ନିଜ କ୍ଷେତ୍ରରେ ସହାୟତା କରୁଛନ୍ତି। ଆମ ଭାରତବର୍ଷର ଭବିଷ୍ୟତ ଏଇ ସବୁ ଷ୍ଟାର୍ଟଅପ୍ ଉପରେ ନିର୍ଭର କରୁଛୁ ଏବଂ ଆମେ ଆଶା ରଖୁଛୁ କି ଭବିଷ୍ୟତରେ ଯେତେ ଆମର ଟେକ୍ନୋଲୋଜି ଅନଲାଇନ୍ ଇନୋଭେସନ୍ ହବ, ସ୍ମାର୍ଟଫୋନ୍ ସମସ୍ତଙ୍କ ପାଖରେ ପହଞ୍ଚିବ, ଏ ଷ୍ଟାର୍ଟଅପ୍ ଗୁଡା ଆମକୁ ଆହୁରି ସଶକ୍ତ କରିବ, ଆମର ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଜ୍ କୁ ଆହୁରି ବଢ଼େଇବ, ଭାରତବର୍ଷର ଇକୋନୋମିକୁ ବିଶ୍ୱର ସର୍ବଶ୍ରେଷ୍ଠ ଇକୋନୋମିରେ ପରିଣତ କରିବ।

ଭାବରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: ପ୍ରଧାନମନ୍ତ୍ରୀ ଜୀ ନେ ଅପିଲ ବି କିଆ ହେ କି ଉନକା ଜୋ ସଜା ହେ ଉସକୋ ଶକ୍ତି ସେ ଶକ୍ତି ସଜା କେସେ ଦିଆ ଯାଏ ଉସମେ ସାରା ଟପ୍ କ୍ଲାସ କେ ଓକିଲ ଲୋକ ବି ସାଥ ଦେ ତାକି ଜୋ ପେପର ଲିକ୍ ଜେସେ ପାପ କାମ କିଆ ହେ ଉନ ଲୋକୋ କୋ ଘୋର ସଖ୍ତ ସଜା ମିଲେ ଔର ଆଗେ ପେପର ଲିକ୍ ନହିଁ ହୋନେ କେ ଲିଏ ଶକ୍ତି ସେ ଜୋ କଦମ ଉଠାୟା ଗୟା ହେ ଉସକେ ବାରେ ମେ ବି ପ୍ରଧାନମନ୍ତ୍ରୀ ଜୀ ନେ ଜାନକାରୀ ଦିଆ।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜିକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
0: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ଘର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ

ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ। ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷକରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର, ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା ଜିଏମ୍ବିଏଚ୍ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ, ଯାହାକୁ ଚର୍ମର ନିମ୍ନଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ମାସର ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ନେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର

0: 24 ନିୟୁତରୁ ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ବାହୁଡ଼ି ଭୀମ ଜଗା କାଳିଆ ଚଳଚ୍ଚିତ୍ରରୁ। ଦେବଦାସ ଛଟ୍ରାଇଙ୍କ ରଚନାରେ ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏ ଯୁଗର କୃଷ୍ଣ ସୁଦାମା ଏ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଟି ସୌରୀ, କୁମାର ବାପି ଏବଂ ତପୁ ମିଶ୍ର। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମହେଶ।

0: ସାହୁ ମୁଖ୍ୟ ସମ୍ବାଦ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ସକାଳ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12:00 ଯାଏଁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 2:00 ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବାକ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍କରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି। ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
1: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ କା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହମ୍ ଆପଣ ଦ୍ୱିପକ୍ଷୀୟ ବ୍ୟାପାର ଦୁଗୁନା କାର୍ଯ୍ୟ ପରି ବି ସହମତ ହୁଏ। ହମ୍ନେ ଆଇଟି, କୃଷି, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍ସ ତଥା ଟୁରିଜିମ୍, ହସ୍ପିଟାଲିଟି ଅର୍ ଫିଲ୍ମ ମେକିଂ ସହିତ ପ୍ରମୁଖ କ୍ଷେତ୍ର ମେ ସହଯୋଗ ପର ଚର୍ଚ୍ଚା। ହମ୍ ସ୍ୱାସ୍ଥ୍ୟ ସେବା ମେ ସହଯୋଗ ପର ଆପଣେ ଦ୍ୱିପକ୍ଷୀୟ ଏଗ୍ରିମେଣ୍ଟ କୋ ଭି ରିନ୍ୟୁଆଲ କର ରହେ ହେଁ।
0: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି। ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶ୍ୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
2: ଛାତ୍ରୋ କେ ସାଥ ଖଡେ ହେଁ ହମ୍ ଲୋଗ ୟୁବାଓ କେ ସାଥ ଖଡେ ହେଁ ଐସେ ମେଁ ଔର କୈସେ ହମ୍ ଲୋଗ ମଜବୁତି ସେ ଖଡେ ହୋ ସକେ ୟେ ସୁଝାବ ଆପ ଦିଜିଏ ଅପନାଏଁଗେ ଆପକେ ହର ସୁଝାବ ଜୋ ଆପ ତଥ୍ୟୋ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେଁ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋ କେ ସାଥ ଚର୍ଚ୍ଚା ହୋଗୀ।
0: ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶ୍ୱାନ କହିଛନ୍ତି ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି

0: ଶ୍ରୀ ପାଶ୍ୱାନ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19 ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତମାସରେ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13ରୁ 30କୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନ ବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନକୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1ରୁ 3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍କିଟାଲରୁ ମେଦାନ୍ତ ହସ୍କିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍କିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍କିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲ୍ଲୀ ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
1: ଯଦି ଇନ୍କେ ଯେନ୍ ପଢ଼ି ହେଲା ରିଟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅ ମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
0: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
2: ମେ 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏହି ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢୁଥିଲା ସମୟରେ ମୁଁ ଟ୍ୟୁସନ ପଢିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରିଥିଲି। ମୋର ଶିକ୍ଷକ ମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏହି ଭାବନା ଥିଲା।
0: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
3: କଟାପାଲ୍ଲୀରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକ ମାନେ ଗୋଟେ ଟ୍ୟୁସନ ଦେବାର ବଢିଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ ମାନକେ ଯେନ୍ଟା ପଢା ହଉଛେ ତାର ଠାରୁ ଇଠାନେ ଡାଉଟ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍ ଘରେ ବି ଭଲ ହିସାବରେ ପଢି ପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ ତ ଏକଲା ପଢ଼ବା, କିନ୍ତୁ ଇନୁ କାଣା ହେବା ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକ ମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକ ମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲ୍ଲୀ ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ ଯାହାଦ୍ୱାରା କି ଗାଁର ଉନ୍ନତି ହୋଇପାରିବା।
0: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲ୍ଲୀ ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।

ଆୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଉପସ୍ଥାପନ କରିଛନ୍ତି ସୁବ୍ରତ ବିଶ୍ୱାସ ରାୟ ଏବଂ ବି ପ୍ରତିଭା ପାତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଆସ ଆସ ଆସ, ବାହାରେ ଠିଆ ହୁଅ ନ।
6: ଆଇଲି ଭାଇ, ଆଇଲି ଖେଟଲି ଖେଟଲି।
5: ଆସ ଆସ, ଜୁତା ହଜିବ ବୋଲି ଚିନ୍ତା କରୁଥିଲ ନା କେମିତି?
6: ନା, ଏଇଟା ମନ୍ଦିର ବୋଲି ଭାବନ, ବୈଠକ ଆଇଲେ ହଜିବ ନାଇଁ ତ।
5: ଆଉ ସମାନ ସି ପାଖରେ ଗଣୁଥିଲ ଯେ 1, 2, 3, 4 ବୋଲି। ମୁଇଁ ତ ସମାନ ଯାର ହଳ ସେ ସମାନ ସାଇତିକି ରଖିଛନ୍ତି।
6: ନାଇଁ ନାଇଁ, ମୋରଠୁ ଆଗରୁ କେତେ ଚାଷୀ ଭାଇ ଖେଟିଲେଣି ବୋଲି ଦେଖୁଥିଲି।
5: କିଏ କିଏ ଆସିଲେ ବୋଲି ଝରକାଟରୁ ଦେଖୁଥିଲ କି? ନାଇଁ ନାଇଁ, ସବୁ ଆସିକି ହେଠି ଫୁସୁରୁ ଫାସୁରୁ ହଉଥିଲେ। ମୁଇଁ ଆଜି ଦାୟିତ୍ୱ ତୁଲେଇ ବୋଲି ଆଗ ତୁରା ବସିଛି। ଆଉ
6: ଭଲ କଲ
5: ଯେ ଡେରି କରିଦେଲ ଆଜି ଆସିବାଟା।
6: ଡେରି ବୋଇଲେ ଦେଖ ତ, ତମକୁ ମତେ ସମାନ କି? କାମ ଧାମ ସରେଇକି ପିଲା ଟୁକିରି ଧନ୍ଦା ଦେଖି ଆଇଲା ବେଳେ ତ ଟିକେ ବେଳ ହେଇଯାଉଛି ବୋଲ।
5: ନାଇଁ, ବେଳ ସମସ୍ତଙ୍କୁ ଦେଖିଲେ ସକାଳୁ ତ ବେଳ ଗଡି ଗଡି ପଳେଇ ଯାଉଛି ଗା। ଦିନ ଆଉ ରାତି ସମୟ କିଛି ଅଛି କି? ତାପରେ ଆମେ ହେଉ ଚାଷୀ କୂଳ ପରିବାର, ଚାଷକୁ ଆଉ ସମୟ ବୋଲି କିଛି ନାହିଁ।
6: ସେ
5: ସକାଳୁ ଉଠିଲାଠୁ ରାତି ପର୍ଯ୍ୟନ୍ତ କାମ ଚାଲିଥିବ ଗା।
6: ତାପରେ ଏବେ ତ ଆମର ସମାନ କାମ ଧାମର ଦିନ କି ନାହିଁ, ବର୍ଷା ମିଶାର ଏସବୁ ଟିକେ ଲେଟ୍ ଆଇଲା। ଆହୁରି ଆମର ତଳି ପକା ହଉ ରୁଆ ରୁଇ ଟିକେ ବିଳମ୍ବ ହେଲେ ସବୁ ଦିଗକୁ ଦେଖିବାର ଅଛି କି ନାହିଁ?
5: କେତେଟା ଜାଗାରେ ରୁଆ ମିଶା ସାରିଦେଲେଣି, ଯୋଉ ଜାଗାରେ ପାଣିର ସୁବିଧା ଅଛି ତାଙ୍କ ରୁଆ ମଧ୍ୟ ସାରିଦେଲେଣି। ତମେ କହିଲା ବେଳେ ବର୍ଷା ହେଇଗଲାଣି, ଏବେ ଯଦି ଡେରି କରିଦବା ବୋଇଲେ ଆଗକୁ ଆହୁରି ଆମକୁ ଅସୁବିଧା
6: ଅସୁବିଧା ହବ ନା?
5: ପାଚି ଉଣା ହେଇଯିବ, ଦୁନିଆ ରୋଗ ପୋକ ଲାଗିବ।
6: ସତ,
5: ଆମର ଯୋଉ ଅଞ୍ଚଳରେ ଯୋଉ ଚାଷୀ ଭାଇ ଧାନ ଚାଷ କରୁଛନ୍ତି, ବେଶୀ ପାଣି ହେଲେ ମାରାତ୍ମକ କି
6: ନାହିଁ
5: ସେଟା ପାଇଁ ବୋଲିକିରି ଏବେଠୁ ସମାନ ସମାଧାନ କରିଦେଲେ ଗା ଆମର ସମାନ ଅମଳ ଟାଇମକୁ ସମାନ ସୁବିଧା ହବ। ଆଉ
6: ଭାଇ ଦେଖି ଚେଞ୍ଜ କରବାର ଅଛି ବୋଲ
5: ଯେ ଶୁଣ, ମୁଇଁ କହିବା କଥା କଣ ବୋଇଲେ, ଏଇ ଭିତରେ ଆମେ ବୈଠକରେ ଗତଥର କଥା ହେଇଥିଲୁ, ଏଥର ନୂଆ ଫସଲ କରିବା ଆଗରୁ ଟିକେ ମାଟି ପରୀକ୍ଷା କରାଇବା ବୋଲି ଖରାଦିନେ କଥାବାର୍ତ୍ତା ହେଇଥିଲେ।
6: ନାଇଁ ମନେ ଅଛି, ତମେ କହିଥିଲ ବୋଲି ଏଥର କରେଇଲି ପୁରା।
5: ହଇ ତମେ ତ ନେଇଥିଲ ମିଶା, ସେତେବେଳେ ମିଶା ନେଇଥିଲ, କୃଷି ବିଜ୍ଞାନ କେନ୍ଦ୍ର ସିମିଳି ଗୁଡାକ ପଠେଇଥିଲ। ତମର ସାଙ୍ଗରେ ଆଉ 3-4 ଜଣ ମିଶା ପଠେଇଥିଲେ, ମୁଇଁ ତ ପଠେଇଥିଲି। ଆଉ ଯେ ଶୁଣ, ସେ ମାଟି ପରୀକ୍ଷାର ଫଳାଫଳ ଆମେ ଜାଣିଦେଲେ, ତାକୁ ଧରିକିରି ଏଥର ଟିକେ ଚେଷ୍ଟା କରିବା ଆମେ ଗାଁ ଗହଳିରେ, ଯେ ଟିକେ ଜୈବ ଖତ ସାର ବ୍ୟବହାର କରିବା, ଆଉ ଯେତେ ସମ୍ଭବ ଆମର ଜୈବ ଅମୃତ ବୀଜାମୃତ ଏଇଟା ମାନେ ବ୍ୟବହାର କରିବା।
6: ଓଇ ଭାଇ, ଆଜିକାଲି କେତେ ରକମର ତାଲିମ ମିଶାର ଦଉଛନ୍ତି, କେମିତି ନିଜେ ପ୍ରସ୍ତୁତ କରିପାରିବା ବୋଲି। ତାପରେ ଗାଈ ଗୋରୁ ନଥିଲେ ମିଶାରୁ 2-4 ମୁଣ୍ଡ ଯେତିକି ଅଛି ସେତିକି ଗୋବର ଖତ ଦେବା, ନହେଲେ କିଣିକି ବି ଦଉଛେ କି ନାହିଁ?
5: କିଣିକି ବି ବାହାରୁ ମିଳୁଛି, ବିଭିନ୍ନ ପ୍ରକାର ବୀଜାମୃତ ମିଶା ମିଳିଲା, ମାଟିକୁ ଆମେ କେମିତି ବିଶୋଧନ କରିପାରିବା, ଆମର କେମିତି ଫସଲ ମିଶା ରକ୍ଷା ହେଇପାରିବ, ଆଉ ଆଗତୁରା ଯେମିତି ରୋଗ ପୋକ ଲାଗିବ ନାହିଁ ତାର ପାଇଁ ମିଶା ନିମ ତେଲ ଯାକ ଅଛି, ବିଭିନ୍ନ ପ୍ରକାର ସେସବୁ ମିଶା ଆମେ ବ୍ୟବହାର କରିଦେବା ବୋଇଲେ ମାଟିକୁ ଟିକେ ହାଲକା ଫୁଲକା କରି ସୁସ୍ଥ ରଖିବା ବୋଲଛି।
6: ତାପରେ ଆମେ ବିହନ ମିଶାର ବିଶୋଧନ କଲେ କି ନାହିଁ?
5: ବିହନ ମିଶା ନିରୋଗା ନିରୋଳା ବିହନଟା ଆମେ ବାଛିଛେ, ସେମିତି ସବୁ ଟିକେ ଆଗରୁ ଗୋଟେ ଯୋଜନା ପରା କରିଛେ। ଦେଖିବା ଭଗବାନ ଧର୍ମର ସମସ୍ତଙ୍କର ମଙ୍ଗଳ ହଉ, ଆଉ ମାଟି ମାର ସୁରକ୍ଷାଟା ମଧ୍ୟ ଭଲ ସୁସ୍ଥ ରହୁ।
6: ନାଇଁ ଭାଇ, ସେଟା ହଉଛି ମୁଖ୍ୟ କି ନାହିଁ, ମାଟି ଆମର ମୁଖ୍ୟ।
5: ଯେମିତି ଆଗତୁର ଆଗରୁ ଆମେ ମାଟି ଖୋଳିଦେଲେ ଜିଆ ଦେଖୁଥିଲେ, ଏବେ ଏଥର ମିଶା ଆଗକୁ ସେମିତି ଜିଆଗା ଦେଖିବା ବୋଲି ଚିନ୍ତା କରିବା। ଆଉ
6: ନାଇଁ ଚେଷ୍ଟା କଲେ ହବ ଭାଇ? ଏବେ ତାର ବିକଳ୍ପ ଭଳିଆ ଆମେ ଜିଆ ଖତ ମିଶାର ବ୍ୟବହାର କରୁଛେ କି ନାହିଁ?
5: କରୁଛେ ନା,
6: କୁଣ୍ଡ ମନେ କରିକି ନା ଆମେ ବି ପ୍ରସ୍ତୁତ କରୁଛୁ।
5: ଦେଖ, ଜିଆ କୁଣ୍ଡ କରିବାଟା ଆଜିର ଦିନର ବଡ ସହଜ ହେଇଗଲା। ତମେ 3 ଫୁଟ 6 ଫୁଟ ଲମ୍ବା କରିଦବ, 3 ଫୁଟ ଅସାର କରିଦବ, 3 ଫୁଟ ଗୋଟେ ଗାତ କରିଦବ ଆମର, ହଁ ବାଡି ପଟେ ମିଶା ହେଇଯିବ। ଯେତିକି ଆମର ଚୋପା ହେଲା, ଡାଳ ହେଲା, କି ପନିପରିବା ଚୋପା ଯେତିକି ହେଲା ସେ ସବୁ ତ ପକେଇବା, ତାପରେ ତ ଜିଆ ଟିକେ ଆଣିକିରି ଆମେ ଛାଡ଼ିଲେ
6: ବଢିଗଲେ,
5: ତାପରେ ତାଙ୍କେ ବଞ୍ଚିଗଲେ, ସେଟା ଆମର ମାଟିରେ ପକେଇଲେ କେଡେ ସୁନ୍ଦର ମାଟି ହେଇଯିବ। ଆଉ ଆମକୁ ଯୋଉ NPK ଆଉ ଦରକାର ନାହିଁ, ସତନା ନାହିଁ। ବେଶୀ ୟୁରିଆ ପକେଇଲେ କଣ ହଉଛି, ଗଛ ବଢି ଯାଉଛି, ବେଶୀ ଡାଳ ପତ୍ର ହେଇଯାଉଛି, ଯାହାଫଳରେ ଆମର ଗଛ ସଂଖ୍ୟା ବଢିଯାଉଛି।

0: ବାଳୁଙ୍ଗା ବଢି ଯାଉଛି, ବାଳୁଙ୍ଗା ଘାସ ମିଶା ବଢି ଯାଉଥିଲା ସେଥିରେ, ସେଟା ପାଇଁ ଆଗରୁ ଆମେ ଏଇସବୁ ଯାକ ଦମନ କରିବା ପାଇଁ ଏଇସବୁ ଯାକ ଆମେ ଯେତେ ସମ୍ଭବ ଆମର ହାତ ପାହାନ୍ତାରେ ବ୍ୟବହାର କରିବା, ଆମର ଫସଲ ଆଡ଼କୁ ସେତିକି ଭଲ ହବ।
1: ନାଇଁ ସତ କଥା ଭାଇ, ଯୋଉଟା ବି ହଉ ପୂର୍ବରୁ ଯୋଜନା କରିବାଟା ଭଲ
0: ଭଲ
1: ହେଲା ଯେ। ଆଜି କଥାବାର୍ତ୍ତା ତ ଏମିତି ଆମେ ମାଟିର ସୁରକ୍ଷା କଥା
0: ହବାକା,
1: ମାତ୍ର ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ଆଜି ଗୋଟେ ବଢିଆ ବିଷୟ ରଖିଛି ଭାଇ।
0: କି ବିଷୟ ଅଛି
1: ବୋଇଲେ, ଆମର ଭଳିଆ ଚାଷୀ ଭଉଣୀ ଗୋଟେ ଭଲ
0: ଜଣେ
1: ପ୍ରଗତିଶୀଳ ଚାଷୀ ଭଉଣୀ ସହିତ ଭେଟଘାଟ ବୋଲେ, ତାଙ୍କେ କେମିତି ଚାଷବାସ କରୁଛନ୍ତି, ଆହୁରି ଏବେ ଆମେ ଯେମିତି ଜିଆ କୁଣ୍ଡ କଥା ହେଲେ ତାଙ୍କେ ବି କରୁଛନ୍ତି ଭାଇ।
0: ବାହ ବଢିଆ କଥା ହେଲେ, ଆଉ ତମେ କା ପଚାର, ଆମ ବସିକି ସବୁ ଶୁଣିବୁ ଆଉ।
2: ଭଉଣୀ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ।
3: ଆଜ୍ଞା, ମୋ ନାଁ ହଉଛି ସୁଷମା ମହାପାତ୍ର, ମୁଁ ଜୟପୁରରେ ରୁହେ। ପ୍ରକୃତ ପରିଚୟ ହଉଛି ମୁଁ ଗୋଟେ ମହିଳା ଚାଷୀ।
2: ଘରେ କିଏ କିଏ ରହୁଛନ୍ତି, ବୟସ କେତେ ହବ?
3: ବର୍ତ୍ତମାନ ବୟସ ହଉଛି 62 ବର୍ଷ। ମୁଁ ଆଉ ମୋର ସ୍ୱାମୀ ଆମେ ଦୁଇ ଜଣ ରହୁ ଘରେ। ମୋର ପୁଅ ଝିଅ ଦୁଇ ଜଣ ଯାକ ବାହାରେ ରହନ୍ତି, ଝିଅ ତ ବାହା ହେଇଯାଇଛି।
2: ନିଜସ୍ୱ ଫାର୍ମ ହାଉସ ଟା କୋଉଠି ଅଛି?
3: ବଡ଼ ଜିଉନା ବୋଲି,
2: ବଡ଼ ଜିଉନା ଗାଁରେ ପାଖାପାଖି
3: 11 କିଲୋମିଟର ଦୂର ହବ।
2: କଣ ପଢାପଢି କରିଛନ୍ତି?
3: ବିଏ ବିଏଡ୍ କରିଛି ମୁଁ, ଆଉ ମୁଁ ମଧ୍ୟ ଚାକିରି ବି କରୁଥିଲି, ସିଡିପିଓ କୋରାପୁଟ ବି ଥିଲି, ରିଟାର୍ଡ ହେଇଗଲେଣି ଏବେ। ରିଟାର୍ଡମେଣ୍ଟ ପରେ ତ ମୁଁ ସମ୍ପୂର୍ଣ୍ଣ ଭାବେ ଏଇଟା ଦେଖୁଛି। ମୁଖ୍ୟ ହେଲା ମୋ ମା, ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା, ଆଉ ସେ ଛୋଟ ସମୟରେ ଆମର ଯୋଉ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଜିନିଷ ସେ କରନ୍ତି, ତାଙ୍କ ସାଙ୍ଗରେ ମୁଁ ବହୁତ ସହଯୋଗ କରେ। ଆମର ଘରର ପ୍ରାୟ ପରିବା ପତ୍ର ଆସେ ନାହିଁ, ମୁଁ ପାରାବଢ଼ାରେ ବାଡ଼ି ବଗିଚାରେ ଛୋଟମୋଟ ମୁଁ ସବୁ ଜିନିଷ ବାଡ଼ିରେ ଲଗାଏ। ଆଉ ଗୋଟେ ଛୋଟ ଜିଆ ଖତ ପିଟ୍ ବି କରିଛି,
2: ଜିଆ ଖତ କୁଣ୍ଡ ବି କରିଛନ୍ତି?
3: ଆଜ୍ଞା ଆଜ୍ଞା ଆଜ୍ଞା, କୁଣ୍ଡଟେ କରିଛି ଯୋଉଥିରେ କି ମୁଁ ଜିଆ ଖତ ବି ବନଉଛି, ମାନେ କି ମୋର ବଗିଚାରେ କାମରେ ବି ଲାଗୁଛି। ତା ସାଙ୍ଗେ ଆମ ସାହିର ମଧ୍ୟ ବହୁତ ଜଣ ଆସିକିରି ମୋଠୁ ଜିଆ ଖତ ବି କିଣିକି ନଉଛନ୍ତି।
2: ପ୍ରଥମେ କୁହନ୍ତୁ କେତେ ଜାଗାରେ ଆରମ୍ଭ କଲେ?
3: ମୋର ଗୋଟେ ସ୍ୱପ୍ନ ଥିଲା ଯେ ମୁଁ ବହୁତ ବଡ଼ ଜାଗାରେ ଗୋଟେ ବଡ଼ ଧରଣର ଫାର୍ମ ହାଉସ୍ଟେ କରିବି, ଯୋଉଥିରେ କି ମାନେ ସବୁ ପ୍ରକାର ଜିନିଷ ଥିବ, ସମୟ ଦେଇକି ଶ୍ରମ ଦେଇକି କିଛି କିଛି କରି କରି କରି କରିକି ମୁଁ ବର୍ତ୍ତମାନ 2010ରୁ ମୁଁ ଲାଗିକି ସେଟା ଧୀରେ ଧୀରେ ଧୀରେ ଧୀରେ ଏକ କାରଣ କୌଣସି ଜିନିଷ ସେଠି ହେଇନି, ତାକୁ ବଢେଇକି ମୁଁ 22 ଏକର ଜମିରେ ପୁରା ଟୋଟାଲି ମୋର ଫାର୍ମ ହାଉସ୍ଟା କରିଛି।
2: ପାଣିର ସୁବିଧା କଣ କଣ ରହିଛି?
3: ପାଣିର ସୁବିଧା ହଉଛି ଗୋଟେ 5-7 ବୋରୱେଲ ମୁଁ ଗଭର୍ଣ୍ଣମେଣ୍ଟ ସରକାରଙ୍କର ଜରିଆରେ ବୋରୱେଲ 5-7 ଆମେ ଖୋଳେଇଛୁ। ଆଉ ଆମର ଆମ୍ବ ଗଛ ମଧ୍ୟ ସରକାରଙ୍କର ଯୋଉ ଉଦ୍ୟୋଗ ଥିଲା ତାକୁ ନେଇକିରି ଆମ୍ବ ବି 400 ଆମ୍ବ ଗଛ ଲଗେଇଛି, ଆଉ 4 ବର୍ଷ ଗଭର୍ଣ୍ଣମେଣ୍ଟ ତାର କ୍ଷଣବେକ୍ଷଣ ସବୁ କରି ତାପରେ ଆମକୁ ଏଣ୍ଡାବର କରିଦେଲେ। ତାପରେ ଆମେ ସେ ବଗିଚାର ଆମ୍ବକୁ ବର୍ତ୍ତମାନ ଆମେ ପ୍ରତିବର୍ଷ ଭଲ ଇଏରେ ଆମର ଆମ୍ବ ବି ବଗିଚାରେ ଭଲ ଆମ୍ବ କ୍ୱାଲିଟି ଆମ୍ବ, ସେଥିରେ ଆମ୍ରପଲ୍ଲୀ ଅଛି, ମଲ୍ଲିକା ଅଛି, ଆପଣଙ୍କର ବିଭିନ୍ନ ବାଇଗଣ ପିଲି ଅଛି, ସବୁ ଟାଇପ୍ର ଆମ୍ବ ଆମର ବଗିଚାରେ ଅଛି।
2: ଆଜ୍ଞା ଆଜ୍ଞା, ତାହେଲେ ଆମ୍ବ ମଧ୍ୟ ଭଲରେ ଫଳିବା ହେଉଛି, ଆଉ ତାକୁ ବିକ୍ରି ବଟର ସୁବିଧା ମଧ୍ୟ ହେଇଯାଉଛି ଆପଣଙ୍କୁ?
3: ହଁ ହଁ ହଁ ଆଜ୍ଞା, ଲିଚୁ ବି ଲଗେଇଛି ମୁଁ, ସପ୍ତା ବି ଲଗେଇଛି, ପଣସ ବି ଅଛି, ଆଉ ତଳେ ହଳଦୀ ଲଗେଇଛି। ତାପରେ ମଝି ମଝିରେ ଛୋଟ ଗଛ ଆମ୍ବ ଗଛ ଥିଲା ବେଳକୁ ସେ ତଳେ ମକା ବି ଆମେ ଲଗାଉଥିଲୁ, ଆଉ ମକା ପାଇଁ ମଧ୍ୟ ମୁଁ ତ କୃଷକ ଇଏରେ ଚାଷୀ ହିସାବରେ ରେଜିଷ୍ଟ୍ରେସନ ଅଛି, ଆଉ ମାଣ୍ଡିଆ ଲଗେଇଲେ ମାଣ୍ଡିଆ ସିଡ୍ସ ବି ମୁଁ ନେଉଛି। ବିଭିନ୍ନ ପ୍ରକାର ଯାହା ବି ସରକାରଙ୍କର ସୁବିଧା ଯାହା ଅଛି ସେଥିରେ ମଧ୍ୟ ମୁଁ ଯାଇକି ସେମାନଙ୍କ ସାଙ୍ଗେ କଣ୍ଟାକ୍ଟ କରିକି ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ସୁଯୋଗ ବି ନେଉଛି ସରକାରଙ୍କ ଠାରୁ।
2: ସେମିତିରେ ପନିପରିବା ହିସାବରେ କୋଉ କୋଉ ପନିପରିବା ଲାଗିଛି ଆମର ଫାର୍ମ ହାଉସରେ?
3: ନା ପନିପରିବା ତ ମୁଁ ବିଶେଷ କିଛି ନାହିଁ, ଟମାଟୋ ବାଇଗଣ ଆମେ ଖାଇଲା ଭଳିଆ କରାହଉଛି, ସେଥିରେ ତଳେ ଯେହେତୁ ଗଛ ଗୁଡାକ ଟିକେ ବଡ଼ ହେଇଗଲାଣି ତଳେ ଛାଇ ବି ହେଇଯାଉଛି, ତ ଆଗରୁ ଲଗାଉଥିଲି ମୁଁ ପନିପରିବା ବିଭିନ୍ନ ଟମାଟୋ ବାଇଗଣ ସବୁ ଲାଗୁଥିଲା, କିନ୍ତୁ ଏବେ ବର୍ତ୍ତମାନ କଣ ହଉଛି ନା ଛୋଟ ଗଛ ତଳେ ହିଁ ଆମେ କରିପାରିବା, ବଡ ଗଛ ତଳେ ତ କରିପାରିବାନି, ଆଉ ବାକି ଖାଲି ଜାଗା ଯୋଉଠି ଅଛି ସେଠି ଗୋଟେ 1 ଏକର ଖଣ୍ଡେ ଜମିରେ ଏମିତି ଆମେ ଖାଇଲା ଭଳିଆ ଟମାଟୋ ବାଇଗଣ ଲଙ୍କା ଲାଗିଛି ଆଉ, ଆଉ ମାଣ୍ଡିଆ ଏମିତି ଯଦି ସିଜନିକ ଜିନିଷ ବିରି ବି ନେଇଥିଲି ମୁଁ ପକେଇଥିଲି, ବିରି ବି ହେଇଥିଲା, ଏମିତି ଜିନିଷ ଗୁଡାକ ଯାହା ଆସୁଛି ସରକାରଙ୍କର ସେଗୁଡାକ ନେଇକି ମୁଁ ପକଉଛି ଆଉ 1-2 ଏକର।
2: ଏଇ ଯୋଉ ବିହନ କଥା ଆପଣ କହିଲେ, ବିହନ ସବୁ ଯୋଉ ବ୍ୟବହାର କରୁଛନ୍ତି କୋଉଠୁ ପାଉଛନ୍ତି?
3: ସରକାରଙ୍କର ସ୍ତରରେ ତ ବିହନ କେବେ ପାଇନି କି, ଦୋକାନରୁ ଇଏ ରୁଗା ନେଇ ସିଡ୍ସ ନେଇକି ପକଉଛି। ଆମର ମକା ହେଲା, ଯୋଉ ମାଣ୍ଡିଆ ହେଲା, ଏଗୁଡାକ ସବୁ ଆମର ରବିରେ ଆମେ ବିରି ହେଲା ଏଗୁଡା ସବୁ ଆମେ ଯୋଉମାନେ ବଡ଼ ଝରଣର କରୁଛନ୍ତି ଏବେ ସିମିଳି ଗୁଡାରେ ବି ଜଣେ ଚାଷୀ ଅଛନ୍ତି ସେ ବି କରୁଛନ୍ତି, ଆହୁରି ବି ବହୁତ ଏମିତି ଅଛନ୍ତି ହଳଦୀ ପାଇଁ ହଉ ଅଦା ପାଇଁ ହଉ ସେମାନଙ୍କ ସାଙ୍ଗେ ଟାଇ ଅପ୍ କରିକି ହିଁ ଆଣିବାକୁ ପଡୁଛି।
2: ବିଶୋଧିତ ବିହନ ବ୍ୟବହାର କରନ୍ତି କି ଯେମିତି ଆମର ଅମଳଟା ସୁସ୍ଥ ହଉ ବୋଲି?
3: ପ୍ରୋସେସରେ ଘରେ ୟୁଜ୍ କରିକି ତାପରେ ତାକୁ ନେଇକି ପକଉଛୁ,

0: ପାଖାପାଖି କେତେ ଜଣ ଆପଣଙ୍କର ଫାର୍ମ ହାଉସ ରେ କାମ କରୁଛନ୍ତି?
1: ଆମ ଫାର୍ମ ହାଉସ ରେ ତ ମାନେ ରେଗୁଲାର ୱେରେ 5 ଜଣ ଅଛନ୍ତି। ଗାଈ ବି ଅଛି, ଗଭର୍ଣ୍ଣମେଣ୍ଟର ଯୋଉ ଗାଈ ପାଇଁ ଯୋଉ ସ୍କିମ୍ ଆସିଥିଲା ସେଥିରେ ବି ଆମେ 2-3 ଗାଈ ନେଇକି ରଖିଛୁ। ଆଉ ଗାଈ ଗୁଡାକ ଦେଖିବା ପାଇଁ ଗୋଟେ 2 ଜଣ ଅଛନ୍ତି, ଆଉ ସେଠି ରହୁଛନ୍ତି 2 ଜଣ।
0: କ୍ଷୀର ବିକ୍ରି ବଟା ମଧ୍ୟ କରନ୍ତି କି, ଯେହେତୁ ବିଭାଗ ତରଫରୁ ଗାଈର ବ୍ୟବସ୍ଥା ମଧ୍ୟ ପାଇଛନ୍ତି?
1: ଆକ୍ଚୁଆଲି ମାନେ ଲାଭ ଦୃଷ୍ଟିକୋଣରୁ କୌଣସି ଜିନିଷ ବର୍ତ୍ତମାନ କରୁନାହିଁ, କାରଣ ସେଇଠି ଯୋଉମାନେ ଅଛନ୍ତି, ଯୋଉମାନେ ଚଳୁଛନ୍ତି, ଯୋଉମାନେ ରହୁଛନ୍ତି, ସେମାନେ ତାର ରକ୍ଷଣାବେକ୍ଷଣ କରୁଛନ୍ତି।
0: ବର୍ତ୍ତମାନ ସମୟରେ ସରକାର ମଧ୍ୟ କହୁଛନ୍ତି ଯେତିକି ଆମେ ପାରିବା ଜୈବିକ ଚାଷ ଉପରେ ପ୍ରାଧାନ୍ୟ ଦେଇକି ରାସାୟନିକ ସାରକୁ ଧୀରେ ଧୀରେ ଆମେ ଛାଡିବା, ସେମିତିରେ ଆପଣ କେତେ ସଚେତନ ପରିବେଶ ସୁରକ୍ଷା ଦିଗରେ?
1: ମୋର ଫାର୍ମ ହାଉସରେ ଆପଣ କୌଣସି ଜୈବିକ ଜିନିଷ ୟୁଜ୍ ହଉନାହିଁ, କୌଣସି ଜିନିଷ ନାହିଁ। ସରକାରଙ୍କର ସହାୟତାରେ ସେଠି ମୋର ଜିଆ ପିଟ କରୁଛି, ସେଠି ବି ଓଳିଆ ପାଇଁ ମଧ୍ୟ ଆମର ଗଦା ଅଛି, 2-3 ଗଦା ଅଛି। ଆଉ ଓଳିଆ ଗଦାରେ ମଧ୍ୟ ଆମର ହଳଦୀ ଆଉ ଦହି ପକେଇକି ଆମେ ଖତ ପ୍ରସ୍ତୁତ କରୁଛୁ, ସେଠି ବି ବଡ ଧରଣର ଯୋଉଟା ହଉଛି କରାହଉଛି। ଗାଈର ମଧ୍ୟ ଆମର ଗୋବର ଯୋଉ ବାହାରୁଛି ସେଟାକୁ ମଧ୍ୟ ଆମେ ବ୍ୟବହାର କରୁଛୁ। ଆମ୍ବ ଗଛ ତଳେ ମଧ୍ୟ ଆମେ ଗୋବର ଖତ ହିଁ ଦଉଛୁ, ପୁରା ସମ୍ପୂର୍ଣ୍ଣ ଭାବେ ଯାଉ। ଆମର ସାଧାରଣ ପନିପରିବା ଶାଗ ବି ଆମେ କରୁଛୁ ଆମେ ଖାଇବା ପାଇଁ, ଯୋଉଟା ମୁଁ ଆପଣଙ୍କୁ କହିଲି ଗୋଟେ 1/2 ଏକର ଜମିରେ ବାଇଗଣ ଶାଗ ଟମାଟୋ ଏବେ ବି ଲାଗିଛି ସବୁ ଜିନିଷ। ସମାନ ଟାଇମରେ ଆମେ ତାକୁ ଲଗାଉଛୁ, ପ୍ରପର ଟାଇମରେ ବି ପାଣି ଫାଣି ଦେଲେ ସେ ଗଛ ଗୁଡାକ ଭଲ ହେଇକି ହବ, କିନ୍ତୁ ସେଇଥିରେ ଆମେ ସାର ଜମା ୟୁଜ୍ କରୁନୁ, କୌଣସି ଜିନିଷ ସାର ୟୁଜ୍ କରୁନୁ, କାରଣ ଆମେ ବି ଖାଉଛୁ ଆଉ ଯେତିକି ସେମାନେ ସବୁ ବାଡି ବଗିଚାରେ କାମ କରୁଛନ୍ତି ସେମାନେ ଖାଉଛନ୍ତି, ଆମେ ବିକ୍ରି ବଟରା କରୁନୁ। ତଳେ ବି ଆମେ ମୁଁ ଖମ୍ବ ଆଳୁ ବି ଲଗେଇଛି, କନ୍ଦମୂଳ ବି ଲଗେଇଛି, ତାପରେ ଆମର ସାରୁ ବି ଲଗେଇଛି। ଏତେ ବଡ ଜମିଟା ଯେହେତୁ ବିଭିନ୍ନ ପ୍ରକାର ଜିନିଷ ବି ଲାଗିଛି, ସେଟା ସମାନ ପ୍ରପର ଟାଇମରେ ଖୋଳା ହେଉଛି, ଆମେ ବ୍ୟବହାର କରୁଛୁ, ଅନ୍ୟମାନଙ୍କୁ ବି ଦଉଛୁ।
0: ବେଳେବେଳେ ତ ରୋଗ ପୋକର ସମସ୍ୟା ମଧ୍ୟ ଦେଖାଯାଉଥିବ, ପୁଣି କେମିତି ଚିହ୍ନୁଛନ୍ତି କି ପ୍ରକାର ରୋଗ ହେଲା ବୋଲି, ତାକୁ କେମିତି ତାର ପ୍ରତିକାର କରୁଛନ୍ତି?
1: ରୋଗ ପୋକ ହେଲା ମାନେ ଆମେ ଦୁଦ୍ରା ପତ୍ର ଆଉ ତୁଳସୀ ପତ୍ର ଆଉ ନିମ୍ବ ପତ୍ର ଏଇଟାକୁ ପୁରା କିଣ ଡବାରେ ପକେଇକି ଫୁଟଉଛୁ, ଫୁଟେଇକି ସେଟାକୁ ଯଦି ସ୍ପ୍ରେ କରାହବ
0: ଯୋଉ ଘୋଳ ତିଆରି ହୁଏ ତାହେଲେ ଆମେ ପାଣି ମିଶାଇରେ,
1: ହଁ ପାଣି ମିଶେଇକି ତାକୁ ସ୍ପ୍ରେ କରିଦେଲେ ସେଟା ପୁରା କମିଯିବ, ପଡିଯାଉଛି। ସେମିତି ଆମର ଗୋବର ପିଡ଼ିଆକୁ ହାଣ୍ଡିରେ ବତୁରେଇକି କେତେ ସମୟ ପରେ ଆମେ ସେଇଟାକୁ ମଧ୍ୟ ଯଦି ଦେଲୁ ତାହେଲେ ମଧ୍ୟ ସେ ମନେକର ଗଛ ଗୁଡାକ ଏମିତି ଗ୍ରୋଥ ହଉନଥିବ, ଏମିତି କଣ ହେଇଥିବ ମାନେ ସେଇଟା ଗୁଡାକ ମଧ୍ୟ ସେଟ୍ ହେଇଯାଉଛି, ମାନେ ୟୁରିଆ ଟାଇପ୍ର କାମ କରୁଛି ସେଟା।
0: ସରକାରୀ ସୁବିଧା ହିସାବରେ ଆପଣ କଣ କଣ ପାଇଛନ୍ତି?
1: ମୁଁ ତ ସରକାରଙ୍କର ସବୁବେଳେ ସହାୟତା ନେଇକି ହିଁ କରିଛି, ଯାହା ବି କରିଛି। ପ୍ରଥମେ ମୁଁ ଯେତେବେଳେ ଫାର୍ମ କଲୁ ସେତେବେଳେ ଗଛ ପାଇଁ ବୋଲି ଆମେ ଡାଇରେକ୍ଟ ଆମେ ଡିପାର୍ଟମେଣ୍ଟ ସାଙ୍ଗେ କଣ୍ଟାକ୍ଟ କରିକି ହିଁ ଆମର ସେ ଗଛ ବି ପାଇଥିଲୁ, ଗଛ ପାଇଲୁ। ତାପରେ ଟ୍ୟୁବୱେଲ ପାଇଁ ମଧ୍ୟ ଆମର ଆପ୍ଲାଏ କରିକି 5 ଟ୍ୟୁବୱେଲ ଆମର ବାଡ଼ରେ ହେଇଛି। ଆଉ ଇଲେକ୍ଟ୍ରିସିଟି ଡିପାର୍ଟମେଣ୍ଟ ସାଙ୍ଗରେ କଣ୍ଟାକ୍ଟ କରିକି ମଧ୍ୟ ଆମର ବଡ ଟାୱାର ପାୱାରଟା ଲଗା ହେଲା, ଯୋଉଥିରେ କି ଆମର 5-6 ଇଏ ବୋରୱେଲ ଗୋଟେ ସାଙ୍ଗରେ ଚାଲିବା ପାଇଁ ବୋଲି ଅଲଗାରେ ଗୋଟେ ଇଲେକ୍ଟ୍ରିକ ପାୱାର ଇଏଟା ଦିଆହେଲା। ସବୁ ଟାଇପ୍ର ଯେତେବେଳେ ବି ଆମର ଆପଣଙ୍କର ଭେଟିନାରୀର ଯୋଉଟା କହିଲେ ସେଟା ବି ହେଇଛି, ମାନେ ଚାଷ ଜମି ପୋକ ଲାଗିଗଲେ କି ଯାହା ହେଲେ ବି ସରକାରଙ୍କର ଆମେ ଯେତେବେଳେ ମୁଁ କଣ୍ଟାକ୍ଟ କରୁଛି ଆମର ଡିପାର୍ଟମେଣ୍ଟରେ ଲୋକମାନେ ଏଗ୍ରିକଲଚର ଡିପାର୍ଟମେଣ୍ଟ ଲୋକ ବି ଆସୁଛନ୍ତି, ଆସିକି ଆମର ବଗିଚାରେ ବୁଲିକି ଯାଉଛନ୍ତି।
0: ଶେଷରେ କହିଦିଅନ୍ତୁ ଭଉଣୀ, ବେକାର ଯୁବକ ଯୁବତୀ ଅଛନ୍ତି ଗାଁ ଗହଳିରେ ରହିଯାଇଛନ୍ତି, ସେମାନେ ଏଇସବୁ ଚାଷ କ୍ଷେତ୍ରରେ ଆତ୍ମନିର୍ଭର ହେଇପାରିବେ କି, ସ୍ୱାବଲମ୍ବୀ ହେଇପାରିବେ କି?
1: ହଁ ନିଶ୍ଚୟ ହେଇପାରିବେ, ବର୍ତ୍ତମାନର ସମୟରେ ତ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି, କିନ୍ତୁ ଚାଷ ପ୍ରତି ଆଗ୍ରହ ନଥିବାରୁ ସେମାନେ ସେ ଆଡକୁ ଦୃଷ୍ଟି ଦେଉନାହାନ୍ତି, କେବଳ ପଇସା ଚାକିରିରେ ମିଳିବ ଏଇ ଧାରଣା ରଖିକି ଯୋଉ ୟଙ୍ଗ ପିଢି ବର୍ତ୍ତମାନର ଯୁବପିଢି ମାନେ ଭାବୁଛନ୍ତି, ପ୍ରକୃତରେ ସେୟା ନୁହଁ।
0: ବହୁତ ସୁନ୍ଦର ସୂଚନା ମଧ୍ୟ ଦେଲେ, ଆମ ମା ଭଉଣୀ ମାନେ କେମିତି ଆତ୍ମନିର୍ଭରଶୀଳ ହେଇପାରିବେ, ଆମ ଅନୁଷ୍ଠାନ ପାଇଁ ମଧ୍ୟ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ରହିଲୁ ଭଉଣୀ, ନମସ୍କାର,
1: ଧନ୍ୟବାଦ, ଧନ୍ୟବାଦ।
2: ବାହ ବଢିଆ, ତ ଇଏ ଗୋଟେ ଆଗଦାଡ଼ିର ମହିଳା ଚାଷୀ ଜଣେ, ଆଉ
3: ନାଇଁ ଶିଖିବାର ଅଛି ଭାଇ, ଆମେ ବି ଆମେ ଯେତିକି ମା ଭଉଣୀ ସବୁ କାର୍ଯ୍ୟକ୍ରମ ଶୁଣୁଛେ ନହେଲେ ତାଙ୍କ ସହିତ ଦେଖା ହଉଛେ, ଆମେ ବି ଶିଖିବାର ଅଛି ହେଲା, ଖାଲି ଏଇ କାନରେ ଶୁଣି ଦେଇକି ସେ କାନରେ ଛାଡି ଦେଲେ ହବ ନାହିଁ,
2: ନାଇଁ ନାଇଁ କାମର ଲଗେଇବାର ଅଛି ନା, ଆଉ ଯେ ଶୁଣ କାମର ଲଗେଇବା ଅଛି ବୋଇଲେ ବୈଠକ ଯେତେବେଳେ ଆସୁଛୁ ଟିକେ ଚାଷ ଗୀତ ଗୋଟେ ଶୁଣିଦବା,
3: ବ୍ୟବସ୍ଥା କରୁଛ କି?
2: ହଁ ହେଇଛି ନା,
3: ହେଲେ ଶୁଣିଦବା,
2: ଶୁଣିବା ହେଲେ ଆଉ।

0: ଭଲ ତାଙ୍କର ତାଙ୍କର ମିଶା ବେଶୀ ବର୍ଷ ହେଲା ଚାଷବାସ ଉପରେ ଅନୁଭୂତି ଅଭିଜ୍ଞତା ଅଛି ହେଲେ କଣ ସବୁ ଚାଷବାସ କରୁଛନ୍ତି ସବୁ ଟିକେ ଶୁଣିବା ହେଲେ
1: ଭାଇ ତମର ନାଁ କଣ
2: ଲାସାଣୀଗୁଣ୍ଟା ଡୁକାଗୁଡ଼ା
1: ବ୍ଲକ
2: ବ୍ଲକ ସିମିଲିଗୁଡ଼ା
1: ଆଚ୍ଛା ତମେ ବୟସ କେତେ ହବ
2: ବୟସ ମୋର ପଚାଶ ଆଜ୍ଞା
1: ତମର ବୟସ ପଚାଶ ବର୍ଷ
2: ପଚାଶ ବର୍ଷ ହବ
1: କଣ କରୁଛ
2: ଆମେ ଖାଲି ଚାଷବାସ କରୁଛୁ ଆଜ୍ଞା
1: ଘରେ କିଏ କିଏ ଅଛନ୍ତି
2: ଘରେ ପୁଅ ଗୋଟେ ଆଉ ଝିଅ ଚାରିଟା ମେଘରାଉଣ୍ଡରେ
1: ପଢୁଛନ୍ତି ପିଲାମାନେ
2: ହଁ ସମସ୍ତେ ପଢୁଛନ୍ତି ମୁଁ ଜଣେ ଚାଷ କରୁଛି ଦୁଇ ଜଣ ଚାଷ କରୁଛୁ ପିଲାମାନେ ପଢୁଛନ୍ତି ପଢୁଛନ୍ତି ତାପରେ ସେ ପିଲା ଗୋଟେ ସେ ପ୍ଲସ୍ ଟୁ ସରାଇକିରି ଆପେଣ୍ଡିକ୍ସ କରୁଛି ଆଇଟିଆଇ ସରାଇଲା ପ୍ଲସ୍ ଟୁ ସରାଇଲା ଆପେଣ୍ଡିକ୍ସ କରୁଛି ଏବେ ସୁନାଡ଼ା
1: ହେଲେ କ'ଣ ସବୁ ଚାଷବାସ କରୁଛ
2: ଚାଷ ମାଣ୍ଡିଆ ଆଜ୍ଞା ଧାନ ମାଣ୍ଡିଆ ବିରି କଲତ ଏମିତି ତ କାନ୍ଦୁଲ ସବୁ ଚାଷ ସବୁ
1: କେତେ ଏକର ଜମି ଅଛି
2: ଆମର ଜମି ଟିକେ କମ୍ ଅଛି ଆଜ୍ଞା ଆମର ଗୋଟେ ସାତ ଆଠ ଏକର ହେବ ସେ ଜମିରେ ଆମେ ଚାଷ କରୁଛୁ ଆହୁରି ଅନେକ ପ୍ରକାର ତ କାକୁଡ଼ି ଏଇଟା ମାନେ ସବୁ
1: ବାର ମାସ ଯାକ ଚାଷ କରୁଛ
2: ହଁ କରୁଛୁ
1: ପାଣିର ସୁବିଧା ଅଛି
2: ପାଣି ସୁବିଧା ଅଛି
1: ଯାହା ହଉ ଭଲ କଥା ତମେ ଜାଣିଛ କି ସବୁବେଳେ ଚାଷ କରିବା ଯେକୌଣସି ଆମେ ଚାଷ କଲେ ମାଟି ପରୀକ୍ଷା କରିବାର ଅଛି ମାଟି ପରୀକ୍ଷା କରୁଛ
2: ହଁ କରୁଛୁ
1: କେବେ କରିଥିଲ
2: ସାର ମାନେ ଆସିକରି ହେଲା ଦୁଇ ତିନି ବର୍ଷ ଆଗରେ କରିଥିଲେ
1: ହେଲେ ସିମିଳିଗୁଡ଼ାର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେଠୁ ତମକୁ ବାବୁମାନେ ସାହାଯ୍ୟ ସହଯୋଗ ଦଉଛନ୍ତି
2: ହଁ ସାହାଯ୍ୟ ଦେଉଛନ୍ତି ସହଯୋଗ ଦେଉଛନ୍ତି କଣ କଣ ଦେଉଛନ୍ତି
1: ହଁ ତାଙ୍କେ କହିବା ଜିନିଷଟାକୁ ତମେ ତମର କ୍ଷେତରେ ଜମିରେ ବ୍ୟବହାର କରୁଛ
2: ହଁ ବ୍ୟବହାର କରୁଛୁ
1: ହେଲେ ତମେ ଯେତିକି ଚାଷ କରୁଛ ଅମଳ କରୁଛ ସେତିକି ଖୁସି ରହୁଛ କି
2: ହଁ ଖୁସିରେ ଅଛି ଆଜ୍ଞା
1: ହେଲା ଏଇଟା ତ ଭଲ କଥା କହିଲ ନୂଆକରି ଯୋଉ ପନିପରିବା ଚାଷ ମିଶା ତମେ କରୁଛ ବୋଲି କହିଲ କଣ କଣ ସବୁ ପନିପରିବା ଚାଷ କରୁଛ
2: ପନିପରିବା ଗାଜର ମୂଳା ତାପରେ ତାପରେ କୋବି ଭେଣ୍ଡି ଆଳୁ ବାଇଗଣ ଟମାଟୋ ସବୁ ସବୁ ତ
1: ଏବେ କଣ ଲାଗିଛି ବାଡ଼ିଆଡେ
2: ବାଡ଼ିଆଡେ ଲଙ୍କା ଲାଗିଛି ଗାଜର ଲାଗିଛି କୋବି ଲାଗିଛି ଏଇଟା ଲାଗିଛି
1: ଲଙ୍କା କେତେ ବଡ ହେଲାଣି
2: ଲଙ୍କା ଫଳିଲାଣି ଆଜ୍ଞା
1: ଫଳିଗଲାଣି
2: ହଁ ନାଇଁ ଗଛ ଏତିକି ବଢିଛି ଗଛ ଏତିକି ବଢିଛି ତାପରେ ସେଟା କେତେ ଜଣ ତ ବିକା ବିକ୍ରି କରୁଛନ୍ତି ଆମର ଟିକେ ହେଇନି ଫୁଲ ହେଇକିରି କଷି ହେଇଛି
1: କଷି ଧରିଲାଣି ଏବେ
2: ହଁ ଧରିଲାଣି
1: ତାର ବିକ୍ରି ବଟା କେମିତି କରୁଛ
2: ବିକ୍ରି ବଟା ବଜାରରେ ନେଇକରି କୁନ୍ଦୁଲି ହାଟ ବଜାରରେ ନେଇକରି କାଉଡ଼ି ହିସାବରେ ବିକୁଛୁ
1: ଏବେ ଖରାଦିନ ହିସାବରେ କାକୁଡ଼ି ଲଗାଇଛ କି ଆହୁରି
2: କାକୁଡ଼ି ବି ଲଗାଇଛନ୍ତି କାକୁଡ଼ି ଲଗାଇଛୁ
1: ଆହୁରି ତରଭୁଜ କରୁଛ
2: ତରଭୁଜ ନାହିଁ
1: ହଁ ନାହିଁ
2: ହଁ
1: କାକୁଡ଼ି କଲରା
2: କାକୁଡ଼ି କଲରା ଜହ୍ନି ଏଟା ମାନେ କରିଛୁ
1: ଏଟା ସବୁ ବିକ୍ରି ଗୋଟା କୋଉଠି ବିକୁଛ
2: ଏ କୁନ୍ଦୁଲି ହାଟ ପଦ ମାର୍କେଟରେ
1: କେତେ ବରା ବାହାରୁଛି
2: ଏ ବାହାରିଛି ଏ ଗାଁ ସାରାଟା ବାହାରିବ
1: ରାସାୟନିକ
2: ଆଗେ ତ ଅଭ୍ୟାସ କରିଦେଇଥିଲେ ରାସାୟନିକ ଆଗେ ଅଭ୍ୟାସ କରିଦେଇଥିଲେ ତାପରେ ଏବେ ସାର ମୁନ୍ କହିଲାରୁ ଏବେ ଜୈବିକ ଟିକେ ଟିକେ କରୁଛୁ
1: ଜୈବିକ ଖତ ଦେଲେ କିଛି ଗୋଟେ ଫରକ ଦେଖୁଥିବ ନା ରାସାୟନିକ ସାର ଦେଇଛ ତମେ ଜାଣିଛ ସେ ଫରକଟା କିସ ଆଉ ଏବେ ଯୋଉ ଜୈବିକ ଖତ ଦେଲଣି ଆର ଫରକଟା କିସ ଜାଣିପାରୁଛ
2: ସେ ରାସାୟନିକ ଦେଇ ଆଗରେ ଦେଉଥିଲେ ଏବେ ସେଟା ଟିକେ ଟିକେ ଟିକେ ଟିକେ କମାଇ କରି ଆଣିଛୁ କମାଇ କରି ଆଣିଛୁ ତାପରେ ଟିକେ ଟିକେ ହଉଛି ଏକା
1: ହେଲେ ଜୈବ ସାର ଦେଲେ ଭଲ ହଉଛି ବୋଲୁଛ କି
2: ହଁ ଭଲ ହଉଛି
1: ମାଟି ମିଶା ଭଲ ରହୁଛି
2: ମାଟି ମିଶା ଭଲ ରହୁଛି
1: ଆହୁରି ଫଳ ମିଶା ଭଲ ବାହାରୁଛି
2: ଫଳ ମିଶା ବାହାରୁଛି
1: ମିଶା ଭଲ ରହୁଛି
2: ଗଛ ବି ଟିକେ ମୋଟା ମୋଟା ଆସିଛି
1: ଖାଇବା ଫଳ ମିଶା ସ୍ୱାଦ ରହୁଛି
2: ହଁ
1: ହଁ ନାଇଁ ବଜାରରେ ଚାହିଦା ମିଶା ଥିବ
2: ହଁ
1: ନା ବଜାରରେ ଟିକେ ବାକି ପରିବାକୁ ଏଇ ପରିବା ଟିକେ ସୁନ୍ଦର କୋଉଟା ଲାଗୁଛି ଦେଖିବାକୁ
2: ସୁନ୍ଦର ଲାଗୁଛି ଏଟା ବି ଲାଗୁଛି ମୋଟା ମୋଟା ହେଇକିରି ଜୈବିକ ସାର ପକାଇଲାରୁ ଟିକେ ଟିକେ ମୋଟା ମୋଟା ହେଉଛି
1: ହେଲେ କେବେଠୁ ଜୈବିକ ସାର ଦେଲଣି
2: ଏଇଟା ଦୁଇ ବର୍ଷ ଖଣ୍ଡେ ହେଲାଣି ଆଜ୍ଞା ଦୁଇ ବର୍ଷ
1: ତମେ ଦେଖ ଜୈବିକ ସାର ଦେଲେ ତମର ପଇସା ମିଶା ଉଣା ଏକା ଖର୍ଚ୍ଚ ହବ
2: ହଁ ଖର୍ଚ୍ଚ ଉଣା ହବ
1: ରାସାୟନିକ ସାରରେ ଅଧିକ
2: ପଇସା
1: ଆଉ ସବୁଠୁ ବଡ କଥା କିଛି ବୋଲେ ତମେ ଯେତେ ଜୈବିକ ସାର ଦେଲେ ମାଟିର ଉର୍ବର ବଢିବ ସିନା କମ୍ବ ନାହିଁ
2: କମ୍ବ ନାହିଁ
1: ମାତ୍ର ରାସାୟନିକ ସାର ସବୁବେଳେ ଦଉଥିବ ବୋଲେ ମାଟିର ଉର୍ବର
2: ମାଟିର କମିଯିବ
1: ତମର ଅମଳଟା କମିଯିବ ଧାନ କି କିସମ କରୁଛ
2: ଧାନ ଗୋଲ୍ଡ ଆହୁରି ପାଇନର ଆହୁରି ଅନେକ ପ୍ରକାର
1: ଆର୍ଜେଲି
2: ସେଟା କହୁଛନ୍ତି ଆଜ୍ଞା ତିନି ଚାରି ମାସ

0: ଚାଷକୁ ଧରିକି ଚାଷ ଗୀତ ବିଭିନ୍ନ ପ୍ରକାର ଗୀତ ମାନେ ଅଛି, ତା ଭିତରେ ଆମର ଚାଷବାସ ଗୀତ ମିଶା ଅଛି, ଆଉ ଭଲ ଲାଗିଲା ଏଇଟା
1: ମିଶାରେ ଆମେ କେତେ କଥା ଶୁଣିପାରୁଛେ କି
0: ଶୁଣିପାରୁଛେ ଜାଣି ମିଶା ପାରୁଛେ ଆଉ
1: ଜ୍ଞାନ ଠିକ ବଢୁଛି
0: ଯେ ଖାଲି ଗୀତ ଶୁଣିଲେ ମିଶା ହବ ନାହିଁ, କଥା ମିଶା ଅଛି, ଅନୁଭୂତି ମିଶା ଅଛି, ଅଭିଜ୍ଞତା ମିଶା ଅଛି।
1: ଅନୁଭୂତିର କଥା ବାଟକୁ ଆଇଲ ବୋଲେ କୋଉଟା ଗୋଟେ ଭେଟଘାଟ ଆଣିଛ
0: ପରା ମଝିରେ ସିମିଳିଗୁଡ଼ା ବ୍ଲକ ଆଡେ ଯାଇଥିଲି, ସେଠି ଗୋଟେ ଚାଷୀ ଭାଇ ସହିତ ଭେଟଘାଟ ହେଇଥିଲା, ହେଲା 50 ବର୍ଷ।

0: ବୋଲି କହୁଛନ୍ତି
1: 90 ଦିନ ପରେ ପାଚି ଆସୁଥିବ,
0: ପାଚି
1: କି 100 ଦିନ ହେଇଯାଉଛି,
0: 100 ଦିନ ହେଇଯାଉଛି, 100 ଦିନ ହେଇଯାଉଛି।
1: ଶିମିଳିଗୁଡ଼ାରେ ତମେ ଏଇ ଯୋଉ ବ୍ଲକରେ ଯେତିକି ସବୁ ଧାନ ଚାଷ କରୁଛ, କହିଲ ମାଣ୍ଡିଆ ଚାଷ କରୁଛ, କୋଉ ଚାଷଟା ବେଶୀ ଭଲ ହେଉଛି?
0: ଧାନ ବି ମାଣ୍ଡିଆ ବି ଭଲ ହେଉଛି ଆଜ୍ଞା, ଶୁଆ ବି ଭଲ ହେଉଛି, ବିକିଲେ ବି ଶୁଆ ରେଟ୍ରେ ଯାଉଛି। ମାଣ୍ଡିଆ 18 ଟଙ୍କା 20 ଟଙ୍କା ଏମିତି, ଶୁଆ ହେଲେ 30 ଟଙ୍କା 40 ଟଙ୍କା ଏମିତି ବିକା ବିକ୍ରି କରିବାକୁ।
1: ଧର ତମେ ଯଦି ତମର ଗାଁରେ ହଉ, ପଞ୍ଚାୟତରେ ହଉ, ବ୍ଲକରେ ଯଦି ଶୁଆ ଯଦି ସମସ୍ତେ ଚାଷ କରୁ ବୋଲେ ଆର ବିକ୍ରି ଗୋଟାର ବ୍ୟବସ୍ଥା ହେଇପାରିବ କି?
0: ହଁ ହେଇପାରିବ ଆଜ୍ଞା, କୁନ୍ଦଲିରେ ସେଟା କାର ଲିଷ୍ଟ ଅଛି, ସେମାନେ ବିକୁଛନ୍ତି, ସେଠି ଟିକେ ରେଟ୍ରେ କିଣୁଛନ୍ତି ଲ୍ୟାମ୍ପରେ।
1: ହେଲେ ଚାଷବାସ କରି ତମେ ଖୁସିରେ ଅଛ?
0: ହଁ ଚାଷବାସ କରି ମାଣ୍ଡିଆ ଦାନ ଖାଇବାଟା ଖାଉଛୁ, କେତେ ବଲକାଟା ବିକୁଛୁ।
1: ହଉ ଧନ୍ୟବାଦ।
2: ହେଲା କି
3: ମନ ପାଇଲା ଭାଇ? ଦେଖ ତ ଯେତେ ଚାଷୀର କଥା ଶୁଣିବା, ନୂଆ ନୂଆ କଥା ଜାଣିପାରିବା, ହେଲା ତାଙ୍କେ କୋଉ ରକମର ଚାଷବାସ କଲେ, କେମିତି ଆଗକୁ ବଢୁଛନ୍ତି, ଆହୁରି ନୂଆ ଯୋଜନା ମିଶାରେ କଣ ରଖୁଛନ୍ତି ସେଟା ବି ଆମେ ଜାଣିପାରୁଛେ କି ନାହିଁ।
2: ଆଉ ତାପରେ ତାର ସହିତ ତାଙ୍କର ଜଳବାୟୁ କେମିତି, ମାଟିର କିସମ କେମିତି, ତାକୁ ଧରି କୋଉ ପ୍ରକାର ଚାଷ କରି ସେ ସକ୍ଷମ ହେଇଛନ୍ତି, ସେ ସବୁ ମିଶା ଜାଣିବାର
3: ଜାଣିହଉଛି ଭାଇ।
2: ଯେ ଦେଖ ଜାଣିଲା ଜାଣିବା ବୋଲୁ ବୋଲୁ ସିଆଡ଼େ ସମୟ ମିଶା ହେଲାଣି, ହଁ ଅନ୍ଧାର ହେଲାଣି, ସିଆଡ଼େ ଟିକେ ମନ୍ଦିର ବେଡ଼ା ଆଡ଼େ ବୁଲିବା ବୋଲି ଚିନ୍ତା କରୁଛି।
3: ଆମେ ମିଶା ଯିବାର ଅଛି, ବାହାର ପିଲାଟୁକୁ ଜଗିଛନ୍ତି।
2: ହଁ ହେଲେ ଉଠିବା, ଯିବା ହେଲେ,
3: ଯିବା ହେଲେ ଭାଇ, ଯିବା ଯିବା ଯିବା।

0: ଏଇଠି ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8ଟା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: अब आप मुनीश शर्मा से संसद में आज हुई कार्यवाही की समीक्षा सुनिए। पहले राज्यसभा, लेखक हैं पीटीआई।

0: ସମସ୍ତ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନା କରିଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ

0: ବର୍ଷା ଋତୁ ପ୍ରକୃତିକୁ ସବୁଜ ଓ ସୁନ୍ଦର କରିଦିଏ, କିନ୍ତୁ ଏହି ସମୟରେ ଅସ୍ୱଚ୍ଛତା ଯୋଗୁଁ ମଶା, ମାଛି ଏବଂ ବିଭିନ୍ନ ରୋଗର ପ୍ରକୋପ ବଢ଼ିଯାଏ। ତେଣୁ ବର୍ଷା ଋତୁରେ ସ୍ୱଚ୍ଛ ପରିବେଶ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଘର ଓ ଘର ଚାରିପାଖକୁ ସଫାସୁତୁରା ରଖିବା, ନାଳ ଓ ଡ୍ରେନ୍ଗୁଡ଼ିକୁ ନିୟମିତ ସଫା କରିବା ଏବଂ କେଉଁଠି ମଧ୍ୟ ପାଣି ଜମିବାକୁ ନ ଦେବା ଦରକାର, କାରଣ ଜମା ପାଣିରେ ମଶା, ମାଛି ବଂଶବୃଦ୍ଧି କରେ, ଯାହା ଡେଙ୍ଗୁ, ମ୍ୟାଲେରିଆ ଏଭଳି ରୋଗର କାରଣ ହୁଏ। ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଜୀବନ, ସୁନ୍ଦର ପରିବେଶ ଓ ରୋଗମୁକ୍ତ ସମାଜ ଦେଇଥାଏ। ତେବେ ବର୍ଷା ଋତୁରେ ସ୍ୱଚ୍ଛ ପରିବେଶ ଏବଂ ସ୍ୱଚ୍ଛତା କେମିତି ରଖିବା ଆଉ ସୁସ୍ଥ କେମିତି ରହିବା, ଆସନ୍ତୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ଏବଂ କଥା ହେବା ପ୍ରତିମା ସାହୁଙ୍କ ସହିତ। ମ୍ୟାଡମ୍ ନମସ୍କାର।
1: ନମସ୍କାର
0: ମ୍ୟାଡମ୍, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଆମ ଶ୍ରୋତା ମାନଙ୍କୁ।
1: ମୁଁ ହଉଛି ଶ୍ରୀମତୀ ପ୍ରତିମା ସାହୁ, ଗଜପତି ଜିଲ୍ଲା ଶିଶୁ ମନ୍ଦିରର ଜଣେ ଆଚାର୍ଯ୍ୟ ମୁଁ।
0: ଆଜ୍ଞା, ତ ମ୍ୟାଡମ୍ ଆଜି ଆମର ଡିସ୍କସନର ବିଷୟ ହଉଛି ବର୍ଷା ଋତୁରେ ସ୍ୱଚ୍ଛ ପରିବେଶ ଓ ସ୍ୱାସ୍ଥ୍ୟ। ଆପଣଙ୍କ ମତରେ କଣ କହିବା ପାଇଁ ଚାହିଁବେ ଆପଣ?
1: ବର୍ଷା ଋତୁ ତ ପ୍ରକୃତିର ଏକ ଶ୍ରେଷ୍ଠ ଋତୁ ଅଟେ, ଯାହାକି ଗ୍ରୀଷ୍ମ ଋତୁ ପରେ ପରେ ବର୍ଷା ଋତୁ ଆସିଥାଏ। ସମସ୍ତ ଜଳ ଉତ୍ସ ଗୁଡିକରେ ଜଳ ଶୁଷ୍କ ହେଇଯାଇଥାଏ, ଏଇ ଋତୁରେ ହିଁ ଜଳ ପରିପୂର୍ଣ୍ଣ ରହିଥାଏ। ତାପରେ ଆମେ କହିବାକୁ ଗଲେ କୃଷକ ଆମର ଯୋଉ ତାର ଚାଷ କାର୍ଯ୍ୟ ଆରମ୍ଭ କରେ ଏଇ ଋତୁରୁ ହିଁ ଆରମ୍ଭ କରିଥାଏ, ଜଳ ସବୁ ପରିପୂର୍ଣ୍ଣ ହୋଇଯାଏ। ସମସ୍ତ ଜୀବଜଗତ ପାଣିର ଯୋଉ ଆହାକାରରେ ଥାନ୍ତି, ସମସ୍ତେ ଜଳର ପାଇପାରନ୍ତି, କିନ୍ତୁ ଏହି ଋତୁରେ ଅଧିକ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ।
0: ଆଜ୍ଞା,
1: ତେଣୁ ଏ ଋତୁରେ ଆମେ ଆମେ ନିଜକୁ ସ୍ୱଚ୍ଛ ରଖିବା, ପରିବେଶକୁ ସ୍ୱଚ୍ଛ ରଖିବା,

0: ସୁସ୍ଥ ସ୍ୱାସ୍ଥ୍ୟ ରହିବା ପରସ୍ପର ଏ ଦୁଇଟି ଜଡିତ ଅଟନ୍ତି। ଯେମିତିକି ଦେଖନ୍ତୁ ଆମେ ଯଦି ନିଜେ ଯଦି ସ୍ୱଚ୍ଛ ନ ରହିବା ତାହେଲେ ଆମେ ପରିବେଶ ସ୍ୱଚ୍ଛ ଥିଲେ ମଧ୍ୟ ଆମେ ରୋଗରେ ଆକ୍ରାନ୍ତ ହେବା। ଯେମିତିକି ଆମେ ମୋ କଥା ମୁଁ କହୁଛି, ଆମେ ବିଭିନ୍ନ ଗୀତ ଗପ ମାଧ୍ୟମରେ ପିଲାଙ୍କୁ ଶିଖାଇଥାଉ କିଭଳି ଭାବେ ଆମେ ଦୈନନ୍ଦିନ ଜୀବନରେ କେମିତି ଆମେ ନିଜକୁ ସୁରକ୍ଷିତ ରଖିବା, ସ୍ୱଚ୍ଛ ରଖିବା। ଛୋଟିଆ ଛୋଟିଆ କଥା ଯେମିତିକି ସଫା ପୋଷାକ ପିନ୍ଧିବା, ଲଗେ ମୁଣ୍ଡ କୁଣ୍ଡେଇବା, ପ୍ରତିଦିନ ଗାଧୋଇବା, ଶୌଚାଳୟ ଯାଇକି ଆସିଲା ପରେ ଗୋଡ଼ ହାତ ମୁହଁ ଭଲ ଭାବରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ଧୋଇବା, ଶୌଚାଳୟ ଯିବା ସମୟରେ କିଭଳି ଭାବେ ଚପଲକୁ ବ୍ୟବହାର କରିବା। ତ ଏଇ ଯୋଉ ଛୋଟିଆ ଛୋଟିଆ ଜିନିଷ ଗୁଡାକ ଯୋଉ ଯଦି ଆମେ ଅଭ୍ୟାସରେ ପରିଣତ କରିବା ତାହେଲେ ନିଶ୍ଚିତ ଭାବେ ଆମେ ଯୋଉ ବଡ ବଡ ରୋଗ ଆକ୍ରାନ୍ତରୁ ରକ୍ଷା ପାଇପାରିବା।
1: ତ ମ୍ୟାଡମ ଆପଣ ତ ରୋଗ କଥା କହିଲେ, ତ ଏଇ ଯୋଉ ବର୍ଷା ଋତୁରେ ଆମେ କଣ କଣ ସବୁ ରୋଗରେ ପଡିବାର ସାଧାରଣତଃ ଆଶଙ୍କା ଥାଏ?
0: ଯେମିତିକି ହଇଜା, ଚିକୁନିଆ, ମ୍ୟାଲେରିଆ, ଝାଡା ବାନ୍ତି, ଟାଇଫଏଡ୍, ଜଣ୍ଡିସ, ଏଭଳି ବିଭିନ୍ନ ରୋଗ ହୋଇଥାଏ ଦୂଷିତ ଜଳକୁ ପିଇବା ଦ୍ଵାରା ଓ ଦୂଷିତ ପରିବେଶ ଦ୍ଵାରା ହୋଇଥାଏ।
1: ତେବେ ବିଶୁଦ୍ଧ ପାନୀୟ ଜଳର ଆମର ଆବଶ୍ୟକତା ରହିଛି ବୋଲି ଭାବୁଛନ୍ତି କି?
0: ନିଶ୍ଚିତ, ଦୂଷିତ ଜଳକୁ ପାନ କରିବା ଦ୍ଵାରା ଏଇସବୁ ରୋଗର ଆକ୍ରାନ୍ତ ଯେହେତୁ ହଉଛନ୍ତି, ତେଣୁ ଆମେ ପ୍ରଥମେ ଆମେ ଜଳକୁ ବିଶୁଦ୍ଧ କରିକି ମାନେ ଫୁଟେଇ ତାକୁ ଛାଣିକି ରଖିବା ଆଉ ସେଇ ପାଣି ହିଁ ପିଇବା। ନିଶ୍ଚିତ ଭାବେ ଜଳର ଏଠି ରହିଛି,
1: ଯାହାଦ୍ୱାରା କି ଆମର ଯୋଉ ଝାଡା ବାନ୍ତି, ଟାଇଫଏଡ୍ ଏସବୁ ରୋଗରୁ ମଧ୍ୟ ଆମେ ରକ୍ଷା ପାଇପାରିବା,
0: ରକ୍ଷା କରିପାରିବା।
1: ତ ମ୍ୟାଡମ ଏଇ ସମୟରେ କହନ୍ତି ଯେ ଖାଦ୍ୟର ମଧ୍ୟ ସ୍ୱଚ୍ଛତା ରଖିବା ଦରକାର ବୋଲି,
0: ନିହାତି। ତାପରେ ଏଇ ବର୍ଷା ଋତୁରେ ଆମର ଖାଦ୍ୟ ହଜମ ହେବା ଶକ୍ତି କମ ଥାଏ, ତେଣୁ ଆମେ ଗରିଷ୍ଠ ଖାଦ୍ୟ ନ ଖାଇ ବାହାରର ଖୋଲାରେ ଯୋଉ ଆମର ଠେଲା ଗାଡି ଗୁଡାରେ ମିଳୁଛି ମଛା ମଛି ବସିଥାଏ ତେଲ ଜିନିଷ ସେଗୁଡାକ ନ ଖାଇବା। ଫଳକୁ ଯଦି ଖାଇବା ଧୋଇକି ଖାଇବା, ଭଲ ଭାବରେ ଧୋଇବା ଖାଇବା, ଗୋଟା ହୋଇଥିବା ଯୋଉ ଫଳ ଥାଏ ସେ ଫଳକୁ ଖାଇବାନି, ବାହାର ଜିନିଷକୁ ଅଭଏଡ କରିବା ଆଉ ଘରେ ମା ଯାହା ସ୍ୱଚ୍ଛତାର ସହିତ ରୋଷେଇ କରିଥାନ୍ତି ସେଇ ଖାଦ୍ୟ ଖାଇବା ଆଉ ଅଧିକ ଧ୍ୟାନ ଦେବା ଜଙ୍କ ଫୁଡ୍ ଖାଇବାନି।
1: ଆଜ୍ଞା, ତେବେ ମ୍ୟାଡମ ଏଇ ଯୋଉ ସମୟରେ ମାନେ ବର୍ଷା ଋତୁରେ ମଶା ମାଛି ତ ବହୁତ ହଉଛନ୍ତି,
0: ବହୁତ,
1: ସେଇ ସମୟରେ ଏଇ ଯୋଉ ମଶା ମାଛିକୁ କେମିତି ଆମେ ନିୟନ୍ତ୍ରଣ କରିବା ପାଇଁ କଣ କରିବା, କେମିତି ଆମେ ସେମାନଙ୍କଠାରୁ ରକ୍ଷା ପାଇବା ସେ ସମ୍ପର୍କ ଟି କୁହନ୍ତୁ।
0: ହଁ, ଆମର ଘର ଚାରିପଟେ ଦେଖିଥିବା ପାଣି ଜମିକି ରହେ, କୋଉଠି ଖାଲି ଢିପ ଥାଏ ପାଣି ଜମି ରହେ, କିମ୍ବା କୌଣସି ପ୍ରକାର ଅଳିଆ ଆବର୍ଜନା ଥାଏ ତ ସେଇଠି ପାଣି ଜମିକି ରହେ। ପାଣି ଯୋଉଠି ଜମିକି ରହିବ ସେଇଠି ମଛା ମାଛି ବୃଦ୍ଧି ଥାଏ, ତେଣୁ ଆମକୁ ମଛା ମାଛି ଆକ୍ରାନ୍ତ କରେ। ତେଣୁ ଆମେ ପ୍ରତିଦିନ କଣ କରିବା, ଆମର ଚତୁର୍ପାଶ୍ୱକୁ ସଫା ରଖିବା ଓ ଆମେ ଶୋଇବା ସମୟରେ ମଶାରୀ ଟାଙ୍ଗି ଆଉ ଶରୀରକୁ ପୁରା ଆବଦ୍ଧ କଲା ପରି ପୋଷାକ
1: କରିକି ରହିବା,
0: ହେଇକି ରହିବା।
1: ତ ମ୍ୟାଡମ ଏଇ ସମୟରେ କହନ୍ତି ଯେ ବ୍ୟକ୍ତିଗତ ସ୍ୱଚ୍ଛତା ମଧ୍ୟ ରଖିବା ଦରକାର ବୋଲି,
0: ନିହାତି। ମୁଁ କହିଲି ଆମେ ଛୋଟିଆ ଛୋଟିଆ କଥାକୁ ମାନେ ଅଭ୍ୟାସରେ ପରିଣତ କରିବା ଦରକାର। ସକାଳ ଉଠିଲା ଠୁ ଆରମ୍ଭ କରି ଆମେ ଶେଯରେ ଶୋଇଲା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକୁ ଆମେ ସ୍ୱଚ୍ଛତାର ସହିତ କରିବା ଦରକାର। ଆମେ ଛୋଟ ଛୁଆମାନଙ୍କୁ ମଧ୍ୟ ସେ ଅଭ୍ୟାସରେ ପରିଣତ କରାଇବା ଆବଶ୍ୟକ ରହିଛି। ତେଣୁ ସକାଳୁ ଉଠିଲେ ଆମେ ମୁହଁ ଧୋଇବା, ମୁଣ୍ଡ ତେଲ ଲଗେଇକି ମୁଣ୍ଡ କୁଣ୍ଡେଇବା, ନଖ କାଟିବା, ବୁଝିଲେ, ସଫା ପୋଷାକ ପିନ୍ଧିବା, ଏସବୁ ଯୋଉ ଆମର ଶୌଚାଳୟ, ପ୍ରଥମ ମେନ୍ କଥା ହେଲା ଶୌଚାଳୟ ଯୋଉ ଆମେ ବ୍ୟବହାର କରୁଛନ୍ତି, ଶୌଚାଳୟ ସଫା ରହିବା ଦରକାର। ସେ ଶୌଚାଳୟକୁ ଯିବା ସମୟରେ ଆମେ ଚପଲ ବ୍ୟବହାର କରିବା, ପୁଣି ଶୌଚାଳୟ ପରେ ଆମେ ହାତ ଗୋଡକୁ ସାବୁନରେ ଭଲ ଭାବରେ ଧୋଇବା, ଖାଇବା ପୂର୍ବରୁ ମଧ୍ୟ ଭଲ ଭାବରେ ଧୋଇବା, ସଫା ବାସନରେ ଖାଇବା, ଆସନ ଉପରେ ବସି ସଫା ବାସନରେ ଖାଇବା। ଛୋଟିଆ ଛୋଟିଆ ଅଭ୍ୟାସଟା ଯଦି ଆମର ରହିବ ତାହେଲେ ଆମେ ବଡ ବଡ ରୋଗରୁ ମୁକ୍ତ ପାଇପାରିବା।
1: ତ ମ୍ୟାଡମ ଏଇ ଯୋଉ ସରକାର ଆଉ ସ୍ଥାନୀୟ ପ୍ରଶାସନର ଭୂମିକା, ତା ସହିତ ସମାଜର ଭୂମିକା ଏ ସମ୍ପର୍କରେ କଣ କହିବେ?
0: ସ୍ଥାନୀୟ ପ୍ରଶାସନର ଭୂମିକା ତ ନିହାତି ରହିଛି। ଦେଖନ୍ତୁ ଗୋଟେ ଗୋଟେ ସାହିରେ କଣ କର, ନିଜ ଘରକୁ ସ୍ୱଚ୍ଛ କରିବା ପାଇଁ ଅଳିଆ ଆବର୍ଜନା ନିଅନ୍ତି, କିନ୍ତୁ ଯୋଉଠି ବି ଆମେ ପକଉଛନ୍ତି ସେଇ ପାଖାପାଖି ବି ଲୋକ ରହୁଛନ୍ତି। ଆମେ ସିନା ଆମ ଘରଟା ସ୍ୱଚ୍ଛ କରିଦେଲେ କିନ୍ତୁ ସେଇଠି ତ ଆବର୍ଜନା ହେଲା, ସେଇ ଚତୁର୍ପାଶ୍ୱର ଲୋକ ସେଇ ତ ହଇରାଣ ହେଲେ। ପ୍ରଶାସନ ନିହାତି ଏଇଠି ମୁଖ୍ୟ ଭୂମିକା ଗ୍ରହଣ ମାନେ କରିବା ଆବଶ୍ୟକ ଯେ ଉଚିତ ଜାଗାରେ ନେଇ ଅଳିଆ ଆବର୍ଜନାକୁ ପକେଇବା, ଯୋଉଟାକି ଜନବସ୍ତି ଠୁ ବହୁତ ଦୂରରେ ହେଇଥିବ, ଉଚିତ ସ୍ଥାନରେ ଅଳିଆ ଆବର୍ଜନା ନେଇ ପକେଇବା। ଆଉ ଯୋଉ ରହିଲା ଆମର ସମାଜ ମାନେ ସଚେତନତା ଉପରେ, ଆମେ ବିଭିନ୍ନ ମାଧ୍ୟମରେ ସ୍ଲୋଗାନ ମାଧ୍ୟମରେ ଆମେ ଆମର ପରିବେଶକୁ ଆମେ ଯଦି ସ୍ୱଚ୍ଛତା ରହିବା, ଆମେ ଯଦି କରିବା ଆମକୁ ଦେଖିଲେ ଆଉ ଚାରି ଜଣ କରିବେ, ଯଦି ମୁଁ କହିବି ମୁଁ କରିବିନି ତାହେଲେ ସେମିତି

0: ତ କିଏ ବି ବାହାରିବେନି ବୁଝିଲେ। ତେଣୁ ପ୍ରଥମେ ଆମେ ଆମକୁ ସଜାଡିବାର ଦରକାର, ଆମେ ଆଗେଇ ଆସିବା ଦରକାର, ତାହେଲେ ଆମ ପଛରେ ନିଶ୍ଚୟ ଆଉ 5 ଜଣ ବାହାରିବେ।
1: ଆଜ୍ଞା
0: ଯୋଉ ଆସୁଛି ଆମର ଅଳିଆ ଗାଡି ଆସୁଛି ପ୍ରତିଦିନ ସମୟ ସମୟରେ ଆସିଥାଏ, ତ ଆମେ ଏତିକି ଧ୍ୟାନ ରଖିବା ଦରକାର ଯେ ଆମର ଚତୁର୍ପାର୍ଶ୍ୱକୁ ସଫା ରଖି ଆମେ ଅଳିଆକୁ ଗୋଟିଏ ଜାଗାରେ ରଖିଥିବା, ଯେତେବେଳେ ଗାଡି ଆସିବ ସେଇ ସମୟରେ ଆମେ ପକେଇବା, ଏଣେ ତେଣେ ଫୋପାଡିବା ନାହିଁ। ଯଦି ଆମ ପାଖ ଜାଗାରେ କିଛି ଖୋଲା ଜାଗା ଅଛି ତାହେଲେ ସେଠି ଗାତ କରି ପକେଇବା, ପୁଣି ତାକୁ ପୋତି ଦବା, କାହିଁକି ନା ସେଇଠି ପାଣି ଜମିବ, ପୁଣି ସେଠି ମଶାମାଛି, ସେଇ ମଶାମାଛି ଆମକୁ ହିଁ କାମୁଡିବ, ଆମେ ହିଁ ରୋଗରେ ଆକ୍ରାନ୍ତ ହବା। ତେଣୁ ଏ ପ୍ରତି ଆମେ ସଚେତନ ହବା ଦରକାର। ଆମର ଚତୁଃପାର୍ଶ୍ୱ ସଫା କରିବା ସହିତ ଆମର ଗାଁ ପରିମଳ ମଧ୍ୟ ସଫା ରହିବା ଦରକାର।
1: ଆଜ୍ଞା, ତ ଶେଷରେ ମ୍ୟାଡମ ଗୋଟିଏ କଥା ଆପଣଙ୍କୁ ପଚାରିବା ପାଇଁ ଚାହିଁବି ଯେ ଆପଣ ତ ଜଣେ କହିଲେ ଯେ ଗୁରୁମା ଅଛନ୍ତି, ଆପଣ ଆପଣଙ୍କ ବିଦ୍ୟାଳୟରେ କେମିତି ସ୍ୱଚ୍ଛତା ରଖୁଛନ୍ତି, ନିଜେ ସ୍ୱଚ୍ଛତାକୁ କେମିତି ଗୁରୁତ୍ୱ ଦେଉଛନ୍ତି, ତା ସହିତ ନିଜର ମତାମତ କଣ ଆପଣ ଦେବା ପାଇଁ ଚାହିଁବେ, ଆଉ ଶ୍ରୋତାମାନଙ୍କୁ କଣ କହିବା ପାଇଁ ଚାହିଁବେ?
0: ଆଜ୍ଞା ନିଶ୍ଚିନ୍ତ। ଏଇ ଯୋଉ ବିଦ୍ୟାଳୟରେ ପ୍ରଥମେ ତ ଛୋଟିଆ ଛୋଟିଆ ଜିନିଷ, ଯେମିତିକି ପିଲାଟି କଟରରେ ପେନସିଲଟିକୁ ଚାଞ୍ଚିଲା, ତ ନାଇଁ ମାମା ଏଇ ଜିନିଷଟା ନେଇକି ଆମେ ଡଷ୍ଟବିନ୍ରେ ପକେଇବା, ଡଷ୍ଟବିନ୍ରେ ଅଭ୍ୟାସ କରିବା, ଏ ଅଳିଆ ଯାହା ବି ବାହାରିଲା ଆମେ ଏଣେ ତେଣେ ଫୋପାଡିବା ନାହିଁ, ଡଷ୍ଟବିନ୍ରେ ପକେଇବା, ଖାଇବା ସମୟରେ ଫଳ ଚୋପା ବାହାରିଲା ଯାହା ବି ସେଗୁଡା ସବୁ ଡଷ୍ଟବିନ୍ରେ ପକେଇବା, ଏଣେ ତେଣେ ଫୋପାଡିବା ନାହିଁ, ପ୍ରଥମ ହେଲା ସେଇଟା। ଯେତେବେଳେ ଆମେ ବିଦ୍ୟାଳୟର ଚତୁଃପାର୍ଶ୍ୱରେ କିଛି ବୃକ୍ଷରୋପଣ କରିବା, ସଫା ସୁତୁରା ରଖିବା, ପାଣି ଜମିବାକୁ ଜମାରୁ ଦବା ନାହିଁ, ପିଲାଙ୍କର ଯୋଉ ଜୋତା ମୋଜା ସଠିକ ଜାଗାରେ ସଜାଡିକି ରଖିବା, ଠାରୁ ସେଟା ଦୂରେଇକି ରଖିବା, ସଜାଡି ତାଙ୍କର ବ୍ୟାଗ ବସ୍ତାନିକୁ ସଜାଡି ରଖିବା, ପିଲାମାନେ କେମିତି ନିଜେ ନିଜର ଅଭ୍ୟାସରେ ପରିଣତ କରିବେ, ଏଇ ଅଭ୍ୟାସ ଗୁଡିକୁ ଆମେ କଣ କରିଥାଉ, ବିଭିନ୍ନ ଗୀତ ମାଧ୍ୟମରେ କାହାଣୀ ମାଧ୍ୟମରେ ଆମେ ପିଲାଙ୍କୁ କହିଥାଉ, ବିଭିନ୍ନ କାହାଣୀ ଅଛି, ବୃକ୍ଷରୋପଣ ଉପରେ ଅଛି, ସ୍ୱଚ୍ଛତା ଉପରେ ଅଛି, ସବୁ କାହାଣୀ ମାଧ୍ୟମରେ ଆଉ କିଛି ଖେଳ ମାଧ୍ୟମରେ, ଯୋଉ ଦିନଚର୍ଯ୍ୟାଟା ରହିଛି ଆମର ଖେଳ ମାଧ୍ୟମରେ ପିଲାଙ୍କୁ ଆମେ କହିଥାଉ, ଯାହାକି ପିଲା ଅତି ଖୁସିରେ ସେ କହନ୍ତି, ସେଇ ଜିନିଷଟା ଯଦି ସେ ଘରକୁ ଗଲା, ଘରେ ଯଦି ସେଇଟା ଅଭିନୟ କରି ଗୁଣୁଗୁଣେଇକି ଗାଇଲା, ସେ ଜିନିଷ ଯଦି ନାଇଁ ଗୁରୁମା ଏମିତି କହିଛନ୍ତି କରିବା ପାଇଁ, ତ ନିହାତି ସେଇଟା ଗୋଟେ ମେସେଜ ଯିବ ତାଙ୍କର ବାପା ମାଙ୍କ ପାଖକୁ ଯେ ହଁ ପିଲା ଏଇଟା କହୁଛି, ମାନେ
1: କିଛି ଶିକ୍ଷା ହଉଛି,
0: ଆଜ୍ଞା ଶିକ୍ଷା ହଉଛି, ଆଉ ସେଇଟା ଆମେ ବି ଅନବରତ ଜାରି ରଖିବା ଦରକାର, ହଁ ସେଇ ଅଭ୍ୟାସଟା ପିଲାର ରହୁ ସେଇଟା। ଆଉ ବାକି ଆମେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ଆମେ ନେଇଥାଉ, ନଗର ପରିକ୍ରମାରେ ନେଇଥାଉ, ତ ନଗର ପରିକ୍ରମାରେ ମଧ୍ୟ ସ୍ଲୋଗାନ ଦେଇ ସଚେତନତା କରାଯାଇଥାଏ, ପିଲାଙ୍କୁ ଧାଡିରେ ନଗର ପରିକ୍ରମାରେ ନେଇ ସ୍ଲୋଗାନ ଦେଇ ଏମିତି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ କରିଥାଉ।
1: ଆଚ୍ଛା, ନିଜସ୍ୱ ମତାମତ କଣ ଦେବା ପାଇଁ ଚାହିଁବେ ଆମ ଶ୍ରୋତାମାନଙ୍କୁ?
0: ବର୍ଷା ଋତୁରେ ତ ପ୍ରଥମ ହେଲା ଯୋଉ ଆମର ମଶା ମାଛି ଏଗୁଡାକ ଯୋଉ ଜମା ମାନେ ପାଣି ଜମା ରହିବା ଦ୍ଵାରା ଯୋଉ ମଶା ମାଛି ଯୋଉ ଉତ୍ପନ୍ନ, ସେଇଟା ଦୂର କରିବା ପାଇଁ ହେଲେ ପ୍ରଥମେ ତ ଆମେ ଯୋଉ ଚତୁଃପାର୍ଶ୍ୱର ଅଳିଆ ଆବର୍ଜନା ଯାହା ଯୋଉଠି ପାଣି ଜମିକି ରହେ ସେଇ ଜିନିଷକୁ ରହିବାକୁ ଜମାରୁ ଦବା ନାହିଁ, ଯାହା ଆମର ଅନାବଶ୍ୟକ ଜିନିଷ ଅଛି ସେଇ ବର୍ଜ୍ୟବସ୍ତୁ ଗୁଡାକୁ ଆମେ ସଫା କରିଦବା, ଆମର ଘର ଚତୁଃପାର୍ଶ୍ୱରେ ରହିଛି ଯୋଉ ବର୍ଜ୍ୟବସ୍ତୁ ତାକୁ ଆମେ ନିଷ୍କରଣ କରିବା, ତାପରେ ଆମେ ବୃକ୍ଷରୋପଣ କରିବା, ଆମର ଯୋଉ କୁହାଯାଇଛି ଆମର ଗୋଟିଏ ମା ଗୋଟିଏ ବୃକ୍ଷ, ତ ଆମେ ସେ ଆମେ ଗୋଟିଏ ଗଛ ଲଗେଇବା ଦରକାର, ତାର ଚତୁଃପାର୍ଶ୍ୱକୁ ସବୁଜ ବଳିବା ଦରକାର, ଯାହାଦ୍ୱାରା କି ଆମର ଦୂଷିତ ବାୟୁ, ଆମର ଯୋଉ ଦୂଷିତ ବାୟୁରୁ ଆମେ ମୁକ୍ତ ପାଇବା, ବିଶୁଦ୍ଧ ବାୟୁ ପାଇପାରିବା, ତେଣୁ ଆମେ ବୃକ୍ଷରୋପଣ କରିବା ଆବଶ୍ୟକ। ବୃକ୍ଷରୋପଣ ଯତ୍ନ ଖାଲି ଯେ ଲଗେଇଦେଲେ ଆମର ଦାୟିତ୍ୱ ସରିଲା ସେୟା ନୁହଁ, ଆମେ ପୁଣି ତାର ଯତ୍ନ ନେବା ଦରକାର, ତାର ଚତୁଃପାର୍ଶ୍ୱକୁ ସଫା ସୁତୁରା ରଖିବା ଦରକାର, ଆମର ନିଜସ୍ୱ ସ୍ୱଚ୍ଛତାରୁ ଆରମ୍ଭ କରି ପରିବାର ସ୍ୱଚ୍ଛ, ସମାଜର ସ୍ୱଚ୍ଛ, ସର୍ବୋପରି ଆମେ ସାରା ଭାରତର ସ୍ୱଚ୍ଛ, ପୃଥିବୀର ସ୍ୱଚ୍ଛ ମଧ୍ୟ ଏଥିରେ ରହିଛି, ତେଣୁ ପ୍ରତ୍ୟେକ ଆମେ ଗୋଟିଏ ଗୋଟିଏ ଅଙ୍ଗ ଆମେ ପ୍ରତ୍ୟେକ ଏଥିରେ ଭାଗିଦାରୀ ହବା ଦରକାର, ଆମେ କେବଳ ଅନ୍ୟକୁ କହିଲେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସ୍ୱଚ୍ଛ କରିବା ଦରକାର ଓ ପରିବେଶକୁ ସ୍ୱଚ୍ଛ ରଖିବା ଦରକାର, ଏଇଟା ହଉଛି ଆମର ଦାୟିତ୍ୱ, ଯୋଉଟାକି ଆମେ ନିଜକୁ ନିରୋଗ ରଖିପାରିବା, ଆମର ପରିବାରକୁ ନିରୋଗ ରଖିପାରିବା, ଆମର ଚତୁଃପାର୍ଶ୍ୱରେ ଯୋଉ ଅଛନ୍ତି ଆମର ଆତ୍ମୀୟ ସ୍ୱଜନ ସେମାନଙ୍କୁ ନିରୋଗ ରଖିପାରିବା, ତେଣୁ ସ୍ୱଚ୍ଛତାର ଦାୟିତ୍ୱ ଆମର ହିଁ, ଏଇଟା ଆଉ କାହାର ନୁହଁ, ଏଇଟା ଆମ ନିଜର, ଆମେ ପ୍ରଥମେ ସେଇଟାକୁ ଆରମ୍ଭ କରିବା ଦରକାର।
1: ଯାହା ହଉ ମ୍ୟାଡମ, ଆଜି ଆପଣ ବର୍ଷା ଋତୁରେ ସ୍ୱଚ୍ଛ ପରିବେଶ ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ତା ସହିତ ସ୍ୱଚ୍ଛ ପରିବେଶ କେବଳ ରୋଗକୁ ଦୂର କରେ ନାହିଁ ବରଂ ଆମ ଜୀବନକୁ ସୁନ୍ଦର, ନିରାପଦ ଓ ଆନନ୍ଦମୟ କରିଥାଏ, ତେଣୁ ଆମେ କେବଳ ନିଜେ ସ୍ୱଚ୍ଛ ରହିବା ନୁହଁ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ କରିବା ଆବଶ୍ୟକ। ସମସ୍ତଙ୍କର ମିଳିତ ପ୍ରୟାସରେ ହିଁ ଏକ ସ୍ୱଚ୍ଛ ସବୁଜ ଓ ସୁସ୍ଥ ଭାରତ ଗଢି ଉଠିପାରିବ। ଯାହା ହଉ ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆପଣ ଆମ ଶ୍ରୋତାମାନଙ୍କୁ ଏତେ ସବୁ କଥା କହିଲେ ଏବଂ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ

0: ଦେଲେ ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଆସୁ ଧନ୍ୟବାଦ ଜଣାଉଛୁ। ନମସ୍କାର ମ୍ୟାଡମ।
1: ନମସ୍କାର।
2: ବର୍ଷା ଋତୁରେ ସ୍ୱଚ୍ଛତା ପ୍ରତି ସଚେତନ ହୋଇ ଆମେ ନିଜେ ସଫା ରହିବା ସହିତ ଆମ ଆଖପାଖକୁ ମଧ୍ୟ ସ୍ୱଚ୍ଛ ରଖିବା ଦରକାର। ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ, ଏହା ଆମ ସମସ୍ତଙ୍କର ମୂଳମନ୍ତ୍ର ହେଉ। ସୁସ୍ଥ ରହିବା ଏବଂ ଅନ୍ୟକୁ ସ୍ୱଚ୍ଛତା ପ୍ରତି ସଚେତନ କରିବା।

ବର୍ଷା ଦିନେ ଶୌଚାଳୟରେ ସ୍ୱଚ୍ଛତା ରଖିବା ମଧ୍ୟ ବହୁତ ଜରୁରୀ। ବର୍ଷା ଋତୁରେ ଆର୍ଦ୍ରତା ଓ କାଦୁଅ ବଢ଼ିଯାଏ। ଏହି ସମୟରେ ଶୌଚାଳୟ ସଫା ନ ରହିଲେ ଦୁର୍ଗନ୍ଧ, ଜୀବାଣୁ ଓ ମଶାମାଛିର ପ୍ରକୋପ ବଢ଼ିଥାଏ। ତେଣୁ ବର୍ଷା ଦିନେ ଶୌଚାଳୟର ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଘରର ଶୌଚାଳୟକୁ ପ୍ରତିଦିନ ସଫା କରିବା, ନାଳରେ ପାଣି ଜମିବାକୁ ଦେବା ନାହିଁ, ଶୌଚାଳୟରେ ବ୍ୟବହାର କରୁଥିବା ପାଣି ସଠିକ୍ ଭାବେ ନିଷ୍କାସନ ହେବା ଦରକାର। ଯଦି ନାଳ ବନ୍ଦ ହୋଇଯାଇଥାଏ ତେବେ ତୁରନ୍ତ ସଫା କରିବା ଆବଶ୍ୟକ। ଶୌଚାଳୟରେ ବାୟୁ ପ୍ରଭାବ ଭଲ ରହିବା ପାଇଁ ଜାଲି କିମ୍ବା ଭେଷ୍ଟିଲେସନର ବ୍ୟବସ୍ଥା ରଖିବା ଦରକାର। ସାର୍ବଜନୀନ ଶୌଚାଳୟର ସ୍ୱଚ୍ଛତା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ସେଠାରେ ଆବର୍ଜନା ଫିଙ୍ଗିବା ଓ ଅସାବଧାନତାରେ ଅପବ୍ୟବହାର କରିବା ଠିକ୍ ନୁହେଁ। ଶୌଚାଳୟ ବ୍ୟବହାର ପରେ ହାତକୁ ସାବୁନରେ ଭଲ ଭାବେ ଧୋଇବା ଆବଶ୍ୟକ। ଏହା ଡାଇରିଆ, ଟାଇଫଏଡ୍ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ଆମକୁ ରକ୍ଷା କରିଥାଏ। ବର୍ଷା ଦିନରେ ଶୌଚାଳୟ ପାଖରେ ଜମା ପାଣି ରହିବାକୁ ଦେବା ନାହିଁ। ଠିପିଥିବା ଡଷ୍ଟବିନ୍ ବ୍ୟବହାର କରିବା ଏବଂ ଅପରିଷ୍କାରତା ପାଇଁ ସଚେତନତା ରଖିବା ଦରକାର। ପରିବାରର ସମସ୍ତ ସଦସ୍ୟ ବିଶେଷ କରି ଶିଶୁମାନେ ଶୌଚାଳୟ ବ୍ୟବହାରର ସଠିକ୍ ନିୟମ ଶିଖିବା ଏବଂ ଜାଣିବା ଦରକାର। ସେଥିପାଇଁ ଶୌଚାଳୟରେ ସାବୁନ, ଟିସୁ ପେପର ଏବଂ ସଫା କପଡ଼ା ସଜାଇ ରଖିଲେ ବ୍ୟବହାର ଅଧିକ ସୁବିଧାଜନକ ହୁଏ। ସ୍ୱଚ୍ଛ ଶୌଚାଳୟ ଆମକୁ ସୁସ୍ଥ ରଖେ, ରୋଗରୁ ବଞ୍ଚାଏ ଏବଂ ପରିବେଶକୁ ମଧ୍ୟ ସୁନ୍ଦର କରେ। ତେଣୁ ବର୍ଷା ଦିନେ ଶୌଚାଳୟର ସ୍ୱଚ୍ଛତା ପ୍ରତି ସମସ୍ତେ ସଚେତନ ହୋଇ ନିଜ ଘର ଓ ପରିବେଶକୁ ପରିଷ୍କାର ରଖିବା ଦରକାର। ସ୍ୱଚ୍ଛ ଶୌଚାଳୟ, ସୁସ୍ଥ ସମାଜ, ଏହା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। ବର୍ଷା ଦିନେ ସ୍ୱଚ୍ଛ ରହିବାର କିଛି ଟିପ୍ସ ଆସନ୍ତୁ ଜାଣିବା। ପ୍ରତିଦିନ ସାବୁନରେ ହାତ ଧୋଇ ଖାଦ୍ୟ ଖାଆନ୍ତୁ। ସଫା ଓ ଶୁଖିଲା ପୋଷାକ ପିନ୍ଧନ୍ତୁ। ବର୍ଷାରେ ଭିଜିଲେ ଶୀଘ୍ର ଶୀଘ୍ର ଓଦା ପୋଷାକକୁ ବଦଳାଇ ଶୁଖିଲା ପୋଷାକ ପିନ୍ଧନ୍ତୁ। ଘର ଓ ଘରର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଘର, ଶୌଚାଳୟ ଓ ରୋଷେଇ ଘରକୁ ସବୁବେଳେ ସଫା ରଖନ୍ତୁ। ଘୋଡ଼ାଇ ରଖିଥିବା ଓ ସତେଜ ଥିବା ଖାଦ୍ୟ ଖାଆନ୍ତୁ। ପିଇବା ପାଣିକୁ ଫୁଟାଇ ପିଅନ୍ତୁ। ବିଶୁଦ୍ଧ ପାଣି ବ୍ୟବହାର କରନ୍ତୁ। ଆବର୍ଜନାକୁ ନିର୍ଦ୍ଧାରିତ ଡଷ୍ଟବିନ୍ରେ ପକାନ୍ତୁ। ମଶାରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରନ୍ତୁ। ବ୍ୟକ୍ତିଗତ ସ୍ୱଚ୍ଛତା ସହ ପରିବେଶର ସ୍ୱଚ୍ଛତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସ୍ୱଚ୍ଛତା ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ପ୍ରଚାର କଲୁ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ପଦ୍ମା ତଲୱାଲକର, ରାଗ କେଦାର।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଥିଲେ ଶିଳ୍ପୀ ପଦ୍ମା ତଲୱାଲକର, ରାଗ କେଦାର। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 8:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ 9 ଏବଂ ଶେଷରେ ସ୍ପଟ୍ ଲାଇଟ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: କେମିତି ଏ ଭାବ କେଜାଣି ସୃଷ୍ଟି ହୋଇଛି ହୃଦୟରେ ଯେ ସମୟ ଆସିଲେ ହୃଦୟ ପରିଭାଷାର ଗହଳି ଭିତରେ ଖୋଜିବାକୁ ଇଚ୍ଛା ହୁଏ
1: ନାହିଁ। ଏଠି ଜାତି ଧର୍ମ ବର୍ଣ୍ଣର ଭାବ ସାଗରଠୁ ଗଭୀର ଏବଂ ଆକାଶଠୁ ବିଶାଳ ସୁନାରେ ଛାଉଣି ହୋଇଥିବା ସୁଖର ସ୍ତମ୍ଭଟିଏ।
0: ହଁ ତ ବସନ୍ତରେ ଭିଜା ମଳୟ କେବେ ସେ ବର୍ଷାର ମେଘମାଳ ଶରତ ଋତୁର ଜହ୍ନ ପୁଣି କେବେ ଶୀତର ଶିଶିର ଜଳ
1: କଅଁଳ ପତ୍ର ପରି ପ୍ରାଙ୍ଗଣରେ ପ୍ରୀତିର ପଦ୍ମ ଫୁଟେ।

0: ସର ବିନ୍ଧିବାକୁ ଶିକାରୀଟେ ପରି ଶିକାରଟେ ଖୋଜିବ ସେ
1: ଫୁଲଠୁ କୋମଳ ମେଘଠୁ ନିର୍ମଳ ନଦୀଠୁ ଚଞ୍ଚଳ ସେଇ
0: ଛାତି ତଳେ ରହି ବୀଜ ବୁଣୁଥାଏ ସମ୍ପର୍କଟେ ସୃଷ୍ଟି ପାଇଁ
1: ବନ୍ଧୁତା ଶୂନ୍ୟ ସିଲଟରେ ଆନମନା ହୋଇ ଲେଖି ଚାଲୁଥିବା କିଛି ସଙ୍କେତ ନୁହେଁ ତ ଆଉ କ'ଣ ହେଇପାରେ
0: ପୁଣି ସ୍ଥିତ ପ୍ରଜ୍ଞା ପରି ସ୍ଥିର ହୋଇ ରହୁଥିବା ଗୋଟିଏ ମଧୁମୟ କୋଳାହଳର ସମାହାରଟିଏ
1: ଠିକ୍ ସେମିତି ଆପଣଙ୍କ ସହିତ ଆମ ସମ୍ପର୍କ ତେଣୁ ତ ସମୟର ନିର୍ଦ୍ଦେଶରେ ଆମେ ଆସି ପହଞ୍ଚିଯାଉ
0: ଆଜିର ମାସିକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନକୁ ନେଇ ଆସିଛୁ ଆମେ ଦୁହେଁ ମୁଁ ରଞ୍ଜନ କୁମାର ବେହେରା
1: ମୁଁ ମିନତୀ ରାଣୀ ନନ୍ଦ
0: ନମସ୍କାର।

0: ସାହିତ୍ୟ ସମାଜର ପ୍ରତିବିମ୍ବ। ସମାଜର ପ୍ରତିଟି ଘଟଣାକୁ ସେ ତାରି ଭିତରେ ସଜାଡ଼ୁ ସଜାଡ଼ୁ ସାହିତ୍ୟର ଧାରଟିଏ ସୃଷ୍ଟି ହୋଇଯାଇଥାଏ। ସେମିତି ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଅନନ୍ୟ ଏବଂ ମୌଳିକ ଉପାଦାନ। ସାରଳା ଦାସଙ୍କ ମହାଭାରତରୁ ଆରମ୍ଭ କରି ପଞ୍ଚସଖା ଯୁଗର ଭକ୍ତି ସାହିତ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ ସାହିତ୍ୟରେ ଶ୍ରୀଜଗନ୍ନାଥ ହେଉଛନ୍ତି କେନ୍ଦ୍ରବିନ୍ଦୁ। ଏହା ଧର୍ମ, ସମାଜ ଓ ଭାଷାକୁ ଏକତ୍ରିତ କରି ଓଡ଼ିଆ ଜାତିର ପରିଚୟ ସୃଷ୍ଟି କରିଛି। ସାହିତ୍ୟରେ ଏହାର ପ୍ରଭାବକୁ ଅନେକ କବି ବର୍ଣ୍ଣନା କରିଛନ୍ତି। ଓଡ଼ିଆ ଭାଷାର ଆଦି ମହାକାବ୍ୟ ମହାଭାରତରେ ଜଗନ୍ନାଥଙ୍କୁ କାଳୀୟ ଦଳନ, ପତିତ ପାବନ ଏବଂ ସର୍ବେଶ୍ୱର ରୂପରେ ବର୍ଣ୍ଣନା କରାଯାଇଛି। ସେବେଠାରୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ପାଲଟିଥିଲେ। ଶ୍ରୀ ଚୈତନ୍ୟଙ୍କର ଓଡ଼ିଶା ଆଗମନ ପରେ ବଳରାମ ଦାସ, ଜଗନ୍ନାଥ ବିଳାସ, ଜଗନ୍ନାଥ ଦାସ, ଓଡ଼ିଆ ଭାଗବତ ଏବଂ ଅଚ୍ୟୁତାନନ୍ଦ ଦାସଙ୍କର ସାହିତ୍ୟରେ ଶ୍ରୀଜଗନ୍ନାଥ ଭକ୍ତିରସାତ୍ମକ ରୂପ ପାଇଥିଲା। ବିଶେଷକରି ଜଗନ୍ନାଥ ଦାସଙ୍କର ଭାଗବତ ଓଡ଼ିଶାର ଘରେ ଘରେ ଶ୍ରୀଜଗନ୍ନାଥ ଚେତନାକୁ ପହଞ୍ଚାଇ ପାରିଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ କବିତାଗୁଡ଼ିକରେ ଶ୍ରୀଜଗନ୍ନାଥ କେବଳ ଏକ ଠାକୁର ନ ହୋଇ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଚେତନା ଏବଂ ସାଂସ୍କୃତିକ ଦର୍ଶନର ପ୍ରତୀକ ଭାବରେ ସ୍ଥାନ ପାଇଛନ୍ତି। ଆଧୁନିକ ଯୁଗରେ ହେଉ ବା ସାମ୍ପ୍ରତିକ ଯୁଗରେ ଶ୍ରୀଜଗନ୍ନାଥଙ୍କୁ ଅସ୍ମିତାର ସୂଚକ ଭାବରେ ଗ୍ରହଣ କରାଯାଇଛି। ଏଣୁ କୁହାଯାଏ ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଧର୍ମରେ ସୀମିତ ନ ରହି ଓଡ଼ିଆ ଭାଷା, କଳା ଏବଂ ଜୀବନଶୈଳୀକୁ ଗଭୀର ଭାବରେ ପ୍ରଭାବିତ କରିଛି। ସତରେ ଓଡ଼ିଆ ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଓ ଅଭିନ୍ନ, ଏଥିରେ ସନ୍ଦେହ ନାହିଁ।
1: ଏଥିଲା ସମ୍ପାଦକୀୟ।

0: କବିତା ମନ ହୃଦୟ କଳ୍ପନାର ଏକ ସରହଦ, ଯାହା ଭିତରେ କବିଟିଏ ନିଜକୁ ଖୋଜନ୍ତି, ବଞ୍ଚିବାର ଉପାଦାନଟିଏ ପାଆନ୍ତି, ଦୁଃଖ ସହ ନୀରବରେ କାନ୍ଦି କାନ୍ଦି ଖୁବ୍ ଗପନ୍ତି, ପୁଣି ଖୁସିରେ ବିଭୋର ହୁଅନ୍ତି। ସେମିତି ନିଜକୁ କବିତା ଭିତରେ ଖୋଜୁଥିବା କବୟିତ୍ରୀ ଜଣଙ୍କୁ ଆମେ ଆଜି ପାଇଛୁ। ପ୍ରଥମେ ଶୁଣିବା ତାଙ୍କର ପରିଚୟ। ମ୍ୟାଡାମ ନମସ୍କାର, ଆପଣଙ୍କ ବିଷୟରେ କ'ଣ କହିବେ?
1: ମୁଁ ରୀତାରାଣୀ କରଣ, କୁନ୍ଦ୍ରା ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ଅଛି ଏବଂ ଇଂଲିଶ ଲେକ୍ଚରର ଅଛି।
0: ପ୍ରଥମେ ପଚାରିବି, କବିତା ଲେଖିବାର ପ୍ରେରଣା କାହାଠାରୁ ସାଉଁଟୁଥିଲେ, ଲେଖାର ମୂଳ ଉତ୍ସ କ'ଣ ଥିଲା ଆପଣଙ୍କର?
1: ପ୍ରକୃତରେ ମୁଁ ସାନବେଳୁ ଗୀତ ପ୍ରତି ଭାରି ମୋର ଆଟ୍ରାକ୍ସନ୍ ଥିଲା। ତାପରେ ଯେତେବେଳେ ପଢ଼ାପଢ଼ି କଲି, ଇଂଲିଶ ଲିଟରେଚର୍ ନେଇ ପଢ଼ିଲି, କବିତା ପ୍ରତି ମଧ୍ୟ ଆଗ୍ରହ ଆସିଲା। ତାପରେ ମ୍ୟାରେଜ୍ ପରେ ପ୍ରକୃତରେ ମୁଁ ଲେଖାଲେଖି ଆରମ୍ଭ କଲି। ମୋ ସ୍ୱାମୀ, ସିଏ ମଧ୍ୟ ଜଣେ କବି ଲେଖକ, ତାଙ୍କଠୁ ହିଁ ପ୍ରେରଣା ମୁଁ ପାଇଛି
0: ନିଶ୍ଚୟ,
1: ଆଉ ସମାଜ ମଧ୍ୟ ପ୍ରେରିତ କରିଛି ଲେଖିବା ପାଇଁ।
0: ଆପଣଙ୍କ ମତରେ କବିତା ସାହିତ୍ୟ ନା ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ?
1: କବିତା ବା ସାହିତ୍ୟରେ ଯଦି ସମାଜ ପ୍ରତି ଅଙ୍ଗୀକାର ନଥିବ, ତାହେଲେ ସେ କବିତା ସାହିତ୍ୟର କିଛି ଅର୍ଥ ରହେନି ବୋଲି ମୁଁ ଭାବେ। କାରଣ ମଣିଷର ବିଭିନ୍ନ କାର୍ଯ୍ୟକଳାପକୁ ସମାଜ ଆଗରେ ତୋଳି ଧରିବା ପାଇଁ, ସମାଜକୁ ଜଣେଇବା ପାଇଁ, ଅନ୍ୟମାନଙ୍କୁ ଜଣେଇବା ପାଇଁ ସାହିତ୍ୟ ଗୋଟେ ବଡ଼ ମାଧ୍ୟମ। ସାହିତ୍ୟର କବିତା ଆଉ ଗୋଟେ ଶକ୍ତିଶାଳୀ।

0: ମାଧ୍ୟମ।
1: ତେବେ ପ୍ରତ୍ୟେକ କବିତାରେ କିଛି କିଛି ବାର୍ତ୍ତା ଥାଏ ସମାଜ ପାଇଁ।
0: ନିଶ୍ଚୟ ସମାଜ ପାଇଁ ବାର୍ତ୍ତା ରହିବା ନିହାତି ଜରୁରୀ।
1: ଆପଣଙ୍କ ଜୀବନର କେଉଁ ଅନୁଭୂତି ଆପଣଙ୍କ କବିତାକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି ବୋଲି ଭାବନ୍ତି?
0: ଅନୁଭୂତି ମାନେ ବାପ ଘରେ ଶାଶୁ ଘରେ ଝିଅମାନଙ୍କ ପ୍ରତି ଯେଉଁ ଅବହେଳା, ଝିଅମାନଙ୍କୁ ହତାଦର କରିବା, ପୁଅମାନଙ୍କୁ ବେଶୀ ଅଗ୍ରାଧିକାର ଦେବା, ତାପରେ ଯେତେବେଳେ ବଡ଼ ହେଲି ଶାଶୁ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ଦେଖିଲି ଝିଅମାନଙ୍କ ପ୍ରତି ବହୁତ ଅସମ ବ୍ୟବହାର, ଝିଅମାନଙ୍କୁ ସବୁବେଳେ ନେଗ୍ଲେକ୍ଟ କରିବା ବା ଝିଅମାନଙ୍କୁ ତୁଚ୍ଛ କରି ଦେଖିବା, ଏଗୁଡ଼ିକ ମୋତେ ଟିକେ ବିଦ୍ରୋହୀ କରିଉଠେ। ସାମ୍ନାସାମ୍ନି କହିପାରେନି, ତେଣୁ କବିତାରେ ସେଗୁଡ଼ାକୁ ପ୍ରକାଶ କରେ।
1: ତେବେ ଆପଣଙ୍କ ବିଷୟରେ ତ ଆହୁରି କଥା ହେବା, ତା ପୂର୍ବରୁ ଗୋଟେ କବିତାଟେ ଶୁଣିବା।
0: କବିତାର ଶୀର୍ଷକ ଧୀରେ ଧୀରେ। ଧୀରେ ଧୀରେ ଏଇ ଜାଁଳା ଶବ୍ଦ ପ୍ରତି ମୋର ଭୀଷଣ ଘୃଣା। ଧୀରେ ଧୀରେ ଏଇ ଜାଁଳା ଶବ୍ଦ ପ୍ରତି ମୋର ଭୀଷଣ ଘୃଣା, ପ୍ରଚଣ୍ଡ ଅନିହା। ଧୀରେ ଧୀରେ ଘୁଣ ଲାଗେ, ଧୀରେ ଧୀରେ ମରିଯାଏ କ୍ଷେତର ଫସଲ, ଧୀରେ ଧୀରେ ସବୁକିଛି ଚାଟିଯାଏ ଉଇ। ଧୀରେ ଧୀରେ ଲୋପ ପାଏ ବିଶ୍ୱାସ, ଧୀରେ ଧୀରେ ଲୋପ ପାଏ ବିଶ୍ୱାସ, ଡରିଯାଏ ସାହସ। ଧୀରେ ଧୀରେ ଶୋଇଯାଏ ମଣିଷର ସୁଶକ୍ତ ସଂକଳ୍ପ, ଧୀରେ ଧୀରେ ଶୋଇଯାଏ ମଣିଷର ସୁଶକ୍ତ ସଂକଳ୍ପ, ଥକିଯାଏ ବାଟର ବାଟୋଇ, ଧୀରେ ଧୀରେ କ୍ଷତ ହୁଏ ଗେଙ୍ଗ୍ରିନ୍, ପାଲଟେ କ୍ୟାନ୍ସର। କୁହ ବନ୍ଧୁ, କୁହ ବନ୍ଧୁ, ସାମାନ୍ୟ ମୁଁ ଅକିଞ୍ଚନ ଏ ଦେଶର ଗାରିମାମୟ କି କାର୍ଯ୍ୟ କରିପାରିବି, କ'ଣ କରିପାରିବି ମୁଁ ଏ ମହାନ ଦେଶର, ଯିଏ ଖାଲି ଶୂନ୍ୟ ଗିଲାସଟେ ପରି, ଯିଏ ଖାଲି ଶୂନ୍ୟ ଗିଲାସଟେ ପରି ପଡ଼ି ରହିଛି ଭରା ବୋତଲ ପାଖରେ। ହେ ମୋର ସାଥୀ, ଧୀରେ ଧୀରେ କିଛି ବି ହୋଇପାରେନି, ହୁଏ ଖାଲି ମୃତ୍ୟୁ, ଦଶ ଦିଗ ଆବରି କାତର ତିମିରଗ୍ରସ୍ତ ମୃତ୍ୟୁ। ତେଣୁ ଧୀରେ ଧୀରେ ଏଇ ଜାଁଳା ଶବ୍ଦ ପ୍ରତି ମୋର ଭୀଷଣ ଘୃଣା, ପ୍ରଚଣ୍ଡ ଅନିହା।
1: ଖୁବ୍ ସୁନ୍ଦର କବିତା, ଭଲ ବାର୍ତ୍ତାଟିଏ ମଧ୍ୟ ଆମେ ଏଥିରେ ପାଇଲୁ। ତେବେ ପୁଣି ଥରେ ପଚାରିବା ପାଇଁ ଚାହିଁବୁ ଯେ ଜଣେ ଭଲ କବିଙ୍କ ପାଇଁ କଳ୍ପନା ଅଧିକ ଜରୁରୀ ନା ବାସ୍ତବିକ ଅନୁଭବ ହିଁ ତାଙ୍କ ପାଇଁ ଯଥେଷ୍ଟ?
0: ବାସ୍ତବ ଅନୁଭବ ବହୁତ ତାର ମୂଲ୍ୟ ଅଛି, ତା ସାଙ୍ଗରେ କଳ୍ପନା ବି ଦରକାର ମୋ ମତରେ, ମୋ ପାଇଁ ସେଇଟା, କାରଣ ସମାଜରେ ଘଟୁଥିବା ଜିନିଷକୁ ହିଁ ମୁଁ ପ୍ରତିଫଳିତ କରିଛି। କଳ୍ପନା ମୋର ଟିକେ କମ୍, ତେଣୁ କଳ୍ପନା ବିଳାସୀ ମୁଁ ହେଇପାରେନି।
1: ତେବେ ଆପଣଙ୍କର ପ୍ରିୟ କବି କିଏ, ତାଙ୍କର କବିତା କାହିଁକି ଭଲ ଲାଗେ ଆପଣଙ୍କ?
0: ପ୍ରିୟ କବି କହିଲେ ମୁଁ ପ୍ରକୃତରେ ବିଜୟ ଉପାଧ୍ୟାୟଙ୍କ କବିତା ମୁଁ ବହୁତ ଭଲ ପାଏ। ଆଶୁତୋଷ ପରିଡ଼ା, ବାସୁଦେବ ସୁନାନୀ ଏମାନଙ୍କ କବିତା ସବୁ ନିଚ୍ଛକ ବାସ୍ତବତାକୁ ରୂପାୟିତ କରିଥାଏ, ତେଣୁ ଭଲ ଲାଗେ ସେମାନଙ୍କ କବିତା। ଆଉ କିଛି କିଛି କଳ୍ପନା ବିଳାସୀ କବିଙ୍କର କବିତା ମଧ୍ୟ ଭଲ ଲାଗେ, ଯେମିତି ଡକ୍ଟର ଦୀନବନ୍ଧୁ ସାହୁଙ୍କର କବିତା ସଂକଳନ ମଧୁଛନ୍ଦା, ସେଥିରେ ତାଙ୍କର ସେ ଯେଉଁ କଳ୍ପନା ଜଡ଼ିତ କବିତା ଗୁଡ଼ିକ ବହୁତ ସୁନ୍ଦର ଭାଷାରେ ସେ ଲେଖିଥିଲେ, ସେଇଟା ମୋତେ ଭଲ ଲାଗେ। ଭାଷା ମଧ୍ୟ ମୋତେ ଭଲ ଲାଗେ, କିନ୍ତୁ ମୁଁ ବେଶୀ ଭାବକୁ ଗୁରୁତ୍ୱ ଦିଏ।
1: ଆଜ୍ଞା, ଆପଣଙ୍କ କବିତାରେ ଆପଣ ଭାଷା, ଭାବ, ଛନ୍ଦ କେଉଁଟିକୁ ଅଧିକ ଗୁରୁତ୍ୱ ଦିଅନ୍ତି?
0: ମୁଁ କହିଲି ତ ଭାଷା ବହୁତ ଭଲ ଲାଗେ ମୋତେ, ମୁଁ କିନ୍ତୁ ବେଶୀ କଷ୍ଟ ଭାଷା ବ୍ୟବହାର କରିପାରେନି, ସାଧାରଣ ଭାଷାରେ କହିବା ପାଇଁ ଚାହେଁ, କାରଣ ସମସ୍ତେ ବୁଝିପାରିଲେ ମୋତେ ଭଲ ଲାଗିବ। ଭାଷା ସରଳ ହୁଏ, କିନ୍ତୁ ଭାବକୁ ମୁଁ ବେଶୀ ଗୁରୁତ୍ୱ ଦିଏ।
1: ଏବେ ଗୋଟେ କବିତା ଶୁଣିବା ଆପଣଙ୍କ ଠାରୁ।
0: କବିତାର ଶୀର୍ଷକ ହେଲା ବର୍ଷା। ବର୍ଷା ଗୋଟିଏ ଧାରରେ, ଗୋଟିଏ ଧାରରେ ତିନି ଦିନ ହେଲା ବର୍ଷି ଚାଲିଛି ବର୍ଷା, ଅଦମ୍ୟ ତା ସ୍ପୃହା, ସମୁଦ୍ରରେ ଝଡ଼ୁଆ ବତାସ, ଲମ୍ଫ ମାରେ ଉତ୍ତାଳ ଲହଡ଼ି। ଉଜୁଡ଼ା ଧରିତ୍ରୀ ଆଣେ ନୀତି କାନ୍ଦି ମରେ, ଉଜୁଡ଼ା ଧରିତ୍ରୀ ଆଣେ ନୀତି କାନ୍ଦି ମରେ, ବୃକ୍ଷହୀନ ବୁକୁରେ ତା ମରୁର ଇସାରା, ବୁଲ୍ଡୋଜର ଲଗାଇ ଖୋଳା ଚାଲିଛି ପର୍ବତ, ଯାହା ଥିଲା ତା ପାଇଁ ଦେବତା। ବୁଲ୍ଡୋଜର ଲଗାଇ ଖୋଳା ଚାଲିଛି ପର୍ବତ, ଯାହା ଥିଲା ତା ପାଇଁ ଦେବତା, ଶୁଖୁଛି ଝରଣ ଗାଡ଼ ଯେଉଁଠାରେ ରହୁଥିଲେ ପାନିର ଦେବତୀ। ଏଇ ବର୍ଷା ଯଦି ଆକାଶର ଅଶ୍ରୁ, ଏଇ ବର୍ଷା ଯଦି ଆକାଶର ଅଶ୍ରୁ, ଏ ବତାସ ଯଦି ସମୁଦ୍ରର କ୍ଷୋଭ, ତେବେ ମଣିଷ କାହିଁକି ଆଜି ଏତେ ବେପରବାଏ, କାହିଁକି ଦେଖେନି ସିଏ ଆକାଶକୁ, ସମୁଦ୍ରକୁ, ଧରିତ୍ରୀକୁ, ଆଉ ସୁଧାରି ନିଏନି ନିଜକୁ। ସେ ଛଳନା କରିଚାଲେ ସଭିଙ୍କ ସହିତ, ସେ ଛଳନା କରିଚାଲେ ସଭିଙ୍କ ସହିତ, ନୀତିଦିନ ଗଛ ଲଗାଏ ମନାଏ ବନ ମହୋତ୍ସବ, ଏଣେ ଗଛ କାଟେ ବଣ ପଦା କରେ, ଘୋଷଣା କରେ ସେ ପ୍ରକୃତି ପ୍ରେମୀ, ଜିଣେ ପୁରସ୍କାର ଆଉ ପୁରସ୍କାର। ଆକାଶ କାନ୍ଦି ଚାଲେ ଅନବରତ, ଆକାଶ କାନ୍ଦି ଚାଲେ ଅନବରତ, ଘର ଗାଁ ସହର ଉବୁଟୁବୁ, ସବୁ ନଈରେ ବନ୍ୟା, ଭାଙ୍ଗିବ ଭାଙ୍ଗିବ ହେଉଛି ବନ୍ଧ, ହେଲେ ହେଲେ ସବୁ ବିପଦ ପ୍ରତି ବେପରବାଏ ମଣିଷ, କିଛି ହେଲେ ଦେଖେନି ଏସବୁ। ଆପଣା ଦର୍ପରେ ଫୁଲି ଫୁଲି ଘୋଷଣା ପରେ ଘୋଷଣା କରେ, ଆପଣା ଦର୍ପରେ ଫୁଲି ଫୁଲି ଘୋଷଣା ପରେ ଘୋଷଣା କରେ, କିଛି ହେଲେ ସ୍ଥିତି ବି ଗିଡ଼ିନି, ସତର୍କ ଅଛନ୍ତି ଆମ ବିପର୍ଯ୍ୟୟ ମୋଚନ ବାହିନୀ, ପ୍ରସ୍ତୁତ ରହିଛି ସ୍ତୁପସ୍ତୁ।

0: ରିଲିଫ ଗୋଟିଏ ଧାରରେ ବର୍ଷି ଚାଲିଛି ବର୍ଷା, ଗୋଟିଏ ଧାରରେ ବର୍ଷି ଚାଲିଛି ବର୍ଷା, ସମୁଦ୍ରରେ ଲମ୍ଫ ମାରେ ଝଡ଼, ଆକାଶ ଓ ଧରିତ୍ରୀ, ଅରଣ୍ୟ ପର୍ବତ ନଦୀ, ଝରଣା ଓ ସମୁଦ୍ର ଉଚ୍ଚାରଣ କରି ଚାଲିଛନ୍ତି, ଉଚ୍ଚାରଣ କରି ଚାଲିଛନ୍ତି ଏକ ଅଲଙ୍ଘ୍ୟ ଅଭିଶାପ, ଯେତିକି ଭୟଙ୍କର ସେତିକି ରୁଦ୍ର। ଅଛି କେହି ଯିଏ ବଦଳାଇ ଦେଇପାରେ ଏମିତି ଏକ ଅଭିଶାପ? ବିକାଶ ନାଁରେ ବିନାଶ ନ କରି, ବିକାଶ ନାଁରେ ବିନାଶ ନ କରି ଆବାହନ କରିପାରେ ଅମୃତ ଉଦ୍ୟାନ।
1: କବିତା ଲେଖା ପରେ ସମାଲୋଚନା ଗୋଟେ ପର୍ଯ୍ୟାୟ, ତେବେ ସମାଲୋଚନାକୁ ଆପଣ କେମିତି ଦେଖନ୍ତି?
0: ସମାଲୋଚନାକୁ ମୁଁ ସବୁବେଳେ ପଜିଟିଭ ଦିଗରୁ ନିଏ, କାରଣ ସମାଲୋଚିତ ହେଲେ ହିଁ ଜଣେ ମଣିଷ କିଛି ଯଦି ଭୁଲ ଭଟକା ରହିଯାଇଛି ସେ ସୁଧାରି ନେଇପାରିବ। ସବୁବେଳେ ମାନେ ମୁଁ ଭାବେ ମୋର ଭୁଲଟାକୁ ସମସ୍ତେ ଦେଖାନ୍ତୁ, ଦେଲେ ମୁଁ ଟିକେ ଭଲ ହେଇପାରିବି।
1: ତ ଯୁବପିଢ଼ିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଆଜିକାଲି ଯୋଉ ସୋସିଆଲ ମିଡିଆର ଯୁଗରେ ସେମାନେ ନିଜର ଭାବକୁ ସେଇଥିରେ ପ୍ରକାଶ କରୁଛନ୍ତି, କିନ୍ତୁ କିଛି କିଛି ପିଲାଙ୍କ ଭିତରେ ସୃଷ୍ଟି କରିବାର ଇଚ୍ଛା ମଧ୍ୟ ଅଛି, କିନ୍ତୁ ସୃଷ୍ଟି କରିବା ପାଇଁ ଯୋଉ ଦରକାର ଶକ୍ତି ଯୋଉଟାକି ପଢ଼ିବା, ସେଇ ପଢ଼ିବା ଟିକେ କମିଯାଉଛି ଭଳି ଲାଗେ। ତେଣୁ ଯୁବପିଢ଼ିଙ୍କୁ ମୋର ଅନୁରୋଧ, ସେମାନେ ପଢ଼ନ୍ତୁ ପୁରୁଣା କବି ଲେଖକମାନଙ୍କର ଲେଖା ପଢ଼ନ୍ତୁ, ତାପରେ ନିଜର ଭାବକୁ ପ୍ରକାଶ କରନ୍ତୁ। ଆଉ କବିତାଟା ପ୍ରକୃତରେ ଗୋଟେ କମ୍ପ୍ରେସ୍ଡ ଫର୍ମ, ମାନେ ଅଳ୍ପ କରେ ବେଶୀ କଥା କହିହୁଏ ବୋଲି ବୋଧେ ବେଶୀ ଲୋକ ତାକୁ ପସନ୍ଦ କରନ୍ତି। କବିତା ଲେଖିବା ସଙ୍ଗେ ସଙ୍ଗେ ନିଜର ସମାଜର ଅସଙ୍ଗତିକୁ ମଧ୍ୟ ଦର୍ଶାଇବା ପାଇଁ ଯୋଉ ମାଧ୍ୟମରେ ହେଉ ପ୍ରକାଶ କରନ୍ତୁ ତାଙ୍କ ହୃଦୟର କଥାକୁ ବା ଚିନ୍ତାଧାରାକୁ, ମାନେ ଗୋଟିଏ କଲେ ଆଉ ଗୋଟିଏ ତାଙ୍କୁ ଆସିବ ମନକୁ ମନ, କିନ୍ତୁ କିଛି ନ କଲେ କିଛି ବି ଆସିବନି। ସେଇଟା ମୁଁ ମୋ ଜୀବନରେ ବି ଫିଲ୍ କରିଛି, ଯେତେବେଳେ ମୁଁ ବନ୍ଦ କରିଦେଇଛି ବନ୍ଦ ହେଇଯାଇଛି, କିନ୍ତୁ ଆରମ୍ଭ କଲେ ମନକୁ ତାପରେ କଥା ଆସେ।
1: ତେବେ ଆପଣଙ୍କର ଆଗାମୀ ଯୋଜନା କ'ଣ ରହିଛି ସାହିତ୍ୟକୁ ନେଇକି? ଆପଣ ତ ମଝିରେ କହିଛନ୍ତି ଯେ ମୁଁ ଲେଖା ବନ୍ଦ କରିଦେଇଛି, ଆଉ ଲେଖା ଯେତେବେଳେ ଆରମ୍ଭ ହବ ପୁଣି ଚାଲିବ, ତ କ'ଣ ଯୋଜନା ରଖିଛନ୍ତି?
0: ମୁଁ ପ୍ରକୃତରେ ବହୁତ ଆଗ୍ରହ ସହିତ ଅନେଇ ରହିଛି, ମୁଁ କେବେ ଏଇ ଯୋଉ ପ୍ରିନ୍ସିପାଲସିପ୍ରୁ ଅବସର ନେବି, ମୋର ଇଏରୁ କର୍ମକ୍ଷେତ୍ରରୁ, ମାନେ ପ୍ରକୃତରେ ମୁଁ ଲେକ୍ଚରର୍ ହିସାବରେ ବହୁତ ଖୁସି, ପାଠ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ପିଲାଙ୍କୁ। ଆଡମିନିଷ୍ଟ୍ରେସନ୍ କଥାଟା ମୋତେ ଟିକେ ଭାରି ଅସୁବିଧାରେ ପକାଇଛି ସବୁଗୁଡ଼ାକୁ ବାଲାନ୍ସ କରିବାକୁ। ବହୁତ ବହି ମୋ ପାଖରେ ଅଛି, ବହୁତ ବହି ମୁଁ ଅଛୁଆଁ ହେଇକି ଅଛି, ହେଲେ ଜଗିଛି ମୁଁ କେବେ ଅବସର ନେବି, ପାଠ ପଢ଼ିବି ଏବଂ ପଢ଼େଇବି ପିଲାଙ୍କୁ
1: ନିଶ୍ଚୟ। ଯିବା ପୂର୍ବରୁ ଆଉ ଏକ କବିତା ଆମେ ଆପଣଙ୍କଠାରୁ ଶୁଣିବା ପାଇଁ ଚାହୁଁଛୁ।
0: ମୋର ପ୍ରଫେସନ୍ ସାଙ୍ଗରେ ମୁଁ ବୁଲିବା ପାଇଁ ମଧ୍ୟ ଭଲ ପାଏ, ମୁଁ ଯାଇଥିଲି ଥରେ ଅଜନ୍ତା ଏଲୋରା ଯାଇଥିଲି, ସେଇ ତାରି ଉପରେ କବିତା। କବିତାର ଶୀର୍ଷକ ଅଜନ୍ତା। ଜାତକ କଥାର ବୋଧିସତ୍ୱ, ଜାତକ କଥାର ବୋଧିସତ୍ୱ ଏବଂ ବୌଦ୍ଧ ଭିକ୍ଷୁମାନଙ୍କର ପଟୁଆର, ଏବେ ବି ବୁକୁରେ ତୋର ଲିହିଛୁ ଅଜନ୍ତା। ଇତିହାସର ସେହି ସବୁ କମନୀୟ ମୁହୂର୍ତ୍ତମାନଙ୍କୁ ଏବେ ବି ତୁ କରୁଛୁ ସାକାର। ତୋ ଗୁମ୍ଫାମାନଙ୍କର ପ୍ରତିଟି ଇଞ୍ଚ ପଥର ଦେହରେ ତୁ ଫୁଟାଇଛୁ ଅପରୂପ କଳା, ଛବିଳ ବନ୍ୟୀଳ ପୁଣି କେତେ ଯେ ସ୍ୱପ୍ନୀଳ। ଦ୍ୱିସହସ୍ର ବର୍ଷ ତଳେ ଜନପଦ ଜୀବନର ସ୍ୱପ୍ନ ଓ ସୁହାଗ ଏବଂ ସକଳ ପରାସ, ଶତ ଶତ ଚିତ୍ରକର ତୁଳିରେ ତୁଳିରେ ଶିଳ୍ପୀ ନିହଣରେ ଫୁଟିଛି କି ଅଦ୍ଭୁତ ଔଜ୍ୱଲ୍ୟ। ତୋ ନାଁ କିଏ ଅଜନ୍ତା ରଖିଥିଲା କେଜାଣି, ତୋ ନାଁ କିଏ ଅଜନ୍ତା ରଖିଥିଲା କେଜାଣି। ତୋର ଉଚ୍ଚାରଣ ମାତ୍ରକେ ଏକ ପଟ୍ଟିଅସି କମନୀୟ ନଟି ଦୃଷ୍ଟିପଟେ ଭାସି ଉଠୁଥିଲା, କିନ୍ତୁ ଥରେ ତୋତେ ଦେଖିଦେଲା ପରେ ସେ ସବୁ ଧାରଣା ଭ୍ରାନ୍ତ ହୋଇଗଲା। ତୁଯେ ଏକ ବିଲୁପ୍ତ ପ୍ରାୟ ବିଶ୍ୱବିଦ୍ୟାଳୟ, ତୁଯେ ଏକ ବିଲୁପ୍ତ ପ୍ରାୟ ବିଶ୍ୱବିଦ୍ୟାଳୟ, ଏକ ନିଆରା ସଭ୍ୟତା, ପାହାଡ଼ ଖୋଦିତ ତୋର ସୁବିରାଟ ପ୍ରେକ୍ଷାଳୟ, କନ୍ଦର ପରେ କନ୍ଦର, ସଭାଗୃହ ଭୋଜନାଳୟ, କେତେ ଭିକ୍ଷୁ ସେଠି ସମବେତ ହୋଇ ବିଜ୍ଞାନ ଓ ଜୀବନ ରହସ୍ୟ ଚର୍ଚ୍ଚା କରୁଥିଲେ, କେତେ ଭିକ୍ଷୁ ସେଠି ସମବେତ ହୋଇ ବିଜ୍ଞାନ ଓ ଜୀବନ ରହସ୍ୟ ଚର୍ଚ୍ଚା କରୁଥିଲେ। ପୁଣି ଜ୍ୟାମିତିର ସେହିସବୁ ଅପୂର୍ବ ଗୋଲକ, ତ୍ରିଭୁଜ ଓ ବର୍ଗକ୍ଷେତ୍ର, ଯାହା ସବୁ ଖୋଦିତ ଛାତରେ କେତେ କେତେ ଗଣିତଜ୍ଞଙ୍କର କଳ୍ପନା। ସେ ଜାତକ ପୃଷ୍ଠାର ସେହିସବୁ କଥା ତୋ ପ୍ରାଚୀର ଚିତ୍ରରେ, କେଉଁଠି ବୋଧିସତ୍ୱ ଶୁକପକ୍ଷୀ ତ କେଉଁଠି କୋପତ, କେଉଁଠି ଚୁଲ୍ଲୁ ପନ୍ଥକ ତ କେଉଁଠି ଅମାତ୍ୟ, କେଉଁଠି ସନ୍ନ୍ୟାସୀ କେଉଁଠି ଗୃହସ୍ଥ, କେଉଁଠି ବ୍ରାହ୍ମଣ ପୁତ୍ର କେଉଁଠି ମର୍କଟ। ପ୍ରତି ଚିତ୍ର ସ୍ମରଣକୁ ଆଣେ କ୍ରାନ୍ତିକାରୀ କିଛି ବୌଦ୍ଧବାଣୀ, ପ୍ରତି ଚିତ୍ର ସ୍ମରଣକୁ ଆଣେ କ୍ରାନ୍ତିକାରୀ କିଛି ବୌଦ୍ଧବାଣୀ ଅବିସ୍ମରଣୀୟ ମହାନ। ଚର୍ଚ୍ଚା ଓ ଅର୍ଚ୍ଚନାର ଦ୍ୱିବିଧ ବିଦ୍ୟାରେ ଗନ୍ଧାୟିତ ଭିକ୍ଷୁମାନେ ଜନପଦେ ଜନପଦେ ସେବା ଓ ମୁକ୍ତିର, ଶାନ୍ତି ଓ ପ୍ରେମର ଯେଉଁ ବାର୍ତ୍ତା ବିଚ୍ଛୁରିତ କରୁଥିଲେ ବର୍ଷ ମାସ ଦିନ, ବୁହାଇ ଦେଇଥିଲେ ଯେଉଁ ଝଡ଼, କେତେ ଧକ୍କା ଦେଇଥିଲା ତାହା ବଳିପ୍ରିୟ ସ୍ୱାର୍ଥପର।

0: ବ୍ରାହ୍ମଣ୍ୟ ବାଦକୁ ହିଂସ୍ର ଜାନୁଆର ଭଳି ସେମାନେ ଦିନେ କୁଦି ପଡ଼ିଲେ ତର୍କବିଦ୍ୟାର ସ୍ରଷ୍ଟା ଭିକ୍ଷୁମାନଙ୍କୁ ସେହି କୁଟିଳ ତର୍କର ଆବର୍ତ୍ତ ଭିତରେ ଅଣଶ୍ୱାସୀ କରି ଖିନ୍ଭିନ୍ କରିଦେଲେ। କେତେ ରକ୍ତ ଝରିଗଲା ଏଠି, କେତେ ଗଣହତ୍ୟା, କେତେ ରକ୍ତ ନଦୀ, ସେସବୁର ମୁକସାକ୍ଷୀ ରୂପେ ରହିଛି ଆଜି ବି ଶୈବ ଗୁମ୍ଫାଟିଏ, ଯେଉଁଠି ତଥାଗତ ସାଜିଛନ୍ତି ଶିବ। ଆଉ ପ୍ରାଚୀରେ ଖୋଦିତ ଅଛି ପୁରାଣର ଯାବତ୍ କାହାଣୀ। ଏବଂ ତୋର ବିପରୀତ ଦିଗେ ବୌଦ୍ଧ ଓ ଜୈନ ଗୁମ୍ଫା ଏଲୋରା, ତୋର ଭଗିନୀ ରରୁଦ୍ୟମାନା ଏଲୋରା। ତା ପାଖରେ ଯେତେ ଯାହା ବୌଦ୍ଧ ଗୁମ୍ଫା, ଦ୍ୱିତଳ ତ୍ରିତଳ ପ୍ରାଚୀରର କାରୁକାର୍ଯ୍ୟ ଏବଂ ହର୍ମ୍ୟକଳା, ସେସବୁ ଜଘନ୍ୟ ଭାବରେ ନ୍ୟୁନ କରି ଲିଭାଇ ଦେବାର ମଧ୍ୟଯୁଗୀୟ ଅହଙ୍କାର। କେନ୍ଦ୍ରସ୍ଥଳେ କୈଳାସନାଥ, କେନ୍ଦ୍ରସ୍ଥଳେ କୈଳାସନାଥ, ନଟରାଜ ଭରା ଗୁମ୍ଫା ଶିବାଳୟ, ଶୈବ ସଂସ୍କୃତି ସହ ଦେବୀ ତତ୍ତ୍ୱର ଜୈତ୍ରବାନା ଲିଭାଇ ଦେଇଛି ବୌଦ୍ଧ ଭିକ୍ଷୁର ବିନମ୍ର ସନ୍ନ୍ୟାସ, ଜୀବେ ଦୟା ମୁକ୍ତ ମଣିଷର ମନ୍ତ୍ର। ଦେବୀତତ୍ତ୍ୱର ଜୈତ୍ରବାନା ଲିଭାଇ ଦେଇଛି ବୌଦ୍ଧ ଭିକ୍ଷୁର ବିନମ୍ର ସନ୍ନ୍ୟାସ, ଜୀବେ ଦୟା ମୁକ୍ତ ମଣିଷର ମନ୍ତ୍ର। ତଥାପି ଅଜନ୍ତା, ଏବେ ବି ତୁ ମୁକ୍ତିର ସଂହିତା, ତୋ ପ୍ରାଚୀର ଉତ୍କୀର୍ଣ୍ଣ ଯେତେ ସମୟର ଶୀର୍ଣ୍ଣ ଶବ୍ଦଲିପି ଆଜି ବି କହିଯାଏ କେତେ ଇତିହାସ ଅନୁଚ୍ଚାରିତ ଅକୁହା। ଶୁଣ ଶୁଣ କାନଡେରି ଶୁଣ, ଆଜିର ସ୍ଥାଣୁ ଓ ଅସମ ସମାଜ ପ୍ରତି ବୋଧିସତ୍ତ୍ୱର ଏ ତୀବ୍ର ଉପହାସ, ଆଜିର ସ୍ଥାଣୁ ଓ ଅସମ ସମାଜ ପ୍ରତି ବୋଧିସତ୍ତ୍ୱର ଏ ତୀବ୍ର ଉପହାସ।
1: ବହୁତ ସୁନ୍ଦର ଭ୍ରମଣ କବିତାଟେ। ତେବେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। କବିତାର ଯାତ୍ରା ରଥଚକ ଭଳି ଗଡ଼ି ଚାଲୁ। ପ୍ରତ୍ୟେକ ଲେଖା ଆପଣଙ୍କର ବଳିଷ୍ଠ ହେଉ, ସମାଜ ଉପଯୋଗୀ ହେଉ, ଚିରନ୍ତନତା ଭରିଯାଉ ଆପଣଙ୍କର କବିତାରେ। ଆଜି ଚୟନ ଅଗଣାକୁ ରୁଦ୍ଧିମନ୍ତ କରିଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଶ୍ରୀ ଜଗନ୍ନାଥ ସଂସ୍କୃତି ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ନିଦର୍ଶନ, ଯାହାର ମୂଳରେ ଆଦିବାସୀ ସଂସ୍କୃତିର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ।
1: ବିଶେଷକରି ସବର ସମ୍ପ୍ରଦାୟ ସହ ଶ୍ରୀଜଗନ୍ନାଥଙ୍କର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ଏହି ପରମ୍ପରାକୁ ସାର୍ବଜନୀନ ଏବଂ ସମନ୍ୱୟବାଦୀ କରିଛି।
0: ନୀଳମାଧବଙ୍କର ଉପାସନା, ଦାରୁବ୍ରହ୍ମର ଧାରଣା ଏବଂ ଦୈତାପତି ସେବା ପରମ୍ପରାରେ ଆଦିବାସୀ ଜୀବନ ଦର୍ଶନର ସ୍ପଷ୍ଟ ଛାପ ଦେଖିବାକୁ ମିଳେ।
1: ତେଣୁ ଶ୍ରୀଜଗନ୍ନାଥ ପରମ୍ପରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଆଦିବାସୀ ଏବଂ ଆର୍ଯ୍ୟ ସଂସ୍କୃତିର ସୁନ୍ଦର ମିଳନର ଉଦାହରଣଟିଏ।
0: ଏହି ବିଷୟରେ ଅଧିକ ଜାଣିବା ଚୟନର ଆଲୋଚନାରେ। ଆଲୋଚନାଟି ହେଉଛି ଆଦିବାସୀ ସଂସ୍କୃତିରେ ଶ୍ରୀଜଗନ୍ନାଥ ପରମ୍ପରା। ଆଲୋଚକ ହେଉଛନ୍ତି ଡକ୍ଟର ସଦାନନ୍ଦ ଅଢ଼ାରୀ।
2: ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ, ନାମ ଘୋଷିଲେ ସର୍ବସିଦ୍ଧି ଜାଣିବ ଏହୁ ମହାବିଦ୍ଧି। ଜଗତର ନାଥ ଜଗନ୍ନାଥଙ୍କର ମହିମା, ତାଙ୍କର ଲୀଳା, ତାଙ୍କରି କଥାକୁ କେହି ମଧ୍ୟ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ। ତାଙ୍କର ଗୁଣଗାନ କରିବା ପାଇଁ ଶତମୁଖ ଧାରଣ କଲେ ମଧ୍ୟ ଶେଷ ହେବ ନାହିଁ। ସେ ହେଉଛନ୍ତି ଭକ୍ତର ଭଗବାନ, ସେ ପୁଣି ମନୁଆ ଠାକୁର। ତାଙ୍କର ମନର କଥାକୁ କିଏ ବା କଳିପାରିବ? ଆମେ ସାମାନ୍ୟ ଛାର ମଣିଷ ମାତ୍ର, ପୁଣି ସିଏ ହେଉଛନ୍ତି ଦାରୁବ୍ରହ୍ମ। ସିଏ ହିଁ ରାମ, ସିଏ ହିଁ ବିଷ୍ଣୁ, ସିଏ ହିଁ ଭଗବାନ ଶ୍ରୀକୃଷ୍ଣ, ସିଏ ହିଁ ବୁଦ୍ଧ, ସିଏ ହିଁ ଅନାଥର ନାଥ, ସିଏ ହିଁ ଦୀନ ଜନଙ୍କ ବନ୍ଧୁ, ଦୀନ ବନ୍ଧୁ। ପତିତ ଜନଙ୍କ ଉଦ୍ଧାର ପାଇଁ ସେ ଉଡ଼ାଉଛନ୍ତି ପତିତ ପାବନ ବାନା। ସେ ଜଗତର ଠାକୁର କାଳିଆ ସାଆନ୍ତ, ପୃଥିବୀ ସାରା ତାଙ୍କର ଭକ୍ତ ଅଛନ୍ତି। ସମସ୍ତ ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନବେଦୀରେ ବସିଥିବା ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ନାହିଁ ବୋଲି ସେ ନିଜେ ଲକ୍ଷେ ଶାଳଗ୍ରାମ ବିଛା ହୋଇଥିବା ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ବାହାରି ଆସି ରଥାରୂଢ଼ ହୋଇ ତାଙ୍କର ଭକ୍ତବୃନ୍ଦଙ୍କୁ ଦର୍ଶନ ଦିଅନ୍ତି। ସେ ହେଉଛନ୍ତି ଭାବର ଠାକୁର, ଅଭାବକୁ ଦୂର। ଆମର ରାଷ୍ଟ୍ର ଦେବତା କାଳିଆ ଠାକୁର, ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ବଡ଼ ବିଷ୍ଣୁ ଭକ୍ତ ଥିଲେ। ଭଗବାନଙ୍କୁ ପାଇବା ପାଇଁ ରାଜା ଚତୁର୍ଦ୍ଦିଗରେ ତାଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କୁ ପ୍ରେରଣ କରିଥିଲେ। ସେଥିମଧ୍ୟରୁ ପୂର୍ବ ଦିଗକୁ ପଠାଇଥିଲେ

ଜଣେ ବ୍ରାହ୍ମଣଙ୍କୁ, ନାମ ତାଙ୍କର ବିଦ୍ୟାପତି। ବ୍ରାହ୍ମଣ ବିଦ୍ୟାପତି ପୂର୍ବାଞ୍ଚଳକୁ ଯାଇ ଭଗବାନଙ୍କର ସନ୍ଧାନ କରିଥିଲେ। ବହୁ ସନ୍ଧାନ କଲାପରେ ସେ ଜାଣିବାକୁ ପାଇଥିଲେ ଯେ ଏକ ନିଘଞ୍ଚ ବନ ମଧ୍ୟରେ ବନବାସୀ ବିଶ୍ୱାବସୁ ନାମକ ଶବର ରାଜା ତାଙ୍କୁ ପୂଜା କରୁଛି। ଭଗବାନ ସେଠାରେ ନୀଳମାଧବ ରୂପରେ ପୂଜା ପାଉଛନ୍ତି। ବିଶ୍ୱାବସୁ ଶବର ଅତି ଭକ୍ତିର ସହ ଭଗବାନଙ୍କୁ ପୂଜା କରୁଛନ୍ତି। ସେ ହେଉଛନ୍ତି ଶବର ରାଜା, ସେ ହେଉଛନ୍ତି ବନରେ ବାସ କରୁଥିବା ବନବାସୀ ରାଜା, ସେ ହେଉଛନ୍ତି କେଉଁ ଆଦିମ ଯୁଗରୁ ବସବାସ କରୁଥିବା ଆଦିବାସୀ ରାଜା, ନାମ ହେଉଛି ବିଶ୍ୱାବସୁ ରାଜା। ଭଗବାନଙ୍କ ପାଇଁ ସବୁଠାରୁ ବଡ଼ ହେଉଛନ୍ତି ତାଙ୍କରି ଭକ୍ତ, ସେ ହେଉଛନ୍ତି ଭକ୍ତର ଭଗବାନ। ସେ କୌଣସି ଧନୀର ଭଗବାନ ନୁହନ୍ତି କିମ୍ବା ଜ୍ଞାନୀର ଭଗବାନ ନୁହନ୍ତି। ଯଦି ଜଣେ ଧନୀ ବ୍ୟକ୍ତି କହିବ ଯେ ମୋ ପାଖରେ ଧନ ଅଛି ଆସ ପ୍ରଭୁ, ସେ ଯିବେ ନାହିଁ। କିମ୍ବା ଜଣେ ଜ୍ଞାନୀ ବ୍ୟକ୍ତି କହିବେ ମୋ ପାଖରେ ଜ୍ଞାନ ଅଛି ପ୍ରଭୁ ତୁମେ ଆସ, ସେଠାକୁ ମଧ୍ୟ ସେ ଯିବେ ନାହିଁ। ଏଇଥିପାଇଁ ଯେ ତାଙ୍କରି ପାଖରେ ଯଦି ଭକ୍ତି ନଥାଏ, ଜଣେ ଧନୀ ହେଉ କିମ୍ବା ଗରିବ ହେଉ, ଜ୍ଞାନୀ ହେଉ କିମ୍ବା ଅଜ୍ଞାନ, ଭଗବାନଙ୍କୁ ଯିଏ ଯଦି ଭକ୍ତିର ସହ ଡାକେ ତେବେ ଭଗବାନ ତାଙ୍କୁ ହିଁ ଦର୍ଶନ ଦିଅନ୍ତି। ଭଗବାନଙ୍କୁ ପାଇବାକୁ ହେଲେ ଭକ୍ତି ଦରକାର, ଜ୍ଞାନ କିମ୍ବା ଧନର ଆବଶ୍ୟକତା ନାହିଁ। ଏହି କଥାକୁ ଜଗନ୍ନାଥ ଦାସ ତାଙ୍କ ଭାଗବତ ଗ୍ରନ୍ଥରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମୋର ଭକତ ପ୍ରାଣୀ ଯେବେ ମୋତେ ପୂଜଇ ପ୍ରେମ ଭାବେ, ସେ ଅଣୁମାତ୍ରେ ଯେବେ ଦେଇ ପର୍ବତ ପ୍ରାୟ ମୁଁ ମଣଇ, ଯିଏ ମୋର ଭାବ ନ ଜାଣନ୍ତି ପର୍ବତ ପ୍ରାୟ ଧନ ଦିଅନ୍ତି, ସେ ମୋତେ ଦିଶେ ତୁଚ୍ଛ ପ୍ରାୟ ବୋଲନ୍ତି ପ୍ରଭୁ ଦେବରାୟ। ପତ୍ରକୁସୁମ ଫଳ ପାଣି ଯେ ମୋତେ ଭାବେ ଦିଅନ୍ତି ଆଣି, ତାର ଭକତି ଭାବେ ଲଇ ମୁଖ ପ୍ରସାରି ମୁଁ ଭୁଞ୍ଜଇ। ଶବର ରାଜାଙ୍କ ଭକ୍ତିରେ ଭଗବାନ ନୀଳମାଧବ ରୂପରେ ସେଠାରେ ପୂଜା ପାଉଥିଲେ। ପ୍ରଭୁ ନୀଳମାଧବ ହିଁ ପରବର୍ତ୍ତୀ ସମୟରେ ମାଧବ ହୋଇଛନ୍ତି, ଜଗନ୍ନାଥ ରୂପରେ ନୀଳାଚଳ ଧାମରେ ପୂଜା ପାଉଛନ୍ତି। ଜଗନ୍ନାଥଙ୍କ ଆଦି ସେବକ ହେଉଛନ୍ତି ବନବାସୀ ବା ଆଦିବାସୀ। ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଦେବତା, ବନବାସୀଙ୍କ ଦେବତା। ପରବର୍ତ୍ତୀ ସମୟରେ ଆର୍ଯ୍ୟ ଏବଂ ବନବାସୀଙ୍କର ମହାମିଳନ ଘଟିଛି। ଯେତେବେଳେ ବିଦ୍ୟାପତି ଭଗବାନଙ୍କ ଖୋଜ ସନ୍ଧାନ ପାଇ ନୀଳମାଧବଙ୍କୁ ପ୍ରତ୍ୟକ୍ଷ ଭାବରେ ଦର୍ଶନ କରିଛନ୍ତି, ସେତେବେଳେ ଭଗବାନ ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ବିଶ୍ୱାବସୁ ଶବର ରାଜା ନୀଳମାଧବ ପୂଜା ପାଉଥିବା ପୀଠରେ ଭଗବାନ ନଥିବା ଯୋଗୁଁ ସେ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି। ସେପଟେ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କ ସନ୍ଧାନ ପାଇ ନିଜେ ସେ ସ୍ଥାନକୁ ଯାଆନ୍ତେ, ଦେଖିଲେ ଯେ ସେଠାରେ ଭଗବାନ ନାହାନ୍ତି। ବିଶ୍ୱାବସୁ ଶବର ହିଁ ଭଗବାନଙ୍କୁ କେଉଁଆଡ଼େ ନେଇଯାଇଛି ବୋଲି ବିଶ୍ୱାବସୁଙ୍କୁ ବନ୍ଦୀ କଲେ। କିନ୍ତୁ ଭକ୍ତର ଭଗବାନ ଆଉ କ'ଣ ହୋଇଗଲେ ଚଳିବ, କିନ୍ତୁ ତାର ଭକ୍ତ ଯଦି ଅସୁବିଧାରେ ପଡ଼ିଲେ ସେ କେବେ ସହ୍ୟ କରିପାରନ୍ତି ନାହିଁ। ବିଶ୍ୱାବସୁ କାକୁସ୍ତ ମିନତି ହୋଇ ସେତେବେଳେ ଭଗବାନଙ୍କୁ ଡାକିଛନ୍ତି, ନୀଳମାଧବ ହେ ଘେନ ବାରେ ମୋ ମିନତି, ଚରଣ ତଳେ ମୁଁ ଶରଣ ପଶୁଛି, କରୁଣା କର ଶ୍ରୀପତି ଘେନ ବାରେ ମୋ ମିନତି। ବିଶ୍ୱାବସୁ ଶବରଙ୍କ କୌଣସି ଭୁଲ ନାହିଁ, ତାଙ୍କୁ ମୁକ୍ତ କରିବା ପାଇଁ ଭଗବାନ ସ୍ୱପ୍ନାଦେଶ ଦେଇଛନ୍ତି ଏବଂ ନଦୀ ମୁହାଣରେ ଏକ କାଷ୍ଠଖଣ୍ଡ ଭାସି ଆସିବ, ତାକୁ ବିଗ୍ରହ କରି ପୂଜା କରିବାକୁ କହିଛନ୍ତି। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ପାଇବା ପାଇଁ ବନ ମଧ୍ୟରେ ବାସ କରୁଥିବା ଶବରୀ ପ୍ରତିଦିନ ତା ଘରକୁ ସୁସଜ୍ଜିତ କରି ରଖୁଥିଲା। ଭଗବାନ ଆସିବେ, କେବେ ଆସିବେ ସେ ଜାଣିନଥିଲା, କିନ୍ତୁ ନିଶ୍ଚିତ ଆସିବେ, ଏହା ଋଷିଙ୍କଠାରୁ ସନ୍ଦେଶ ପାଇଥିଲା। ପରବର୍ତ୍ତୀ ସମୟରେ ଭଗବାନ ତା ଘରକୁ ଯାଇଥିଲେ, ଭକ୍ତିରେ ଆଣିଥିବା କୋଳିକୁ ମଧ୍ୟ ସେ ଗ୍ରହଣ କରିଥିଲେ। ପୁରୀକୁ କୁହାଯାଏ ଶ୍ରୀକ୍ଷେତ୍ର ଏବଂ କୋରାପୁଟର ଜଗନ୍ନାଥ ମନ୍ଦିରକୁ କୁହାଯାଏ ସାବର ଶ୍ରୀକ୍ଷେତ୍ର। ସାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜା କରିବା ପାଇଁ ମନ୍ଦିର ପ୍ରତିଷ୍ଠା କରାଗଲା। ପୁରୀରୁ ଠାକୁର ବିଗ୍ରହଗୁଡ଼ିକୁ ଅଣାଗଲା, କୋରାପୁଟର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଗଲା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବହୁ ଭକ୍ତ ଆସି ଦର୍ଶନ କରି ଯାଉଛନ୍ତି। ସେଥିମଧ୍ୟରୁ

0: ଏ ଅଞ୍ଚଳର ଜଣେ ଆଦିବାସୀ ମହିଳା କୋରାପୁଟ ଅଞ୍ଚଳର ବିଭିନ୍ନ ପ୍ରକାର କୋଳି ଧରି ଭଗବାନଙ୍କ ପାଖରେ ଯାଇ ଖୁଆଉଛି। ଅନ୍ୟ ଭକ୍ତମାନେ ଭଗବାନଙ୍କ ପାଖକୁ ଯିବାକୁ ସାହସ କରିପାରୁନାହାନ୍ତି, ଦୂରରୁ ପ୍ରଣାମ କରି ଚାଲିଯାଉଛନ୍ତି। କିନ୍ତୁ ଏ ଆଦିବାସୀ ମହିଳା ଜଣକ ଭଗବାନଙ୍କୁ ବଡ଼ ଭାବରେ ବଡ଼ ଭକ୍ତିରେ କହୁଛି, ମୁଁ କୋଳି ଆଣିଦେଇଛି ତୋ ପାଇଁ ଖା। ବଡ଼ ଅଝଟ ହୋଇକି କହୁଛି, କାନ୍ଦି ପକାଉଛି, ଭଗବାନଙ୍କୁ ଖୁଆଉଛି। ପୁରୀରୁ ଆସିଥିବା ପଣ୍ଡିତ ଏବଂ ଏଠିକାର ପୂଜକ ସାଙ୍ଗେ ସାଙ୍ଗେ ଏ ଅପୂର୍ବ ଦୃଶ୍ୟକୁ ଦେଖାଇବା ପାଇଁ ମୁଖ୍ୟ ପଣ୍ଡିତଙ୍କ ପାଖକୁ ଯାଇ ଏସବୁ କଥା କହିଲେ। ମୁଖ୍ୟ ପଣ୍ଡିତ ସାଙ୍ଗେ ସାଙ୍ଗେ ଯାଇ ଦେଖନ୍ତେ, ସେଠାରେ ଭଗବାନଙ୍କ ବିଗ୍ରହଗୁଡ଼ିକ ଅଛନ୍ତି, କୋଳି ଅଛି, କିନ୍ତୁ ସେହି ମହିଳାଙ୍କୁ କେତେ ଖୋଜାଗଲା ପାଇଲେ ନାହିଁ। ପରବର୍ତ୍ତୀ ସମୟରେ ସେଠାରେ ସେହି ସ୍ଥାନରେ ହିଁ ମୁଖ୍ୟ ପଣ୍ଡିତ ମହାଶୟ କହିଥିଲେ, କୋରାପୁଟର ଜଗନ୍ନାଥ ମନ୍ଦିର ହେଉଛି ଶବରମାନଙ୍କର ମନ୍ଦିର, ଏହା ବନବାସୀମାନଙ୍କର ମନ୍ଦିର, ଏହା ଆଦିବାସୀମାନଙ୍କର ମନ୍ଦିର, ତେଣୁ ଏହାର ନାମ ହେବ ଶାବର ଶ୍ରୀକ୍ଷେତ୍ର। ସେବେଠାରୁ ଆଜି ମଧ୍ୟ ଆପଣମାନେ ଦେଖିବେ କୋରାପୁଟର ରଥଯାତ୍ରାରେ ଜଣେ ଆଦିବାସୀ ଜଣେ ବନବାସୀ ହିଁ ଛେରାପହଁରା କରିବ। କୌଣସି ରାଜା କିମ୍ବା ରାଜନେତା କିମ୍ବା ଦେବତ୍ତର ବିଭାଗର କୌଣସି ଅଧିକାରୀ ଏଠାରେ ଛେରାପହଁରା କରନ୍ତି ନାହିଁ। ତେଣୁ ରଥ ଉପରେ ଡାହୁକ ଏ ଅଞ୍ଚଳର ଭାଷା ଦେଶିଆ ଭାଷାରେ ଡାକେ, ଏ ଭକତେ ଆମର ଗଜପତି ଆଦିବାସୀ ବୁଡ଼ା, ରତେ ହୋଇଲା ଆଚେ ଛିଡ଼ା, ଭାବର ଦେବତା ଜଗନ୍ନାଥ ମହାପୁରୁକେ କଲା ସେ ଛେରା ପହରା ହୋ, କଲା ସେ ଛେରା ପହରା, ଏ ଭକତେ ଭାବର ମହାପ୍ରୁ ହରି, ଭାବର ମହାପ୍ରୁ ହରି, କୋରାପୁଟ ଠାନେ ବିଜେ କଲାଇ ଆଚତ, ଶାବର ଶ୍ରୀକ୍ଷେତ୍ର ନାଉ ଧରି ହୋ, ଶାବର ଶ୍ରୀକ୍ଷେତ୍ର ନାଉ ଧରି। ଆଦିବାସୀ ସଂସ୍କୃତି ଏବଂ ଜଗନ୍ନାଥ ପରମ୍ପରା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଆଦିବାସୀଙ୍କୁ ଛାଡ଼ି ବନବାସୀଙ୍କୁ ଛାଡ଼ି କେବେ ମଧ୍ୟ ଜଗନ୍ନାଥଙ୍କୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ, ଏଥିରେ ଦ୍ୱିମତ ହେବାର କୌଣସି କାରଣ ନାହିଁ।
1: ମଧୁର ଇଚ୍ଛାର ମୋହ ଦୋଥିରେ ତ ଖେଳୁଥାଏ ନୀତି ଢେଉ, ପ୍ରାପ୍ତି ଅପ୍ରାପ୍ତିର ଗଣିତ କଷାରେ ଭାଗ ଶେଷଟିଏ ଥାଉ।
2: ଲୁହର ନଈଟି କେବେ ବି ନଛୁ, ସମ୍ପର୍କର ଦ୍ୱାର ଦେଶେ, ଭଲ ପାଇବାର ଭାଲେରି ପାହାଡ଼ ଦିଶୁ ସଦା ମନ ପାସେ।
1: ବନ୍ଧନର ଏହି ବନ୍ଦୀଶାଳାରେ ବାନ୍ଧି ରହୁ ବନ୍ଧୁଭାବ,
2: ଜନ୍ମ ଜନ୍ମାନ୍ତରେ ଯେଉଁ ଏ ଜୀବନ ଘୁଞ୍ଚି ଯାଉ ପରାଭବ,
1: ଆମ ସମ୍ପର୍କ ଏମିତି ଦୀର୍ଘସ୍ଥାୟୀ ରହୁ। ଏତିକି ଭାବନା କରି ଆଜିର ମାସିକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଚୟନ ଅଗଣାରୁ ବିଦାୟ ଚାହୁଁଛୁ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା,
2: ମୁଁ ମିନତୀ ରାଣୀ ନନ୍ଦ, ନମସ୍କାର।

0: ପ୍ରଚାର କଲୁ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 10:00। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣନ୍ତୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ମହାରାଜ, ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତି ନାହିଁ, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାର ବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ। ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନାର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ ବନ୍ଧନର ଦୁଆଇ ଦେଇ ଆମେ ଚୁପେଇ ବସି ରହିବା।
2: ସେନାପତିଙ୍କର ଏହି ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏହି କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
4: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେହି ବୀଜକୁ ସମୂଳେ ନିଃଶେଷ କରିବାକୁ ହେବ। ସେହି କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏହି ମହର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ ଆପଣେ, ମୁଁ ନିଜେ ବିଦ୍ରୋହ ଦମନ କରିବାକୁ ଯିବି। ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ପକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: କରିଛ। ଆଉ ସେଇଦିନ ଠାରୁ ଅଗ୍ରଜ ବିକ୍ରମ ଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଗ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମ ସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତା, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ, ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ, କ'ଣ କହିଲେ ରାଜଭ୍ରାତା?
5: ଗଜପତି ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଅସିଧାରଣ କରିବାକୁ ଆପଣ ଆପଣ ମୋତେ କହୁଛନ୍ତି? ନା, ଅସମ୍ଭବ। ଆପଣମାନଙ୍କ ପରି ଶିକ୍ଷା ସଭ୍ୟତା ପାଣ୍ଡିତ୍ୟ ମୋର ନାହିଁ। ବିଜୟ ଚନ୍ଦ୍ରାକ୍ଷ ଏକ ଅନୁନ୍ନତ ପାହାଡ଼ି ରାଜ୍ୟର ଶାସକ, କିନ୍ତୁ ଯେକୌଣସି ମୂଲ୍ୟ ବିନିମୟରେ ଉତ୍କଳ ରାଜ ସିଂହାସନ ପ୍ରତି ବିଶ୍ୱାସଘାତକତା ମୁଁ କରିପାରିବି ନାହିଁ। ଆସୁଛି, ପ୍ରଣାମ।
6: ଧନ୍ୟ ଧନ୍ୟ ବିଜୟ ଚନ୍ଦ୍ରାକ୍ଷ, ଧନ୍ୟ ତୁମର ଦେଶଭକ୍ତି, ଉତ୍କଳର ରାଜ ସିଂହାସନ ପ୍ରତି ଆନୁଗତ୍ୟ ବାସ୍ତବିକ ବାସ୍ତବିକ ପ୍ରଶଂସନୀୟ।
0: ଚୁପ୍ କର,
7: କ୍ରୋଧ ସମ୍ବରଣ କରନ୍ତୁ ମହାରାଜ। ଉତ୍କଳ ସେନା ଚକଡ଼ା ଛାଡ଼ି ସାରିଲେଣି, ଆଗରୁ ସାବଧାନ ନ ରହିଲେ ପରିସ୍ଥିତି ଅଣାୟତ ହୋଇପଡ଼ିବ।

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗ ମୋର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳତ ରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଯେ ମା, ଆକାଶ ଯୋଉଠି ଧରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ଚ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ।

0: ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
1: ଜେମା ଦେଖିଲ ଦେଖିଲ, ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବାଃ, ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା! ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ବାରି ଛରି ପଡୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ।

0: पृच्छन्ति। किन्तु किन्तु किन्तु ये कौन सखी? सिंह जे श्रांत क्लांत आहत?
1: हाँ हाँ जमा रणक्लांत वीरपुरुष टळी टळी एई आडकु आगे आसछन्ति। शरीर रे गभीर व्यथार चिन्ह सुस्पष्ट।
2: पानी पानी त्रुसरे त्रुसरे कंठ फाटी जाउछ।
0: आपण धैर्य धरन्तु भद्र। माया
1: जेमा
0: जाओ तुरंत जल नहीं आस।
2: आपणको कष्ट देले देबी क्षमा करिबी।
0: ए कोन कहउछन्ति आपण? एहा तो मनुष्य प्रति मनुष्यर कर्तव्य। एथिरे कष्टर प्रश्न उठुछि को उठु।
1: नियंतु जेमा दे पानी।
2: ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବୀ, କୋଉ ଭାଷାରେ ସେ କୃତଜ୍ଞତା ଜଣେଇବି ଭାବିପାରୁନି। କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
2: କାଞ୍ଚି ରାଜଜେମା ପଦ୍ମାବତୀ? ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍କବ, ଆପଣଙ୍କ ପରିଚୟଟା ଜାଣିବାରେ କଣ ବାଧା ଅଛି?
2: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନେ ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
0: ଗଜପତି ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଡ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆହୋ ଆହୋ ଭାଗ୍ୟ ମୋର, ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
2: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
0: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ। ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
2: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ, ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ? ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
0: ପ୍ରଣାମ ମହାରାଜ।
2: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କଣ ଅସୁସ୍ଥ?
4: ନା ସେପରି କିଛି ନୁହେଁ, ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
3: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
6: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୁଷ୍ଠ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା।
5: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରି ଶତ କଦମ୍ବରେ ରୋମାଞ୍ଚ।
3: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
4: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
5: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
4: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା, ବୈଦବ ତାଇଲା ତାହା।

0: ଆସନ୍ତୁ ଆସନ୍ତୁ କାଞ୍ଚି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନା ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା ଆପଣେ, ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାହାର ସିଦ୍ଧି ସେପରି ହୁଏ। ମୁଁ ଗଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଏ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଦାନ ହେଉ ମଣିମା।

0: ମାଣିକ ମାଣିକ ମାଣିକ ଟିକେ ଶୁଣମ, ଆରେ ଅନ୍ତା ହେ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ ଆଉ।
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁଡ଼ି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡ଼ି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଡିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ, ଠକ୍ ଠକ୍ ମଦନ ଗୋସେଇ ନେମା ଦେଲୁ ଦହି ମୁନ୍ଦି ଦେ।
2: ନାଗର ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ

0: ଚଣ୍ଡାଳର ନୁହେଁ।
1: ଦୂତର ଶୃଙ୍ଖଳିତ ଅନୁଶାସନ ରସନା ସଂଯତ କରିବାକୁ ମୋତେ ବାଧ୍ୟ କରିଛି ମହାରାଜ, ନଚେତ ଆପଣଙ୍କ ମନ୍ତବ୍ୟର ଉତ୍ତର ଦେବାରେ ଏ ଦାସ କାର୍ପଣ୍ୟ କରିନଥାନ୍ତା। ମୁଁ ଅନୁରୋଧ କରୁଛି ଛାମୁ, ଆପଣଙ୍କ ଏହି କଠୋର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।
2: ହଁ ମହାରାଜ, ରାଜଜେମାଙ୍କର ଜୀବନର ପ୍ରଶ୍ନ ଏଥିରେ ଜଡ଼ିତ।
3: ନା ନା ନା ସେନାପତି ନା, ଆକାଶରେ ଚନ୍ଦ୍ର କକ୍ଷଚ୍ୟୁତ ହୋଇପାରେ, ପୃଥିବୀ ତାର ଘୂର୍ଣ୍ଣନ ଗତି ପରିବର୍ତ୍ତିତ କରିପାରେ, କିନ୍ତୁ କିନ୍ତୁ କାଞ୍ଚି ରାଜ ଶାଲ୍ୟ ନରସିଂହ କନ୍ୟା ସ୍ନେହରେ ତାର ଆତ୍ମସମ୍ମାନକୁ ବଳି ଦେଇ ପାରିବ ନାହିଁ।

0: ମହାରାଜ ଦୂତ ଠାରୁ ଏ ଦୁଃସମ୍ବାଦ ଶୁଣି ମୁଁ ବଡ଼ ମର୍ମାହତ ହୋଇଛି ମହାରାଜ। ଏଥିରେ ଭବିଷ୍ୟତର ପାରିବାରିକ ସମ୍ପର୍କ ତୁଟିଯିବାର ସମ୍ଭାବନା ଅଧିକ।
1: କଣ କହିଲେ ମହାମନ୍ତ୍ରୀ? ପାରିବାରିକ ସମ୍ପର୍କ, ସେ ସମ୍ପର୍କ ତ ତୁଟି ଗଲା ମହାମନ୍ତ୍ରୀ, ଆଉ ସମ୍ଭାବନା କଣ? କିନ୍ତୁ ଏ ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ପଦ୍ମାବତୀଙ୍କର ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରସିଂହଙ୍କ ନିକଟରେ ଭିକ୍ଷା ପ୍ରାର୍ଥନା କରିନଥିଲି।
2: ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ।
1: ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କଲେ? କାହିଁକି କାହିଁକି ତାକୁ ଘୃଣିତ ହୀନ ଚଣ୍ଡାଳ କହି ସର୍ବଜନ ସମକ୍ଷରେ ଅପମାନିତ କଲେ? ସାଲ୍ଲୋ ନରସିଂହ, ତମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି। ତମେ ଦେଖିବ, ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅତଳ ଗର୍ଭରେ ମୁଁ ନିକ୍ଷେପ କରିବି, ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାର ଘେଣିଯିବି ରାଣୀ ହଂସପୁରକୁ।
0: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
1: ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ ମହାମନ୍ତ୍ରୀ। କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
2: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।
1: ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି? ବା ବା, ଚମତ୍କାର ଉପଦେଶ!
3: ନା ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ ଗୋଟେ ମନ ଅଛି, ସେ ରାଜା ହେଲେ ବି ମଣିଷ।
0: ମହାରାଜ, ଯେଉଁ ଠାକୁରର ସେବା କାର୍ଯ୍ୟ ପାଇଁ ଠାକୁର ରାଜା ଆଜି ଲାଞ୍ଛିତ ଅପମାନିତ, ସେ ତ କେବଳ ରାଜାର ଅପମାନ ନୁହେଁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କର ଅପମାନ। ତେଣୁ ତାରି ଉପରେ ଭରସା ରଖି ଧୈର୍ଯ୍ୟ ଧରିବାକୁ ମୁଁ ଅନୁରୋଧ କରୁଛି।
1: ଠାକୁର ଠାକୁର କହି ମୁଁ ମୋର ଶକ୍ତି ସାମର୍ଥ୍ୟ ପୁରୁଷକାରକୁ ଅମର୍ଯ୍ୟାଦା କରିପାରିବି ନାହିଁ ମହାମନ୍ତ୍ରୀ। ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ, ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
2: ମହାରାଜ,
1: ସୈନ୍ୟ ବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
2: ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ଜଗନ୍ନାଥ ଜଗନ୍ନାଥ
1: ଭାଇ
0: ଦେଖୁଛୁ ଦେଖୁଛୁ ଜଗନ୍ନାଥ ଏଇ ଅପରିଣାମଦର୍ଶୀ ଉଦ୍ଭ୍ରାନ୍ତ ରାଜାକୁ ଆରେ ଏଇ ଠାକୁରର ସେବା ପାଇଁ ତୁ ଠାକୁରର ରାଜା ଲକ୍ଷେ ରାଜାର ମୌଡ଼ମଣି ଅଥଚ ଏଇ ଠାକୁରଙ୍କର ଆଜ୍ଞା ନ ନେଇ ତୁ ଯୁଦ୍ଧକୁ ଚାଲିଗଲୁ ମିଥ୍ୟା ଅହମିକାର ବଶବର୍ତ୍ତୀ ହୋଇ ନିଜର ପ୍ରତିଷ୍ଠା ଗୌରବ ସବୁକିଛି ଭୁଲିଗଲୁ
1: ହଁ ଭାଇ ପୁରୁଷୋତ୍ତମର ଅଥପତନରେ ମୁଁ ଚିନ୍ତାଗ୍ରସ୍ତ ହୋଇପଡ଼ିଛି ମନୁଷ୍ୟର କର୍ମରେ ଠାକୁରର ମହନୀୟ ତତ୍ତ୍ୱ ପ୍ରସାରିତ ହୋଇଥାଏ ଏ ଜଗତରେ ଯେଉଁ ସେବା କର୍ମ ପାଇଁ ଜଗନ୍ନାଥ ଆଜି ଲାଞ୍ଛିତ ଅପମାନିତ ତାର ତାତ୍ତ୍ୱିକ ପରିଭାଷା ହେଲା ହେ ମାନବ ତମ ହୃଦୟରୁ ଚଣ୍ଡାଳତ୍ୱ ପରିହାର କର ମୋହ ମାୟାରେ ବଶୀଭୂତ ନ ହୋଇ ସ୍ନେହ ପ୍ରେମ ଦୟା କ୍ଷମା ଓ ମାନବିକତାର ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୁଅ ସତ୍ୟ ଶିବ ସୁନ୍ଦର।

0: କୁ ଉପଲବ୍ଧି କର। ନିଷ୍ଠାର ସହିତ ଯେକୌଣସି କର୍ମ ନୀଚ କିମ୍ବା ଘୃଣିତ ନୁହେଁ, କିନ୍ତୁ
1: ଏଇଟା ପୁରୁଷୋତ୍ତମ ନିକଟରେ ଗୌଣ ହୋଇଗଲା। ଅଥଚ ମୁଖ୍ୟ ହେଲା ଏକ ନାରୀକୁ ପାଇବାର ଦୁର୍ବାର ଆକାଂକ୍ଷା, ଜୈବିକ କ୍ଷୁଧାରେ ଏକ ନିର୍ଲଜ ପରିପ୍ରକାଶ।
0: ଭାଇ, ସମଗ୍ର ଜନତାର ପ୍ରତିନିଧିତ୍ୱ କରୁଥିବା ଶାସକ ଯେବେ ଭ୍ରଷ୍ଟାଚାରୀ ଆତ୍ମକେନ୍ଦ୍ରିକ ହୁଏ, ତେବେ କାହାକୁ ଆଦର୍ଶ ଭାବରେ ଗ୍ରହଣ କରି ଏ ଦେଶ ଏ ଜାତି ଅଗ୍ରସର ହେବ?
1: ତୁ ଠିକ୍ କହିଛୁ ଜଗନ୍ନାଥ। କୋଟି କୋଟି ପ୍ରଜା ପାଠକଙ୍କ ମଧ୍ୟରୁ କେବଳ ଜଣେ ରାଜା ହୁଏ, କାହିଁକି? କାରଣ ତାର କର୍ମ ଆଉ ସଂସ୍କାର ପାଇଁ। ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ, ସୁଖରେ ବିଗତସ୍ପ ହେବ ନାହିଁ, ସ୍ଥିଧତି ହେବ। ଦୁଃଖେ ସୁ ଉଦ୍ବିଗ୍ନ ମନା ସୁଖେ ସୁ ବିଗତସ୍ପ ବିତରାଗ ଭୟ କ୍ରୋଧ ସ୍ଥିତତି ମୁନିରୋଚ୍ୟତି। ମନେ ଅଛି ଜଗନ୍ନାଥ?
0: ସବୁ ମନେ ଅଛି ଭାଇ, ଆଉ ସେଇଥିପାଇଁ ତ ପୁରୁଷୋତ୍ତମର ଏଇ ଦୁର୍ଗତିରେ ମୁଁ ବେଶୀ ବିଚଳିତ ହୋଇପଡ଼ୁଛି। ଯାହା ହେଲେ ମଧ୍ୟ ସେ ମୋର ପରମ ଭକ୍ତ, ଆଦ୍ୟ ସେବକ, କିନ୍ତୁ କ'ଣ ବା କରିପାରିବି ମୁଁ?
1: ଜଗତର ସର୍ବକର୍ମର କାରକ ଯିଏ, ସେ କହୁଛି ମୁଁ କିଛି କରିପାରିବି ନାହିଁ ବୋଲି।
0: ନା ଭାଇ, ମୁଁ ଚାହିଁଲେ ବି କିଛି ହେବ ନାହିଁ। ମହାଭାରତ ଯୁଦ୍ଧ ନ ହେଉ ବୋଲି ମୁଁ କ'ଣ ଚାହିଁନଥିଲି? ସେଇଥିପାଇଁ ଦୂତ ଭାବରେ କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ। ହେଲେ କ'ଣ ହେଲା, 18 ଦିନ ଭିତରେ 18 ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ। ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି, କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା। ଯଦୁବଂଶ ଧ୍ୱଂସ ହୋଇଗଲା। କ'ଣ କରିପାରିଲି ମୁଁ ନିରୁପାୟ ଭାଇ।
1: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ?
0: ନିଶ୍ଚିତ, ଏହା ହିଁ ମହାକାଳର ଅନୁଶାସନ ଧାରା। କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ। ମନେ ଅଛି ଭାଇ ଭଗବତ ଗୀତାର ସେହି ପଙ୍କ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ? ଧାୟତ ବିଂଶୟାନ ପୁଂସ ସଙ୍ଗସ୍ତେଷ ଉପଜାୟତେ ସଙ୍ଗାତ ସଂଜାୟତେ କାମ କାମାତ କ୍ରୋଧ ବିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏହି କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ। ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେପ ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା, ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
2: ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୂଜ୍ୟ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବାର ତାର କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
3: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
2: ଭାଇ ଭାଇ ରାମ

0: ଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
1: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।

0: ଦେଖ ମାଣିକ ଆସୁଛି, ଆସ ଶୀଘ୍ର ଆସ।
1: ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁଣ୍ଡେ ପାଣି ଦିଅନ୍ତୁ ନାହିଁ ମା।
2: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
3: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ। ନେ ପୁଅ ନେ,
2: ଦିଅ ଦିଅ ମା, ଦିଅ ଦିଅ ମା ଦିଅ।

0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହିନା ଅମୃତ ପରି ଲାଗିଲା।
2: ଆରେ ପୁଅ, ତମେ କଣ ଦି ଭାଇ? ତମର କଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା, ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା, ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳି ଯାଉଛି।
0: ବା, ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କଣ କହିଲୁ, କଣ କହିଲୁ ଜଗା? ତମେ ଦୁହେଁ ମୋର ପୁଅ? ସତ କହୁଛୁ, ସତ କହୁଛୁ ଜଗା? ଆରେ ବଳିଆ, ଜଗା କଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ, ଆଉ ଥରେ ମା ବୋଲି ଡାକିଲୁ, ଆଉ ଥରେ ମା ବୋଲି ଡାକେ।
0: ମା,
1: ମା, ମା,
0: ଏ ମା, କଣ ହେଲା ତୋର, କହିଲୁ?
2: ହେ, କଣ କହିଲୁ, କଣ କହିଲୁ ଜଗା? ନା ନା, ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କଣ ହବ?
0: ମାମ, ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ। ଆମେ ଯାଉଛୁ ମା।
3: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
4: ଯଥା ଆଜ୍ଞା ମହାରାଜ।
2: ଜୁହାର ଛାମୁ, ମୁଁ ମାଣିକ, ଦହି ବିକେ। ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ, ଖାଇଲେ ସାଷ୍ଟାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
3: କଣ ହେଲା, ଉତ୍କଳର ଦୁଇ ଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି?
2: ହଁ ଛାମୁ, ଜଗା ମତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ, ସିଏ ପରତେ ଯିବେ। ନିଅନ୍ତୁ ଛାମୁ, ଏ ମୁଦି ନିଅନ୍ତୁ।
3: ସେନାପତି, ସେନାପତି, ଏ ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଙ୍ଗୁରୀୟ, ପ୍ରଭୁ ପ୍ରଭୁ ତେବେ ମୋର କୁହାରି ଶୁଣିଛନ୍ତି। ସେନାପତି, ଆଉ ଭୟ ନାହିଁ, ଆଉ ଭୟ ନାହିଁ, ଏଥର କାଞ୍ଚି ବିଜୟ ସୁନିଶ୍ଚିତ। ଧନ୍ୟ, ଧନ୍ୟ ତୁ ମାଣିକ, କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷି ମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତୁ ତୋର ପୁଣ୍ୟ ବଳରେ ଏହି ଏହି ସୌଭାଗ୍ୟ ପାଇଛୁ ମା, ଜଗତନାଥଙ୍କ ସ୍ୱଚକ୍ଷରେ ଦର୍ଶନ କରିଛୁ।
2: ନାଇଁ ନାଇଁ ଛାମୁ, ସିଏ ଠାକୁର ନୁହନ୍ତି ମ, ସିଏ ପରା ମୋ ପୁଅ ଜଗା ଆଉ ବଳିଆ। ମୋର ଦୁଃଖ ପାସୋରା ରଙ୍କ ରତନ ଏଇ ବାଟେ ପରା ଯାଇଛି, ମୁଁ ଠିକ ଦେଖିପାରୁଛି। ଖରାରେ ଛାଉଁଳି ପଡ଼ିଛି ତା ମୁହଁ, ଧୂଳିରେ ଦିହଟା ଖସରା ଦେଖାଯାଉଛି। ହେଇ, ଦେଖୁନାହାନ୍ତି, ଦେଖୁନାହାନ୍ତି ଛାମୁ, ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି।

0: ଚିର ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ ଏମିତି କୁହନ୍ତୁ ନାହିଁ ମଣିମା, ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା ଇଏ ମୋର କଣ ହବ ଛାମୁ। ମାଠୁ ପୁଅ ଦହି ଖାଇଛି, ମା କଉଡି ନବ, ପୁଅର ସିରି ତୁଟି ଯିବନି। ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କଣ ମୁଁ ଭୁଲି ପାରିବି। ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: Mr. Modi said this while addressing the National Democratic Alliance NDA Parliamentary Party meeting, now also known as Mangal Milan, at Parliament House Complex today. Talking to media, Parliamentary Affairs Minister Kiran Rijiju said during the meeting, Prime Minister Modi called for coordinated efforts by all stakeholders to prevent paper leaks in future examinations across the country. Union Health Minister J.P. Nadda today visited Dr. Ram Manohar Lohia Hospital in New Delhi and reviewed the condition of those injured during yesterday's protest in the national capital over the alleged NEET UG exam paper leak. The minister also held a meeting with the doctors at the hospital. Mr. Nadda also visited Lady Harding Medical College and Hospital and met the injured protesters who are admitted there. Delhi police released all opposition leaders, including senior Congress leaders Rahul Gandhi, Priyanka Gandhi Vadra and Samajwadi Party chief Akhilesh Yadav, after they were detained from the protest site near Lok Kalyan Marg. They were protesting over the NEET paper leak issue. BJP today criticized leader of opposition in Lok Sabha Rahul Gandhi for staging a protest at Lok Kalyan Marg, saying that the conduct displayed by him is entirely unbecoming and condemnable. Talking to the media in New Delhi, BJP President Nitin Naveen said that today's incident is unfortunate and termed it a dark day in India's political history. He also said that when the government accepted the conditions of the Congress on the NEET paper leak issue, Rahul Gandhi backtracked from his earlier demand, which reflects his immaturity. Mr. Naveen also appealed to the opposition parties, including the Congress, stating that the government is ready for any kind of discussion in Parliament. He added that the people of the country stand with Prime Minister Narendra Modi. President Draupadi Murmu today said India and North Macedonia have agreed to enhance trade and investment while expanding cooperation in key sectors. President Murmu was addressing the media in Skopje after holding talks with her North Macedonian counterpart Gordana Sihanouska Davkova. Later, addressing the Assembly of North Macedonia, President Murmu conveyed the goodwill of 1.4 billion Indians. She described North Macedonia as an important partner in building a stable, multipolar and prosperous global future. After concluding her visit to North Macedonia, she will travel to Romania. Hockey India has announced the 20-member squad for the upcoming FIH Men's World Cup in Belgium and the Netherlands to be held from the 15th of next month. Ace defender and drag flicker Harmanpreet Singh will lead the Indian side. And that is the end of this news bulletin.
1: ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ରାତି 11:10। ଆମର ସାନ୍ଧ୍ୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ବିଶେଷ ନାଟକ ଏବଂ ଗୀତିନାଟ୍ୟର ପ୍ରସାରଣରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବ ଗୀତିନାଟ୍ୟ ଅଭିଯାନ ରାତି 10। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଞ୍ଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ସୁକୁମାର ସୁନା। ରାତି 8:00 ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଯୁବବାଣୀ ଅପରାହ୍ନ 5:00 ଏଥିରେ ଶୁଣିବେ ଗୀତିକଥା, ପରେ ବିଶ୍ୱ ତାପନ ମାନବ ଜାତି ପାଇଁ ସଙ୍କଟ କି ଶୀର୍ଷକରେ ସାକ୍ଷାତକାର। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ମାସିକ ସାହିତ୍ୟ ପତ୍ରିକା ଆଲେଖିକାରେ ସ୍ଥାନ ପାଇଛି ସମ୍ପାଦକୀୟ ରାଜସ୍ମିତା ବିଶ୍ୱାଳଙ୍କ କବିତା, ସୁଚିସ୍ମିତା ସାହୁଙ୍କ ଅଣୁଗଳ୍ପ ଏବଂ ଲେଖିକା ଡକ୍ଟର ଆରତୀ ପାଟଜୋଶୀଙ୍କ ସହିତ ଅନ୍ତରଙ୍ଗ ଆଳାପ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ରିଞ୍ଜୋଡ଼ିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ 6:45। 7:25 ପ୍ରଚାର କରିବ ବର୍ଣ୍ଣାଳୀ, ଏଥିରେ ବିବିଧ କ୍ରମରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଚାରି କାନ୍ଧର ପ୍ରଯୋଜକ ଅତୀଶ କୁମାର ରାଉତ ଏବଂ ନିର୍ଦ୍ଦେଶକ ବିଶ୍ୱନାଥ ରଥଙ୍କ ସହ ସାକ୍ଷାତକାର ଶୁଣିବେ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। ଏଥିରେ ବିଷୟ ରହିଛି ମୁଦିରସ୍ଥ ସେବା। ଶିଳ୍ପୀ ଅନ୍ୱେଷା ରଥ ଗାଇଥିବା କେତୋଟି ଭଜନ ଶୁଣିବେ ସକାଳ 8:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 11:12:30। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣିଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:00।